ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦୀ ଜ୍ୟେଷ୍ଠ 31 ଦିନ ଇଂରେଜୀ 2026 ମସିହା ଜୁନ୍ ମାସର 21 ତାରିଖ ସମୟ ସକାଳ 5:58:33 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କୃଷ୍ଣ କେଶବ କୃପାସିନ୍ଧ କେଶର ଖଗ ଆସ ନକ୍ଷୟ ବ୍ରହ୍ମାଣ୍ଡବର ପୁରାତନ ରଚନାରୁ ଗାଇଛନ୍ତି ନବକିଶୋର ମିଶ୍ର।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ରଞ୍ଜିତା ସେନାପତି, ଶିଳ୍ପୀଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଚିର ମନୋହର ପ୍ରେମର ପୁରୁଷ ହେ ପରମେଶ୍ୱର, ସୃଜନ ମଧୁର ସୃଷ୍ଟି ତୁମର ସୁଖୀ ଏକ ପରିବାର।

ପରବର୍ତ୍ତୀ ଭକ୍ତିଗୀତ ନିରାକାର ବ୍ରହ୍ମ ସେତ ସାକାର ହୋଇ ଯୋଗୀ ଯୋଗୀ ଲୀଳା ରଚି ପାଳନ୍ତି ସେ ମହି। ଗୀତ ରଚନା କୁମାର ମଣି ସାହୁ, ଗାଇଛନ୍ତି ପ୍ରସେନଜିତ ମହାନ୍ତି।

ମଧୁମିତା ରଥଙ୍କ କଣ୍ଠରୁ ବନ୍ଦନେର ପରବର୍ତ୍ତୀ ଭକ୍ତି ଗୀତ, ଗୀତ ରଚନା କ୍ଷୀରଚନ୍ଦ୍ର ପୋଥାଳ। କାଳିଆ ଧନମ କଳାବଧନ, ମୋନିତ୍ର ସଂଖାଳି ତୁହେ ଗଳାମାଳି, ତୋବିନୁ ଜୀବନେ ନ ଜାଣେ ଆନରେ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତା

ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ଭଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଶାରୀ ବ୍ୟବହାର ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପଞ୍ଚାୟତର ସରପଞ୍ଚକୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉଦ୍ଯାପିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଓ ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 ଜଣ କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12 ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ।

0: କୋଲକାତାରୁ ତିନୋଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: भारत में हिमालय से लेकर हिंद महासागर तक, पूर्वोत्तर और पूरब में बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से, चैतन्य से भरा हुआ नजर आ रहा है। पूरा देश, पूरा विश्व एक दूसरे से जुड़ा हुआ नजर आ रहा है और यही तो योग की ताकत है। योग सबको जोड़ता, योग सबको साथ लाता है।
0: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍ରେ ଯୋଗଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100ଟି ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12ଟି ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500ଟି ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନ୍ସୁଲ୍ ଜେନେରାଲ୍ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲ୍ରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ୍ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି।

ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର ତିନୋଟି ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି ତିନୋଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବ ଭଳି ବ୍ୟବସ୍ଥା କରାଯାଇଛି।

0: ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବ ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରହରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, ସିସିଟିଭି ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର ଶତ ପ୍ରତିଶତ କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ ସିସିଟିଭି ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ ଏନ୍ଟିଏ ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଓଆର୍ଏସ୍ ଏବଂ ଆମ୍ଭୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିଭିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟ୍ୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିଭିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16ଟି ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲ୍ରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10ଟାରେ ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3ଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 61ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବିମାନରେ ରାବଣ ମାରିଚ ରୂପୀ ବିଚିତ୍ର ମୃଗକୁ ବସାଇ ପଞ୍ଚବଟି ବନକୁ ଆଣିଲା। ଶୀଘ୍ର ସେ ଯାନରୁ ଓହ୍ଲେଇ ବିଚିତ୍ର ମୃଗ ବନରେ ବିଚରଣ କରିବାକୁ ଲାଗିଲା। ବୈଦେହୀଙ୍କ ଚତ୍ୱର ବା ଅଗଣାରେ ସେ ମୃଗ ଖେଳିବାରୁ ବୈଦେହୀ ରସିଲେ, ଅର୍ଥାତ୍ ତାଙ୍କର ମନ ବଳିଲା। ଲକ୍ଷ୍ମଣ କହିଲେ, ଏ ମୃଗ ନିଶ୍ଚୟ କପଟି ମାରିଛ, ସ୍ୱର୍ଣ୍ଣ ରତ୍ନମୟ ବାତାୟୁ ବା ହରିଣ କଥା କେବେ କ'ଣ ଶୁଣିଛ? ଶ୍ରୀରାମ କହିଲେ, ମୃଗ ହେଉ ବା ରାକ୍ଷସ ହେଉ, ମୁଁ ତାକୁ ମାରିବି। ସୀତାଙ୍କ ରକ୍ଷଣ ପାଇଁ ଲକ୍ଷ୍ମଣଙ୍କୁ ଭାର ଦେଇ ବାହାରିଗଲେ ରାମ। ସେ ମୃଗ ରାମଙ୍କୁ ବହୁ ଦୂରକୁ ନେଇ ତ୍ରାହି ଲକ୍ଷ୍ମଣ ବୋଲି ତିନିଥର ଡାକ ଦେଲା। ତାକୁ ଶୁଣି ଧୀର ବା ସ୍ୱାଭାବିକ ଭାବରେ ସ୍ଥିର ଏବଂ ପଣ୍ଡିତ ଲକ୍ଷ୍ମଣ ବଧିର ବା କାଲ ପରି ରହିବାରୁ ବସୁମତୀ ପୁତ୍ରୀ ବା ପୃଥିବୀ କନ୍ୟା ସୀତା କହିଲେ, ହେ ସୌମିତ୍ରୀ ଲକ୍ଷ୍ମଣ, ସତ୍ୱର ବା ତୁରନ୍ତ ଯାଅ, ନିଶ୍ଚୟ ବିପତ୍ତି ପଡ଼ିଛି ଓ ସେ ତୁମ ନାମ ଧରି ଡାକୁଛନ୍ତି। ଲକ୍ଷ୍ମଣ କହିଲେ, ସତୀ, ସାରା ବିଶ୍ୱର ଏକମାତ୍ର ବୀର ରାମଙ୍କର ଏ ନିଶତ ବା କ୍ଲାନ୍ତ ବଚନ ହୋଇପାରେ କି? ଲକ୍ଷ୍ମଣ ଏପରି କହନ୍ତେ ମୈଥିଳି ସୀତା କହିଲେ, ଛଦ୍ୱରେ ବା କପଟରେ ତୁମେ ବନଗମନ କରିଛ, ମତେ ଭରତର ବଲ୍ଲଭୀ ବା ଭାର୍ଯ୍ୟା କରାଇବାକୁ ପାଞ୍ଚିଛ, ମୁଁ ବୈଶ୍ୱାନର ବା ନିଆଁରେ ଝାସ ଦେବି କହି ଲକ୍ଷ୍ମଣ ପାଖରୁ ବାହାରିଗଲେ ସୀତା। ଲକ୍ଷ୍ମଣ କହିଲେ, ଭାଇ ଓ ମୁଁ ଏକ ଆତ୍ମା, କିନ୍ତୁ ତୁମେ ଭିନ୍ନ କରୁଛ। ଏହା କହି କୁପିତ ହୋଇ ବ୍ୟାଘ୍ର ଗତିରେ ବାହାରିଗଲେ ଲକ୍ଷ୍ମଣ। ନିଜର ମୁଖ ଓ ହାତ ସବୁକୁ ଲୁଚାଇ ଯତିବେଶରେ ରାବଣ ଆସିଲା। ଭିକ୍ଷା ମାଗିବାରୁ ମହିଳା କହିଲେ, କ୍ଷଣେ ବସ, ମୋ ଈଶ ବା ପ୍ରଭୁ ଆସନ୍ତୁ। ରାବଣ ପରିହାସ କରି କହିଲା, ଈଶ ବା ଈଶାନ ପ୍ରଭୁ ମହାଦେବ କ'ଣ ଏ ବନରେ ବାସ କଲେଣି କି? ବୈଦେହୀ କହିଲେ, ମୁଁ ଧବ ଅର୍ଥରେ ଈଶ ବୋଲି କହିଲି, ଧବ ଅର୍ଥାତ୍ ବୃକ୍ଷ। ରାବଣ କହିଲା, ବୃକ୍ଷମାନେ କ'ଣ ଯିବା ଆସିବା କରନ୍ତି? ମୋ ସ୍ୱାମୀ ବଲ୍ଲଭ ବା ସ୍ୱାମୀ ରାଘବ ବୋଲି ସୀତା କହିବାରୁ ରାବଣ କହିଲା, ସମୁଦ୍ର ରାଘବ ମତ୍ସ୍ୟର ପୁଣି ତୋର ସାଥିରେ କି ବିଳାସ? ପାର୍ଥିବୀ ବା ପୃଥିବୀ କନ୍ୟା ସୀତା କହିଲେ, ଯତି ବା ସନ୍ନ୍ୟାସୀ ହୋଇ ବକ୍ରୋକ୍ତି ବା ବଙ୍କା ଟଙ୍କା କଥା କ'ଣ କହୁଛ? ଏହା ଶୁଣି ରାବଣ ନିଜ ମୂର୍ତ୍ତି ଧାରଣ କଲା ଏବଂ ବଳ ପ୍ରୟୋଗରେ ସୀତାଙ୍କୁ ନେବାକୁ ବାହାରିଲା।

ଶୁଣିଥିଲି କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ବୈଦେହୀ ସବିଳାସର 61ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମମତା ସାହୁ, ରାମହରି ଦାସ, ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ। ବର୍ଣ୍ଣନା ଡକ୍ଟର ଶାନ୍ତିନ କୁମାର ରଥ, ସାଙ୍ଗୀତିକ ପରାମର୍ଶ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତିନ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ଆକାଶବାଣୀ କଟକ ପ୍ରଚାର କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆଦ୍ୟ ଆଷାଢ଼ର ପହିଲି ସ୍ପର୍ଶ।

0: ତିନିଟା କଲେଜରେ
1: ବ୍ୟସ୍ତ ହନା
0: ଫିସ୍ ତ ଦେଖ କଣ ଖବର
2: କଣ ହେଲା
1: ଫିସ୍ର ଟେନସନ
2: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି ତ ରାସ୍ତା କ୍ଲିୟର ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରାଲ
0: ସିଏ କୋଉଠି
2: ମିଠା RBI କହେ
3: କର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ
4: ଛୋଟ ଛୋଟ ମୋର ଆଙ୍ଗୁଳିକୁ ଧରି ଯିଏ ଶିଖାଇଲେ ଚାଲି
5: ତଳେ ଗଲେ ପଡି ତୋଳି ସେ ନିଅନ୍ତି ଦେହୁ ଝାଡି ଧୂଳି ବାଲି
4: ତାଙ୍କ ହାତ ଥିଲେ ମୋ ମୁଣ୍ଡ ଉପରେ ଆଶିଷ ବର୍ଷା ହୁଅଇ
5: ଦରଟି ଭାଷା ମୁଁ ବୁଝି ସେ ପାରନ୍ତି ଆଣନ୍ତି ମୋ ପାଖେ ଚାନ୍ଦକୁ ତୋଳି

0: ମୋ ପସନ୍ଦ ଅଗଣାରୁ ସମସ୍ତ ପିତାଙ୍କୁ ଆମର ଅଜସ୍ର ପ୍ରଣାମ
1: ଆଉ ଅନେକ ଅନେକ ଅଭିନନ୍ଦନ।
0: ଗ୍ରୀଷ୍ମର ତାତିରେ ବଟବୃକ୍ଷ ଛାଇ ତୁମ କଥା ତୁମ ଗପ
1: ତୁମରି ସାନ୍ନିଧ୍ୟ ଶୀତଳତା ଭରେ ସତେକି ଚନ୍ଦନ ଲେପ।

0: ଚେଷ୍ଟା କରିଛନ୍ତି।
1: ବହୁତ ବର୍ଷ ହେଲା ଆଜ୍ଞା, ଦିନେ ନାହିଁ ଦୁଇ ଦିନ ନାହିଁ, ବହୁତ ବର୍ଷ ହେଲା ମୁଁ ଲଗଉଛି କିନ୍ତୁ ଲାଗିପାରୁନି। ମୁଁ ଏତେ ଖୁସି ଆଜି,
0: ଓହୋ ମୋ ପସନ୍ଦ ପାଇଁ ଆପଣ ବହୁତ କଷ୍ଟ ପାଇଛନ୍ତି ସେଥିପାଇଁ ଦୁଃଖ ଲାଗିଲା, କିନ୍ତୁ ଆପଣଙ୍କ ଖୁସି ଜାଣିକି ଆମକୁ ବହୁତ ଖୁସି ଲାଗୁଛି।
1: ଆଜ୍ଞା ଯାହା ହଉ, ମୋର ଛୋଟ ଭଉଣୀ ଦି ଜଣଙ୍କୁ ମୋର ଜଗନ୍ନାଥଙ୍କ ତରଫରୁ ଗୋଟେ ବିଶେଷ ଆଶୀର୍ବାଦ। ଆପଣମାନେ ସବୁବେଳେ ଏମିତି ହସ ଖୁସିରେ ରୁହନ୍ତୁ, ଇଏ ବି ଲଗେଇଲେ ଆପଣଙ୍କୁ ଭଲ ଲାଗୁ, ସମସ୍ତଙ୍କୁ ଏ ପ୍ରକାର ଖୁସି ମିଳୁ, ଏତିକି ମୁଁ ଜଗନ୍ନାଥଙ୍କ ପାଖରେ ପାରୁଛି।
0: ଆପଣ ଛୋଟ ଭଉଣୀ ମାନଙ୍କୁ ଯେମିତି ଆଶୀର୍ବାଦ ଦେଲେ, ଆମେ ବଡ ଭାଇଙ୍କ ପାଇଁ ମଧ୍ୟ ସେମିତି ଶୁଭେଚ୍ଛା ପଡୁଛି। ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ।
1: ଆଜ୍ଞା ଆଜ୍ଞା।
2: ଆଚ୍ଛା କେମିତି ଅଛନ୍ତି ଆପଣ କହିଲେ?
1: ଆଜ୍ଞା ମୁଁ ପୁରା ମାନେ ଆଜି ମାନେ ଆପଣ କୋଉ ଭାଷାରେ ମୁଁ କହିବି, ମୋର ଦିଟା କହୁଣୀ ସକାଳୁ ପେନ୍ ହଉଥିଲା ବୁଝିଲେ, ମାନେ ଏ କଲ୍ କରିକି ମୁଁ ଏବେ ମେଡିସିନ ଆଣିଥିଲି, ମୁଁ ମେଡିସିନ ଖାଇବା ଦରକାର। ଝିଅ ମାନେ ଆପଣ ବିଶ୍ୱାସ କରିବେନି, ମୁଁ ଏତେ ଖୁସି, ଯଦି ଭିଡିଓ କଲ୍ ହେଇଥାନ୍ତା ଆପଣ ଦେଖିଥାନ୍ତେ।
0: ଆମେ ଜାଣିପାରୁଛୁ ଭିଡିଓ କଲ୍ ନହେଲେ ବି ଆମ ରେଡିଓରେ ଖାଲି କଥାରୁ ଆଉ ସ୍ୱରରୁ ଅନ୍ତରର କଥା ସମସ୍ତେ ସମସ୍ତଙ୍କର ବୁଝିଯାନ୍ତି।
2: ଭାବନା
0: ଭାବନା ବି ଭାବ ବୁଝି ହୁଏ ରେଡିଓରୁ।
1: ଭାବି ନଥିଲି ଏତେ ଇଜିରେ ଲାଗିଯିବ କହିଛି ମ୍ୟାଡମ ବୁଝିଲେ।
2: ନାଇଁ ଆପଣ କଣ କି ବହୁତ ଦିନ ହେଲା ଚେଷ୍ଟା କରୁଛନ୍ତି, ତ ଭଗବାନ କହିଲେ ଏତେ ଚେଷ୍ଟା କରୁଛନ୍ତି ଯେତେବେଳେ ଦିନେ ଦିନେ ତ ଚେଷ୍ଟାଟା ସଫଳ ହବାର ଅଛି ନା ନାଇଁ?
0: ଆପଣ କଣ କରନ୍ତି?
1: ଆଜ୍ଞା ମୋର ଏଠି ଗୋଟେ ସର୍ଭିସିଂ ସେଣ୍ଟର ଅଛି ଆଜ୍ଞା, ଦୀର୍ଘ 38 ବର୍ଷ ହେଲା ନିଜେ ମୁଁ ପଢାପଢି ସରିଲା ପରେ ନିଜେ ସ୍ୱାବଲମ୍ବୀ ହେଇ ନିଜେ ଗାଡି ଧୁଆଧୁଇ ନିଜେ କରୁଛି। ସେ ଚାଲିକି ମୋ ସ୍ତ୍ରୀ ଅଛି, ପୁଅ ଅଛନ୍ତି, ଏ ଯେ ବାବୁ ପୁଅ ମିଶିକି କାମ କରୁଛୁ। ଆଜିକାଲି ତ ଜାଣିଛନ୍ତି ଲେବର ଯୋଉ ପ୍ରକାର ପ୍ରୋବ୍ଲେମ ହଉଛି, ତେଣୁ ନିଜେ ଖଟୁଛୁ, ଅଛୁ ଶାନ୍ତିରେ ହେଇକି ଅଛୁ ଆପଣମାନଙ୍କ ସ୍ନେହ ଶ୍ରଦ୍ଧାରେ ଆଉ।
0: ବଢିଆ କଥା, ନିଜର ହାତ ଗୋଡ ସବୁବେଳେ କର୍ମ ରହିବା ଉଚିତ।
1: ଆଜ୍ଞା
2: ତାପରେ ନିଜ ପାଖରେ ନିଜ ଘର ଲୋକ ତ ଅଛନ୍ତି, ତାହେଲେ ଆଉ ଜଣଙ୍କୁ ରଖିକିରି ଲାଭ କଣ? ତାକୁ ବି ତ ପୁଣି ଦରମା ଦେବାକୁ ପଡିବ ନା ନାଇଁ?
1: ଆଜ୍ଞା ଆଜ୍ଞା ଆଜ୍ଞା, ସତ କଥା। କିନ୍ତୁ
0: ଯଦି ଆମେ ଯେତେବେଳେ ସଂସ୍ଥା ବଢି ବଢି ଚାଲିବ ଆଉ ଏକୁଟିଆ
2: ସମ୍ଭବ ହବନି,
0: ସମ୍ଭବ ହବନି, ସେତେବେଳେ ଆଉ ପୁଣି ଲୋକ ରଖିବେ ବଢେଇବେ, ସେଟା ହଉ ଶୀଘ୍ର ଶୀଘ୍ର ଆପଣଙ୍କର
1: ଚାଲିଛି। 38 ବର୍ଷ ହେଲାଣି ମୋର ଚାଲିଛି ଆଜ୍ଞା, ମୁଁ ରେଡିଓ ବି ଶୁଣିକି 38 ବର୍ଷ ହେଲା।
2: ବହୁତ ବଢିଆ କଥା
1: ଆଜ୍ଞା। 3-4 ପିସ୍ ରେଡିଓ ଅଛି, ଫ୍ରି ଡିସ୍ ଟିଭି ବି ଲଗେଇଛି, ଯୋଉଦିନ ବି ଏଠି ଇଲେକ୍ଟ୍ରି ନଥିଲେ ବି ମୋର ଡିସ୍ ଟିଭିରେ ଲଗାଏ, ଜେନେରେଟର ଲାଗିଛି ମୋ ପାଖରେ, ସାଟେଲାଇଟ୍ ଥ୍ରୁରେ ବି ଶୁଣେ, କିନ୍ତୁ ମୁଁ ଆପ୍ରେ କେବେ ଶୁଣେ ନା
2: ମ୍ୟାଡମ,
1: ଡାଇରେକ୍ଟ ଲାଇଭ୍ ଶୁଣେ ସବୁବେଳେ।
2: ଆପ୍ରେ ବି ଆପଣ ଲାଇଭ୍ ହିଁ ଶୁଣିପାରିବେ?
1: ଆଚ୍ଛା ମୁଁ ତ ଜାଣିନଥିଲି, ଆଜି ବି ଡାଉନଲୋଡ କରିବି
2: ନିଶ୍ଚିନ୍ତ ଭାବରେ। ଆପ୍ରେ ବି ଆପଣ ଲାଇଭ୍ ହିଁ ଶୁଣିପାରିବେ।
0: ଆପଣ ଆପ୍ଲିକେସନରେ ଶୁଣିଲେ କଣ କି, ଯୋଉଠିକି ଗଲେ ବି ଆପଣଙ୍କର ଚିନ୍ତା ନଥିବାର, ମୋବାଇଲଟା ଅଛି ମାନେ ସାଙ୍ଗେ ସାଙ୍ଗେ ଲଗେଇ ଶୁଣିପାରିବେ।
1: ଧନ୍ୟବାଦ।
0: ଆପଣଙ୍କ ଘରେ ସବୁ କିଏ ଅଛନ୍ତି?
1: ମୋ ସ୍ତ୍ରୀ ଅଛନ୍ତି ଇତିଶ୍ରୀ ଦାସ, ପୁଅ ବିଶ୍ୱଜିତ ପଟ୍ଟନାୟକ ଡିପ୍ଲୋମା କମ୍ପ୍ଲିଟ କରି ଗ୍ରାଜୁଏସନ କମ୍ପ୍ଲିଟ କରି ମୋ ସହିତ କାମ କରୁଛି ସେ ବୁଝିଲେ, ବାପା ପୁଅ ଦି ଜଣ ଯାକ କାମ କରୁଛି ଏଠି ଆଉ।
2: ବଢିଆ କଥା, ବାପା ପୁଅ ଦି ଜଣ ଯେତେବେଳେ ମିଶି ଯାଆନ୍ତି ବ୍ୟବସାୟଟା ଆଗକୁ ଆଗକୁ ହିଁ ବଢି ଚାଲେ।
1: ହଁ ଚାଲିଛି, କିନ୍ତୁ ଫେର୍ ଟିକେ କଷ୍ଟ ଲାଗୁଛି କରିଲା ବେଳେ, ବେଳେ ବେଳେ ଟିକେ ଖରା ଯୋଗୁଁ ଟିକେ ପ୍ରୋବ୍ଲେମ ହଉଛି, ଏମିତିଆ ସବୁ ଚାଲିଛି, କଷ୍ଟ ଦୁଃଖ ଚାଲିଛି ଦୁନିଆ ଆଉ।
2: ଧୀରେ ଧୀରେ ଆପଣ ସେଟ୍ ଟେକି ଦେବେନି, ତା ଉପରେ ଆଜବେଷ୍ଟ ପକେଇ ସେଟ୍ କରିଦେଲେ ବି ବଢିଆ ହବ, ଛାତ ଅପେକ୍ଷା ଆଜବେଷ୍ଟ ସେଟ୍ଟା ଶସ୍ତା ପଡେ।
0: ଯେତେବେଳେ ଆପଣ ଆରମ୍ଭ କରିଥିଲେ ଛୋଟରେ ଆରମ୍ଭ କରିଥିଲେ, ଧୀରେ ଧୀରେ ବ୍ୟବସାୟ ଯଦି ବଢିଲାଣି, ଆପଣଙ୍କର ବୟସ ବି ବଢୁଛି, ତେଣୁ ଆପଣ ଟିକେ ଆରାମ କରିବା ଦରକାର। ଏବେ ଜଣେ ଲୋକଙ୍କୁ ରଖନ୍ତୁ, ସବୁ ଜିନିଷ ମୁଁ ନିଜେ କରିବି ବୋଲି ଭାବିଲେ ବେଳେ ବେଳେ କଷ୍ଟ ହବ ଏବଂ ଶରୀର ବି ସେତିକି ସାଥ ଦବନି, ଟିକେ ଆରାମ ବି ଦରକାର। ଯଦି ଆପଣଙ୍କର ପକେଟ ଆପଣଙ୍କୁ ସାଥ ଦଉଛି,
1: ଆପଣମାନଙ୍କର ସ୍ନେହ ସଦାର ବହୁତ ଖୁସି।
0: ଆପଣଙ୍କର ନାଁଟି ସବୁବେଳେ ଛୁଆ?
1: ଆଜ୍ଞା ଏ ଛୁଆ ମାନେ ମୋର ପିଇସି ଥିଲେ ସେ ଦେଇଛନ୍ତି ଆଜ୍ଞା, ଆମେ ପାଞ୍ଚ ଭାଇ ଯାକୁ ନାଁ ସେ ପିଇସି।
2: ଭାଇମାନଙ୍କର ନାଁ କଣ ଟିକେ ଆମେ ଶୁଣିବୁ?
1: ଆଜ୍ଞା ମୋ ନାଁ ହଉଛି କୁନମୁନ, ଦ୍ୱିତୀୟ ଭାଇ ନାଁ ହଉଛି ମିଲନ, ତୃତୀୟ ଭାଇ ନାଁ ହଉଛି ସୁମନ, ଚତୁର୍ଥ ଭାଇ ନାଁ ହଉଛି ଦୁଲନ, ପଞ୍ଚମ ଭାଇ ନାଁ ହଉଛି ବାବୁ।
0: ସବୁଙ୍କର ଏନ୍ ରେ ଶେଷ ହେଇଛି, ନ ରେ ଶେଷ ହେଇଛି।
1: ମୋର ଘର ଯୋଉଠି ମୋର ଦୋକାନଟା ବି ସେ ସାମ୍ନା।
2: ବହୁତ ବଢିଆ କଥା, ଆପଣଙ୍କୁ ସୁବିଧା ହଉଥିବ ସବୁବେଳେ?
1: ଆଜ୍ଞା ହଁ, ସେ ସୁବିଧା ଅଛି, ଟିକେ ଜାଗା ଫାଗା ଅଛି।
0: ସବୁବେଳେ କାମ କରନ୍ତି କି ଆଉ କଣ ହବି ଅଛି ଆପଣଙ୍କର?
1: ନା ନା ଆଉ କିଛି କରେ ନା, ବସିଥାଏ ଏଠି, ମୋର ରେଡିଓ ଲାଗିଥାଏ 24 ଘଣ୍ଟା, ନାଟକ ଶୁଣେ, ଗୀତ ଶୁଣେ 24 ଘଣ୍ଟା। ସକାଳୁ 7ଟାରୁ ଚାଲିଲା ମୋର ଦୋକାନ ବନ୍ଦ ହେଲେ ରେଡିଓ ବନ୍ଦ ହେଲା,
2: ତା ମାନେ ହବିଟା ହଉଛି ଆପଣଙ୍କର ରେଡିଓ ଶୁଣିବା?
1: ଆଜ୍ଞା କାମ ଆସିଲେ କାମ କଲୁ, ନହେଲେ ବାସ ରେଡିଓ ଶୁଣି ବସିଲୁ।
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ତାହେଲେ ସମସ୍ତେ ପରିବାରକୁ ନେଇ ଆପଣ ଖୁସିରେ ଥାନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ଗୋଟେ ଫେଭରେଟ୍ ପିକ୍ଚର ସିନ୍ଦୁର ବିନ୍ଦୁର, ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର।
0: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।

0: କେନ୍ଦ୍ରାପଡ଼ାରୁ ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀପାରୀ ସୁକିନ୍ଦା ଯାଜପୁରରୁ
1: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ
0: ବାବାଜୀ ଚରଣ ନାୟକ ତାଙ୍କ ପରିବାର ବର୍ଗ ଭାଇ ଓ ଭାଇ ବୋହୁ ପୁଅ ଓ ବୋହୁ ନାତି ନାତୁଣୀମାନେ ମମାଦୁଲା ଧାମନଗର ଭଦ୍ରକରୁ
1: ଏବଂ ଅମ୍ବରୀଶ ପରିଡ଼ା ମନୋରମା ସାମନ୍ତରାୟ ଲୋପାମୁଦ୍ରା ପରିଡ଼ା ସଞ୍ଜୟ କୁମାର ପରିଡ଼ା ରଘୁନାଥପୁର ରଙ୍କାଳା ଆର୍କେ ପାଟଣା ମାର୍ଶାଘାଇ କେନ୍ଦ୍ରାପଡ଼ାରୁ
2: ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ।
2: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
3: ବାପା ନମସ୍କାର, ଉର୍ମିଳା କହୁଥିଲି ଖୁଡ଼ସରାଙ୍ଗିରୁ।
2: ନମସ୍କାର, କେମିତି ଅଛନ୍ତି ଉର୍ମିଳା ମ୍ୟାଡମ୍?
3: କେମିତି ଅଛି, ଆଉ ପଚାରନ୍ତୁ, ଖରାରେ ମଣିଷ ତାତିଗଲାଣି, ଆଉ ତମେ ସବୁ କେମିତି ଅଛ?
2: ଆମେ ଆଉ କଣ ଖରାରେ ନାହୁଁ କି? ଆମେ ବି ଖରାରେ ଅଛୁ।
3: ନା ନା, ତମକୁ ଖରାରେ ନାହୁଁ, ତମେ ଛାଇ ତଳେ ବସିଛ।
2: ଏବେ ସିନା ଛାଇ ତଳେ ବସିଛୁ, ଆଉ କଣ ଆମେ ବାହାରକୁ ଯାଉନୁ, ଖାଲି ଘର ଭିତରେ ରହୁଛୁ।
0: ଉର୍ମିଳା ମ୍ୟାଡମ୍ ନମସ୍କାର।
3: ନମସ୍କାର, ଅପା କେମିତି ଅଛନ୍ତି?
0: ଆମେ ତ ଭଲ ଅଛୁ, ଆମେ ଭଲ ଅଛୁ ତ, ଆମେ ଶୁଖିଲାରେ ଶୁଖିଲାରେ ଅଛୁ। ଆପଣ ଦହି ଘିଅରେ ତ ପୁରା ଭାସୁଛନ୍ତି, ଆପଣଙ୍କ କଣ ଗରମ ହଉଥିବ କି?
3: ଆପଣଙ୍କ ଫୋନ କଲେ ଆସିବେ ବୋଲି ନମ୍ବର ରଖିଲେ, କିନ୍ତୁ ଆସିଲେନି। ଆଉ
2: ପଚାରୁନାହାନ୍ତି ଆମେ କାହା ପାଖକୁ ଯାଇଛୁ ଯେ ଆପଣଙ୍କ ପାଖକୁ ଯାଇ ଆପଣ ଅଭିଯୋଗ କରିବେ, କାଳେ କିଏ ଖରାପ ଭାବିବେ ବୋଲି ବା କାହା ପାଖକୁ ଯାଉନୁ।
3: ଜବାବ ଦେଇକି ଜବାବ ରଖିବାଟା ମୋ ମତରେ ହୁଏ ତ ଭଲ।
2: ଆମର ପ୍ରବଳ ହଉଛି, କେମିତି ଯିବୁ?
0: ଆମେ କଣ କାହାକୁ ଜବାବ ଦେଇଛୁ? ଆମେ କୋଉ ଚେଷ୍ଟା କରିବୁ?
3: ମତେ କିନ୍ତୁ ଜବାବ ଦେଇଥିଲେ ଆମେ ଯିବୁ, ଜିନିଷ ଧରିବୁ, ଆସିବୁ।
0: ଆଚ୍ଛା, ଏମିତି କହିଦେଇଥିଲୁ, ତାହେଲେ ସେଥିପାଇଁ ତ ଆମେ ନିଶ୍ଚିତ ଭାବରେ ଦୁଃଖିତ।
2: ଆଉ ତାହେଲେ ଆପଣ ମଧ୍ୟ ଏକ୍ସଟ୍ରା ଆମ ପାଇଁ ସବୁ ବନେଇକି ରଖିଦେଇଥିଲେ? ଆଉ
3: ସେଇ ସବୁ ରଖିଥିଲି ମୁଁ ବୋଲି ତାପରେ ଆସିବେ, ତାଙ୍କ ପାଇଁ ଦେବି, ତାଙ୍କ ପାଇଁ ଦେବି, ତାଙ୍କୁ ଦେବି, ସବୁ
0: ଏଥର ଆମେ ପ୍ରକୃତରେ ଯୋଉଦିନ ଯିବୁ ସେଦିନ ଆଉ ଆମକୁ କିଛି ଦେବେନି, ହେଲା?
2: କହିଲି ଆପଣଙ୍କ ନଷ୍ଟ ହେଇଛି ନା, ଆଉ ପନିସମେଣ୍ଟ
0: ପନିସମେଣ୍ଟ
3: ନଷ୍ଟ ହବନି, କାହିଁକି ନା ଆମର ରେଗୁଲାର କଷ୍ଟମର ଅଛନ୍ତି ନା, ଯଦି ଆଡେ ନହେଲେ
2: ଆପଣ ତ ଭଲ ଭଲ ଜିନିଷ ବନଉଛନ୍ତି, ସେଇଥିରେ ପୁରା ପୁରି ରହୁଛନ୍ତି।
0: ଆଜି ଛେନା କେତେ କିଲୋ କାଟିଛନ୍ତି କୁହନ୍ତୁ?
3: ପନିର କଟା ହେଇଯାଇଛି ଗୋଟେ 5 କିଲୋ ଭିତରେ, କଟା 12 କିଲୋ, ଆଉ
2: ଛେନା 12 କିଲୋ, ପନିର 5 କିଲୋ।
3: ବେପାର ଟିକେ ମାନ୍ଦା ଅଛି, ନହେଲେ 30 କିଲୋ ଛେନା ଯାଏ ଆଉ।
2: ତାହେଲେ ଆପଣ ମୋଟାମୋଟି ଭାବରେ କେତେ ରୋଜଗାର କରିନିଅନ୍ତି ଦିନକୁ?
3: ରୋଜଗାରର ପନ୍ଥା ସାର ସେଟା କହିବେ, ଆମେ ଡ୍ୟୁଟିରେ ରହିଲୁ କରିକି ଜିନିଷଟା ତାଙ୍କୁ ସଜାଡିକି ଦେବାର।
2: ଆଚ୍ଛା, ଆପଣ ହିସାବ ଜାଣିନାହାନ୍ତି?
3: ଜାଣିଛି, ବୁଝୁଛନ୍ତି, ଆମେ ଖାଲି ହାଣ୍ଡେଲ ଏପଟ ସେପଟ କରିବା ଲୋକ ଆଉ।
2: ନାଇଁ ମ, ମୁଁ ସେଇଆ ପଚାରୁଥିଲି, ଆପଣଙ୍କୁ ତାହେଲେ ହିସାବଟା ସେ ଦିଅନ୍ତିନି?
3: ସିଏ ମୋ ହାତରେ ସବୁକିଛି ଧରେଇ ଦେଇଥାନ୍ତି।
0: ତା ମାନେ ଆପଣ ଆମକୁ ଜଣେଇବାକୁ ଚାହୁଁନାହାନ୍ତି? ହଁ,
2: ଠିକ କଥାଟେ, ହଁ ମାନେ ପ୍ରଚାର ହେଇଯିବ,
0: ରେଡିଓ ଯେ ସବୁଆଡେ ବାଜିଯିବ। ହଁ, ଏଇଟା ଗୋଟେ ଠିକ କଥା ନୁହେଁ, ଆମ କାନରେ ଫୁସ୍କି କହିଦେବେ ଆପଣ।
2: ଆଚ୍ଛା, ଆଜି ଘରେ ରୋଷେଇ କଣ ହେଇଛି?
3: ଆଜି ପୋଇ ମାଛ ମୁଣ୍ଡ ବଟ ପଡିକି ଛିଞ୍ଚଡା ହେଇଛି, ଆଉ ମାଛ ଫ୍ରାଏ ହେଇଛି, ଡାଲି
2: ହେଇଛି। ଆଚ୍ଛା, ଆପଣ ଯୋଉ ପନିର ତ ନିଜେ ବନାନ୍ତି, ଘରେ କେତେ ଦିନ ଲେଖା ସପ୍ତାହକୁ ପନିର ଆଉ ଛେନା ହୁଏ ରୋଷେଇ?
3: କଥା କହିବା ଚଳେନି, ମୋ ପୁଅର ହଉଛି 15 ଫେବୃଆରୀ, ସବୁବେଳେ କିଲେ ଆଭେଲେବୁଲ ହେଇକି ଥିବ।
0: କେତେ ଗାଈ ଅଛନ୍ତି ଏବେ ଆପଣଙ୍କ ପାଖରେ?
3: ଗାଈ ବିକିଦେଲି, କାହିଁକିନା ରଖିବାକୁ ଟିକେ ଅସୁବିଧା ହେଲା, ପରିଶ୍ରମ ଅଧିକ ପଡିଲା, ଗାଁରୁ କଲେକ୍ସନ କରିକି ହବ ଆଣି।
0: ହଁ, କଲେକ୍ସନ କରିଥିଲେ ବୋଲି ଆର୍ଥର ବି କହୁଥିଲେ।
2: ଗାଈ ବିକିଥିଲେ ନା?
3: ଆଜ୍ଞା, ଟିକେ ଅସୁବିଧା ହେଲା, ଆଣ୍ଠୁ ପ୍ରୋବ୍ଲେମ ହେଲା, ସାର ବି ପଳେଇଲେ ବାହାରୁ କ୍ଷୀର କଲେକ୍ସନ କରିବା, ପୁଅ ବି ଛୋଟ, କ୍ଷୀର ଫିର ଆଉଟା ଦୁଇ କୁଇଣ୍ଟାଲ କ୍ଷୀରା ଆସିଲା ବେଳକୁ ବନ୍ଧୁ ବାନ୍ଧବ କୁଆଡେ ଗଲା ବେଳକୁ ଗୋରୁ ଗାଈ ଦିଟା ବନ୍ଧା ହେଇଛନ୍ତି, ଯାଇପାରିବନି।
0: ଆପଣ ଗୋଟେ ଗହଳି ଜାଗାରେ ଅଛନ୍ତି ନା କଣ, ଭୟ ସେତେ କ୍ଲିଅର ହଉନି?

0: ଓହୋ, ଆପଣ ଗୋଟେ ଆଡେ କଥା ହେବେ ନା ଦି ଆଡେ ଶୁଣିଲେ କେମିତି ହବ କହିଲେ? ଦି ଆଡେ ଶୁଣିଲେ କୋଉ ଗୋଟେ କାମ ହେଇପାରିବନି?
1: ଆପଣ ଯେତେବେଳେ ଆସୁଛନ୍ତି ଆମ ପାଖକୁ ପୁରା ଆମର, ବୁଝିଲେ?
2: ଆମେ ଆଉ କାହାର ହବାକୁ ଦେବୁ ନା? ଆପଣ କଣ କହୁଛନ୍ତି ଟୋଟାଲି ଶୁଭୁନି, ଆପଣ ଟିକେ ଜଲ୍ଦି କହିଦିଅନ୍ତୁ କଣ ଗୀତ ଶୁଣିବା ଯିବ ଉପସ୍ଥିତ କାର୍ଯ୍ୟକ୍ରମରେ।
0: ଯାହା ହଉ, ବହୁତ ଦିନ ପରେ, ନିହାତି 2-3 ବର୍ଷ ପରେ ମୋର କଲ୍ଟା ଲାଗିଛି।
2: ହଉ ତାହେଲେ ଏବେ ଜଲ୍ଦି ନିଜ ପସନ୍ଦର ଗୀତ କହିଦିଅନ୍ତୁ, ଆପଣଙ୍କ ଭଏସ୍ ବହୁତ କଟୁଛି।
0: ଦେଇଦେବେ ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ମୋର।
2: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ, ଫୋନ୍ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।
0: ଧନ୍ୟବାଦ।

0: ହ୍ୟାଲୋ ମୋ ପସନ୍ଦ
1: ଜୟ ଜଗନ୍ନାଥ
2: ଜୟ ଜଗନ୍ନାଥ
0: କିଏ କହୁଛନ୍ତି
1: ଆଜ୍ଞା
0: କିଏ କହୁଛନ୍ତି ଆପଣ
1: ନମିତା ଅପା ଜସ୍ମିନ ଅପା ଜୟ ଜଗନ୍ନାଥ ନମସ୍କାର
2: ଜୟ ଜଗନ୍ନାଥ ନମସ୍କାର
0: ଆପଣଙ୍କ ନାଁଟି
1: ମୋ ନାଁ ତ ଆପଣଙ୍କର ଜଣେ ପ୍ରିୟ ଶ୍ରୋତା ଜାଣିପାରୁନାହାନ୍ତି
0: ନିଶ୍ଚୟ ଆପଣ ଆମର ପ୍ରିୟ ଶ୍ରୋତା
2: ଆମ ସବୁ ଶ୍ରୋତା ପ୍ରିୟ ଶ୍ରୋତା ଆପଣ ଟିକେ ଅଧିକା ପ୍ରିୟ ଶ୍ରୋତା କିନ୍ତୁ ଆପଣଙ୍କ ମୁହଁରେ ଟିକେ ଆପଣଙ୍କ କଥା କହିଦିଅନ୍ତୁ ଆପଣଙ୍କ ନାଁ ଗାଁ ଠିକଣା
1: ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ହେଲେ ସେଇ ବିଜୟ କୁମାର ସ୍ୱାଇଁ ମୋ ଗାଁ ପ୍ରଧାନପଡ଼ା ପୋଷ୍ଟ ଗୋପିନାଥପୁର ଭାୟାଗୃହ ସମ୍ପୂର୍ଣ୍ଣ ଠିକଣା
0: ବହୁଗ୍ରାମ କଟକରୁ ଆପଣ କହୁଛନ୍ତି ଆପଣ ଚିଠି ତ ରେଗୁଲାର ଦିଅନ୍ତି କିନ୍ତୁ କେତେ ଦିନ
1: ହେଲା କେମିତି ଅଛନ୍ତି
0: ଆମେ ଭଲ ଅଛୁ ଆଜ୍ଞା
2: ବହୁତ ଭଲ ଅଛୁ
1: ଈଶ୍ୱର ଜଗନ୍ନାଥଙ୍କ କୃପା
0: ଆପଣ କେମିତି ଅଛନ୍ତି
1: ମୁଁ ସେମିତି ଅଛି ଆଉ
0: ମନ୍ଦରେ ନାହିଁ କହିଲେ ଆମେ ଗ୍ରହଣ କଲୁ ଭଲରେ ନାହିଁ କାହିଁକି
1: ଭଲରେ ନାହିଁ ଆଉ
0: କାହିଁକି କିଛି କାରଣ ଅଛି ଯୋଉଟାକି
1: ଆମକୁ
0: କହି ହବନି
1: ଆଜ୍ଞା
0: ହଉ ଯୋଉ ସମସ୍ୟାରେ ଆପଣ ଅଛନ୍ତି ଯୋଉଥିପାଇଁ ଭଲ ନାହାନ୍ତି ବୋଲି କହିଲେ ସେଇ ସମସ୍ୟାଟି ଭଗବାନ ଶୀଘ୍ର ଦୂର କରିଦିଅନ୍ତୁ ଆପଣଙ୍କର ଶୀଘ୍ର ପୁରା ଭଲ ହେଇଯାନ୍ତୁ ଆପଣ
2: ସେଇ ସମସ୍ୟାର ସମାଧାନ ଜଲ୍ଦି ହେଇଯାଉ
1: ନୂଆ ସତା ଯୋଡି ହେଇଛନ୍ତି ଚାରି ଛକ ପୁରୀରୁ ଆପଣ ମନେ ଅଛି ନା
2: ସେ ଯୋଉ ଚାରି ଛକ ପୁରୀରୁ ଯିଏ ଯୋଡି ହେଇଛନ୍ତି
1: ଆଜ୍ଞା
2: ସେଇ ଯୋଉ ଆପଣ ଚିଠି ଦିଅନ୍ତି ସେ ଦିଟା ଯାକରେ ଆପଣଙ୍କ ଅକ୍ଷର ନା ତାଙ୍କ ଅକ୍ଷର
0: ହଁ ଆପଣ ଲେଖନ୍ତି ବାହାରଣା ଚାରି ଛକ ପୁରୀରୁ ଲେଖନ୍ତି
2: ଏକା ଅକ୍ଷର ଦିଟା ଯାକ ସେଥିପାଇଁ ପଚାରୁଛି ସେ ଲେଖନ୍ତି ଦିଟାକୁ ନା
0: ଆପଣ ଲେଖନ୍ତି
1: ଆମ ଘର
0: ହଁ ଆପଣ ଲେଖନ୍ତି କିନ୍ତୁ ତାଙ୍କର ଭାବନା ଥାଏ
1: ଆଜ୍ଞା ଆଜ୍ଞା
2: ଏଇଟା ଚଳିବ ଏଇଟା ଭଲ କଥା କିନ୍ତୁ ଜଣେ ଜଣେ ଯୋଉ ନିଜ ନାଁ ପରିବର୍ତ୍ତନ କରିକି ବାର ବାର କଲ୍ କରୁଛନ୍ତି ଏ ନାଁ ସେ ନାଁରେ ସେଥିରେ ତାଙ୍କର କିଛି ଲାଭ ହଉନି କାରଣ ତାଙ୍କର ନାଁ ଗାଁ ଠିକଣା ଗୋଟେ ଟାଇମ୍ରେ ଗୋଟିଏ ଥର ହିଁ ଯିବ ଅଲଗା ନାଁରେ ଫୋନ୍ କରୁଛନ୍ତି ସିନା ସେଗୁଡା ଜମା ବି ଭଲ କଥା ନୁହେଁ
1: ଏମିତି ହଉଛି
2: ହଠାତ୍ କିନା ଆମେ ତ ଜାଣିପାରୁନୁ ନା କିଏ କଲ୍ କରୁଛନ୍ତି ବୋଲି ଅଲଗା ନାଁ ଗାଁ ଠିକଣା କହିଲାରୁ ଯେତେ ପରିଚିତ ସ୍ୱର ଶୁଭିଲେ ବି ଯଦି ଅଲଗା ନାଁ ଗାଁ ଠିକଣା କହିବେ ଆମକୁ ପ୍ରୋବ୍ଲେମ୍ ହଉଛି ଆପଣ ଏଗୁଡା ସବୁ ଠକାମି କାମ ଏମିତି କାମ ଗୁଡା କଲେ ଜମା ଭଲ ନୁହେଁ ଅଲଗା ଶ୍ରୋତାମାନେ ଆମର ହଇରାଣ ହଉଛନ୍ତି ନା ନା ଆପଣ ଯୋଉଟା କରୁଛନ୍ତି ସେଇଟା ଆପଣ ଜଣଙ୍କୁ ସାହାଯ୍ୟ କରୁଛନ୍ତି କିନ୍ତୁ ସେମାନେ ଯୋଉଟା କରୁଛନ୍ତି ଏଇଟା ଭଲ ନୁହେଁ
1: ସେ ଅଞ୍ଚଳରେ ପପୁଲାରିଟି ପୁରା ପୁରା ଲୋକପ୍ରିୟ ସିଏ ମୋର ମଝିଆ ପୁଅ ହେଇଯାଇଛି ଏବେ ଆସିଛି ଆମ ଘରକୁ ବୁଲିବାକୁ ଆଉ ମେଡିକାଲ ଆସିଲା କଟକ ଡାକ୍ତର କତିକି ଡାକ୍ତର ବୁଲି ବୁଲାଇ ମୁଁ ପାଖରେ ଠିଆ ହେଇଛି ତା ସାଙ୍ଗରେ ଟିକେ କଥା ହୁଅନ୍ତୁ ତାପରେ ମୁଁ ଟିକେ କଥା ହେବି
0: ଦିଅନ୍ତୁ ତାଙ୍କୁ
1: ନମସ୍କାର
0: ଆପଣଙ୍କ ନାଁଟି କଣ
1: ଅନିଲ କୁମାର ମଲ୍ଲିକ
0: ଅନିଲ କୁମାର ମଲ୍ଲିକ ଆପଣ ପ୍ରଥମ ଥର ଯୋଉ କବିତାଟି ଦେଇଥିଲେ ନିଜ ଅକ୍ଷରରେ ଦେଇଥିଲେ ବଢିଆ ଲାଗିଥିଲା ସେଟା ମନେ ଅଛି ମୁଁ କହିଥିଲି ଯେ ଜଣେ ନୂଆ ଶ୍ରୋତା ଆମର କିଏ ଆସିଲେ ବଢିଆ କବିତା ଲେଖିଛନ୍ତି ଭଲ ଲାଗେ ଆପଣଙ୍କର କବିତା ଆଉ ଆପଣ ବହୁତ ଭଲ ପାଆନ୍ତି ବୋଲି ଆମେ ଜାଣୁ
2: ଆଉ ଆପଣଙ୍କର କବିତା ବି ବହୁତ ଭଲ ଆପଣ ନିଜେ ଲେଖିକି ପଠାନ୍ତିନି କଣ ପାଇଁ
3: ଲେଖନ୍ତି ତ ତାଙ୍କର ପଥ ପ୍ରଦର୍ଶକ
2: ଆଚ୍ଛା ଆଚ୍ଛା ଯା ହଉ ଜଣଙ୍କ ପଥକୁ ଅନୁସରଣ କରି ଆପଣ ଯଦି କବି ହେଇପାରୁଛନ୍ତି କି ଗୋଟେ ଭଲ କାମ କରିପାରୁଛନ୍ତି ତାହେଲେ ନିଜ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବହୁତ ଭଲ କଥା
0: ଆପଣ ତାଙ୍କର ପଥ ପ୍ରଦର୍ଶକ କି ସିଏ ଆପଣଙ୍କର ପଥ ପ୍ରଦର୍ଶକ ଓଲଟା କରିଦେଲେ
3: ବାପା ଗୁରୁ ଶିକ୍ଷକ ସବୁ
2: ଆଚ୍ଛା ଆପଣଙ୍କର ପରିଚୟ କେମିତି ହେଲା
3: ବାପା ଆମ ସ୍କୁଲରେ ଏକ୍ଜାମ କରନ୍ତି ଯୋଉ ଆମର ଶିକ୍ଷା ବିକାଶର ଏକ୍ଜାମ ଯାଇ କରନ୍ତି ଆଜ୍ଞା ପରିଚୟ ହେଲା ପରେ ସମ୍ପର୍କ ଅତି ନିବିଡ ହେଇଗଲା
0: ଆପଣ ଟିଚରସିପ୍ କରନ୍ତି
3: ଆଜ୍ଞା
0: ଘରେ ଆପଣଙ୍କର ସବୁ କିଏ ଅଛନ୍ତି
3: ଘରେ ବାପା ବୋଉ ଆଉ ଆମେ ତିନି ଭାଇ ଦୁଇ ଭାଇ
2: ତାଙ୍କୁ ଭାଇ ବନେଇ ସାରିଲେଣି ନା
3: ଏଠି ବି ଦିନ ସେଠି ବି ଦିନ ମୁଁ ମଝିରେ ସେଠି ମଝିରେ ଏଠି ମଝିରେ
2: ଆପଣ ସବୁଠି ମଝିରେ ରହିଯାଉଛନ୍ତି
3: ଆଜ୍ଞା କାର୍ଯ୍ୟକ୍ରମଟେ ବହୁତ ଭଲ ଲାଗେ ସବୁବେଳେ ଯୋଉ ମୋ ପସନ୍ଦର ଯୋଉ ଦିଏ ଆମର ବୁଧବାର ରବିବାର ଯେବେଠୁ ମାନେ ବାପାଙ୍କ ସହିତ ପରିଚୟ ହେଲାଣି ସେବେଠୁ ବେଶୀ ଶୁଣୁଛି ଆଉ
0: ଆପଣ ତ ଏବେ କହିଲେ କିନ୍ତୁ ଆପଣଙ୍କ ଚିଠିରୁ କବିତାରୁ ବି ଆମେ ସେଇ କଥା ଜାଣିପାରୁ ଯେ ଆପଣ ବହୁତ ଭଲ ପାଉଛନ୍ତି କାର୍ଯ୍ୟକ୍ରମକୁ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ
2: ମୋ ପସନ୍ଦରେ ଆପଣଙ୍କୁ କଣ ଭଲ ଲାଗେ
3: ମୋ ପସନ୍ଦରେ ମୋତେ ତ ସବୁଠୁ କବିତା ହିଁ ବହୁତ ଶୁଣିବା ଭଲ ଲାଗେ
0: ଆପଣ କବିତା ପ୍ରିୟ କବିତା ଲେଖନ୍ତି ଆଉ କବିତା ଶୁଣନ୍ତି ତେବେ ଆମକୁ ଆଜି ଟିକେ ଶୁଣାନ୍ତୁ କବିତା
3: ବାପା ଗୋଟେ କବିତା ଲେଖିଛନ୍ତି ଆଗ ଶୁଣେଇବେ
0: ଠିକ ଅଛି ଦିଅନ୍ତୁ ତାହେଲେ ତାଙ୍କୁ
2: ଆପଣ କଣ କବିତା ଶୁଣିବେ ବୋଲି ଅନିଲ ସାର
1: କହିଲେ କହିପାରୁନି ଏତେ ଖୁସିରେ ଅଧିକ କଥା କହିପାରୁନି
0: ହଁ ହେଲା ଭଲ ଲାଗିଲା କିନ୍ତୁ ତାଙ୍କ କଥା ହସି ହସି ଦୀପଦ କଥା ହେଲେ
1: ଆଜ୍ଞା ମୁଁ କହୁଛି ମୋ ଗାଁ ଉପରେ ଗୋଟେ କବିତା ଅଛି ତଥାପି ମୋ ଗାଁ ହସୁଛି
0: ତଥାପି ମୋ ଗାଁ ହସୁଛି ଆଚ୍ଛା
1: ଆଜ୍ଞା ଗାଁଟି ମୋର କେଡେ ସୁନ୍ଦର ଶୋଭାର ଗନ୍ତା ଘର ସ୍ୱର୍ଗ ସୁଖ ମିଳେ ଏଠାରେ ତୁଳନା ନାହିଁ ତାର ଏମିତି ଗାଁ ମୋର

0: ଅତୀତ ତାର ଭାରି ମଧୁର ସେଇ ଅତୀତ ସ୍ମୃତିରେ ମୋର ଭାସି ଯାଉଛି ଆଜି ତା ନଈ ନାଳ ତାତୋଟା ମାଳ ରୂପ ଯାଇଛି ହଜି ନଈର ଧାର ଶୁଖି ଯାଇଛି ତୋଟାରୁ ଗଛ ହଜି ଯାଇଛି ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ତା ସ୍ମୃତି ଅପାସର ମୋ ଗାଁ ଦାଣ୍ଡ ଦୁଇ ପାଖରେ ଧାଡ଼ି ଧାଡ଼ି ସେ ଚାଳ ଘରରେ ଝରୁଣି ଓଳି ପାଣି ଘର ଆଗରେ କୁନି ପାଦରେ ବେଉନି ଆଉ ବଣି ଆଗ ଭଳି ସେ ଆମ୍ବ ଗଛରେ କୋଇଲି ବସି ମଧୁର ସ୍ୱରେ ଗାଉନି ଗୀତ ତାର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର କଙ୍କି ଧରଣ ମା ମରଣ କରୁନି ଆଜି କେହି ବାରଣ କଙ୍କି କୁଆଡେ ଗଲେ ଗାଁ ଦାଣ୍ଡରେ ବହୁ ବହୁ କା ଖେଳୁନାହାନ୍ତି ପିଲେ ସେ ଗଛ ନାହିଁ ସେ ବେଳ ନାହିଁ ଡାଳ ମାଙ୍କୁଡି ଖେଳ ସେ ନାହିଁ ନାହିଁ ମଜା ରଜର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ନାହିଁ ସେ ଟୁଙ୍ଗି ଭାଗବତର ଯମୁନି ତାସ ପଶା ଖେଳର ନିଶୁନ ଗାଁ ଦାଣ୍ଡ ଜେଜେମା ପାଶେ କାହାଣୀ ଶୁଣି ମାଡୁନି ଆଉ ନିଦ ଧୋ ବାୟା ଗୀତ ଶୁଭୁନି ସକାଳ ହେଲେ କାଉରାବୁନି ରହିଲା କେତେ ଦୂର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ମୋ ଗାଁଟି ପ୍ରଧାନପଡା ମୋ ଗାଁଟି ପ୍ରଧାନପଡା ବିରୂପା କୂଳେ ହୋଇକି ଛିଡ଼ା ମାଟିର ମଣିଷ ଗାଁ କାଳନ୍ଦୀ ଚରଣ ଉପନ୍ୟାସରେ ଲେଖା ମୋ ଗାଁ ନା ଆରେ ବଦଳି ଯାଉ ସାରା ଦୁନିଆ ବଦଳି ଯାଉ ସାରା ଦୁନିଆ ଚିର ଉଜ୍ଜଳ ମୋ ଗାଁ ନା ନୂଆଏ ମଥା ମୋର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ଲୋଟାଏ ମଥା ମୋର ଏମିତି ଗାଁ ମୋର
1: ଆରେ ବାବା ବହୁତ ବଢିଆ କବିତା ବହୁତ ଲମ୍ବା କବିତା ଆଉ ବହୁତ ମାର୍ମିକ କବିତା ଆପଣ ଲେଖିଛନ୍ତି ଯେମିତି ପଢିଲେ ବି ସେମିତି ଆବୃତ୍ତି କଲେ ବହୁତ ସୁନ୍ଦର ପୁରୁଣା ଗାଁର ଚିତ୍ରଟିକୁ ପୁରା ସାମ୍ନାକୁ ନେଇ ଆସିଲେ ଯୋଉ ସ୍ମୃତିକୁ ସବୁ ନେଇ ଆସିଲେ
0: ସମ୍ପୂର୍ଣ୍ଣ ସତ୍ୟ ଘଟଣା
1: ପୁରା ସତ୍ୟ ତଥାପି ସୁନ୍ଦର ସମସ୍ତଙ୍କ ଗାଁ ସମସ୍ତଙ୍କର ଜନ୍ମମାଟି ସମସ୍ତଙ୍କୁ ସୁନ୍ଦର ଲାଗେ ଯେ ଯୋଉଠି ବି ଥାନ୍ତି ଯଦି ବାହାରକୁ ପଳାନ୍ତି କୌଣସି ମୋହରେ ଯଦି ବାହାରକୁ କେହି ଚାଲି ଯାଇଥାନ୍ତି ସେଠି ଥାଇ ମଧ୍ୟ ତାଙ୍କ ଗାଁ ମାଟି ତାଙ୍କୁ ଦିନେ ଆକୃଷ୍ଟ କରେ ଗାଁ ମାଟି ତାଙ୍କୁ ଭଲ ଲାଗେ ଜନ୍ମ ମାଟି ସମସ୍ତଙ୍କୁ ଭଲ ଲାଗେ ଏଇଟା
0: ଆଉ
1: ସମସ୍ତେ କିଛି ନା କିଛି ଅବସର ସମୟ କାଢି ଗାଁକୁ ଯିବା ଉଚିତ ଗାଁରେ ଯାଇ ବୁଲାବୁଲି କରି ପୁରୁଣା ସାଙ୍ଗସାଥି ଅଜା ଆଇ ଜେଜେବାପା ଜେଜେମା ଦାଦା ଖୁଡି ଏମାନଙ୍କ ସହିତ ବସି ଟିକେ ମଜା ମଜଲିସ୍ କରିବା ଉଚିତ
2: ଭାରି ଭଲ ଲାଗିଲା ପ୍ରକୃତରେ ଯେମିତି ସବୁଥର ଆପଣଙ୍କ କବିତା ଭଲ ଲାଗେ ଏଥର ବି ଭଲ ଲାଗିଲା ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ
0: ବୁଲି ଆସନ୍ତୁ କେବେ ଆମ ଗାଁରେ ଆମେ ତ କେବେ କହୁନାହାନ୍ତି ଆଉ ଆମେ ନିମନ୍ତ୍ରଣ କରୁଛୁ ଆସିପାରନ୍ତିନି ତଥାପି ନିମନ୍ତ୍ରଣ ଦବୁ କାରଣ ଏତେ କାର୍ଯ୍ୟକ୍ରମ ରେଡିଓରେ ମୁଁ ପିଲାଦିନ ଶୁଣିଛି ଆମ ରେଡିଓରେ ଗୋଟେ ବାଇଟ୍ ବି ଦେଇଥିଲି 90 ବର୍ଷରେ ଆକାଶବାଣୀ ତାପରେ ମୋ ଗାଁ କଥା ବି କହିଥିଲି ପ୍ରଭାତ ପରିକ୍ରମାରେ କିନ୍ତୁ ଯେତେ ଯାହା ହେଲେ ବି ମୋ ପସନ୍ଦର ତୁଳନା ନାହିଁ
2: ଆପଣଙ୍କ ଭଲ ପାଇବା ଆଜ୍ଞା ଭଲ ପାଇବା ପାଇଁ ଏସବୁ ହଉଛି
1: ଆପଣଙ୍କୁ ଭଲ ଲାଗୁଛି ବୋଲି ଆପଣ ଏତେ ଭଲ ପାଇବା ଦଉଛନ୍ତି ଆମ କାର୍ଯ୍ୟକ୍ରମକୁ ଆଉ ଆପଣ ମାନଙ୍କର ଭଲ ପାଇବା ଯୋଗୁଁ ହିଁ ଆମେ ଆଗକୁ ଆଗକୁ ବଢିବାକୁ ଚେଷ୍ଟା କରୁଛୁ ଆମ କାର୍ଯ୍ୟକ୍ରମ ଭଲ ହଉଛି ବୋଲି
0: ଚିର ଉଜ୍ଜଳ ଚିର ମାନେ ଯାହା କୁହନ୍ତି ଚିର ହାସ୍ୟ ରହିବ ଆମର ଏଇ ମୋ ପସନ୍ଦ ଏତେ ଲୋକପ୍ରିୟ ହେଇସାରିଛି ମତେ ମୋର ସାଙ୍ଗମାନେ ମୋ ଦୂରରେ ଭଉଣୀ ମାନେ ଯୋଉ ବାହା ହେଇଛନ୍ତି ଆସିଲା ବେଳେ ଭାଇ ତମ କବିତା ମୁଁ ସବୁବେଳେ ଶୁଣୁଛି ଗର୍ବରେ ଛାତି ଫାଟି ଉଠେ ଯାହା ହଉ ବହୁତ ବଢିଆ ଲାଗୁଛି
2: ଆଉ ଆପଣଙ୍କ ଘରେ ଆପଣଙ୍କ ମ୍ୟାଡାମ ଦୁଇ ପୁଅ
0: ମୁଁ କଥା ହଉଛି ମ୍ୟାଡାମ ତରକାରୀ କରୁଛନ୍ତି ମାଛ ତରକାରୀ ବସିଛନ୍ତି
1: ମାଛ
0: ଜାଣୁଛନ୍ତି
1: ମାଛ ତରକାରୀ ତାହେଲେ
0: ହଁ ମାଛ ତରକାରୀ
2: ମ୍ୟାଡାମଙ୍କ ନାଁଟି ଆଉ ଥରେ କହିଦିଅନ୍ତୁ
0: ମ୍ୟାଡାମଙ୍କ ନାଁ ଚାରୁଲତା ସ୍ୱାଇଁ ବଡ ପୁଅ ନାଁ ହଉଛି ପ୍ରଭୁ ପ୍ରସାଦ ସ୍ୱାଇଁ ଆଉ ମଝିଆ ଶୁଣିଲେ ମଝିଆ ନାଁ
2: ମଝିଆ ପୁଅଙ୍କ ନାଁ ଅନିଲ କୁମାର ମଲ୍ଲିକ
0: ଶିବାଜୀ ପ୍ରସାଦ ସ୍ୱାଇଁ ଜାଣିଛନ୍ତି ସଂଯୁକ୍ତା ସ୍ୱାଇଁ ଆଉ
2: ମୁଁ ପଚାରିବାକୁ ଯାଉଥିଲି ଭଉଣୀ ଭଲ ଅଛନ୍ତି ତ
0: ହଁ ବହୁତ ଭଲ ଅଛି ଭଲ ଅଛି ସିଏ ତ ଅଛି ବୋଲି ମୋ ଘର ଆଉ ଯାହା କହନ୍ତି ମଝି ଖୁଣ୍ଟ
2: ହଁ ଭଲ କଥା ସେମିତି ଭାଇ ଭଉଣୀ ଭଲ ସମ୍ପର୍କ ଥାଉ ସବୁବେଳେ ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବି
0: ଆଜ୍ଞା କହିବି ସବୁଥର ଭଜନ ଶୁଣିଛି ଗୀତ ଠାକୁରଙ୍କୁ ଶୁଣିଛି ଏଥର ଗୋଟେ ଯାଉଛି ଜନ୍ମ ଜନ୍ମ କା ସାଥ ହେ ତୁମାରା ହମାରା
2: ପଦେ ଗାଉନାହାନ୍ତି ଆପଣ
0: ଏଇଟା ଦେଖି ପଲକେର ଜନ୍ମ ଜନ୍ମ କା ସାଥ ହେ ତୁମାରା ହମାରା ଅଗର ନ ମିଲତେ ଇସି ଜନ୍ମ ମେ ଲେତେ ଜନ୍ମ ଦୁବାରା ଜନ୍ମ ଜନ୍ମ କା ସାଥ ହେ ତୁମାରା ହମାରା
2: ଆପଣ ତ ସାର୍ ଅଲରାଉଣ୍ଡର ଆମେ ଯାହା ଜାଣିଲୁ।
0: ଆଜ୍ଞା ମୁଁ ସ୍କୁଲରେ ଥିଲାବେଳେ ଯେତେବେଳେ ଏକୋଇଶ ମସିହା ପୂର୍ବରୁ ଆଣ୍ଠୁ ଅପରେସନ ପୂର୍ବରୁ ମୁଁ ପିଲାଙ୍କୁ ନାଚ ଶିଖାଏ, ଗୀତ ଲେଖେ, ନିଜେ ଲେଖେ, ନିର୍ଦ୍ଦେଶନ ଦିଏ, ଗୀତ ନାଟ୍ୟ ଲେଖିଛି, ଅନେକ ଅନେକ ଅଛି ସ୍କୁଲରେ।
2: ଆପଣଙ୍କର ସବୁ କଳାକୁ ନେଇ ଆପଣ ଖୁସିରେ ରହିଥାନ୍ତୁ, ସେମିତି ହସୁଥାନ୍ତୁ, ହସଉଥାନ୍ତୁ,
0: ସ୍ନେହ ସଦା।

0: ଏମିତି ଥାଉ ସବୁବେଳେ ଏମିତି ଥାଉ, ସମସ୍ତଙ୍କ ଥାଉ। ଆପଣ ବି ମୁଁ ଜଗନ୍ନାଥ ଉପରେ ଏତିକି ପ୍ରାର୍ଥନା କରିବି, ଆପଣଙ୍କର ଦୁଇ ଭଉଣୀଙ୍କର ମୋର ମାନେ ଭବିଷ୍ୟତ ଉଜ୍ଜଳମୟ ହେଉ, ସବୁବେଳେ ସବୁବେଳେ ଏମିତି ଖିଲି ଖିଲି ହସ ଥାଉ।
1: ଧନ୍ୟବାଦ।
0: ଏଇଭଳି ହସ ପଡିଲେ ଶୁଣିଲେ ପେଟ ପଡିଯାଉଛି।
1: ତେବେ ଶୁଣେଇ ଦଉଛୁ ଆପଣଙ୍କୁ ଏଇ ସୁନ୍ଦର ଗୀତଟି,
2: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ଶେଷ ହୃଦୟରୁ ଧନ୍ୟଯୁକ୍ତ କରୁଛି। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
1: ଏ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି, ହୃଦୟ ସାଇତିବ ତାହା।
0: ଲେଖିଛନ୍ତି ଅବିନାଶ ଦାସ, ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ, କେନ୍ଦ୍ରାପଡ଼ାରୁ।
1: ବୈଶାଖ ଜ୍ୟେଷ୍ଠର ପ୍ରଚଣ୍ଡ ତାପରେ ସନ୍ତାପିତ ହେଲେ ଧରା, ମୌସୁମୀ ଦେବୀକୁ ଆସିଥାଉ ତୁମେ ଶୀତଳତା ଆଣି ପରା।
0: ଆକାଶେ ଭସାଇ କଳା ପାତଲକୁ ପ୍ରଶମିତ କର ଖରା, ମୃଦୁ ସମୀରର ପ୍ରବାହ ସାଙ୍ଗକୁ ବରସଇ ଜଳଧାରା।
1: ତବ ଆଗମନେ ଉଲ୍ଲସିତ ଆଉ ପଲ୍ଲବିତା ହୁଏ ଧରା, ବସୁଧା ମାର ରଜ ପର୍ବ ଆଉ କାଳିଆ ସ୍ନାନ ଯାତରା।
0: ହିନ୍ଦୁ ସାଗରଙ୍କ କନ୍ୟାକୁ ମୌସୁମୀ ତୁ ବନ୍ଦନିଆ ପରା, ଅବିଳମ୍ବେ ଦେବୀ ପ୍ରବାହିତ ହୁଏ ସୁଶୀତଳ କର ଧରା। ଲେଖିଛନ୍ତି ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ାରୁ।
1: ଆଲୋ ବର୍ଷାରାଣୀ ଆ, ମାଟିକୁ ଟିକି ଭିଜେଇ ଯା, କାହିଁ କେତେ ଦିନ ଶୁଷ୍କ ରହିଅଛି, ବିଲ ବାଡ଼ି ଫାଟି କରିଛି ଆ। ଆଲୋ ବର୍ଷାରାଣୀ ଆ,
0: ଅଭିମାନ କରି ରହିଲୁ ତୁହି, ତୋହର ଜମାରୁ ଦେଖା ତ ନାହିଁ, ନିଦାଘ ଡହକ ଦେହ ଦହୁଅଛି, ବଞ୍ଚିବା ପାଇଁ କି ଖୋଜୁଛି ରା। ଆଲୋ

0: ବର୍ଷାରାଣୀୟା
1: ଗଣ ଜଙ୍ଗଲରେ ଜଳୁଛି ନିଆଁ, ତତଲା ତାତିରେ କରେ କିମିଆଁ, ତରୁ ତୃଣ ଲତା ଶୋଷରେ ମରୁଛି, ପୋଡ଼ି ଦିଏ ଝାଞ୍ଜି ତତଲା ବାହା, ଆଲୋ ବର୍ଷାରାଣୀୟା।
0: ଚଷା ଭାଇ ଚାଷ କରିବା ପାଇଁକି ମାଟି ଚଷି ତୋତେ ଡାକୁଛି ଆ, ବିହନ ବୁଣିବ କ୍ଷେତରେ ତାହାର, ଜଗତକୁ ଦେଇ ଅନ୍ନର ରାହା, ଆଲୋ ବର୍ଷାରାଣୀ ଆ।
1: ଚକର ଚକରି ତତେ ଝୁରୁଅଛି, ବେଙ୍ଗ ଡାକୁଅଛି ଆତୁ ଆ, ଗଳାଫଟା ଡାକ ଶୁଭୁନି କି ତତେ, କେଉଁ ରାଇଜରେ ତୋରି ଗାଁ, ଆଲୋ ବର୍ଷାରାଣୀ ଆ।
0: କାନନେ କାନନେ ପିକ ଡାକୁଅଛି, ପୁଛ ମେଲି ତାର ଦେଖିତୁ ଯା, ବାଇ ଚଢ଼େଇର ଝୁଲନ୍ତା ବସରେ ଟିକିଏ ଆସି ତୁ ଝୁଲିକି ଯା, ଆଲୋ ବର୍ଷାରାଣୀ ଆ।
1: ଆଦ୍ୟ ଆଷାଢ଼ର ପହିଲି ଛୁଆରେ ଧରଣୀର ଦୁଃଖ ଶୁଣିତୁ ଯା, କଳା ଘନ ବେଶେ ଭୁବନ ଲଗନି ମୂଷଳ ଧାରାରେ ବରସି ଯା, ଆଲୋ ବର୍ଷାରାଣୀ ଆ, ଆଲୋ ବର୍ଷାରାଣୀ ଆ।

0: ଲେଖିଛନ୍ତି ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁର। ପ୍ରତି ରବିବାରେ ରହେ ପ୍ରତୀକ୍ଷାରେ ସକାଳର ସମୟ ନକୁ ଅପା ଦୁହିଙ୍କର ଶୁଭେ ମଧୁସୁର ଆସ ମୋ ପସନ୍ଦ ଅଗଣାକୁ ହୃଦୟରେ ଆନନ୍ଦ ଦିଏ ମୋ ପସନ୍ଦ ଘେନ ମୋର ଅଭିନନ୍ଦନ ସ୍ୱୀକାର କର ମୋ ପସନ୍ଦ ମୋର ଦେଉଅଛି ଫୁଲ ଚନ୍ଦନ ନନ୍ଦନ ବନର ପାରିଜାତ ସମ ଝରେ ମୋ ପସନ୍ଦ ମକରନ୍ଦ ସର୍ବଶ୍ରୋତାଙ୍କୁ ସୁଖରେ ରଖନ୍ତୁ ପ୍ରଭୁ ଦୟାମୟ ଆଦି କନ୍ଦ ମୋ ପସନ୍ଦ ରବି କମନୀୟ ଛବି ଭାବି କେତେ ଶ୍ରୋତା ହେଲେ କବି ଅପାଙ୍କ ପଠନ ସୁମଧୁର ଗାନ ତାନରୁ ଅମୃତ ପଡ଼େ ଶ୍ରବି ମୋ ପସନ୍ଦର ଆକର୍ଷଣ ଜନମାନସରେ ତୋଳି ଶିହରଣ ଖେଳାଏ କମ୍ପନ ଅପାଙ୍କ କାଉଁରୀ ମନ୍ତରେ ଚକିତ ଶ୍ରୋତା ଗଣ ସୁଖ ଦୁଃଖ ସାଥୀ ଅପା ମୋ ନୀତି ଦେଉଥାନ୍ତି ହିତ ଉପଦେଶ ଦୂର ହୋଇଯାଏ ସର୍ବ ଅବସାଦ ଲଭି ଦୁଇ ଅପାଙ୍କ ଆଶିଷ ଏହି ସଂସାରେ ମଣି ଏକା ମୁଁ ଅସାର ଖୋଜି ଖୋଜି ଅପା କରିଛନ୍ତି ସାର କେମିତି କହିବି ପାଇ ନାହିଁ କିଛି ଘେନି ଭକ୍ତି ପ୍ରୀତି ପ୍ରଣାମ ଲେଖିଛନ୍ତି ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ
1: ତିନୋଟି ଅକ୍ଷର ମିଶିକରି ସିନା ସ୍ତ୍ରୀ ଅକ୍ଷରର ଜାତ
0: ସରେ ସାତ୍ୱିକ ତରେ ତାମସିକ ରେ ଅଟେ ରଜତ୍ୱ
1: ଜନନୀ ଭଗିନୀ ଜାୟା ରୂପେ ସିଏ ହସାଉ ଥାଏ ଜଗତ
0: ଶକ୍ତି ରୂପିଣୀ ନାରୀ ଏକା ସିଏ ସଂସାର ତାଠାରୁ ଜାତ
1: ମମତାର ସିନ୍ଧୁ ଦୁଇ ଗୋଟି ପରି ଶୁଣନ୍ତି ପ୍ରୀତିର ଗୀତ
0: ତାଙ୍କ ଶ୍ରମେ ଆଜି ମୋ ପସନ୍ଦ ଘର ଅଟେ ବହୁ ମଜବୁତ
1: ଅଟେ ବହୁ ମଜବୁତ

0: ଲେଖିଛନ୍ତି କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ।
1: କି ବେଳାରେ ବିହି ଜନମତ ଦେଲା ତା ସାଥେ କରମ ନ ଦେଲା କେଉଁ ଜନମରେ କି ପୁଣ୍ୟ କରିଲୁ ଦୁହିତା ରୂପରେ ଜାତ ହୋଇଲୁ ଛୋଟ ବେଳରୁ ତୁ ମାଟି ମାହାର ପାଣି ପବନରେ ଦିନେ ବଡ଼ ହୋଇଲୁ
0: ପରିବାରରେ ସୁଖ ଶାନ୍ତି ଭରିଲୁ ଘରକୁ ସ୍ୱର୍ଗରେ ପରିଣତ କଲୁ ସ୍ନେହ ମମତାର ଭଲ ପାଇବାରେ ସଭିଙ୍କୁ ନିଜର କଲୁ
1: ସମୟ ଚକ୍ରରେ ପେଶି ହୋଇ ଆଜି ସମ୍ପର୍କର ସେତୁ ଭାଙ୍ଗି ତୁ ଦେଲୁ ପରକୁ ଆପଣା ଆପଣାକୁ ପର କରି ଏ ସଂସାରେ ପର ଘରକୁ ତୁ ଗଲୁ
0: କପାଳ ଲିଖନ କେ କରିବ ଆନ ବାପା ମାଙ୍କର ଆଖିରେ ଆଖି ଲୁହ ଭରିଲୁ ବଧୁ ବେଶ ସାଜି କଲୁ ପାଦରେ ଅଳତା ମଥାରେ ଓଢ଼ୁଣୀ ଦେଇ ଲକ୍ଷ୍ମଣ ରେଖା ଟାଣି ତୁ ଦେଲୁ
1: ଅତୀତର ଅଭୁଲା ସ୍ମୃତିକୁ ଭୁଲି ଯାଇ ତୁ ହିଁ ଭବିଷ୍ୟତର ଜୀବନ ଗଢି ଚାଲିଲୁ ଭବିଷ୍ୟତର ଜୀବନ ଗଢି ଚାଲିଲୁ
0: ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁରରୁ
1: ହେ ମୋ ପସନ୍ଦ ତୁମେ ଭୁଣୀ ଅଛ ମୁଠା ମୁଠା ଚନ୍ଦ୍ରାଲୋକ ସେ ଚନ୍ଦ୍ର ଆଲୋକେ ଭିଜିଯିବି ମୁଝେ ଭୁଲିଯାଏ ଦୁଃଖ ସୁଖ
0: ମଧୁ ହେଲା ତୁମ ସ୍ମୃତିର କାହାଣୀ ସୁରିଲା ପ୍ରତୀକ୍ଷା ଗୀତ ମଧୁର ମଳୟ ମନ୍ଦ ମନ୍ଦ ବହେ କରି ମତେ ବିମୋହିତ
1: ତୁମେ ସାଜିଅଛ ମୋ ପ୍ରେମ ପ୍ରତିମା ଖୋଲିଦେଲେ ମନ ପେଡ଼ି
0: ତୁମେ କେହି ନୁହେଁ ସବୁରି ହୃଦୟ ସବୁରି ପସନ୍ଦ ମୋ ପସନ୍ଦ ଯୋଡ଼ି।

0: ଲେଖିଛନ୍ତି ଅନିଲ କୁମାର ମଲ୍ଲିକ, ସହକାରୀ ଶିକ୍ଷକ ବାହାରଣା ଚାରିଛକ ପୁରୀରୁ।
1: ଦୁନିଆରେ ଯାହା ସବୁଠୁ ମଧୁର, ସବୁଠୁ ଯାହା ସୁନ୍ଦର, ଯାହା ଲାଗି ଆଜି ଦୁନିଆ ଦାଣ୍ଡରେ ଅଟେ ପରିଚୟ ମୋର, ସେ ମୋର ଅତି ନିଜର, ନିଜଠୁ ନିଜର ଅତି ଆପଣାର, ସିଏ ପରା ବୋଉ ମୋର।
0: ଦଶ ମାସ ଦଶ ଦିନ ଯେ ଯତ୍ନେ ଜଠରେ ଧରିଣ ମୋତେ, କେତେ କଷ୍ଟ ସିଏ ସହିଛି ସେ ବେଳେ କହିନି କାହା ଅଗ୍ରତେ। ଜନ୍ମ ଦେଇଛି ପାଳିଛି ପୋଷିଛି, ନ କରି ସେ ହତା ଦର, ସିଏ ପରା ବୋଉ ମୋର।
1: ଅଧା ପେଟ ଖାଇ ଖୁଆଇଛି ମୋତେ, ନିଜକୁ ଦେଖିନି କେବେ, ନିଜ ସୁଖ କଥା ଭାବି ନାହିଁ ସିଏ, ମୋ ସୁଖ ନୀତି ଭାବେ। କେତେ ଉଷାବ୍ରତ ମୋହର ନିମନ୍ତେ ଉପବାସ ଉଜାଗର, ସିଏ ପରା ବୋଉ ମୋର।
0: ଘରୁ ଯେବେ ମୁହିଁ ବାହାରକୁ ଯାଏ, ମୋ ବାଟକୁ ଥାଏ ଚାହିଁ, ନ ଫେରିବା ଯାଏ ଦୁଆର ବନ୍ଧରେ ଅପେକ୍ଷାରେ ଥାଏ ରହି। କେତେ ମାନସିକ କରିଥାଏ ପରା ଏମିତି ହୃଦୟ ତାର, ସିଏ ପରା ବୋଉ ମୋର।
1: ତାପଣ ତ କାନି ଶ୍ରୀମନ୍ଦିର ନେତ, ତାହା ତ ମଥାରେ ଥିଲେ ସବୁ ଅରିଷ୍ଟମ ହୋଇବ ଖଣ୍ଡନ, ଭୟଭ୍ରାନ୍ତି ଯିବ ଦୂରେ। ତାକୁଳେ ଜନମି ହୋଇଛି ମୁଁ ଧନ୍ୟ, କେଉଁ ଜନମର ପୁଣ୍ୟ, ତାପଦ ଯୁଗଳ ମୋ ନିମନ୍ତେ ଏକା ଅଟଇ ସରଗ ଦ୍ୱାର, ସିଏ ପରା ବୋଉ ମୋର।

0: ହ୍ୟାଲୋ, ମୋ ପସନ୍ଦ କାର୍ଯ୍ୟକ୍ରମ କିଏ କହୁଛନ୍ତି?
1: ଅରଖପୁର ପାଖରୁ କହୁଛି ପୋହର ମୌଜା ଧ୍ରୁବଚରଣ ସ୍ୱାଇଁ।
0: ଧ୍ରୁବଚରଣ ସ୍ୱାଇଁ କଣ କରନ୍ତି ଆପଣ?
1: କଣ ଏଇ ଚାଷବାସ ଆମର ତ ଏଇଟା ମଫସଲ ଏରିଆ, ଚାଷବାସ ତ ଆମେ ସବୁ କରୁ।
0: ଆଚ୍ଛା,
1: ଧାନ ଧାନ ବିରି ମୁଗ ଏଇ ସବୁ କରୁ।
2: ଧ୍ରୁବଚରଣ ଆଜ୍ଞା ନମସ୍କାର।
1: ଆଜ୍ଞା ମ୍ୟାମ,
2: ଆପଣ ଭଲ ଅଛନ୍ତି ତ?
1: ଆଜ୍ଞା।
0: ଆଚ୍ଛା, ଆପଣ କୋଉଠି ଅଛନ୍ତି କହିଲେ, ଟିକେ ଆବାଜ ଶୁଭୁଛି।
1: ରୋଡ଼ ଯାଇ ଚାଷ ଗାଡି ମଟର ସବୁ ନଦୀ ବନ୍ଧରେ ସବୁ ଯାଉଛି, ନଦୀ ବନ୍ଧ କଲେ
0: ନଦୀ ବନ୍ଧ ପାଖରେ ଆପଣଙ୍କ ଘର। ତାହେଲେ ରୋଡ଼ରେ ଗାଡି ମଟର ସହିତ ପବନର ବି ଆବାଜ ଆସିବ ନା?
2: ଆପଣ କହିଲେ ଆପଣ ଚାଷବାସ କରନ୍ତି, ଆପଣ ନିଜେ କରନ୍ତି ନା ଲୋକ ପାଖ ଲଗେଇକି କରନ୍ତି?
1: କ୍ଷେତ ମାନେ ଆମର ଅଳପ, ଆମେ ନିଜେ କିଛି କରୁ, ଦରକାର ପଡ଼ିଲେ କାହାକୁ ଲୋକ ଦି ଜଣ କାମ କରୁ, ଧାନ କାମ ବେଳେ ବାଦାମ କାମ ବେଳେ ବାଦାମ ସବୁ ସବୁ ବୁଣାଯାଏ, କ୍ଷେତରେ କାମ କରାଯାଏ।
0: ତାହେଲେ ବହୁତ କାମ କରନ୍ତି। ଏବେ କଣ ଲାଗିଛି ବିଲରେ?
1: ଏବେ ଆମର ସତ୍ୟ ଜହ୍ନି ଭେଣ୍ଡି ପୋଇ ଏଇଗୁଡା ସବୁ ଆମର ପଛରେ ବାହାରିବ, ପାଣି ଟିକେ ଅଭାବ ରହୁଛି ଆମ ଆଡେ।
2: ଯୋଉ ସମୟରେ ପରିବା ପ୍ରବଳ ଦାମ ହେଇଥିବ ଆପଣଙ୍କର ବାହାରିବ,
0: ଲାଭଟା ହବ ଆଉ କଣ?
2: ଲାଭ ହବ, ଘର ଖର୍ଚ୍ଚ ଚଳିବ ଆଉ କଣ?
1: ଘର ଖର୍ଚ୍ଚ ଚଳିବ, ଯାହା ଯେମିତି ଆସିଛି ପାଖରୁ ଲୋକ ନେଇଯାଏ,
2: ଫ୍ରେଶ ଜିନିଷ କାହାକୁ ଲୋଭ ନ ଲାଗିବ।
0: ତାପରେ ଆପଣ ଯୋଉଠି ଆପଣଙ୍କ ଘରର ଲୋକେସନ ଟା କହିଲେ ସେଇଠି ପା ବସିଗଲେ ବିକ୍ରି ହେଇଯିବ ସବୁ?
1: ତେଣୁ ସମୟ ଦରକାର, ବିଲ କାମ ଆଉ ସବୁ କରିଛି। ରୋଡ କରି ଆମର ଗୋଟେ ବ୍ରିଜ ଯାଇଛି, ଟଣ୍ଡିକଣା ବୋଲି ବ୍ରିଜ ଗୋଟେ ଅରସ୍ପୁର ବଜାର 5 କିଲୋମିଟର, ସେ ଟଣ୍ଡିକଣା ବ୍ରିଜ ଗୋଟେ ପଡ଼ୁଛି ଅଶୋଧା ଠୁ ସେତେବେଳେ ସାଢେ ସେ ଜଗତସିଂହପୁର କନେକ୍ସନ ଅଛି, ଏଇ ନଦୀ ବନ୍ଧର ତଳେ ଆମର ଘର।
2: ଆଚ୍ଛା, ଆପଣ ଆଜି କାହିଁକି ମୁହଁ ଶୁଖେଇଛନ୍ତି ଏମିତି? ଖାଇଛନ୍ତି ତ?
1: ଖାଇଛି ଚକୁଳି ପିଠା। ଆଜ୍ଞା, ଖାଇଛି
2: ଚକୁଳି ପିଠା।
0: ଚକୁଳି ପିଠା ଖାଇକି
1: ସେଟା ଟିକେ ଆଜି ବ୍ୟସ୍ତ ନାହିଁ, ଭୋଲ୍ଟେଜ ଖରା ଟିକେ ସେତେବେଳେ ଚାଲି ଯାଇଥିଲି, ପାଟିଟା କାଇଁ ଶୁଖି ଶୁଖି ଭଳିଆ
0: ହଉଛି। ଟିକେ ପାଣି ଫାଣି ପି ଦିଅନ୍ତୁ ଜଲ୍ଦି ଜଲ୍ଦି,
2: ଆପଣ ଟିକେ ଚିନି ଲୁଣ ପାଣି ପି ଦିଅନ୍ତୁ, ନହେଲେ ଗ୍ଲୁକୋଜ ଅଛି ଯଦି ପିଅନ୍ତୁ,
0: ORS ପାଣି ବି ପିଇ ପାରିବେ।
2: ଆମର ଫୋନ ରଖି ଆପଣ ଗଲେ ଆଗେ ମୁହଁରେ ପାଣି ଛାଟନ୍ତୁ।
0: ନାଇଁ, ଆମକୁ ଲାଗୁଛି ଆପଣଙ୍କ ଦେହଟା ଟିକେ ଖରାପ ଥିଲା ଭଳିଆ ଲାଗୁଛି, ଯେହେତୁ ଖରାରେ ଆପଣ ଯାଇକି ପଳେଇ ଆସିଛନ୍ତି, ଆପଣଙ୍କ ପାଟି ଶୁଖି ଯାଉଛି। ବେଶୀ କଥାବାର୍ତ୍ତା ନ ହେଇ ମୁଁ ଭାବୁଛି ଆପଣ ଟିକେ ନିଜ କଥା ଭାବନ୍ତୁ।
2: ଆମେ ଜାଣିଛୁ ଯେ ଆପଣ ମୋ ପସନ୍ଦକୁ ବହୁତ ଭଲ ପାଆନ୍ତି, ସେଥିପାଇଁ ଏଇ ଲୋଭଟି ଛାଡି ପାରୁନାହାନ୍ତି, ଲାଗି ଯାଇଛି ଯେତେବେଳେ
1: ମୁଁ ସବୁବେଳେ ପ୍ରାୟ ମୁଁ ଶୁଣେ, ଆମ ଘରେ ତ ଲୋକ ବିଶେଷ କିଛି ନାହାନ୍ତି, ମୁଁ ଏମିତି ଟିକେ ବସିକିରି ଏମିତି ଶୁଣେ, ମୋତେ ଟିକେ ଭଲ ଲାଗେ ସମ୍ବାଦ। ସତ୍ୟମତା ଯୋଉ ଲୋକ ସବୁ ଥିଲେ ଷ୍ଟୁଡିଓରେ ସେ ଲୋକମାନେ ସବୁ ନାହାନ୍ତି, ସବୁ ଆପଣଙ୍କ

0: ବ୍ୟବହାର ମତେ ଭଲ ଲାଗୁଛି ତ ସେଥିପାଇଁ ମୁଁ ଟିକେ କଲଟା କରୁଛି। ନାଗିଗଲା ମୋର ମନ ଭାରି ଖୁସି ଅଛି।
1: ଆପଣଙ୍କ ଘରେ ବେଶୀ ଲୋକ ନାହାନ୍ତି ବୋଲି କହୁଛନ୍ତି? ଆଉ
0: ବେଶୀ ଲୋକ ନାହାନ୍ତି, ପୁଅଟି ଯାଇଛି ବାହାରୁ କଣ କୋଉଠି କଣ କରୁଛି, ଆଉ ବୋଉଟି ଘରେ ଅଛି, କାଲି ଗୋଟିଏ ବୋଲି ପୁଅ, ସେ ଆମେ ବୁଢା ବୁଢୀ ଦି ଜଣ।
1: ଆଚ୍ଛା, ବୁଢା ବୁଢୀ ଦି ଜଣ ଯେ, ଆପଣଙ୍କର ବୁଢୀ ତାହେଲେ କଣ କରୁଛନ୍ତି ଆମ ମାଉସୀ?
0: ସେ ମାଉସୀ ରୋଷେଇ ଟିକେ ଏପଟ ପିଲା ଟିକେ ଧରୁଛନ୍ତି, ଆଉ ତାଙ୍କ ରୋଷେଇବାସ ଭଲ କଣ କରନ୍ତି, ମୁଁ ବାରି ଆଡକୁ ଯାଇଥିଲି।
1: ଆଚ୍ଛା ଆଚ୍ଛା, ଆଉ ଆପଣ କଣ କରନ୍ତି ତାଙ୍କ ପାଇଁ?
0: ତାଙ୍କ ପାଇଁ କଣ କରନ୍ତି, ଆମେ ତ ଘରେ ସବୁବେଳେ ଆମେ ରହିଲୁ, କଣ ଆଉ ତାଙ୍କ ପାଇଁ କରୁ, ଆମେ ଯେତିକ ସୀମିତ ପଇସାରେ ଆମେ ଚଳିବା କଥା
1: ନା। ପଇସା ପତ୍ର ସବୁ ସ୍ନେହ ଶ୍ରଦ୍ଧାର ମାପକାଠି ନୁହେଁ, ତାଙ୍କ ପାଖରେ ବସି କେତେବେଳେ ଟିକେ ଭଲ ମନ୍ଦ କଥା ହୁଅନ୍ତି କି ନାହିଁ?
0: ଯେତିକିଟା ସମ୍ଭବ ସେତିକିଟା ହବ, ମୁଁ ଟିକେ ବିଶ୍ୱାସ ଘରେ ବସିବାକୁ ଭଲ ପାଏ, ମୋତେ ଟିକେ ସୁବିଧା ହେଲେ ମୁଁ ଆମ ବଜାରକୁ ପଳେଇବି।
2: ଆଚ୍ଛା ହଉ, ଆପଣ ଏମିତି ପରିବାର ସହିତ ଖୁସିରେ ରୁହନ୍ତୁ, ଚାଷବାସ ଭଲରେ କରନ୍ତୁ, ବର୍ତ୍ତମାନ ଯାଇ ଆଗ ନିଜ କଥା ବୁଝନ୍ତୁ,
1: ଠିକ ଅଛି। ଶୁଣେଇ ଦଉଛୁ ଆମେ ସୁନ୍ଦର ଚଳଚ୍ଚିତ୍ରର ସୁନ୍ଦର ଗୀତଟି।
2: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

0: विरासत के साथ, तो ये एक बहुत 12 साल की एक उपलब्धि है।
1: बहुत बहुत धन्यवाद आपका सर्जना जी। नीलू जी, आप आए और आपने हमें इतनी खूबसूरती से समझाया कि जो चार स्तंभ जो माने गए हैं वर्तमान सरकार द्वारा विकास के, गरीब, युवा, अन्नदाता और नारी, उनके सशक्तिकरण के लिए क्या क्या किया गया है पिछले 12 सालों में और आगे भी क्या हम उम्मीद कर सकते हैं। बहुत बहुत धन्यवाद
0: सोनू जी, आपका भी बहुत बहुत धन्यवाद हमें आमंत्रित करने के लिए।
2: बहुत बहुत धन्यवाद।
3: 12 साल विश्वास के, विकास के, जन कल्याण के विशेष श्रृंखला के अंतर्गत अभी आप सुन रहे थे सशक्तिकरण से समृद्धि की ओर बढ़ते भारत पर परिचर्चा। इसमें भाग ले रहे थे वरिष्ठ पत्रकार नीलू रंजन और सर्जना शर्मा। परिचर्चा का संचालन कर रही थी सोनू सूद। ये कार्यक्रम आकाशवाणी के समाचार सेवा प्रभाग द्वारा प्रस्तुत किया गया।
4: ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରୁ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଦିନ 11:00ରେ ଶୁଣିବେ ବିଶେଷ ଆଲୋଚନା ଆହାର ଶୁଦ୍ଧ ସତ୍ୱଶୁଦ୍ଧି। ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12:00ରେ। ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ର ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ନାରୀମହଲ ପ୍ରଚାର କରିବ ଦିନ 1:20ରେ। ଏଥିରେ ଆଲୋଚନାର ବିଷୟ ରହିଛି ଅନ୍ତର୍ଜାତୀୟ ଯୋଗ ଦିବସ। ଆଲୋଚନା କରିବେ ଯୋଗ ପ୍ରଶିକ୍ଷକ ପ୍ରଣତି ସ୍ୱାଇଁ। ବିଶେଷ ଆଲୋଚନା ଦିନ 11:00ରେ। ବିଷୟ ରହିଛି ଆହାର ଶୁଦ୍ଧ ସତ୍ୱଶୁଦ୍ଧି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆପଣଙ୍କ ଚିଠି ପ୍ରଚାର କରିବ ଦିନ 2:45। ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆସନ୍ତୁ ଶୁଣିବା ନାଟକ ଜଙ୍ଗଲୀ ଜଡ଼ିବୁଟି, ରଚନା ଅମ୍ରିତା ପ୍ରୀତମ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ନାଟକ ଜଙ୍ଗଲୀ ଜଡ଼ିବୁଟି।

0: ଛାଡ଼, ପାଣି କଳ ମୁଁ ମାରୁଛି, ତମେ ପରିବା ଧୁଅ। ତମ ନାଁ କଣ?
1: ଅଙ୍ଗୁରୀ।
0: ଅଙ୍ଗୁରୀ, ବା ଭଲ ନାଁଟିଏ ତ। ତମେ ବୋଧହୁଏ ଅଙ୍ଗୁର ବେଶୀ ଖାଅ।
1: ଅଙ୍ଗୁର କେବଳ ଦୁଇ ଥର ଖାଇଛି, ଥରେ ବାପ ଘରକୁ ଯିବା ଆଗରୁ ଖାଇଥିଲି, ଆଉ ଥରେ ସେଠୁ ଫେରିବା ପରେ। ପ୍ରଭାତୀ ଆଣିଦେଇଥିଲା।
0: ପ୍ରଭାତୀ? ସେ କିଏ?
1: ମୋ ସ୍ୱାମୀ।
0: ତମେ ତ ବହୁତ ବଢିଆ ଗୀତ ଗାଉଛ।
1: ମତେ ଗୀତ ଗାଇ ଆସେନି।
0: ହଁ, ଏବେ ପରା ଗାଉଥିଲ।
1: ନା, ଏମିତି ଟିକେ ଗୁଣୁଗୁଣୁ ହେଇ ଗାଉଥିଲି। ନା,
0: ମୋ ନାଁ ବୀଣା, ଖରା ଛୁଟିରେ ଏଠିକି ଆସିଛି।
1: ଛୁଟି ମାନେ ତମେ କଣ ଚାକିରି କରୁଛ?
0: ନା, ପାଠ ପଢୁଛି, 10+2।
1: କଣ ବୁଝିପାରୁଛ?
0: ଦ୍ୱାଦଶ ଶ୍ରେଣୀ। ଏଥର ବୁଝିଲ? ସେଇ ପରୀକ୍ଷା ଦେଇଛି,

0: ଏ ବର୍ଷ କଲେଜ ଯିବି। ମତେ ତମର ସେଇ ଗୀତଟା ଶିଖେଇ ଦିଅନ୍ତନି, ମୁଁ ଆମ କଲେଜ ଫଙ୍କସନରେ ତାକୁ ଗାଆନ୍ତି।
1: ମତେ ଗୀତ ଫିତା ଆସେନି।
0: ତମ ଖୁଡ଼ି ଡାକିଲେଣି।
2: ହଁ ହଁ ଯାଉଛି।
0: ତମେ କେମିତି ଜାଣିଲ ସେଇ ମୋ ଖୁଡ଼ି ବୋଲି?
1: ରାମତାରା କହିଥିଲା।
0: ରାମତାରା କିଏ?
1: ଏଠିକାର ଜଗୁଆଳି।
0: ମୁଁ ତାହେଲେ ଆସୁଛି, ନହେଲେ ଖୁଡ଼ି ପୁଣି ଡାକିବେ।
3: ବୀଣା, ତୋ ପାଇଁ ସର୍ବତ କରିଛି, ନେ ପିଦେ।
0: ହଉ ଦିଅ।
3: କୁଆଡେ ଯାଇଥିଲୁ?
0: ଏଇ ଦୂରରେ ସେ ଘରଟି ଦେଖୁଛ, ସେଇଠିକି ଯାଇଥିଲି। ସେଠି ଗୋଟେ ଝିଅ ଗୀତ ବୋଲୁଥିଲା, ତା କଣ୍ଠସ୍ୱର କି ମିଠା, ଟିକେ ଶୁଣିବାକୁ ଅଟକି ଗଲି।
3: ଆଚ୍ଛା ଆଚ୍ଛା, ସେଇ ଝିଅଟା?
0: ହଁ,
3: ତା ନାଁ ଅଙ୍ଗୁରୀ।
0: କଣ୍ଠସ୍ୱର ତାର ଭାରି ବଢିଆ। ସେ କିଏ କି ଘୁଡ଼ି?
3: ସିଏ ଆମ ପଡ଼ିଶା ଘରର ପଡ଼ିଶା ଘର, ପୁଣି ତା ପଡ଼ିଶା ଘରର ପୁରୁଣା ଚାକର ପ୍ରଭାତୀର ପୁନର୍ବିବାହିତା ସ୍ତ୍ରୀ।
0: ପୁନର୍ବିବାହିତା ସ୍ତ୍ରୀ ମାନେ?
3: ମାନେ ପ୍ରଭାତୀର ଏଇଟା ଦ୍ୱିତୀୟ ବାହାଘର, ଆଉ ଏ ଅଙ୍ଗୁରୀ ହେଉଛି ତାରି ନୂଆ ବୋହୁ।
0: ପୁନର୍ବିବାହିତା ବୋହୁ ପୁଣି ନୂଆ ବୋହୁ ହେଲା କେମିତି?
3: ଶୁଣ କହୁଛି, ଅଙ୍ଗୁରୀ ବାହାଘର ପରେ ବାପ ଘରକୁ ଯାଇ ପୁଣି ଆସିଛି, ତ ଯେହେତୁ ଏଠି ରହିବାର ଗୋଟାଏ ବର୍ଷ ବି ପୁରିନି, ସେଇଥିପାଇଁ କହିଲି ନୂଆ।
0: ଏକଥା କେମିତି ହେଲା ଖୁଡ଼ି? ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲି ଆଉ ଏଠିକି ଛୁଟିରେ ଆସିଥିଲି, ସେତେବେଳେ ପରା ପ୍ରଭାତୀର ବାହାଘର ହେଇଥିଲା। ଏ ଅଙ୍ଗୁରୀ ତେବେ ଦ୍ୱିତୀୟ ସ୍ତ୍ରୀ ହେଲା କେମିତି?
3: ହଁ, ଇଏ ତ ଦ୍ୱିତୀୟ ସ୍ତ୍ରୀ, ପାଞ୍ଚ ବର୍ଷ ହେଇଗଲା। ପ୍ରଭାତୀ ଏଠୁ ଛୁଟି ନେଇ ତା ପ୍ରଥମ ସ୍ତ୍ରୀର ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲା, ସେତିକିବେଳେ ଏ ଅଙ୍ଗୁରୀର ବାପ ପ୍ରଭାତୀର ଗାମୁଛା ଚିପୁଡ଼ି ଦେଇଥିଲା।
0: କାହିଁକି? ତା ଗାମୁଛା କଣ ଓଦା ହେଇଯାଇଥିଲା କି ଖୁଡ଼ି?
3: ହଁ ପରା, କଥାରେ ଅଛି ପହିଲି ସ୍ତ୍ରୀର ସ୍ୱର୍ଗବାସରେ ଆଖିରୁ ଲୁହ ପୋଛି ପୋଛି ଗାମୁଛା ଓଦା ହେଇଯାଇଥାଏ, କିନ୍ତୁ ଅସଲ କଥା ହେଲା ଶୁଦ୍ଧିକ୍ରିୟା ସାରି ନଈ ଗାଧୁଆ ଶେଷରେ ଓଦା ଦେହକୁ ପୋଛିବା ଯୋଗୁଁ ହିଁ ଗାମୁଛା ଓଦା ହେଇଯାଇଥାଏ। ଠିକ ଏତିକି ବେଳେ ଗାଁର କୋଉ ଝିଅର ବାପ ଯଦି ସେ ଗାମୁଛାଟିକୁ ଚିପୁଡ଼ି ଦିଏ, ତେବେ ତାର ଏଇ ଅର୍ଥ ହୁଏ ଯେ ତମେ ଆଉ କାନ୍ଦିବା ଦରକାର
0: ନାହିଁ,
3: କାରଣ ଯିଏ ମରିଗଲା ତା ବଦଳରେ ମୁଁ ତମକୁ ମୋ ଝିଅଟିକୁ ଦଉଛି। ଠିକ ଏଇ ବିଧିବିଧାନରେ ପ୍ରଭାତୀ ସହିତ ଅଙ୍ଗୁରୀର ବାହାଘର ହେଇଥିଲା।
0: ଆଚ୍ଛା।
3: ବାହାଘର ପରେ ବହୁତ ଦିନ ପର୍ଯ୍ୟନ୍ତ ସେ ଶାଶୁଘରକୁ ଯାଇନଥିଲା, କାରଣ ଅଙ୍ଗୁରୀ ସେତେବେଳେ ସାନ ଥିଲା। ବାହାଘରର ପାଞ୍ଚ ବର୍ଷ ପରେ ପ୍ରଭାତୀ ଗାଁକୁ ଗଲାବେଳେ ତା ମାଲିକମାନଙ୍କୁ କହିଥିଲା ଯେ ଏଥର ସେ ଅଙ୍ଗୁରୀକୁ ନିଶ୍ଚୟ ସାଙ୍ଗରେ ଆଣିବ, ହେଲେ ମାଲିକମାନେ ସେଥିରେ ରାଜି ନଥିଲେ।
0: କାହିଁକି ଖୁଡ଼ି?
3: ସେମାନେ ଦି ଜଣଙ୍କୁ ଖୋରାକି ଦେବାକୁ ଚାହୁଁନଥିଲେ ଆଉ କ'ଣ। ପ୍ରଭାତୀ ମାଲିକମାନଙ୍କୁ ବହୁତ ବୁଝେଇଲା ଯେ ଘର ପଛପଟେ ଜାଗାଟାକୁ ଲିପା ପୋଛା କରି ଅଙ୍ଗୁରୀ ସେଇଠି ତାର ଅଲଗା ଚୁଲି ଚୌକା କରିବ, ଶେଷକୁ ଯାଇ ସେମାନେ ରାଜି ହେଲେ।
0: ତାକୁ ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଛି ଖୁଡ଼ି, ଦି ହାତରେ କାମ କରୁଛି, ପୁଣି ଶାଢ଼ୀର ଓଢ଼ଣାଟାକୁ ଦାନ୍ତରେ ଚାପି ଧରିଛି। ସ୍ତ୍ରୀ ଲୋକମାନେ ପରା ପୁରୁଷ ଲୋକଙ୍କ ଆଗରେ ମୁଣ୍ଡରେ ଓଢ଼ଣା ଦିଅନ୍ତି, ହେଲେ ଇଏ ତ ମୋ ଆଗରେ ବି।
3: ହ୍ୟାଲୋ, ଏବେ ଯାହା ଦେଖୁଛୁ ସେ ତ କିଛି ନୁହେଁ, ଯେତେବେଳେ ସିଏ ଏଠିକି ନୂଆ ନୂଆ ଆସିଥିଲା ନା, ହାତେ ଲମ୍ବର ଓଢ଼ଣା ଟାଣୁଥିଲା, ଏବେ ତ ବହୁତ କମିଯାଇଛି। ହେଲେ ତାର ମୁର୍ଗୀ ମୁର୍ଗୀ ହସ ଭାରି ସୁନ୍ଦର, ମନଲୋଭା। ତା ହସ ସାଙ୍ଗକୁ ପାଦରେ ପିନ୍ଧିଥିବା ରୂପା ପାଉଁଜିର ଋଣୁ ଛୁଣୁ ଶବ୍ଦ, ସିଏ ପରା ଏଠି ହେଇଯାଇଛି ସମସ୍ତଙ୍କ ଆଖିର ତାରା।

0: କଣ କରୁଛ ଅଙ୍ଗୁରି?
1: ଏଇ ଦେଖୁନ, ହରଡ଼ ଡାଲିରେ ଟିକି ଟିକି ଗୋଡ଼ି ଭର୍ତ୍ତି ହେଇଛି, ତାକୁ ବସି ବାଛୁଛି।
0: ଆଉ ଯୋଉ ଗୀତ ଗାଉଥିଲ?
1: ଯା, ମତେ ଗୀତ ଫିତ ଆସେନି।
0: ଏ ଗୋଡ଼ରେ କଣ ପିନ୍ଧିଛ?
1: ବଳା।
0: ଆଙ୍ଗୁଠିରେ?
1: ମୁଦି।
0: ବାହୁରେ?
1: ବାହୁଟି।
0: ଆଉ ପେକରେ?
1: ଚନ୍ଦ୍ରହାର।
0: ମଥାରେ? ଏଇଟା
1: ମଥାମଣି।
0: ଅଣ୍ଟା ଖାଲି ରଖିଛ ଯେ?
1: ଅଣ୍ଟା ସୂତାଟା ଭାରି ଓଜନିଆ ଲାଗୁଛି, ତାକୁ କାଲି ପିନ୍ଧିବି। ଦେଖୁନ, କାନ ବି ଫୁଙ୍ଗୁଳା, କାନ ଫୁଲ ଭାଙ୍ଗି ଯାଇଛି। କାଲି ସହରକୁ ଯାଇ ତାକୁ ମରାମତି କରିବି, ଆଉ ନାକ ପାଇଁ ଗୋଟେ ନାକ ଫୁଲ ଆଣିବି। ମୋର ଗୋଟେ ବଡ ନାକ ଫୁଲ ଥିଲା, ମୋ ଶାଶୁ ନା ମତେ ଦେଲେନି, ନିଜ ପାଖରେ ରଖିଦେଲେ।
2: ଅଙ୍ଗୁରି!
1: ହଁ ହଁ, ଯାଉଛି। ହେଇ, ସେ ଡାକିଲାଣି, ମୁଁ ଯାଉଛି।

0: ଏଠି ତ କେହି ପାଣି ନଉନାହାନ୍ତି। ହେଇ ସେ ଯୋଉ ରାସ୍ତା କାମ ହଉଛି ତା ମୁଲିଆମାନେ ବେଳେବେଳେ ଆ ପାଣିକୁ ବ୍ୟବହାର କରନ୍ତି। କୂଅ ପାଣି ପଡ଼ି ପଡ଼ି କୂଅମୂଳଟା ବି ସଦାବେଳେ ଥଣ୍ଡା ଲାଗେ।
1: ହାତରେ ଏଇ ବହିଟା ଦେଖି ଦେଖି
0: ଶରତ ବାବୁଙ୍କ ଉପନ୍ୟାସ। ଅଙ୍ଗୁରି ସହିତ ତୋର କଣ କଥାବାର୍ତ୍ତା ଚାଲିଥିଲା କି?
1: ସେ ତାର ଗହଣା ସବୁ ଦେଖଉଥିଲା।
0: ସେ ତା ନୂଆ ଗହଣା ପିନ୍ଧିଲେ ନା ଭାରି ଛପରି ହୁଏ ଆଉ ଦେଖେଇ ହୁଏ।
2: ମା ନମସ୍କାର।
0: ନମସ୍କାର, କଣ କିଛି କହିବ?
2: କଥା କଣ କି ମା, ଗାଁରୁ ଜରୁରୀ ଖବର ଆସିଛି। ମୋ ମାର ଦେହ ଭଲ ନାହିଁ।
0: ଆଚ୍ଛା,
2: କିଛି ଦିନ ପାଇଁ ମତେ ଗାଁକୁ ଯିବାକୁ ପଡିବ। ଭାବିଲି ଆପଣଙ୍କୁ କହିଦେବି।
0: ଫେରିବ କେବେ?
2: ସେ କଥା ଗଲା ପରେ କହିବି ମା। ତା ଦେହ ଯଦି ବେଶୀ ଖରାପ ହବ ତେବେ ମୋ ସାଙ୍ଗକୁ କହିଯିବି, ସେ ଏଇଠାରେ ଦେଖାଶୁଣା କରିବ। ଆହୁରି କେତେ ଘରେ ଖବର ଦେବାର ଅଛି। ଆସୁଛି ମା। ନମସ୍କାର।
0: ନମସ୍କାର।
1: ବଡ଼ ହସକୁରା ସ୍ୱଭାବର।
0: ହଁ, ଲାଜ ବି କରେ, ପାଠ ସେଠା ସିନା ପଢ଼ିନି ହେଲେ କଥା କହିବାର ବାଙ୍ଗ ଠିକ ଜାଣିଛି।
1: ଖୁଡ଼ି, ସେ କଣ ଏକା ଯିବ? ଅଙ୍ଗୁରି ତା ସାଙ୍ଗରେ ଯିବନି?
0: ଅଙ୍ଗୁରି ଯିବ?
1: ହଁ,
0: ହେଲେ ରାମ ତାରା ସାଙ୍ଗରେ ଅଙ୍ଗୁରି କାହିଁକି ଯିବ?
1: ରାମ ତାରା ଇଏ ପ୍ରଭାତୀ ନୁହଁ?
0: ନାଇଁ ନାଇଁ ନାଇଁ, ଇଏ ହଉଛି ରାମ ତାରା, ଏଠିକାର ଚୌକିଦାର।
1: ମୁଁ ତାକୁ ସବୁଦିନ ସକାଳେ ଅଙ୍ଗୁରିର ଚୁଲି ମୁଣ୍ଡରେ ଦେଖେ ତ ଭାବେ ଏଇ ହଉଛି ପ୍ରଭାତୀ।
0: ଅଙ୍ଗୁରି ଆସିବା ଆଗରୁ ରାମ ତାରା ରାତି ସାରା ପହରା ଦେଇ ସକାଳୁ ସକାଳୁ ୟା ତା ଘରୁ ଗିଲାସରେ ଚା ମାଗୁଥିଲା। ଆ ଚା ପିଇ ଦେଇ ଏଇ କୂଅମୂଳରେ ଖଟିଆ ପକେଇ ଦିନ ସାରା ଶୋଇଯାଉଥିଲା।
1: ହଁ,
0: କିନ୍ତୁ ଅଙ୍ଗୁରି ଆସିବା ଦିନଠୁ ଇଏ ପାଖ ଗାଈଆଳଙ୍କ ଘରୁ କ୍ଷୀର ଆଣୁଛି ଆଉ ଅଙ୍ଗୁରି ଚୁଲିରେ ଚା ତିଆରି କରି ତିନି ଜଣ ଯାକ ବସି ଚା ପିଉଛନ୍ତି।
1: ଆଉ ଜଣେ ବି ତ ବସୁଛି ସେଠି ଖୁଡ଼ି, ତା ମାନେ ସେଇ ଗେଡ଼ା ମୋଟା ଆଉ ଶୁଖିଲା ମୁହା ଲୋକଟା ଅଙ୍ଗୁରିର ସ୍ୱାମୀ? ସତରେ ଖୁଡ଼ି, ଅଙ୍ଗୁରି ଭଳି ସୁନ୍ଦରୀ ଝିଅଟାର ବର ରାମ ତାରା ଭଳିଆ କୌଣସି ସୁନ୍ଦର ଯୁବକ ହବାର ଥିଲା, ତାଠି ଯେମିତି ଆକର୍ଷଣ ଅଛି ନା।
0: ବୁଝିଲୁ, ଆମର ଗୋଟେ ଗାଉଁଲି କଥା ଅଛି, ସ୍ତ୍ରୀ ହଉଛି ନରମ ମାଟିର ପିଣ୍ଡୁଳା ପରି, ତାକୁ ଯେମିତି ପାରିବ ସେମିତି ଗଢି ପାରିବ। ଆଉ ଏ ଅଙ୍ଗୁରିକୁ ଦେଖିଲେ ମତେ ଲାଗେ
1: ତାକୁ ଯେମିତି ଚାହିଁବ ସେମିତି ଗଢି ପାରିବ।
0: ବୁଝିଲୁ ପିଣା, ମୁଁ ଯେତେବେଳେ ଅଙ୍ଗୁରିକୁ ପ୍ରଭାତୀ ସାଙ୍ଗରେ ଦେଖେ ନା ସେତେବେଳେ କଣ ଭାବେ ଜାଣିଛୁ?
1: କଣ?
0: ମତେ ଲାଗେ ଏ ପ୍ରଭାତୀଟା ଅଙ୍ଗୁରିର ସ୍ୱାମୀ ହେବାର ହାତ ଯୋଗ୍ୟ ନୁହେଁ।
1: ଖୁଡ଼ି, ଅନ୍ଧାର ହେଇ ଆସିଲାଣି, ଘର ଭିତରକୁ ଚାଲ।
0: ହଁ, ଚାଲ ଚାଲ।

0: ଆରେ ଅଙ୍ଗୁରି ଆ ଆ
1: ସେଇଟା କଣ ପଢୁଛ ମା?
0: ତୁ ପଢିବୁ?
1: ମତେ ପଢି ଆସେନି।
0: ଶିଖୁନୁ?
1: ନାଇଲୋ ମା।
0: କାହିଁକି?
1: ସ୍ତ୍ରୀ ଲୋକ ପାଠ ପଢିଲେ ପାପ ହବ।
0: ପୁରୁଷ ଲୋକଙ୍କ ପାପ ହୁଏନି?
1: ନା ନା, ପୁରୁଷ ଲୋକଙ୍କ ପାପ ହୁଏନି।
0: ଏକଥା ତତେ କିଏ କହିଲା?
1: ମୁଁ ଠିକ ଜାଣିଛି।
0: ତା ମାନେ ମୁଁ ଯୋଉ ପଢୁଛି ମତେ ବି ପାପ ହବ?
1: ନାଇଁ ନାଇଁ ନାଇଁ ନାଇଁ, ସହର ସ୍ତ୍ରୀ ଲୋକଙ୍କୁ ଜମା ପାପ ହୁଏନି।
0: ଆଚ୍ଛା,
1: ଖାଲି ଗାଉଁଲି ସ୍ତ୍ରୀ ଲୋକଙ୍କୁ ପାପ ଲାଗେ।
0: ଶୁଣୁଛୁ ଟିଭି ନା? ଶୁଣୁଛୁ?
2: ହଁ ପରା ଖୁଡି, ଅଙ୍ଗୁରି କହୁଛି ଗାଁର ସ୍ତ୍ରୀ ଲୋକ ପାଠ ପଢିଲେ ତାଙ୍କର କୁଆଡେ ପାପ ହୁଏ। ଏ କଥା ନିଜେ କହେ, ନିଜେ ପୁଣି ହସୁଛି।
0: ଦେଖୁନୁ ତା କଥାକୁ, ସେ ଯାହା ଶୁଣିଛି ବା ଯାହା ଜାଣିଛି ସେଥିରେ ତାର ଟିକେ ବି ସନ୍ଦେହ ନାହିଁ।
2: ବଟ ଖୁଡି, ଏଇଟା ତାର ଅନ୍ଧବିଶ୍ୱାସ।
0: ହଉ ହେଲା, ଏ କଥା ଗୁଡାକୁ ଆଧାର କରି ସେ ଯଦି ତା ଜୀବନକୁ ଖୁସିରେ କଟେଇ ପାରୁଛି ତେବେ ତା ପାଇଁ ସେଇଟା ହିଁ ଠିକ।
2: ଆଚ୍ଛା କହିଲ ଅଙ୍ଗୁରି, ତମ ଗାଁରେ ବାହାଘର କେମିତି ହୁଏ?
1: ଆମ ଗାଁରେ ଝିଅଟେ ଛୋଟ ହେଇଥାଏ, ଏଇ ଧର 10 କି 11 ବର୍ଷର, ସେଇ ବୟସରେ ତାର ପାଦ ପୂଜା କରାଯାଏ।
2: ଇମା, ପାଦ ପୂଜା? ସେ ପୁଣି କଣ?
1: ଝିଅର ବାପା ଗୋଟେ ଥାଳିରେ ଫୁଲ ଆଉ ଟଙ୍କା ଧରି ଯାଏ ଆଉ ପୁଅ ଆଗରେ ଥୋଇଦିଏ।
0: ତାହେଲେ ତ ଝିଅର ବାପା ପାଦ ପୂଜା କଲେ, ଝିଅ କୋଉଠି କଲା?
1: ସେଇ ଏକା କଥା, ପୂଜାଟା ତା ବାପା ଝିଅ ତରଫରୁ କଲେ ନା ନାହିଁ?
2: ହେଲେ ସେ ଝିଅ ତ ସେ ପୁଅକୁ ଅର୍ଥାତ୍ ତା ଭାବି ପରକୁ ଦେଖି ବି ପାରିଲାନି।
1: ଝିଅମାନେ ପୁଅକୁ ଦେଖନ୍ତିନି।
2: କି ଆଶ୍ଚର୍ଯ୍ୟ କଥା, ଝିଅ ତାଙ୍କର ହବାକୁ ଥିବା ସ୍ୱାମୀଙ୍କୁ ଦେଖନ୍ତିନି?
1: ନା ନା ନା, ଖାଲି ଯୋଉ ଝିଅ ଭଲ ପାଇ ବାହା ହୁଅନ୍ତି ସେଇମାନେ।

0: ନେହିଁ ଦେଖନ୍ତି ଓ ମାଇ ଗଡ୍ ତମ ଗାଁରେ ଝିଅମାନେ ପ୍ରେମ କରନ୍ତି କିଏ କିଏ କରିଥାନ୍ତି
1: ଆଚ୍ଛା ସେ ଯୋଉ ଝିଅମାନେ ପ୍ରେମ କରନ୍ତି ତାଙ୍କୁ ପାପ ହୁଏନି
0: ହଁ ପାପ ହୁଏ ପାପ ହୁଏ ବହୁତ ପାପ ହୁଏ
1: ଯଦି ପାପ ହବା କଥା ଜାଣନ୍ତି ତେବେ ପ୍ରେମ କରନ୍ତି କାହିଁକି
0: କଥା କଣ କି କେହି ଜଣେ ଯଦି କୋଉ ଝିଅକୁ କିଛି ଖୁଆଇ ଦିଏ ତାହେଲେ ସେ ଝିଅଟି ତାକୁ ଭଲ ପାଇବ ସେ
2: ଆଚ୍ଛା
1: କିଏ ପୁଣି କଣ ଖୁଆଇ ଦିଏ
0: ଗୋଟେ ଜଙ୍ଗଲୀ ଜଡ଼ିବୁଟି ଅଛି ତାକୁ ଯଦି ସେ ଲୋକ ପାନରେ କି ମିଠାରେ ମିଶେଇ ସେ ଝିଅକୁ ଖୁଆଇ ଦିଏ ତାହେଲେ ସେ ଝିଅଟି ତା ପ୍ରେମରେ ପଡିଯାଏ ତାକୁ ଦୁନିଆରେ ସେ ଲୋକଟା ଛଡ଼ା ଆଉ କିଛି ଭଲ ଲାଗେନି
2: ସତେ ନା କଣ
0: ହଁ ଖାଣ୍ଟି ସତ କଥା ମୁଁ ପୁରା ନିଜ ଆଖିରେ ଦେଖିଛି
1: କାହାକୁ
0: ମୋର ସାଙ୍ଗଟେ ଥିଲା ବୟସରେ ମୋଠୁ ଟିକେ ବଡ ହବ
2: କଣ ହେଲା ତାର
0: ହବ ଆଉ କଣ ସିଏ ପୁରାପୁରି ତା ପାଇଁ ପାଗଳ ହେଇଗଲା ଶେଷକୁ ଦିନେ ସେ ଲୋକଟା ସାଙ୍ଗରେ ଏକା ଥରେ ସହରକୁ ଛୁ କଲା
1: ଆଚ୍ଛା ସେ ଲୋକଟି ଝିଅଟିକୁ ଜଙ୍ଗଲୀ ଜଡ଼ିବୁଟି ଖୁଆଇଛି ବୋଲି ତୁ କେମିତି ଜାଣିଲୁ
0: ବର୍ଫିରେ ମିଶେଇ ଖୁଆଇ ଦେଇଥିଲା ପରା ତ ନହେଲେ କଣ ସେ ତୁଚ୍ଛାଟାରେ ତା ବାପା ମାଙ୍କୁ ଛାଡି ପଳେଇ ଯାଇଥାନ୍ତା ସେ ଲୋକଟା ତାକୁ ବହୁତ ଜିନିଷ ଆଣିକି ଦଉଥିଲା ସହରରୁ ଦାମୀ ଦାମୀ ପୋଷାକ କାଚ ଚୁଡି ଏମିତିକି ମୋତିର ହାର ବି ତା ଛଡା ଆହୁରି କେତେ କଣ
3: ସେସବୁ ଠିକ ଯେ ହେଲେ ତମେ କେମିତି ଜାଣିଲ ଯେ ସେ ଲୋକ ତାକୁ ଜଙ୍ଗଲୀ ଜଡ଼ିବୁଟି ଖୁଆଇ ଦେଇଥିଲା
0: ଯଦି ଖୁଆଇ ନଥାନ୍ତା ତାହେଲେ କଣ ସେ ତାକୁ ଭଲ ପାଇଥାନ୍ତା
1: ପ୍ରେମ ତ ଏମିତିରେ ବି ହେଇଥାଏ
0: ଆଉ ଯୋଉଥିରେ ବାପ ମାଙ୍କ ମନ ଦୁଃଖ ହବ ସିଏ କି ପ୍ରେମ
3: ସେ ଜଙ୍ଗଲୀ ଜଡ଼ିବୁଟି କେମିତିକା ତମେ ଦେଖିଛ
0: ନା ମୁଁ ସିନା ଦେଖିନି ହେଲେ ବହୁତ ଦୂର ମାନେ ଘନ ଜଙ୍ଗଲରେ ମିଳେ ସେଇଟା ଝିଅର ଅଜାଣତରେ ତାକୁ ମିଠାରେ ମିଶେଇ ଦିଅନ୍ତି କେହି କେହି ପାନିରେ ବି ପକେଇ ଦିଅନ୍ତି ସେଇଥିପାଇଁ ପରା ମୋ ମା ମତେ ପୁରା ମୂଳରୁ ତାଗିଦ କରିଦେଇଛି ମାନେ କେହି ବି ମିଠେଇ କି ପାନ ଦେଲେ ତୁ ଜମା ଖାଇବୁନି
1: ତୁ ନ ଖାଇ ଖୁବ ଭଲ କଲୁ ହେଲେ ତୋର ସେ ସାଙ୍ଗ କେମିତି ଖାଇଦେଲା କହିଲୁ
0: ଯେମିତି ଖାଇଛି ସେମିତି ତା ଫଳ ଭୋଗିବ ବିଚାରି ସତକୁ ସତ ପାଗଳି ହେଇଯାଇଥିଲା ସେ ଖାଇବା ପିଇବା କୋଉଥିରେ କିଛି ଠିକ ଠିକଣା ରହୁନଥିଲା ଦିନେ ଦିନେ ରାତିରେ ହଠାତ୍ ଉଠି ଗୀତ ଗାଇବା ଆରମ୍ଭ କରିଦଉଥିଲା
3: କଣ ଗାଉଥିଲା ସେ କି ଗୀତ
0: ମୁଁ କଣ ଜାଣିଛି ସେ କଣ ଗାଉଥିଲା ହେଲେ ଯୋଉ ଝିଅ ଏଇ ଜଡ଼ିବୁଟି ଖାଏ ନା ସେ କୁଆଡେ ବହୁତ ଗୀତ ଗାଏ ବହୁତ କାନ୍ଦେ ବି ହେ ଭଗବାନ ମୁଁ ତ ଭୁଲି ଯାଇଛି ମୁଁ ଜାଳିଣୀ କାଠ ଗୋଟେଇବାକୁ ଯିବି ପରା ଯାଏ
1: ନାଇଁ ନାଇଁ ସଞ୍ଜ ହେବାକୁ ବସିଲାଣି କୁଆଡେ ଯିବୁ ନିଛାଟିଆ ଜଙ୍ଗଲ ଭିତରକୁ ଆମ ବାରିପଟେ ଜାଳିଣୀ ପଡିଛି ଯା ସେଇଠି ନେଇଯିବୁ ଯା ଆରେ ଅଙ୍ଗୁରି ତୁ ଆଜି କଣ ତୋ ପାଉଁଜିର ଋଣୁ ଛୁଣୁ ଶୁଭୁନି
0: ମତେ ତମେ ଲେଖାପଢା ଶିଖେଇ ଦବ ମା
1: କାହିଁକି କଣ କାହାକୁ ଚିଠି ଲେଖିବୁ ପାଠ ପଢିଲେ ପାପ ହବନି ତୋର
4: ଖୁଡି ଦାଦାଙ୍କ ଫୋନ
1: ଯାଉଛି ଯାଉଛି ଥଣ୍ଡା ପବନଟା ବହୁଛି ମ ଆଜି ନିଶ୍ଚୟ ବର୍ଷା ହବ

0: ଖୁଡି ଖୁଡି
1: ହଁ କଣ ହେଲା
0: ଦେଖୁନ ନିର୍ଧୁମ ବର୍ଷାରେ ସେ କେମିତି କୂଅମଳି ବସିଛି
1: ବଡ଼ ଆଶ୍ଚର୍ଯ୍ୟ କଥା ତ ଖରାବେଳେ ଯେତେବେଳେ ତୋ ଦାଦାଙ୍କର ଫୋନ୍ ଆସିବା କଥା କହିଲୁ ସେତିକି ବେଳେ ମୁଁ ତାକୁ ସେଇଠି ଛାଡ଼ି ଦେଇ ଆସିଥିଲି ତା ମାନେ ସେତିକି ବେଳୁ ସେ ସେଠି ବସିଛି ଆଉ ସେ ସଞ୍ଜ ହେଲାଣି ପରା କଣ ହେଇଛି ତାର ତୁ ଥା ଏଠି ମୁଁ ଯାଇ ପଚାରେ
0: ନାଇଁ ମୁଁ ବି ତମ ସାଥିରେ ଯିବି ଖୁଡି
1: ମନା କଲି ପରା ବର୍ଷା ହଉଛି ତୁ ଯା ଭିତରକୁ ଯା
0: ହଉ।

0: ବୀଣା ଠିକ କହୁଥିଲା।
1: ମତେ ଗୀତ ଗାଇ ଆସେନି।
0: ଏଇ ତ ଆସୁଛି।
1: ଏଇଟା ଖାଲି
0: ଏ ଗୀତ ତୋ ସାଙ୍ଗ ଗାଉଥିଲା?
1: ହଁ, ତାରିଠୁ ଶୁଣିଥିଲି।
0: ମତେ ଟିକେ ଶୁଣା ନା।
1: ବାର ମାସକୁ ନେଇ ଗୋଟାଏ ବରଷ, ଶୀତ ଖରା ପୁଣି ବରଷା, ଆସେ ଚାରି ଚାରି ମାସ।
0: ନା, ସେମିତି ନୁହଁ, ଗାଇକି ଶୁଣା।
1: ଚାରି ମାସ।

0: ଅଙ୍ଗୁରି କିଛି ଖାଇଛୁ? ମୁଁ ପଚାରୁଛି ପରା, ଅଙ୍ଗୁରି କିଛି ଖାଇଛୁ ନା ନାହିଁ?
1: ଖାଇଛି କି ନାହିଁ?
0: ଏ କଣ, ତୋ ଦେହଟା ଏମିତି ଗୋଟା ପୁଣି ଥରୁଛି କାହିଁକି? ଆଚ୍ଛା କହିଲୁ, ଆଜି ରୁଟି କରିଛୁ କି ନାହିଁ?
1: ଏଯାଏ କରିନି।
0: ସକାଳେ କରିଥିଲୁ? ଚା ଖାଇଛୁ?
1: ଚା? କ୍ଷୀର କୋଉଠି ଥିଲା ଯେ?
0: କାହିଁକି, ଆଜି କଣ କ୍ଷୀର ରଖିନଥିଲୁ?
1: କ୍ଷୀର? ମୁଁ ତ କ୍ଷୀର ରଖେନି।
0: ତୁ କଣ ସବୁଦିନ ଚା ଖାଉନୁ?
1: ଖାଉଛି।
0: ତାହେଲେ ଆଜି କଣ ହେଲା?
1: କ୍ଷୀର ତ ସେ ରାମତାରା।
0: ରାମତାରା? ରାମତାରା ପରା ଚାରି ପାଞ୍ଚ ଦିନ ହେଲାଣି ତା ଗାଁକୁ ଯାଇଛି। ଆଚ୍ଛା କହିଲୁ ଅଙ୍ଗୁରି, ତୁ କଣ ସେଇଦିନଠୁ ଚା ଖାଇନୁ?
1: ନା,
0: ବୋଧେ ରୁଟି ବି ଖାଇନୁ ନା? ଅଙ୍ଗୁରି, ତୁ ସେ ଜଙ୍ଗଲୀ ଜଡ଼ିବୁଟି ଖାଇଦେଇନୁ ତ? କଣ ହେଇଛି କହିଲୁ? ମା, କାହିଁ କେମିତି ହଉଛୁ? କାହିଁ କେମିତି ପାଗଳି ଭଳିଆ ହଉଛୁ କହିଲୁ? କହ ସତ, କହ
1: ରାଣ ଖାଇ କହୁଛି ମା। ମୁଁ କେବେ ବି ତା ହାତରୁ ମିଠା ଖାଇନି, ପାନ ବି କେବେ ଖାଇନି, ଖାଲି ଚା। ସେଇ ଚାରେ କାଳେ ସିଏ।

0: ସୁବ୍ରତ କୁମାର ପଣ୍ଡା, ପ୍ଲାବିନୀ ପାଢ଼ୀ ଏବଂ ପୁଷ୍ପିତା ମନ୍ତ୍ରୀ। ରଚନା ଅମ୍ରିତା ପ୍ରୀତମ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ବିଶେଷ ଆଲୋଚନା, ଆହାର ଶୁଦ୍ଧ ସତ୍ତ୍ୱ ଶୁଦ୍ଧି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
4: ଯୋଗ କେବଳ ଆସନ, ପ୍ରାଣାୟାମ ଓ ଧ୍ୟାନରେ ସୀମିତ ନୁହେଁ। ଆମେ ଯାହା ଖାଉଛୁ ତାହା ଆମର ଶରୀର, ମନ ଓ ଚେତନାକୁ ଗଢ଼େ। ଆହାର ଦ୍ୱାରା ବ୍ୟକ୍ତି ଶରୀର ନିର୍ମାଣ ହୁଏ। ଆହାରର ଶରୀର ଉପରେ ହିଁ ନୁହେଁ, ମନ ଉପରେ ମଧ୍ୟ ପୂରା ପ୍ରଭାବ ପଡ଼ିଥାଏ। ସେଥିପାଇଁ କୁହାଯାଇଥାଏ, ଯେପରି ଅର୍ଣ୍ଣ ସେପରି ମନ, ଯଥା ଆହାର ତଥା ବିଚାର, ଯଥା ବିଚାର ତଥା ଆଚାର। ତାମସିକ ଆହାର ମନ ଓ ଶରୀରକୁ ଜଡ଼ କରେ, ରାଜସିକ ଆହାର ମନକୁ ଅସ୍ଥିର କରେ। ଯେଉଁଠାରେ ସାତ୍ତ୍ୱିକ ଆହାର ମନକୁ ଶାନ୍ତ ଓ ସ୍ଥିର କରି ସାଧନା ଓ ସୁସ୍ଥ ଜୀବନ ପାଇଁ ସହାୟକ ହୁଏ। ସାଧାରଣ ଭାଷାରେ ଆମେ ବଞ୍ଚି ରହିବା ଏବଂ ଶକ୍ତି ପାଇବା ପାଇଁ ଦୈନନ୍ଦିନ ଯେଉଁ ଖାଦ୍ୟ ଗ୍ରହଣ କରୁ ତାହା ହିଁ ଆହାର। କିନ୍ତୁ ଯୋଗଶାସ୍ତ୍ର ଅନୁସାରେ ଆହାର କେବଳ ପେଟ ପୂରାଇବା ପାଇଁ ନୁହେଁ, ବରଂ ଏହା ଆମର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଚେତନାକୁ ପରିପୁଷ୍ଟ କରେ। ଯେଉଁ ଆହାର ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ପ୍ରଦାନ କରି ଆନନ୍ଦ ଓ ଶକ୍ତି ଯୋଗାଏ, ସେହି ଆହାରକୁ ଉତ୍ତମ ଆହାର କିମ୍ବା ଅମୃତ ଆହାର ବୋଲି କୁହାଯାଏ। ଏପରି ଆହାର ସ୍ୱାଦିଷ୍ଟ, ଶକ୍ତିବର୍ଦ୍ଧକ ଏବଂ ଦୀର୍ଘ ଆୟୁ ପ୍ରଦାନ କରି ବୋଲି ଗଣ୍ୟ। ଛାନ୍ଦୋଗ୍ୟ ଉପନିଷଦରେ କୁହାଯାଇଛି, ଆହାର ଶୁଦ୍ଧୌ ସତ ଶୁଦ୍ଧି, ଅର୍ଥାତ୍ ଆମର ଆହାର ଯଦି ଶୁଦ୍ଧ ଏବଂ ପବିତ୍ର ହେବ, ତେବେ ଆମର ଅନ୍ତଃକରଣ ବା ମନ ମଧ୍ୟ ସ୍ୱତଃ ଶୁଦ୍ଧ ହୋଇଯିବ। ଆହାର ଶୁଦ୍ଧ ହେଲେ ଚିତ୍ତ ଶୁଦ୍ଧ ହୁଏ, ଚିତ୍ତ ଶୁଦ୍ଧ ହେଲେ ସ୍ମୃତି ସ୍ଥିର ହୁଏ, ସ୍ମୃତି ସ୍ଥିର ହେଲେ ହୃଦୟର ସମସ୍ତ ଗ୍ରନ୍ଥି, ଅଜ୍ଞାନ, ଆସକ୍ତି, ବନ୍ଧନ ଖୋଲିଯାଏ ଏବଂ ମୋକ୍ଷ ଲାଭ ହୁଏ। ଆହାର ଶବ୍ଦର ଅର୍ଥ କେବଳ ଭୋଜନ ନୁହେଁ, ଯାହା କିଛି ଆମେ ଇନ୍ଦ୍ରିୟ ଓ ମନ ଦ୍ୱାରା ଗ୍ରହଣ କରୁଛୁ ସେସବୁ ବି ଆହାର। କିନ୍ତୁ ଶାରୀରିକ ଦୃଷ୍ଟିରୁ ଆହାର ହେଉଛି ସେହି ପଦାର୍ଥ ଯାହା ଶରୀରକୁ ପୋଷଣ, ଶକ୍ତି ଓ ରୋଗ ପ୍ରତିରୋଧକ କ୍ଷମତା ଦେଇଥାଏ। ଆହାର ବିଷୟରେ ମହର୍ଷି ଚରକଙ୍କର ଗୋଟିଏ ଦୃଷ୍ଟାନ୍ତ ବହୁତ ସୁନ୍ଦର। ଥରେ ମହର୍ଷି ନିଜ ଶିଷ୍ୟମାନଙ୍କୁ ପଚାରିଲେ, କୋରକ କୋରକ କୋରକ, କିଏ ରୋଗୀ ନୁହେଁ, ଅର୍ଥାତ୍ ସୁସ୍ଥ କିଏ? ମହର୍ଷିଙ୍କ ପ୍ରବୁଦ୍ଧ ଶିଷ୍ୟ ବାଘଭଟ୍ଟ ଉତ୍ତର ଦେଲେ, ହିତ ଭୁକ୍ ମିତ ଭୁକ୍ ଋତ ଭୁକ୍, ଅର୍ଥାତ୍ ହିତକାରୀ, ଉଚିତ ମାତ୍ରା ଏବଂ ଋତୁ ଅନୁକୂଳ ଭୋଜନ କରୁଥିବା ବ୍ୟକ୍ତି ସୁସ୍ଥ ଅଟେ। ଆହାର ବୋଲି ସେହି ଆହାରକୁ କୁହାଯାଏ ଯାହା ଶରୀର, ମନ ଓ ଚେତନା ତିନୋଟିକୁ ସମତୁଳିତ ଓ ପବିତ୍ର ରଖେ। ଯୋଗଶାସ୍ତ୍ର ଅନୁସାରେ ଆହାର କେବଳ ପେଟ ଭରିବା ପାଇଁ ନୁହେଁ, ବରଂ ମନୋଭାବ, ବୁଦ୍ଧି ଓ ଆଚରଣକୁ ମଧ୍ୟ ଗଢ଼ି ତୋଳେ। ଯାଦୃଶଂ ଭକ୍ଷତେ ଅର୍ଣ୍ଣ ବୁଦ୍ଧି ଭବତି ତାଦୃଶୀ, ଅର୍ଥାତ୍ ଆମେ ଯେପରି ଆହାର କରୁ ଆମ ବୁଦ୍ଧି ସେହିପରି ହୁଏ। ଭାରତୀୟ ଯୋଗ ଦର୍ଶନରେ ମଣିଷର ଶରୀର, ମନ ଓ ଚେତନା ଉପରେ ଆହାରର ପ୍ରଭାବକୁ ଆଧାର କରି ଆହାରକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଭାବେ ବିଭକ୍ତ କରାଯାଇଛି। ଭଗବତ ଗୀତାରେ ସପ୍ତଦଶ ଅଧ୍ୟାୟର ଅଷ୍ଟମ, ନବମ ଏବଂ ଦଶମ ଶ୍ଳୋକରେ ଏହି ତିନି ପ୍ରକାର ଆହାର ମଧ୍ୟ କହିଥାଏ। ସାତ୍ତ୍ୱିକ ଆହାର ମନୁଷ୍ୟକୁ ଦୀର୍ଘାୟୁ, ଶୁଦ୍ଧ ସତ୍ତ୍ୱ, ଶାରୀରିକ ବଳ, ରୋଗମୁକ୍ତି, ସୁଖ ଓ ଆନନ୍ଦ ପ୍ରଦାନ କରେ। ତାଜା ଫଳ ଓ ଶାକ ସବ୍ଜି, ଅଙ୍କୁରିତ ଶସ୍ୟ, ଦୁଧ, ଦହି, ମୁଗ, ଡାଲି, ଫଳ ଓ ଗୁଡ଼ ଇତ୍ୟାଦି ସାତ୍ତ୍ୱିକ ଆହାରରେ ଆସିଥାଏ। ତୀକ୍ଷ୍ଣ, ଖଟା, ଲୁଣିଆ, ଅତ୍ୟଧିକ ଉଷ୍ମ, କଟୁ, ରୁକ୍ଷ ଓ ଦାହକାରୀକୁ ରାଜସିକ ଆହାର କୁହାଯାଇଥାଏ। ଏହା ଶରୀରକୁ ଉତ୍ତେଜନା, ମନକୁ ଚଞ୍ଚଳତା ଓ ଆତ୍ମାକୁ ଅସ୍ଥିରତା ଦେଇଥାଏ। ଅଧିକ ମସଲା, ଚା, କଫି, ଫାଷ୍ଟଫୁଡ୍, ତେଲ ଭଜା ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଯାହା ବାସି, ରସହୀନ, ପୁତିଗନ୍ଧିତ, ପର୍ଯୁଷିତ, ଅର୍ଥାତ୍ ବହୁଦିନ ରହିଥିବା ଆହାରକୁ ତାମସିକ ବୋଲି କୁହାଯାଏ। ଏହା ଶରୀରକୁ ଅଳସ, ମନକୁ ଅନ୍ଧକାର ଓ ଆତ୍ମାକୁ ଅବନତିରେ ପହଞ୍ଚାଏ। ବାସି ଖାଦ୍ୟ, ଅତ୍ୟଧିକ ପ୍ରସେସ୍ ଖାଦ୍ୟ, ମଦ୍ୟପାନ ଆଦି ତାମସିକ ଖାଦ୍ୟରେ ଆସିଥାଏ। ଆୟୁର୍ବେଦର ସିଦ୍ଧାନ୍ତ ଅନୁଯାୟୀ ସମତୁଳିତ ଭୋଜନରେ ମଧୁର, ଅମ୍ଳ, କଟୁ ଓ କଷାୟ ରସ ସମ୍ମିଳିତ ହେବା ଆବଶ୍ୟକ। ଭୋଜନ ବ୍ୟକ୍ତିର ନିଜ ପ୍ରକୃତି, ବାତ, ପିତ, କଫ ଅନୁକୂଳ ହେବା ଉଚିତ। ବୟସ, ଦେଶ, କାଳ, ଋତୁ ଏବଂ ଦିନରାତିର ଭେଦ ଅନୁସାରେ ଖାଦ୍ୟ ପଦାର୍ଥର ସେବନ କରିବା ଆବଶ୍ୟକ। ଆହାରର ମୂଳ

0: ମୁଖ୍ୟ ହେଉଛି ମିତାହାର। ହଟଯୋଗ ପ୍ରତିପକା ଅନୁସାରେ ପେଟର ଦୁଇ ଭାଗ ଖାଦ୍ୟରେ ଏକ ଭାଗ ଜଳରେ ପୂର୍ଣ୍ଣ କରିବା ଉଚିତ ଏବଂ ବାକି ଏକ ଭାଗ ବାୟୁ ଚଳାଚଳ ପାଇଁ ଶୂନ୍ୟ ରଖିବା ଉଚିତ, ଯାହାଦ୍ୱାରା ହଜମ ପ୍ରକ୍ରିୟା ସହଜ ହୁଏ। ଭୋଜନରେ ଆଚରଣର ବି ମର୍ଯ୍ୟାଦା ରହିଥାଏ, ଯେପରି ଭୋଜନ ଆରମ୍ଭରେ ଓମ୍ ସ୍ମରଣ ବା ଗାୟତ୍ରୀ ଆଦି ମନ୍ତ୍ର ଜପ ଓ ଆଚମନ, ମୌନ ଓ ଶାନ୍ତ ମନରେ ଭୋଜନ, ଭଲ ଭାବରେ ଚୋବାଇ କରି ଭୋଜନ କରିବା, ଅତି ଭୋଜନ ନ କରିବା, କୃତଜ୍ଞତା ସହ ଭୋଜନ। ଆହାର କେବଳ ଖାଦ୍ୟ ନୁହେଁ, ଏହା ଏକ ସଂସ୍କାର ଏବଂ ସୁସ୍ଥ ଜୀବନଶୈଳୀ। ସାତ୍ତ୍ୱିକ, ମିତାହାରୀ, ସମୟୋପଯୁକ୍ତ, ଋତୁ ଉପଯୁକ୍ତ ଭୋଜନ ଶରୀରକୁ ପୋଷଣ ଦେଇ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ, ପାଚନ ତନ୍ତ୍ରକୁ ସୁଦୃଢ଼ କରେ ଏବଂ ମନକୁ ଶାନ୍ତ, ସନ୍ତୁଳିତ ଓ ସକାରାତ୍ମକ କରେ। ଏହା ଶରୀର, ମନ ଓ ଆତ୍ମାରେ ସମନ୍ୱୟ ସୃଷ୍ଟି କରି ସୁସ୍ଥ, ସୁଖମୟ ଓ ଦୀର୍ଘ ଜୀବନର ପଥ ପ୍ରଶସ୍ତ କରେ।
1: ଶୁଣିଲେ ବିଶେଷ ଆଲୋଚନା ଆହାର ଶୁଦ୍ଧ ସତ୍ତ୍ୱଶୁଦ୍ଧି, କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲାଗୀତ ପ୍ରଚାର କରିବ ଦିନ 11:10 ଶିଳ୍ପୀ କେତେ ପ୍ରକାଶ ମହାପାତ୍ର ଏବଂ ଏ ମହେଶ୍ୱର ରାଓ। ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12:00। ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ। ଧୁଡ଼ୁକି ଗୀତ ଦିନ 1:10 ପରିବେଷଣ କରିବେ ସର୍ବେଶ୍ୱର ପାତ୍ର। ନାରୀମହଲ ଦିନ 1:20 ଏଥିରେ ଶୁଣିବେ ଅନ୍ତର୍ଜାତୀୟ ଯୋଗ ଦିବସ ଏ ସମ୍ପର୍କରେ ଯୋଗ ପ୍ରଶିକ୍ଷିକା ପ୍ରଣତି ସ୍ୱାଇଁଙ୍କ ସହ ଆଲୋଚନା। ଆପଣଙ୍କ ଚିଠି ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00 ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10 ଅସରନ୍ତି ଅପରାହ୍ନ 3:25 ଆକାଶବାଣୀରୁ କୃଷି ଶିକ୍ଷା ପ୍ରଚାର କରିବ ଅପରାହ୍ନ 4:00। ଏଥିରେ ଶୁଣିବେ କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟାମ, ଆଲୋଚିକା ନିରୁପମା ଆଚାର୍ଯ୍ୟ। ଚିରହରିତ ଅପରାହ୍ନ 4:30 ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଆଲବମ୍ ଗୀତ। ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 ସ୍କୃତିର ପାହାଚ ଶୁଣିବେ ଅପରାହ୍ନ 5:00 ଏଥିରେ ଶୁଣିବେ ଆକାଶବାଣୀର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ସୁଧା ମିଶ୍ରଙ୍କ ସହ ସାକ୍ଷାତକାର। ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 55ତମ ଭାଗ ପ୍ରଚାର କରିବେ ସନ୍ଧ୍ୟା 6:10। ଇଂଲଣ୍ଡର ମଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସିଆଇ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ସିଧା ପ୍ରସାରଣ ଶୁଣିପାରିବେ ସନ୍ଧ୍ୟା 6:30 ସନ୍ଧ୍ୟା 6:39 6:55 ରାତି 7:14 ରାତି 7:30 ରାତି 8:45 ଏବଂ ରାତି 9:15 ରାତି 10:45 ପର୍ଯ୍ୟନ୍ତ। ବରଗଡ଼ ଜିଲ୍ଲାର ହାଲଚାଲ ଶୁଣିବି ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ରାତି 7:25 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ ପ୍ରଚାର କରିବ ରାତି 10:45 ରାଗ ମାରୁ ବିହାଗ।

0: ଆପଣଙ୍କ ଚିଠି ଦିନ 2:45 ଆକାଶବାଣୀରୁ କୃଷି ଶିକ୍ଷା ପ୍ରଚାର କରିବ ଅପରାହ୍ନ 4:00। ଏଥିରେ ବିଷୟ ରହିଛି କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟାମ। ଆଲୋଚିକା ନିରୁପମ ଆଚାର୍ଯ୍ୟ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ତୁମକୁ ନୁହେଁ ୟାକୁ, ମୋବାଇଲ ଚାର୍ଜ କରିବାର ଥିଲା,
5: ନିଜର କଲ୍ ଚାର୍ଜ କର।
6: ଏମିତି ପବ୍ଲିକ ପୋର୍ଟ ରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
5: ଦେଖିଲୁ
4: ବାପା, ମୁଁ ପେ କରୁଛି, ନୋ ସିଗ୍ନାଲ।
6: ଏବେ କଣ କରିବ,
4: ଫ୍ରି ୱାଇଫାଇ ଅଛି ନା?
5: ବୋକା ସୁଧୁରି ଯା।
6: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ,
4: ମାନେ ଫ୍ରଡ୍ କୁ କର ବାଏ ବାଏ।
6: RBI କହେ
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଥମେ ଶିଳ୍ପୀ କ୍ଷେତ୍ରପ୍ରକାଶ ମହାପାତ୍ର।

ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ ନାରୀ ମହଲ ପ୍ରଚାର କରିବା ଦିନ ଗୋଟିଏ ବାଜି 20 ମିନିଟ୍ରେ ଏଥିରେ ଶୁଣିବେ ଅନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ ଯୋଗ ପ୍ରଶିକ୍ଷିକା ପ୍ରଣତୀ ସ୍ୱାଇଁଙ୍କ ସହ ଆଲୋଚନା।

ଶିଳ୍ପୀଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନା। ମେଘର ହାତରେ ତୁମରି ଚିଠି ପୌତ ଦୋଳରେ ଆସିଛି ଭାସି, ତୁମ ଅନୁରାଗ ଭାଷାରେ ମୁଭିଛି ବରସାର ଗୀତ ଗାଉଛି ବସି।

ରଙ୍ଗଦେ ରଙ୍ଗଦେରେ ଏଣି ନୟନି ବେରଙ୍ଗ କଲା ମୋତେ ତୋ ଚୋରା ଚାହାଣି। ଶିଳ୍ପୀ ଏ ମହେଶ୍ୱର ରାଓ। ଶିଳ୍ପୀଙ୍କ କଣ୍ଠରେ କୁଳମଣି ଦାସଙ୍କ ରଚନା।

0: ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ ସଦାନନ୍ଦ ପାଣି, ଦଣ୍ଡଧର ପାଣି, ପୀତବାସ ନାୟକ ଏବଂ ଦାସରଥୀ ରାଉତ।

କଲେ ମୋ ମା ସଚି ଫାଟକ ପାଖରେ ପହଞ୍ଚି ଯାଇକି କବାଟ ବାଡଉଛନ୍ତି ଯୋଉଠି ମହାପ୍ରଭୁ ଚୈତନ୍ୟ ବିଷ୍ଣୁଙ୍କ ପିଆଙ୍କ ସଙ୍ଗରେ ରହିଛନ୍ତି ଆଜ୍ଞା। ପୁଅ ପାଇଁ ପାଗଳ ଆଜ୍ଞା ଡକ୍ଟର ମାୟାଧର ମାନସିଂ ପୁତ୍ର।

ପଲ୍ୟଙ୍କୁ ଉଠିଲେ ପରା ହାଇ ମାରିକି ସ ବୋଲି ଭାସି ସଚି ବୋଇଲେ ରେ ବାପ ସ୍ୱପ୍ନେ ଦେଖିଲି ସ୍ୱଚ୍ଛ ସାଧୁ ସଙ୍ଗେ ହୋଇଲୁ ସନ୍ୟାସୀ ରେ ଲୁହକୁ ପଚିଦେଲେ ଗୋରା ଚାନ୍ଦ ଧରି ପକେଇଛନ୍ତି ମାଆକୁ କଳାଗ୍ରତ କରି ସଚି କାନ୍ଦୁଛନ୍ତି।

0: ତାର ଉତ୍ତର ପୁରୁଷ ପିଢି ମାନେ ସେମାନେ ଧନ୍ୟ ହେଇଯାଏ, ଧନ୍ୟ ହେଇଯାନ୍ତି, ଧନ୍ୟ ଧନ୍ୟ ଧନ୍ୟ ସେ ସନ୍ନ୍ୟାସର ଲକ୍ଷଣ। ଏତିକି ତ କହିଦେଲେ କୃଷ୍ଣଙ୍କର କଥା ପରିପ୍ରଚାର କରିବା ପାଇଁ ମୁଁ ଆସିଥିଲ ମା, ତ୍ରେତୟା ଯୁଗରେ ଯେତେବେଳେ ତୁମେ ଯଶୋମତୀ ରାଣୀ ଥିଲ ଦ୍ୱାପର ଯୁଗରେ ସେତେବେଳେ ମୁଁ କୃଷ୍ଣ ଥିଲି, ଏବେ ତମେ ସଚୀ ଯଶୋଦା ହେଇଛ ସଚୀ, ମୁଁ ତୁମ କୃଷ୍ଣ ଚୈତନ୍ୟ ହେଇକି ଆସିଛି ନାମ ପ୍ରଚାର କରିବା ପାଇଁ। ଏ କଥାରେ ମା ସଚୀ କହିଲେ, ଧନରେ ତୁ ଯଦି ବାବାଜୀ ହେଇଯିବୁ ଗଲାବେଳେ ମତେ କହିକି ଯିବୁ, ପ୍ରିୟା ବିଷ୍ଣୁ ପ୍ରିୟା ସେ କଥା କହିଲେ ରେ, ତୁମେ ଯଦି ନାଥ ବାବାଜୀ ହୋଇଯିବ ମତେ କହିକି ଯିବ। ଏ କଥା କହିଲେ ସେଦିନ ରାତ୍ରି ପାଇଯାଇଛି ଆଜ୍ଞା। ତାପର ଦିନ ନିତ୍ୟାନନ୍ଦଙ୍କ ସାଙ୍ଗରେ ପରମ ବ୍ରହ୍ମ ଏକାବେଳେ ଯୋଗ ସୂତ୍ର କରିଦେଲେ ବାବାଜୀ ହେଇଯିବା ପାଇଁ। କିନ୍ତୁ ସେଇଦିନ ଠାରୁ ମା ଏବଂ ସ୍ତ୍ରୀ ଦୁଇ ଜଣ ଯାକ ରାତ୍ରି ଆଉ ଶୁଅନ୍ତିନି। ଶୋଇଲା ବେଳେ ବିଷ୍ଣୁପ୍ରିୟା ତାଙ୍କ ଗଳାର ମାଳି ତୁଳସୀ ମାଳିକୁ ନିଜ ଗଳାରେ ଭରି ଦିଅନ୍ତି, ତାଙ୍କ କାନିସଙ୍ଗରେ ତାଙ୍କର ଉତରିକୁ ଗଣ୍ଠି କରି ଦିଅନ୍ତି। ଗ୍ରହଚାନ୍ଦ ଦେଖିଲେ ମୁଁ ଆଉ ଯାଇପାରିବିନି। କଣ କଲେ ସେଦିନ ଆଜ୍ଞା,
1: କଣ କଲେ
0: ବିଷ୍ଣୁପ୍ରିୟା?

ପଡିଲା ନବଦୀପ ପାଇଁ ଗୋଟିଏ ସନ୍ଧ୍ୟାନ ରାତ୍ରି, ସମସ୍ତେ ନିଦ୍ରାରେ ଶୋଇଯାଇଛନ୍ତି। ଯେତେବେଳେ ନିଦ୍ରାରେ ଶୋଇଗଲେ ମହାପ୍ରଭୁ ଉଠିଲେ, ସେତିକି ଅଛନ୍ତି ବ୍ରହ୍ମ। ବ୍ରହ୍ମ ଯେତେବେଳେ ଜାଗ୍ରତ ହୁଏ ଜଗତ ସେତେବେଳେ ଶୋଇଯାଏ ଆଜ୍ଞା। ଜଗତ ଯେତେବେଳେ ଶୋଇଯାଏ ବ୍ରହ୍ମ ସେତେବେଳେ ଜାଗ୍ରତ ହେଇଯାଏ। ତେଣୁ ଆଜ୍ଞା ପ୍ରଭୁ କଲେ କଣ, ସାଙ୍ଗେ ସାଙ୍ଗେ ଉଠିଲେ ଆଜ୍ଞା। ବିଷ୍ଣୁପ୍ରିୟା ଗଳା ରୁମାଳାକୁ ଖୋଲିଦେଲେ, ଗଣ୍ଠିକି ଖୋଲିଦେଲେ, ଗଣ୍ଠିକି ଖୋଲିଦେଇ ଖଟ ପାଖକୁ ଆସିଲେ। ବିଷ୍ଣୁପ୍ରିୟାକୁ କହିଲେ ତୋର ପାର୍ଶ୍ୱରୁ କହିଲେ ମୁଁ ବିଦାୟ ନେଇ ଯାଉଛି, କାହିଁକି କହିଥିଲେ କହିବା ପାଇଁ। ଏଇ କଥା କହି ଆସିକି ପହଞ୍ଚିଗଲେ ମାଙ୍କ ନିକଟରେ, କବାଟକୁ ତିନି ଥର ବାଡେଇ ଦେଲେ।

କଥା କହି ମହାପ୍ରଭୁ ଚାଲିଗଲେ ପବିତ୍ର ଗଙ୍ଗା ନଦୀ କୂଳରେ ଯାଇକି ପହଞ୍ଚିଗଲେ। ରାତି ଅବସାନ ହେଇ ଆସୁଛି, ପାହି ଆସୁଛି ଆଜ୍ଞା। ସୂର୍ଯ୍ୟ ଉଦୟ ହଉଛନ୍ତି, ଗୋଟିଏ ବୃକ୍ଷ ମୂଳରେ ବସିକି ଗଙ୍ଗା ପାଣି ଟିକେ ସିଞ୍ଚିକି ମୁହଁ ପୋତିକି ବସିଛନ୍ତି ଆଜ୍ଞା। ରାତିଟା ପାହିଗଲା ଥିଲେ ଉତ୍କଳର ଘଣ୍ଟ କବି ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ସୁପରବାଣ।

0: ରାତ୍ରି ପାହି ଯାଇଛି ଆଜ୍ଞା।
1: କେଶବ
0: ଭାରତୀ ଆଶ୍ରମରୁ ଗଙ୍ଗା ତୁଠକୁ ଗାଧୋଇବା ପାଇଁ ଆସିଛନ୍ତି। କେଶବ ଭାରତୀଙ୍କର ପଦରେ ପଡିଗଲେ ଆଜ୍ଞା, କେଶବ ଭାରତୀଙ୍କ ପାଦରେ ପଡିଗଲେ ଯେତେବେଳେ କହିଲେ ମତେ ଦିଅ ସନ୍ନ୍ୟାସ ଦୀକ୍ଷା, ମୁଁ ସନ୍ନ୍ୟାସୀ।

ଭାରତୀ କହିଲେ ଏ ସମୟ ନୁହେଁ ବାଉନ ବର୍ଷରେ ସନ୍ନ୍ୟାସୀ ହୋଇ ତୁମେ ପିଲାଟା ଏବେ କାହିଁକି ବାବାଜୀ ହବ ବାଉନ ବର୍ଷ ହେଲେ ବାବାଜୀ ହବ ବାଳୁତେ ପଠାତେ ବିଦ୍ୟା ତରୁଣ ଅର୍ଥ ସଞ୍ଚୟ ତୃତୀୟ ଅର୍ଜିତ ପୁଣ୍ୟ ଚତୁର୍ଥ କି କରିଛନ୍ତି ଏତିକି ଯେତେବେଳେ କହିଦେଲେ ଐକାନ୍ତିକ ଜିଦି ଧରିଲେ ନିତ୍ୟାନନ୍ଦ ଇତ୍ୟାଦି ସମସ୍ତେ ପହଞ୍ଚିଗଲେ ଆଜ୍ଞା ସାଙ୍ଗେ ସାଙ୍ଗେ ମହାପ୍ରଭୁ କଣ କଲେ ସନ୍ନ୍ୟାସୀ ହବାକୁ କଲେ ମୁଣ୍ଡନ ହବାକୁ ପଡିବ ମଧୁନାପିତକୁ ଡକେଇ ଦେଲେ ମଧୁ ଆସିକି ପହଞ୍ଚିଗଲେ ଗୋରା କହିଲେ ମତେ ମୁଣ୍ଡନ କରିଦିଅ ଯେତେବେଳେ ମୁଣ୍ଡନ କରିବାକୁ କହିଲେ ତାଙ୍କ ହାତ ଚାଲିଲାନି ଆଜ୍ଞା କହିଲେ ମୁଁ ମୁଣ୍ଡନ କରିପାରିବିନି ଏକଶ୍ୟକୁ ଧରିଗଲେ ଚୈତନ୍ୟ ହାତକୁ ଧରି ପକେଇଲେ ମୁଣ୍ଡନ କଲା ଆଜ୍ଞା କେଶକୁ ମୁଣ୍ଡନ କରିକି ରଖିଦେଲା ତା ଗାମୁଛାରେ କେଶକୁ ମୁଣ୍ଡନ କରିନ ନା ପିତ ତାର ମୁଠି ଗୋଟା।

0: ଜନ ତା ମାନେ ଦେଖିଦେଲେ ମଧୁଟା ପାଗଳ ହେଇଗଲା। ଏ କଥା ତ ଶୁଣିଲେ ମଧୁ କଣ କଲେ, ସେ କେଶକୁ ବାନ୍ଧିଦେଲେ।
1: ଆଚ୍ଛା,
0: ବାନ୍ଧିଦେଇ କହିଲେ ମୁଁ ପାଗଳ ହେଇନି, ତମେ ସମସ୍ତେ ପାଗଳ। ଆଜିଠାରୁ ମୋର ଜୀବିକା ବୁଡ଼ିଲା, କମଳାକୁ ବାନ୍ଧିଦେଲି ମୋ କାନିର ଆହା ବାନ୍ଧିଦେଲି,
2: ମୋ କାନିର ଆହା ବାନ୍ଧିଦେଲି, ମୋ କାନିର
0: ଦେଖିଦେଲେ ଚୈତନ୍ୟ ମହାପ୍ରଭୁ ମାନେ ଉତପୁତ ଭାବରେ ଜଡିତ ହୋଇଛି, ତାଙ୍କର କେଶକୁ ନେଇକି ବାନ୍ଧି ଦେଇଛନ୍ତି, ସେ ନାଚୁଛି। ଚୈତନ୍ୟ ଅଭୟ ଦେଇଦେଲେ, କହିଲେ ଆଉ ତୋ ଉତ୍ତରା ପିଢ଼ି କେହି ଆଉ କ୍ଷୀର କରିବେନି ଆଜିଠୁ, ଏ କେଶ ବିନ୍ୟାସ ଏଇ କେଶକୁ ନେଇକି ତୁମ ଘରେ ରଖ, ଯିଏ ଆସିବ କେଶକୁ ଦର୍ଶନ କରିବ ପାଞ୍ଚ ତୋଳା ସୁନା ଦବ, ପାଞ୍ଚ ତୋଳା ସୁନା। ଚୈତନ୍ୟ ମହାପ୍ରଭୁଙ୍କର କେଶ, ଛଅଶହ ବର୍ଷ ତଳର କେଶ ଥୁଆ ହେଇଛି ନବଦ୍ୱୀପରେ, ମଧୁନାଦିତ ବଂଶଧର ମାନେ ବସିଛନ୍ତି, ସେଠପତି ମାନେ ଆସିଲେ ପାଞ୍ଚ ତୋଳା ପାଞ୍ଚ ଭରି ସୁନା ଦେଲେ ସେ କେଶ ଦର୍ଶନ କରୁଛନ୍ତି। ମଧୁକୁ ଅଭୟ ଦେଇଦେଲେ, ଲଣ୍ଡିତ କେଶ ହେଇଗଲେ, କେଶବ ଭାରତୀ ଦୀକ୍ଷା ଦେବାକୁ ପହଞ୍ଚିଗଲେ। ଆଜ୍ଞା, ନାଇଁ ଦ୍ୱାଦଶ

ଅଛି କୁମାର ସରିଗଲା ଆଜ୍ଞା କଥା ଯେତେବେଳେ ଦୀକ୍ଷା ଦେଇ ସାରିଲେ କାଞ୍ଚନ ନଗର ଦ୍ୱାରେ ଦ୍ୱାରେ ବୁଲି ନାମ ପ୍ରଚାର କରୁଛନ୍ତି ଯେଉଁ ମହାପ୍ରଭୁ ଶ୍ରୀ ଚୈତନ୍ୟ ନାମ ପ୍ରଚାର କରି ସନ୍ନ୍ୟାସ ଦୀକ୍ଷାକୁ ଅବଲମ୍ବନ କରି ଆମ ଓଡ଼ିଶା ଧାମକୁ ଆସିଲେ ସମଗ୍ର ଉତ୍କଳ ବକ୍ଷରେ ହରିନାମ ପ୍ରେମକୁ ବିତରଣ କରିଥିଲେ ସେହି ମହାପ୍ରଭୁ ଚୈତନ୍ୟ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ।

ବମ୍ବି କଥା ଚିତ୍ରରୁ ଏ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଇଁଆସ, ଗୁଆମାଳ ଭଦ୍ରକରୁ। ଗୀତଟିକୁ ଗାଇଛନ୍ତି ଚିତ୍ରା।

ମଞ୍ଜୁର ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରି ନିଜେ ଶୁଣିବାକୁ ଚାହିଁଥିବା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ ଗୀତ ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତରୁ। କଣ୍ଠଦାନ କରିଛନ୍ତି ଅମିତ କୁମାର ଏବଂ ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ସେକ୍ଟର 11 CDA କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର।

ପରବର୍ତ୍ତୀ ଗୀତ ଯାହାକୁ ରଖିବେ ଅନନ୍ତ ଚଳଚ୍ଚିତ୍ରରୁ ମିଳିତ ଭାବେ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ କବାଟବନ୍ଧ ଯାଜପୁରରୁ

ସାଲେପୁର ରାଇସଙ୍ଗଡ଼ା କଟକରୁ ଆମର ଏହି ଶ୍ରୋତାବନ୍ଧୁ ହେଲେ ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି ଏବଂ ତାଙ୍କ ବାପାବୋହୂ। ଏମାନଙ୍କ ଅନୁରୋଧରେ ଆସନ୍ତୁ ଶୁଣିବା ହମ୍ ତୁମ୍ହାରେ ହେଁ ସନମ୍, ଏହି ହିନ୍ଦୀ କଥାଚିତ୍ରର ଗୀତ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ।

0: ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ସ୍ୱପ୍ନ ସାଗରର ଏହି ଗୀତଟି, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି। ଶୁଣିବାକୁ ଚାହିଁଛନ୍ତି ଆମ ଶ୍ରୋତବନ୍ଧୁ ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଉକାଳି ଶଙ୍ଖତ୍ରାସ କଟକରୁ।
1: ସେଇ ଫୁଲ ଅଛି କେବେ ତୁମେ ନାହିଁ।

ଏଗୀତଟି ନିଜ ଓଡ଼ିଆ କଥାଚିତ୍ର ଶଙ୍ଖା ସିନ୍ଦୁରରୁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ ଏବଂ ଅନୁରୋଧକାରୀ ଶ୍ରୋତା ହେଲେ ଜେକିରଣ ପଟ୍ଟାମୁଣ୍ଡି କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ।

ପରବର୍ତ୍ତୀ ଗୀତ ଓଡ଼ିଆ କଥାଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆରୁ ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ଭାବି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଆମ ଶ୍ରୋତାବନ୍ଧୁ ନାରାୟଣ ପ୍ରଧାନ।

ದೇ ತರಗಳ ದೇ ತರಗಳ ದೇ ದೇ ದೇ ತರಗಳ ದೇ ವೃದ್ಧಿನಾಗದೀನಿ.

0: ବାହାରି।
1: ଶୁଣୁଥିଲେ ଧୁଡ଼ୁକ ଗୀତ, ପରିବେଷଣ କରିଥିଲେ ସର୍ବେଶ୍ୱର ପାତ୍ର। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
6: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
5: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଭଉଣୀ, ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଶାରୀରିକ ଏବଂ ମାନସିକ ଚାପ ସହିତ ଗତି କରୁଛନ୍ତି। ଏପରି ପରିସ୍ଥିତିରେ ଯୋଗ କରିବା ସେମାନଙ୍କ ପାଇଁ ନିହାତି ଦରକାର। ଏହାଦ୍ୱାରା ଅନେକ ପ୍ରକାରର ରୋଗକୁ ରୋକିବା ସହିତ ଶରୀରକୁ ସକ୍ରିୟ ରଖିଥାଏ ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆଜିକାଲି ଆମ ସମସ୍ତଙ୍କର ଜୀବନଶୈଳୀ ଖାଦ୍ୟପେୟ ଠିକ୍ ନଥିବାରୁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ। ଯଦି ଆମେ ଆମର ବ୍ୟସ୍ତବହୁଳ ଜୀବନଶୈଳୀରୁ କିଛି ସମୟ ବାହାର କରି ଯୋଗ କରିବା ତେବେ ନିଜକୁ ସୁସ୍ଥ ରଖିପାରିବା। ତେବେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆସନ୍ତୁ ଶୁଣିବା ଯୋଗ ଶିକ୍ଷକ ପ୍ରଣତୀ ସ୍ୱାଇଙ୍କ ସହିତ ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ।
0: ଦେଖନ୍ତୁ, ଆଜି ଯେଉଁ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ, ଏଇ ଯେଉଁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ସେ ବିଷୟ ଟିକେ କୁହନ୍ତୁ।
1: ଏହି ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ସର୍ବାଙ୍ଗୀନ ସ୍ୱାସ୍ଥ୍ୟ, ସାମାଜିକ ସଦ୍ଭାବ ଏବଂ ବିଶ୍ୱ କଲ୍ୟାଣ ପାଇଁ ଯୋଗର ଉପକାରିତା ବିଷୟରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରିବା।
0: ଆଜ୍ଞା।
1: ଏବଂ ବିଶ୍ୱର ସମସ୍ତ ଲୋକଙ୍କୁ ଯୋଗର ଜୀବନଶୈଳୀ ଗ୍ରହଣ କରିବା ପାଇଁ ପ୍ରେରିତ କରିବା, ଯାହାଦ୍ୱାରା ସେମାନେ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ, ଆନ୍ତରିକ ସମନ୍ୱୟ, ସାମାଜିକ କଲ୍ୟାଣ ଓ ବିଶ୍ୱ ଶାନ୍ତି ହାସଲ କରିପାରିବେ।
0: ତେବେ ଏ ବର୍ଷର ଥିମ୍ କ'ଣ ରହିଛି?
1: ଏ ବର୍ଷର ଥିମ୍ ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। ଯୋଗ ମାଧ୍ୟମରେ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତାକୁ ବଜାୟ ରଖି ସୁସ୍ଥ, ସକ୍ରିୟ ଓ ସମ୍ମାନଜନକ ବୃଦ୍ଧାବସ୍ଥା ଅନୁଭବ କରିବା, ଯାହା ବୟସ ବୃଦ୍ଧି ସହିତ ଶରୀରର ନମନୀୟତା, ସନ୍ତୁଳନ ଶକ୍ତି, ମାନସିକ ସ୍ଥିରତା ଓ ଜୀବନର ମାନକୁ ଉନ୍ନତ କରିଥାଏ। ଯୋଗ ସମସ୍ତ ବୟସର ଲୋକଙ୍କ ପାଇଁ ଏକ ସହଜ ଓ ପ୍ରଭାବଶାଳୀ ସ୍ୱାସ୍ଥ୍ୟ ଉପାୟ ଭାବେ ପରିଚିତ। ସୁସ୍ଥ ବ୍ୟକ୍ତି, ସୁସ୍ଥ ସମାଜ ଓ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ଯୋଗର ସାର୍ବଜନୀନ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି ଆନ୍ତର୍ଜାତିକ ଯୋଗ ଦିବସର ମୂଳ ଉଦ୍ଦେଶ୍ୟ।
0: ତେବେ ଆପଣ ତ ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଲେ, ତେବେ ଆପଣ ଟିକେ ସଂକ୍ଷେପରେ କହିଦିଅନ୍ତୁ ପ୍ରକୃତରେ ଯୋଗ କ'ଣ?
1: ଯୋଗ ହେଉଛି ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଯୋଗ ମାନେ ଯୋଡ଼ିବା, ଯୋଉଟାକି ଆତ୍ମା ସହିତ ପରମାତ୍ମାଙ୍କ ମିଳନକୁ ଆମେ କହିବା ଯୋଗ। ଯୋଗ କେବଳ ଆସନ ଓ ବ୍ୟାୟାମ ନୁହେଁ, ଏ ଏକ ପୂର୍ଣ୍ଣ ବିଜ୍ଞାନ। ଏହା ଏକ ସୁସ୍ଥ ସନ୍ତୁଳିତ ଜୀବନ ବଞ୍ଚିବାର କଳା। ଏହା ସକାରାତ୍ମକ ଚିନ୍ତାଧାରା, ଦୈନିକ ମୂଲ୍ୟବୋଧ ଓ ଶାନ୍ତି ପ୍ରଦାନ କରିଥାଏ।
0: ତେବେ ଯୋଗର ପ୍ରକୃଷ୍ଟ ସମୟ କ'ଣ? କୋଉ ସମୟରେ ଆମେ ଯୋଗ କରିବା ଉଚିତ?
1: ଯୋଗର ପ୍ରକୃଷ୍ଟ ସମୟ ହେଉଛି ବ୍ରାହ୍ମମୁହୂର୍ତ୍ତ, ଅର୍ଥାତ୍ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ଯେଉଁ ସମୟ ତାକୁ ଆମେ କହୁଛେ ବ୍ରାହ୍ମମୁହୂର୍ତ୍ତ। ବ୍ରାହ୍ମମୁହୂର୍ତ୍ତର ଶଯ୍ୟାତ୍ୟାଗ ପରେ, ନିତ୍ୟକର୍ମ ସମାପନ ପରେ ଆମେ ଯୋଗ, ପ୍ରାଣାୟାମ, ଧ୍ୟାନ ଏସବୁ କରିପାରିବା। କାହିଁକି ଏହି ସମୟରେ ପରିବେଶ ଶାନ୍ତ ଏବଂ ପ୍ରାଣବାୟୁ ଶୁଦ୍ଧ ଥାଏ, ଏବଂ ଆମେ ଯଦି ସକାଳେ ଏତିକି ସମୟ ବି ନ ପାଇବା, ସମୟର ଅଭାବରେ ସନ୍ଧ୍ୟାକାଳରେ ଆମେ ଅଭ୍ୟାସ କରିପାରିବା, କିନ୍ତୁ ଖାଦ୍ୟ ଖାଇବାର 4 ଘଣ୍ଟା ପରେ ଆମେ ଅଭ୍ୟାସ କରିପାରିବା।
0: ଏ ଯେଉଁ ଆପଣ କହିଲେ ଯେ ସକାଳେ ଆମେ ଯୋଗ କରିବା ଉଚିତ, ତା ପୂର୍ବରୁ କ'ଣ ଖାଇବା ଦରକାର?
1: ନିତ୍ୟକର୍ମ ସମାପନ ପରେ ଆମର ପାକସ୍ଥଳୀ ଖାଲି ହୋଇଯାଏ, ସେଥିପାଇଁ ଆମେ ଅଳ୍ପ କିଛି ସ୍ୱଳ୍ପାହାର କିଛି ଗ୍ରହଣ କରି ଆମେ ଯୋଗ କରିପାରିବା। କିନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତି ସେମାନେ ଖାଲି ପେଟରେ ମଧ୍ୟ ଯୋଗ ପ୍ରାଣାୟାମ କରିପାରିବେ।
0: ଆଜ୍ଞା, ଏଥିପାଇଁ ପୋଷାକ କ'ଣ?

0: ପିନ୍ଧିବା ଦରକାର?
1: ଏଟା ସୂତା କପଡା ଏବଂ ଢିଲା ଢିଲା ପୋଷାକ ପିନ୍ଧିକି ଆମେ ଯୋଗ ପ୍ରାଣାୟାମ କରିପାରିବା।
0: ତେବେ ଯୋଗ ସହିତ ପ୍ରାଣାୟାମର କଣ ସମ୍ପର୍କ ରହିଛି?
1: ଯୋଗ ସହିତ ପ୍ରାଣାୟାମ ଅଙ୍ଗାଙ୍ଗୀ ଭାବେ ଜଡିତ, କାହିଁକି ନା ଯୋଗ ହେଉଛି ଅଷ୍ଟାଙ୍ଗ ଯୋଗ। ଜମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଅଷ୍ଟାଙ୍ଗ ଯୋଗର ଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟାମ, ଯୋଉଟାକି ଆମେ ଆସନ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହେ, ପ୍ରାଣାୟାମ କରିବା ଦ୍ୱାରା ଆମ ମନ ସୁସ୍ଥ ରହେ। ପ୍ରାଣାୟାମ ଅର୍ଥ ହେଲା ପ୍ରାଣକୁ ବିସ୍ତାର କରିବା, ଯୋଉଟାକି ପ୍ରାଣ ଶକ୍ତିକୁ ବିସ୍ତାର କରିବା। ଆସନ ଶରୀରକୁ ସୁସ୍ଥତା ପ୍ରଦାନ କରେ, ଯୋଉଟାକି ସ୍ଥିରମ ସୁଖମ ଆସନମ। ପ୍ରାଣାୟାମ ହେଉଛି ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରି ମନକୁ ଶାନ୍ତ କରିବା। ତେଣୁ ପ୍ରାଣାୟାମ ବିନା ଯୋଗର ପୂର୍ଣ୍ଣତା ନାହିଁ। ପ୍ରାଣାୟାମ ଦ୍ୱାରା ଫୁସ୍ଫୁସ୍ରେ ଅମ୍ଳଜାନ ନେବାର କ୍ଷମତା ବୃଦ୍ଧି ହୋଇଥାଏ, ଶରୀରକୁ ଶକ୍ତିବାନ କରିଥାଏ। ଆସନ ସହିତ ବା ଯୋଗ ସହିତ ପ୍ରାଣାୟାମ ଅଙ୍ଗାଙ୍ଗୀ ଭାବେ ଜଡିତ।
0: ଏ ଯୋଗ କରିବା ଦ୍ୱାରା ମଣିଷ ଶରୀରର କଣ ଲାଭ ହୋଇଥାଏ?
1: ଯୋଗ କରିବା ଦ୍ୱାରା ମଣିଷର ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ସାମାଜିକ ଉନ୍ନତି ଘଟିଥାଏ ଏବଂ ଶରୀରର ନମନୀୟତା ବୃଦ୍ଧି ପାଇଥାଏ, ଶାରୀରିକ ସୁସ୍ଥତା ଆସିଥାଏ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
0: ଆପଣ କହିଲେ ଯେ ଯୋଗ କରିବା ଦ୍ୱାରା ଏସବୁ ଲାଭ ହୋଇଥାଏ, ଗୁରୁତର ରୋଗୀ ଯୋଗ କରିପାରିବେ କି?
1: ଗୁରୁତର ରୋଗୀ ମଧ୍ୟ ଯୋଗ କରିପାରିବେ, କେବଳ ସେମାନେ ଯୋଗ ପ୍ରଶିକ୍ଷକ ଏବଂ ଡାକ୍ତରଙ୍କର ତତ୍ତ୍ୱାବଧାନରେ କିଛି ସୂକ୍ଷ୍ମ ଆସନ କରିପାରିବେ, ଯୋଉଟାକି ସୂକ୍ଷ୍ମ ବ୍ୟାୟାମ ଭାବରେ ଓ ସରଳ ଆସନ ପ୍ରାଣାୟାମ ଓ ଧ୍ୟାନ ଦ୍ୱାରା ସେ ପୂର୍ଣ୍ଣ ସୁସ୍ଥତା ଲାଭ କରିପାରିବେ।
0: ଏ ଯୋଉ ଯୋଗ କରିବା ଦ୍ୱାରା ରୋଗରୁ ଉପଶମ ମିଳିଥାଏ କି?
1: ଆଜ୍ଞା ହଁ, ଯୋଗ କରିବା ଦ୍ୱାରା ଆମର ଶରୀରକୁ ପୂର୍ଣ୍ଣ ସୁସ୍ଥତା ଲାଭ କରିଥାଏ ଶରୀର, ଏବଂ ରୋଗରୁ ଉପଶମ ମଧ୍ୟ ମିଳିଥାଏ। ଆମେ ଯେତେବେଳେ ଯୋଗ କରୁଛେ, ଆମର ଶାରୀରିକ ଯୋଉ ଆସନ ଗୁଡାକ ଆମର କରୁଛେ, ଆମର ଶରୀରରେ ଯାହା ବି ବ୍ୟତିକ୍ରମ ଘଟିଛି, ରୋଗ ବଢିଛି, ଆମେ କରିବା ଦ୍ୱାରା ଆମର ବ୍ଲଡ ସର୍କୁଲେସନ ବଢିଥାଏ, ଅକ୍ସିଜେନ ନେବାର କ୍ଷମତା ବୃଦ୍ଧି ପାଇଥାଏ, ଶାରୀରିକ ତେଜ ବଢିଥାଏ ଆଉ ଶକ୍ତିବାନ ବନିଥାଏ ଶରୀର।
0: ଧରନ୍ତୁ ଜଣେ ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧା, ସେମାନେ କୋଉ ପ୍ରକାରର ଯୋଗ କରିପାରିବେ?
1: ଗର୍ଭବତୀ ମହିଳାମାନଙ୍କ କଥା ତ ମୁଁ ପ୍ରଥମେ କହିବି। ପ୍ରଥମ ତିନି ମାସ, ଯେତେବେଳେ ଗର୍ଭଧାରଣର ପ୍ରଥମ ତିନି ମାସ, କୌଣସି ଆସନ କରିବା ଉଚିତ ନୁହେଁ, କେବଳ ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କିଛି ସରଳ ପ୍ରାଣାୟାମ, ଧ୍ୟାନ ଏସବୁ କରିପାରିବେ। ତାପରେ ଯେତେବେଳେ ତିନି ମାସ ପରେ କୌଣସି ଯୋଗ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ସରଳ ଆସନ, ପ୍ରାଣାୟାମ ଏବଂ ଧ୍ୟାନ କରିପାରିବେ।
0: ଏସବୁ କରିବା ଦ୍ୱାରା ତାଙ୍କର କ'ଣ ଉପକାର ହୋଇଥାଏ?
1: ଏହିସବୁ କରିବା ଦ୍ୱାରା ଶରୀରରେ ତାଙ୍କର ନମନୀୟତା ବଢିଥାଏ, ପିଲାର ଆଧ୍ୟାତ୍ମିକ, ଯେତେବେଳେ ମାର ଆଧ୍ୟାତ୍ମିକ ଚିନ୍ତା ଶକ୍ତି ବୃଦ୍ଧି ପାଏ ଯୋଗ କରିବା ଦ୍ୱାରା, ଆସନ ପ୍ରାଣାୟାମ ଧ୍ୟାନ କରିବା ଦ୍ୱାରା, ସେହି ଅନୁପାତରେ ଯୋଉ ପିଲାଟି ଜନ୍ମ ହୁଏ ତା'ର ମଧ୍ୟ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗରେ ଉନ୍ନତି ଘଟିଥାଏ ଆଉ ସେ ପୂର୍ବ ସଂସ୍କାର ବଶତଃ ଜନ୍ମ ହୋଇଥାଏ, ଯୋଉଟାକି ସଂସ୍କାରୀ ହୋଇକି ସେ ଜନ୍ମ ହୋଇଥାଏ। ବୃଦ୍ଧ ବୃଦ୍ଧାମାନେ ଯୋଉମାନେ କି ଶାରୀରିକ ଭାବରେ ଉନ୍ନତ ବା ଚଳପ୍ରଚଳ କରିପାରୁଛନ୍ତି, ସେମାନେ ପାଖରେ ଥିବା କୌଣସି ଯୋଗ କେନ୍ଦ୍ରକୁ ଯାଇକି ଯୋଗ କରିପାରିବେ, କାହିଁକି ନା ମ୍ୟାଡାମ ଏହି ସମୟରେ ମାନସିକ ଭାବରେ ସେମାନେ ଅବସାଦ ହୋଇଥାନ୍ତି ପ୍ରାୟ କି ଘରେ ରହିବା ଦ୍ୱାରା। ତେଣୁ ଯଦି ସେମାନେ ଚଳପ୍ରଚଳ କରିପାରୁଥାନ୍ତି ତାହେଲେ ସରଳ ଆସନ, ସୂକ୍ଷ୍ମ ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ କରିକି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଲାଭ କଲା ପରେ ସେମାନେ କିଛି କିଛି ଆସନ, ସରଳ ଆସନ ଅଭ୍ୟାସ କରିପାରିବେ। ତାହା କରିବା ଦ୍ୱାରା ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ନମନୀୟତା ବଢିଥାଏ ଏବଂ ସେମାନେ ନିଜେ ଅନୁଭବ କରନ୍ତି ମୁଁ କରିପାରିବି। ଯୋଗ କରିବା ଦ୍ୱାରା ନିଜର କରିବାର କ୍ଷମତାଟା ବି ବୃଦ୍ଧି ପାଏ।
0: ଆପଣ କୁହନ୍ତୁ ଯେ ଏଇ ଯୋଉ ଯୋଗ କରିବା ଦ୍ୱାରା ମାନସିକ ଚାପ କମିଥାଏ କି?
1: ବର୍ତ୍ତମାନ କର୍ମମୟ ଜୀବନରେ ସମସ୍ତେ ଚାପଗ୍ରସ୍ତ, ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମାନସିକ ଅବସାଦରେ ପରିପୂର୍ଣ୍ଣ। ସେମାନେ ଯେତେବେଳେ ମାନସିକ ଅବସାଦ ଦେଇ ଗତି କରୁଥାନ୍ତି ତାଙ୍କ ପାଇଁକା ନିହାତି ପ୍ରାଣାୟାମ ଆଉ ଧ୍ୟାନ ନିହାତି ଦରକାର। ଆସନ ତ ଶାରୀରିକ ଭାବରେ ଆମକୁ ସୁସ୍ଥତା ପ୍ରଦାନ କରିଥାଏ, କିନ୍ତୁ ବର୍ତ୍ତମାନ ଯୋଉ ଅବସାଦ, ଗୋଟେ ପ୍ରଥମ ଯୁବାବସ୍ଥାରେ ମଧ୍ୟ ଅବସାଦରେ ପୀଡ଼ିତ, ଛାତ୍ରଛାତ୍ରୀମାନେ ବି ଅବସାଦରେ ପୀଡ଼ିତ, କାହିଁକି ନା ଅଧିକ କାର୍ଯ୍ୟ ଚାପ ପାଇଁକା ଏସବୁ ହେଉଛି। ପିଲାଙ୍କୁ ଆମେ
0: ପାଠର ପ୍ରେସର ମଧ୍ୟ ଥାଏ,
1: ପାଠର ପ୍ରେସର ହେଉଛି।

0: ବା ଆମେ ଯେହେତୁ ଗାର୍ଡିଆନ ଆମେ ପିଲାଙ୍କୁ ପ୍ରେସର ଦଉଛେ ବା ଚାପ ଦଉଛେ ତୁ ଏଇ ପାଠଟା ପଢ଼, ତା ଦ୍ୱାରା ତାଙ୍କର ଯଦି ସେଥିରେ ମନ ଲାଗି ନଥାଏ ଅଲଗା ପାଠ ପାଇଁ ସେମାନେ ଇଚ୍ଛା କରୁଥାନ୍ତି, ସେଥିରେ ବି ତାଙ୍କର ମାନସିକ ଚାପ ବୃଦ୍ଧି ପାଏ। ସେଥିପାଇଁ ଯଦି ସେମାନେ ଡେଲି ପ୍ରତିଦିନ ଆସନ ପ୍ରାଣାୟମ ଧ୍ୟାନ କରିବେ, ଏ ମାନସିକ ଅବସାଦରୁ ସେମାନଙ୍କୁ ମୁକ୍ତି ମିଳିବ।
1: ତେବେ ଆପଣ ତ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ଯୋଗ ଶିକ୍ଷକ ଭାବରେ, ସେଠି ପିଲାମାନଙ୍କୁ କୋଉ ଧରଣର ଯୋଗାସନ ଶିଖେଇଥାନ୍ତି?
0: ପିଲାମାନଙ୍କୁ ପ୍ରଥମେ ମୁଁ ସୂକ୍ଷ୍ମ ବ୍ୟାୟାମ ଯୋଉଟାକି ପିଲାମାନଙ୍କୁ ଏତେ ଆଟ୍ରାକ୍ଟ କରିପାରେନି, ସେଥିପାଇଁ ମୁଁ ତାଙ୍କୁ ଏରୋବିକ୍ ଭାବରେ ପିଲାଙ୍କୁ ପ୍ରଥମେ ସୂକ୍ଷ୍ମ ବ୍ୟାୟାମଟା କରାଏ। ତାପରେ ସୂର୍ଯ୍ୟ ନମସ୍କାର, ବୃକ୍ଷାସନ, ତାଡ଼ାସନ, ଏଗୁଡ଼ା ପିଲାଙ୍କର ମାନେ ଏକାଗ୍ରତା ବୃଦ୍ଧି କରେ, ଉଚ୍ଚତା ବି ବଢ଼ାଏ।
1: ଆଜ୍ଞା, ସେ ଯୋଉ ଆସନ ବିଷୟରେ ଆପଣ କହିଲେ ସେଗୁଡ଼ିକ କେମିତି ଆମେ କରିପାରିବା?
0: ଆସନରେ ଛିଡ଼ା ହୋଇକି ବୃକ୍ଷାସନ ତାଡ଼ାସନ କରାଯାଇପାରିବ, ଆସନ ଉପରେ ଶୋଇକି ମଧ୍ୟ ତାଡ଼ାସନ କରିପାରିବା, ଯୋଉଟାକି ତାଙ୍କର ଶାରୀରିକ ଅଭିବୃଦ୍ଧି ଘଟିବ, ମାନସିକ ବିକାଶ ଘଟିବ। ଆସନ ଉପରେ ଛିଡ଼ା ହୋଇକି ଦୁଇ ହାତକୁ ଉପରକୁ ଉଠାଇକି ଗୋଟେ ନିଜ ସମ୍ମୁଖରେ ବା ଗୋଟେ ଗୋଟେ ବିନ୍ଦୁକୁ ଧ୍ୟାନ କରିକି ନିଶ୍ୱାସ ଭରିକି ଉପର ଆଡ଼କୁ ଟାଣିବା, ଆଉ କିଛି ସମୟ କନ୍ସେନ୍ଟ୍ରେସନ ବା ଧ୍ୟାନରେ ରହିବା, ଯୋଉଟାକି ସେମାନଙ୍କର ଏକାଗ୍ରତା ବୃଦ୍ଧି କରିବ ଆଉ ଉଚ୍ଚତା ମଧ୍ୟ ବଢ଼ିବ। ପ୍ରତ୍ୟେକ ସମୟରେ ଆମେ ଯେତେବେଳେ ଗୋଟେ ଜାଗାକୁ ଧ୍ୟାନ କରିବା, ସେଟା ହେଉଛି ଅଷ୍ଟାଙ୍ଗ ୟୋଗର ସପ୍ତମ ଅଙ୍ଗ, ଯୋଉଟାକି ଧ୍ୟାନ, ଆଉ କରିବା ଦ୍ୱାରା ପିଲାଙ୍କର ଏକାଗ୍ରତା ବୃଦ୍ଧି ପାଏ, ଆଉ ସେଟା ପିଲାଙ୍କ ପାଇଁ ବହୁତ ଦରକାର, ଛାତ୍ରଛାତ୍ରୀଙ୍କ ପାଇଁ ଏଇଟା ବହୁତ ଉପାଦେୟ।
1: ଇଏ ତ କହିଲେ ଯେ ଆମେ ଏପରି ଯୋଗ କରିପାରିବା, କିନ୍ତୁ ଯୋଗ କରିବା ପୂର୍ବରୁ କ'ଣ କରିବା ଦରକାର?
0: ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ଉଷୁମ ପାଣି ପିଇବା, ନିତ୍ୟକର୍ମ ଶେଷ କରି ଉପଯୋଗୀ ପୋଷାକ ପିନ୍ଧି ଶୁଦ୍ଧ ଆସନ ବିଛାଇ ଖୋଲା ସ୍ଥାନରେ ଆମେ ଆସନ ପ୍ରାଣାୟାମ ଧ୍ୟାନ କରିପାରିବା। ଯୋଗ କରିବା ପୂର୍ବରୁ ପାଣି କିଛି ପିଇକି ଯେଉଁମାନେ ଟିକେ ଶାରୀରିକ ଅସୁସ୍ଥତା ଅନୁଭବ କରନ୍ତି, ସେମାନେ କିଛି ହାଲକା ଖାଦ୍ୟ ଖାଇକି ଯୋଗ କରିବେ। କେତେବେଳେ ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ଅଛି, ଅଲସର ଅଛି, ବ୍ଲଟିଂ ହେଉଛି ଖାଇସାରିବା ପରେ, ସେମାନେ ମଳତ୍ୟାଗ ପରେ କିଛି ଖାଦ୍ୟ ଖାଇକି, ହାଲକା ଖାଦ୍ୟ ଖାଇକି ଯୋଗ କରିବାକୁ ଯିବେ। ଆଉ ଯୋଗ କରିବାର ଅଧଘଣ୍ଟା ପରେ ଯଦି ଆପଣ ସ୍ନାନ କରୁଛନ୍ତି ଯୋଗ କରିବା ପୂର୍ବରୁ, ତ ସେଟା ବହୁତ ଭଲ। ଯଦି ସ୍ନାନ କରିନାହାନ୍ତି, ଯୋଗ କରିବାର ଅଧଘଣ୍ଟା ପରେ ଆପଣ ପାଣି ପିଇବେ, ତାର ଅଧଘଣ୍ଟା ପରେ ଆପଣ ସ୍ନାନ କରିବେ। ଆଉ ଖାଦ୍ୟଟା ସବୁବେଳେ ଆମର ପ୍ରାତଃ ଖାଦ୍ୟଟା ଆମକୁ 7:30-8 ଭିତରେ ଆମର ପ୍ରାତଃ ଜଳଖିଆଟା ଖାଇବା ଦରକାର।
1: ଯୋଗ କରିସାରିଲା ପରେ କୋଉ ପ୍ରକାରର ଖାଦ୍ୟ ଖାଇବା ଦରକାର?
0: ଆମକୁ ବର୍ତ୍ତମାନ ତ ଯୋଗ କରିସାରିବା ପରେ ଆମକୁ ଘର ତିଆରି ଖାଦ୍ୟ, ଯୋଉଟାକି ସାତ୍ୱିକ ଆହାର, ଆମକୁ ଖାଦ୍ୟ ଖାଇବା ଦରକାର, ଜଳଖିଆ ଯୋଉଟା ଆମେ ଖାଇପାରିବା, କିନ୍ତୁ ବାହାର ଖାଦ୍ୟ ଆମେ ସବୁବେଳେ ଆଭଏଡ୍ କରିବା।
1: ଏଇ ଯୋଗରେ କୋଉ ପ୍ରକାରର ଆସନ ସବୁ କରାଯାଏ?
0: ଆସନରେ ବସିକି କରିବା, ବଜ୍ରାସନରେ କରିପାରିବା, ଏବଂ ଛିଡ଼ା ହୋଇକି ମଧ୍ୟ ଆମେ କରିପାରିବା। ଛିଡ଼ା ହୋଇକି ଆସନ କରିବା, ସେଥିରେ ତାଡ଼ାସନ, ବୃକ୍ଷାସନ, ଅଶ୍ୱଥାସନ ରହୁଛି, ତାପରେ ସୂର୍ଯ୍ୟ ନମସ୍କାର, ଯୋଉଟାକି ଆମର ପ୍ରତ୍ୟେକ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ସୂର୍ଯ୍ୟ ନମସ୍କାର ପ୍ରଭାବ ପକାଉଛି, ସେଟା ଆମେ ଆସନ ସହିତ ଯୋଡ଼ିବା। ତାପରେ ପେଟ ଉପରେ ଯଦି ଆମେ କ୍ରିୟାଗୁଡ଼ିକ କରିବା, ଆସୁଛି ସଲ୍ଭାସନ, ନୌକାସନ, ସର୍ପାସନ, ଗତ୍ୟାତ୍ମକ ନୌକାସନ ଆସୁଛି। ଯଦି ବଜ୍ରାସନରେ କରିବା, ମଣ୍ଡୁକାସନ, ଉଷ୍ଟ୍ରାସନ, ଯୋଉଟାକି ଆମର ଶାରୀରିକ ନମନୀୟତା ପାଇଁ ଉଷ୍ଟ୍ରାସନ, ଯୋଉମାନଙ୍କର ଅଣ୍ଟା ପେନ୍ ଅଛି, ପ୍ରତ୍ୟେକ ରୋଗ ପାଇଁକା ଅଲଗା ଅଲଗା ଆସନ ଆମେ ସେମାନଙ୍କୁ ଅଭ୍ୟାସ କରାଇଥାଉ। ଧରନ୍ତୁ ଜଣେ ଅଣ୍ଟା ଦରଜ ବା ଅଣ୍ଟାର କିଛି ବ୍ୟାକ୍ ପେନ୍ରେ ସଫର ହେଉଛନ୍ତି ବା ରୋଗରେ ପୀଡ଼ିତ ଅଛନ୍ତି, ଆମେ ତାଙ୍କୁ ବ୍ୟାକୱାର୍ଡ ବେଣ୍ଡିଂ, ଯୋଉଟାକି ଉଷ୍ଟ୍ରାସନ, ଅର୍ଦ୍ଧକଟି ଚକ୍ରାସନ, ଏଇଭଳି ଆସନ ଯୋଉଟାକି ପଛପଟକୁ ଆମେ ଝୁଙ୍କିକି କରିପାରିବା ସେଇ ଆସନ କରିବା, ଆଉ ତାଙ୍କୁ ଫରୱାର୍ଡ ବେଣ୍ଡିଂ ଯୋଉଟାକି ଆଗକୁ ଝୁଙ୍କିକି ଆସନ ଆମେ ତାଙ୍କୁ କରିବା ପାଇଁକା ବାରଣ କରିବା।
1: ତେବେ ଏଇ ଯୋଉ ଆମେ ଯୋଗାସନ ସବୁ କରୁଛୁ, ଦୈନନ୍ଦିନ ଜୀବନରେ ପ୍ରାୟ ମହିଳାମାନେ କୋଉ ପ୍ରକାରର ଆସନ କରିବା ଉଚିତ ଆଉ ତାକୁ କେମିତି କରିବେ ଟିକେ କହିଦିଅନ୍ତୁ?
0: ଅଶ୍ୱଥାସନ, ଯୋଉଟାକି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ, ଆସନ ଉପରେ ସିଧା ଛିଡ଼ା ହୋଇଯିବା, ଡାହାଣ ଗୋଡ଼କୁ ପଛକୁ ନେବା, ଡାହାଣ ହାତର ପାପୁଲିକି ଜଙ୍ଘ ଉପରେ ରଖିବା, ବାମ ହାତକୁ ଉପରକୁ ଉଠାଇକି କାନ ସାଙ୍ଗରେ ଲଗାଇବା, ତାପରେ ପୂର୍ଣ୍ଣ ସ୍ଥିତିରେ

0: ଡାହାଣ ହାତ ଡାହାଣ ଗୋଡ଼କୁ ପ୍ରଥମେ ଉଠେଇବା, ତାପରେ କିଛି ସମୟ ରହିକି ଫେରିଆସିବା। ପୁଣି ସେଇ ଆସନଟାକୁ ଆମେ ପୁଣି ବାମ ପଟରେ କରିବା। ବାମ ଗୋଡ଼କୁ ପଛକୁ ନେଇଯିବା, ବାମ ହାତ ଜଙ୍ଘ ଉପରେ ରଖିବା, ଡାହାଣ ହାତକୁ ଉପରକୁ ଟେକିକି କାନ ସହିତ ଲଗେଇକି ରଖିବା। ପୂର୍ଣ୍ଣ ସ୍ଥିତିରେ ବାମ ହାତ ଆଉ ବାମ ଗୋଡ଼କୁ ଉଠେଇକି ରଖିବା। ଏଇଟା ମହିଳାମାନଙ୍କର ପ୍ରଜନନ ଦୋଷ ଦୂର କରିବାରେ ବହୁତ ଉପକାରୀ। ଆଉ ଏବେ ତ ଆପଣମାନେ ଆମେ ଜାଣିଥିବା ସମାଜରେ ଝିଅମାନଙ୍କର ଯୋଉ ମାନେ ୟଙ୍ଗ ଏଜ୍ରେ ବା ଯୁବାବସ୍ଥାରେ ଯୋଉମାନେ ଆମର ବହୁତ ଶାରୀରିକ ଅସୁସ୍ଥତା ସେମାନେ ଅନୁଭବ କରୁଛନ୍ତି, ଯେତେବେଳେ ଋତୁସ୍ରାବ ସମୟରେ 2-4 ମାସ ବ୍ୟତିକ୍ରମ ଘଟୁଛି, ଋତୁସ୍ରାବ ସମୟରେ ଅତ୍ୟଧିକ ପେଟ ଦରଜ, ବିନ୍ଧା, ଅଣ୍ଟା ବିନ୍ଧା ଏସବୁ ଦ୍ୱାରା ବି ସେମାନେ ଏହିସବୁ ରୋଗରେ ସେମାନେ ସମୟ କାଟୁଛନ୍ତି। ତେଣୁ କ'ଣ କରିବା ଆମେ ତାଙ୍କ ପାଇଁକା ପେଟ ଉପରେ ଆସନ କେତେଗୁଡ଼ା କରିବା, କିଛି ଉପଚାର ବି କରିବା, ଯେଉଁଟାକି ପେଟ ଶସକା ଆସନ। ପ୍ରଥମ ହେଲା ଆମର ମହିଳାମାନଙ୍କର ଯୋଉ PCOS ପ୍ରୋବ୍ଲେମ ପାଇଁ ଆମର ତିତିଲି ଆସନ,
1: ତାକୁ ଆମେ କେମିତି କରିବା?
0: ଆସନ ଉପରେ ବସିଯିବା, ଦୁଇ ପାଦକୁ ଶରୀର ପାଖକୁ ନେଇ ଆସିବା, ଦୁଇ ହାତରେ ପାଦକୁ ଧରିବା, ଆଣ୍ଠୁକୁ ଭଲସେ ତଳ ଉପର କରି ହଲେଇବା, ଯୋଉଟା ଆମ ସେଟା ପେଲଭିକ୍ ରିଜନ ଉପରେ ପ୍ରଭାବ ପକେଇବ, କନଷ୍ଟିପେସନ ବି ଦୂର କରିବ। ଏଇ ଯୋଉ ପ୍ରଜନନ ଦୋଷ ଗୁଡାକ ଅଛି ତାକୁ ସେ ଦୂର କରିବା। ପେଟ ଉପରେ ବି ଆମେ କରିପାରିବା ଏଇ ରୋଗ ପାଇଁକା, ଯୋଉଟାକି ସର୍ପାସନ ଆଉ ସଲ୍ଭାସନ, ଏସବୁ ଆସନ କରିବା ଦ୍ୱାରା ଆମର ଏଇ PCOS ପ୍ରୋବ୍ଲେମ ବା ପ୍ରଜନନ ଦୋଷ ଗୁଡିକ ଦୂର ହୋଇଥାଏ।
1: ଯେ ଆଜିକାଲି ମହିଳାମାନେ ପ୍ରାୟ ମେଦବହୁଳତାର ଶିକାର ହେଉଛନ୍ତି, ଆଣ୍ଠୁଗଣ୍ଠି ବ୍ୟଥା ମଧ୍ୟ ଦେଖାଯାଉଛି, ସେମାନେ କୋଉ ପ୍ରକାରର ଆସନ କରିବା ଉଚିତ?
0: ବ୍ରାହ୍ମ ମୁହୂର୍ତ୍ତର ଶଯ୍ୟାତ୍ୟାଗ, ଏଟା ମୁନି ଋଷିମାନେ ବହୁତ ବର୍ଷ ଲେଖି ଯାଇଛନ୍ତି, ଯୋଉଟାକି ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ। ବର୍ତ୍ତମାନ ଡିଜିଟାଲ ଯୁଗରେ ସେମାନେ ବହୁତ ରାତିରେ ଡେରିରେ ଶୋଉଛନ୍ତି, ସକାଳେ ଦିନ ସାରା ଶୋଉଛନ୍ତି। ଯଦି ଆମର ଗୋଟେ ସମୟ ନିର୍ଦ୍ଧାରିତ କରାଯାଇଛି, ଆମେ ଏହି ସମୟରେ ଶୋଇବା ଦ୍ୱାରା ଆମ ଶରୀରର ଉନ୍ନତି ହେବ, କିନ୍ତୁ ଯଦି ଆମେ ସେହି ସମୟଟା ସ୍କିପ୍ କରିଯିବା ବା ଛାଡ଼ିଦେବା ଶୋଇବାନି, ଆମେ ପ୍ରକୃତିର ଅପୋଜିଟ୍ରେ ଗଲେ। ସେଥିପାଇଁ ଆମକୁ କ'ଣ ସନ୍ଧ୍ୟା, ଆପଣ ଦେଖିଥିବେ ପକ୍ଷୀମାନେ ପଶୁମାନେ ସନ୍ଧ୍ୟା ହେଲା ମାତ୍ରେ ଶୁଅନ୍ତି, ଭୋର ବା ବ୍ରାହ୍ମ ମୁହୂର୍ତ୍ତରେ ସେମାନେ ଶଯ୍ୟାତ୍ୟାଗ କରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପୁରା ପିଲାଙ୍କର ମହିଳାମାନଙ୍କର ବି ମାନେ ଜୀବନଶୈଳୀ ଚେଞ୍ଜ ହୋଇଛି। ତାପରେ ଖାଦ୍ୟଟା ବହୁତ ପିଲାଙ୍କ ଉପରେ ମହିଳାମାନଙ୍କ ଉପରେ ବି ପ୍ରଭାବ ପକାଉଛି। ଆମେ ଯୋଉ ଫାଷ୍ଟଫୁଡ୍, ଅଧିକ ଫାଷ୍ଟଫୁଡ୍ ୟୁଜ୍ କରିବା ଦ୍ୱାରା ବା ଖାଦ୍ୟ ଖାଇବା ଦ୍ୱାରା ତା ଦେହରେ ମିଶିଥିବା ଯୋଉ ରାସାୟନିକ ପଦାର୍ଥ ଆମ ଶରୀରକୁ ପାକସ୍ଥଳୀକୁ କ୍ଷତି ପହଞ୍ଚାଉଛି, ଯୋଉଟାକି ରାସାୟନିକ ପଦାର୍ଥଟା ମେଦବହୁଳତା ବୃଦ୍ଧି କରୁଛି ପିଲାଙ୍କ ମଧ୍ୟରେ ଆଉ ମହିଳାମାନଙ୍କ ମଧ୍ୟରେ। ତାପରେ ବର୍ତ୍ତମାନ ଦେଖନ୍ତୁ ମ୍ୟାଡମ୍, ଜୀବନଶୈଳୀ ସମସ୍ତଙ୍କର ବର୍ତ୍ତମାନ ଡିଜିଟାଲ ହେଇଗଲା। ଆମର ପୂର୍ବରୁ କ'ଣ, ମା ମାନେ ସେମାନେ ଶାରୀରିକ ପରିଶ୍ରମ କରୁଥିଲେ, ତ ରୋଷେଇ କରୁଥିଲେ, ଶିଳରେ ମସଲା ବାଟୁଥିଲେ, ଚକିରେ ଯୋଉଟା ବିରି ମୁଗ ସବୁ ରଗଡୁଥିଲେ, ନିଜେ ହାତରେ ଲୁଗା କାଚୁଥିଲେ। ସେସବୁ କରିବା ଦ୍ୱାରା ଭଗବାନଙ୍କର ସେଟା ପ୍ରକୃତିର ସୃଷ୍ଟି ଯେ ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଆମର ଶରୀରରେ ପ୍ରାକୃତିକ ବ୍ୟାୟାମ ହେଇଯାଉଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ଆମର ଡିଜିଟାଲ
1: ସବୁ ଆମେ ମେସିନ ଉପରେ
0: ନିର୍ଭର କରୁଛେ, ତେଣୁ ଆମର ଆସ୍ତେ ଆସ୍ତେ ସେ କାର୍ଯ୍ୟ ଦକ୍ଷତା ବି କମୁଛି ଆଉ ଶାରୀରିକ ଅସୁସ୍ଥତା ବି ବୃଦ୍ଧି ପାଉଛି। ଯେତେବେଳେ ଆମର ଶରୀରର ମେଦବହୁଳତା ଶରୀରରେ ବୃଦ୍ଧି ପାଇବ, ନିହାତି ଆମର ଏଇ ଆଣ୍ଠୁଗଣ୍ଠି ବା ଜଏଣ୍ଟ ପେନ୍ ବାହାରିବ, ଆଉ ପାଦ ଉପରେ ବି ପ୍ରେସର ପକେଇବ, ଆଉ ଯେତେବେଳେ ଆପଣ ଦେଖିବେ
1: ଅଣ୍ଟା ଉପରେ ମଧ୍ୟ ପ୍ରେସର ପଡିଥାଏ,
0: ଅଣ୍ଟା ଉପରେ ମଧ୍ୟ ନିହାତି ଚାପ ପଡିବ। ସେଥିପାଇଁ ଆମେ ତା ପାଇଁ ପ୍ରତିଦିନ କିଛି ସରଳ ଆସନ, ପ୍ରାଣାୟାମ, ଧ୍ୟାନ କରିବା, ଆଉ ପର୍ଟିକୁଲାର ପ୍ରତ୍ୟେକ ଧରନ୍ତୁ ଆଣ୍ଠୁଗଣ୍ଠିରେ ଜଣେ ଯନ୍ତ୍ରଣାରେ ପୀଡିତ, ଆମେ ଯଦି ରୋଗ ପାଇଁ ଯୋଗ କରିବା ପ୍ରତ୍ୟେକ ଆସନକୁ ଆମେ 5-15 ମିନିଟ କରିବା। ଧରନ୍ତୁ ଜଣେ ଆମେ ପବନ ମୁକ୍ତ ଆସନ ସିରିଜ 1, ଯୋଉଟାକି ଆମର ସୂକ୍ଷ୍ମ ବ୍ୟାୟାମ ଭାବରେ ଶରୀରକୁ ନମନୀୟତା ଦେଇଥାଏ, ତାପରେ ଆମେ ଗୋଟେ ଗୋଟେ ଆସନ ତା ସହିତ ଯୋଡ଼ିକି କରିବା। ଶେଷରେ ଆସନ ପରେ ଆମେ ପ୍ରାଣାୟାମ, ତାପରେ ଧ୍ୟାନ କରିବା। ଆଉ ଆମର ବି ବର୍ତ୍ତମାନ ଅବସାଦ, ମାନସିକ ଚାପ ଏସବୁ ବୃଦ୍ଧି ପାଇଛି, ଯୋଉଟାକି ଆମେ ଯୋଗ ନିଦ୍ରା ଦ୍ୱାରା ଆମେ ତାହାକୁ ମାନେ ଓଭରକମ୍ କରିପାରିବା ସେ ଡିଜିଜ୍ରୁ। କେମିତି ଏବେ ଦେଖନ୍ତୁ, ଆମେ ଯଦି କାର୍ଯ୍ୟ ବ୍ୟସ୍ତ ଭିତରେ ରହୁଛନ୍ତି, ଯୋଉ କାର୍ଯ୍ୟ କ୍ଷେତ୍ରରେ ଆମେ କାମ କରୁଛେ ରାତିରେ, ଦେଖନ୍ତୁ ବହୁତ ଅଫିସରେ ଆପଣ ଦେଖିଥିବେ ସମସ୍ତେ ରାତିରେ ଯୋଉ କାମ କରୁଛନ୍ତି, ବର୍ତ୍ତମାନ ଆମର IT ସେକ୍ଟରରେ ଯୋଉମାନେ କାମ କରୁଛନ୍ତି ସେମାନେ ବହୁତ ମାନସିକ ଚାପଗ୍ରସ୍ତ, ଆଉ ସେମାନେ କମ୍ପ୍ଲିଟ୍ ଗୋଟେ 7-8 ଘଣ୍ଟାର ଯୋଉ ନିଦ, ଆମେ ଗୋଟେ ସୁସ୍ଥ ଶରୀର

0: ପାଇଁ ମନ ପାଇଁ 7-8 ଘଣ୍ଟାର ନିଦ ଆଜିକାଲି ଆଉ ବ୍ୟସ୍ତବହୁଳ ଜୀବନରେ ମ୍ୟାଡାମ କେହି ବି କରିପାରୁ ନାହାନ୍ତି। ସେଥିପାଇଁ ଆମର ତା ପାଇଁ ଅବ୍ୟର୍ଥ ପ୍ରାଣାୟାମ, ଧ୍ୟାନ ଆଉ ଯୋଗ ନିଦ୍ରା, ଆମେ 15 ମିନିଟ୍ ଯୋଗ ନିଦ୍ରା ଅଭ୍ୟାସ ଦ୍ୱାରା 7-8 ଘଣ୍ଟା ନିଦର ଲାଭ ଆମେ ଏଥିରେ ପାଇପାରିବା। ଯୋଗ ନିଦ୍ରା ଆମେ ସବାସନରେ ପ୍ରଥମେ ଆସନ ଉପରେ ଶୋଇଯିବା, ଶରୀରକୁ ପୁରା ଢିଲା ଛାଡ଼ିଦେବା, ସମସ୍ତ ଚିନ୍ତାରୁ ଶରୀରକୁ ମନକୁ ମୁକ୍ତ କରିଦେବା। ତାପରେ ଧୀରେ ଧୀରେ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ଧ୍ୟାନ ଦେବା। ପ୍ରଥମେ ଆମେ ଡାହାଣ ଗୋଡ଼ର ବୃଦ୍ଧ ଆଙ୍ଗୁଠି ଠାରୁ ଦେଖିବା, ପାଦର ଆଙ୍ଗୁଠି ଗୁଡ଼ିକ ଦେଖିବା, ତାପରେ ପାଦକୁ ଦେଖିବା, ଗୋଇଠିକୁ ଦେଖିବା, ତାପରେ ଆଣ୍ଠୁ, ଜଙ୍ଘ, ଏ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ଅନ୍ତର୍ମୁଖୀ ମନରେ କେବଳ ଧ୍ୟାନ ଦେଇକି ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖି ଚାଲିବା। ଯେତେବେଳେ ଆମର ସମସ୍ତ ବାହିକ ଭାବରେ ଆଉ ଆନ୍ତରିକ ଭାବରେ ଆମେ ଶରୀରକୁ ପୁରା ଦେଖିବା, ଆମର ଇଣ୍ଟରନାଲ ଅର୍ଗାନ ଗୁଡା ବି ଅଛି ତାକୁ ବି ଆମେ ଅନୁଭବ କରିବା, ଆମର ହୃଦୟଟା କେମିତି ଧକ୍ ଧକ୍ କରୁଛି, ଫୁସ୍ଫୁସ୍ଟା କେମିତି ନିଶ୍ୱାସ ଭରିଲା ବେଳେ ଫୁଲୁଛି ପୁଣି ସେ ଏକ୍ସପାଣ୍ଡ କରୁଛି ଆଉ କମ୍ପ୍ରେସ୍ କରୁଛି, ତାକୁ ବି ଅନୁଭବ କରିବା, ଆମର ପାକସ୍ଥଳୀରେ କେମିତି ଖାଦ୍ୟଟା ଯାଇକି ହଜମ ହେଉଛି ତାକୁ ବି ଆମେ ଯୋଗ ନିଦ୍ରା ମାଧ୍ୟମରେ ଆମେ ସବୁକୁ ଦେଖିବା। ତାପରେ ଏଇ ଯୋଗ ନିଦ୍ରା ମାଧ୍ୟମରେ ଆମ ଶରୀରର ସମସ୍ତ ମାନସିକ ଅବସାଦ ଦୂର ହେବ, ଆଉ ଯଦି ଆମେ ଅନିଦ୍ରା ବା 7 ଘଣ୍ଟାର କମ୍ପ୍ଲିଟ୍ ନିଦ ଆମକୁ ଏଇ 15 ମିନିଟ୍ ବା 1/2 ଘଣ୍ଟାରେ ମିଳିବ। ଆମର ଶରୀର 5ଟା ତତ୍ତ୍ୱରେ ଗଢ଼ା, ବାୟୁ, ଅଗ୍ନି, ଆକାଶ, ପୃଥିବୀ, ଜଳ। ଆମେ ଯୋଗ ନିଦ୍ରା କରିବା ସମୟରେ ଆମେ ଏଇ 5ଟା ତତ୍ତ୍ୱକୁ ମଧ୍ୟ ଧ୍ୟାନକୁ ଆଣିବା।
1: ଏ ଯୋଉ ଆଜିକାଲି ମହିଳାମାନଙ୍କର ମେଦବହୁଳତା, ଆଣ୍ଠୁଗଣ୍ଠି ବ୍ୟଥା, ଯୋଉ ସବୁ ସମସ୍ୟା ଦେଖାଯାଉଛି, ଏହାକୁ ଦୂର କରିବା ପାଇଁ ମହିଳାମାନେ କୋଉ ପ୍ରକାରର ଯୋଗ କରିପାରିବେ?
0: ଆମର ମହିଳାମାନଙ୍କ ଶରୀରରେ ମେଦବହୁଳତା ଦୂର କରିବା ପାଇଁ ଆମକୁ ଛିଡ଼ା ହେଇକି ତାଡ଼ାସନ କରିବା ଦରକାର। ଶୋଇକି ତାଡ଼ାସନ, ତ୍ରିକୋଣାସନ, କଟିଚକ୍ରାସନ,
1: ଏସବୁ ଆସନ ସେମାନେ କରିପାରିବେ।
0: ଆଜ୍ଞା, ଶରୀରରେ ଯୋଉ ରକ୍ତ ସଞ୍ଚାଳନ ହୁଏ ତାଡ଼ାସନ କରିବା ଦ୍ୱାରା ସେଟା ବହୁତ ଭଲ ଭାବରେ ହୋଇଥାଏ, ଆଉ ଶରୀରରେ ଯୋଉ ଅଧିକା ଚର୍ବି ରହିଥାଏ ସିଏ ଆସ୍ତେ ଆସ୍ତେ ତରଳି ଯାଇଥାଏ ବା ମେଲ୍ଟ କରିଯାଇଥାଏ, ଯୋଉଟାକି ତାଡ଼ାସନ ଦ୍ୱାରା ସମ୍ଭବ। ଉଷ୍ଟ୍ରାସନ ଦ୍ୱାରା ଆମେ ପଛକୁ ଝୁକିବା, ପଛକୁ ଝୁକିବା ଦ୍ୱାରା ଆମର ପେଟରେ ଥିବା ଚର୍ବି ସେଟା କମିବ, ପ୍ଲସ୍ ଅକ୍ସିଜେନ୍ ନେବାର କ୍ଷମତା ବୃଦ୍ଧି ଘଟିବ। ତ୍ରିକୋଣାସନରେ ଆମର ଯୋଉ ସାଇଡ୍ରେ ଯୋଉ ଫ୍ୟାଟ୍ ଗୁଡ଼ା ଅଛି, ତ୍ରିକୋଣାସନ କରିବା ଦ୍ୱାରା ଆମେ ତାକୁ ଡାହାଣକୁ ଥରେ ଝୁକିବା, ବାମକୁ ଥରେ ଝୁକିବା, କିନ୍ତୁ ପ୍ରତ୍ୟେକ ଆମର ମେଦବହୁଳତା ଯୋଉମାନଙ୍କର ଅଧିକା ଅଛି ପ୍ରତ୍ୟେକ ଆସନକୁ ସେମାନେ 5-15 ମିନିଟ୍ କରିବା ଆବଶ୍ୟକ, ତାହେଲେ ଯାଇକି ପ୍ରଭାବ ପଡ଼ିବ।
1: ତାକୁ ପ୍ରତିଦିନ କରିବା ଉଚିତ,
0: ପ୍ରତିଦିନ ଯୋଗ ଏକ ସାଧନା, ଆକୁ ସାଧକ ହେଇ କରିବାକୁ ପଡ଼ିଲେ ଆମେ ନିହାତି ବା ନିଶ୍ଚୟ ଭାବରେ ଆମେ ମୁକ୍ତି ପାଇପାରିବା କୌଣସି ରୋଗରୁ।
1: ତେବେ ଏ ଯୋଉ ଯୋଗ ଆଉ ପ୍ରାଣାୟାମ, ତାହା ଆମର ଏକାଗ୍ରତା ବଢ଼ାଇଥାଏ କି?
0: ଯୋଗ କରିବା ଦ୍ୱାରା ଆମର ଆସନ, ଆମେ କହିଲେ ଯେ ସ୍ଥିରମ ସୁଖମ ଆସନମ, ଯେତେବେଳେ ଆମେ ଆସନ ଗୁଡିକ କରିବା ଆମ ଶରୀର ସ୍ଥିର ରହିଲା, ଯେତେବେଳେ ଆମେ ପ୍ରାଣାୟାମ କରିବା ଆମର ମନ ସ୍ଥିର ରହିଲା, ଯେତେବେଳେ ଆମେ ଧ୍ୟାନ କରିବା ଚିତ୍ତ ସ୍ଥିର ରହିଲା, ତାହେଲେ କଣ କରିବା, ଆସନ ସେ ଶରୀର ଶୁଦ୍ଧି, ପ୍ରାଣାୟାମ ସେ ମନ ଶୁଦ୍ଧି, ଧ୍ୟାନ ସେ ଚିତ୍ତ ଶୁଦ୍ଧି ହୋତା ହେ, ନିଷ୍କାମ କର୍ମ କରିବାକୁ ଆମକୁ ପ୍ରେରଣା ମିଳେ ଏଇ 3ଟି ଜିନିଷ କରିବା ଦ୍ୱାରା, ଯୋଉଟାକି ଅଷ୍ଟାଙ୍ଗ ଯୋଗର ଅନ୍ତର୍ଗତ। ଯେତେବେଳେ ଯୋଗ ଆମେ କରିବା, ଯୋଗ ଆସନ ପ୍ରାଣାୟାମ ଧ୍ୟାନ ଆମେ ଡେଲି ଲାଇଫରେ ବା ପ୍ରତିଦିନ ଆମେ ଏଇସବୁକୁ ଅଭ୍ୟାସ କରୁଛେ, ଆମେ ପ୍ରତ୍ୟାହାର ଧାରଣା ସମାଧି ଏସବୁକୁ ଯାଇନେ, ତେଣୁ ଆମେ ଯେତେବେଳେ ଯୋଗ କରିବା, ଆସନ କରିବା ଦ୍ୱାରା ଆମର ଶରୀର ସୁସ୍ଥ ହେଲା, ପ୍ରାଣାୟାମ ଦ୍ୱାରା ମନ ସୁସ୍ଥ ହେଲା, ଧ୍ୟାନ କରିବା ଦ୍ୱାରା ଆମର ଅବସାଦ, ଅନିଦ୍ରା, ଚିନ୍ତା ଦୂର ହୁଏ। ସାଧାରଣତଃ ମହିଳାମାନେ ଏଇ ଅବସାଦରେ ଅଧିକାଂଶ କ୍ଷେତ୍ରରେ ପୀଡିତ, ସେଥିପାଇଁ ଆମେ ପ୍ରତିଦିନ ଆସନ ସହିତ ଯୋଗକୁ ଅଭ୍ୟାସ କରିବା।
1: ଆଜି ଯୋଉ ଆମେ ପାଳନ କରୁଛୁ ଆନ୍ତର୍ଜାତିକ ଯୋଗ ଦିବସ, ଏହି ଦିବସ ପାଳନ ଅବସରରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
0: ପ୍ରତିଦିନ ଯୋଗ କରିବା, ଯୋଉଟାକି ଦିନକୁ 24 ଘଣ୍ଟାରୁ ଭଗବାନଙ୍କର ପ୍ରଦତ୍ତ ଶରୀର ପାଇଁ ଆମେ 1 ଘଣ୍ଟା ଯୋଗ ପାଇଁ ଦେବା। ଯୋଗ କେବଳ ଏକ ଅଭ୍ୟାସ ନୁହେଁ, ଏହା ଏକ ଜୀବନ ଦର୍ଶନ। ଆମେ ସମସ୍ତେ ସଂକଳ୍ପ ନେବା,

0: ପାଳନର ଉଦ୍ଦେଶ୍ୟ ଏବଂ ତା'ର ଥିମ୍ ବିଷୟରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଅନେକଗୁଡ଼ିଏ ତଥ୍ୟ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର ମ୍ୟାଡମ୍।
0: ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଆପଣମାନେ ଶୁଣିଲେ ଯୋଗ ଶିକ୍ଷକ ପ୍ରଣତୀ ସ୍ୱାଇଁଙ୍କ ସହିତ ଆଲୋଚନା।

ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: 何もあるせ。
1: アカーソバーニー。ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ଦ୍ୱିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥାଓ କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲପର ଯୋଗ ଜନ ଜନ ତକ ପହଞ୍ଚନା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ। ଏ ଯୋଗ କୋ ଆପନେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି, ସ୍ୱସ୍ଥ ପରିବାର, ସ୍ୱସ୍ଥ ସମାଜ, ସ୍ୱସ୍ଥ ରାଷ୍ଟ୍ର ଓ ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପନା ଯୋଗଦାନ ଦେଙ୍ଗେ।
1: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେବ।

0: ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
1: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
0: ନୌସେନାରେ ଆଜି ସାମିଲ ହୋଇଥିବା 3ଟିଯାକ ଯୁଦ୍ଧ ଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟ। ପ୍ରଧାନମନ୍ତ୍ରୀ କହିଛନ୍ତି ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
1: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था। आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
0: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷାଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟ୍ୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳ ଷ୍ଟେସନ୍ଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟ୍ୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତ ଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ବର୍ତ୍ତମାନ 76,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ବର୍ଷ ପୂର୍ବେ ରାଜସ୍ଥାନକୁ 650 କୋଟି ଟଙ୍କାରୁ

0: ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ। ଅନ୍ୟପକ୍ଷରେ ତେହେରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍କତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳ କ୍ଷେତ୍ର ଅଧିକାରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions 3 indigenously built Indian Navy platforms in Kolkata, says special steps being taken to enhance domestic defense production capacity. NEET UG re-examination underway at over 5,000 centers across the country and 14 centers abroad amid tight security. U.S. Vice President J.D. Vance and Iranian Parliament Speaker M.B. Ghalibaf arrive in Switzerland to hold peace talks as Tehran closes Strait of Hormuz again. IMD forecast extremely heavy rainfall over North Bengal and Sikkim today. And in cricket, India have set a target of 378 runs for Sri Lanka in final match of Tri-Nation A series in Dambulla, where Suryavanshi smashes fastest half century of List A format in just 11 balls. Prime Minister Narendra Modi today emphasized yoga's role in providing pathway from mental wellness to physical wellness. The Prime Minister said this while leading the nation in observing the International Day of Yoga from Kolkata's Red Road. Participating in the Common Yoga Protocol session this morning, Mr. Modi performed yoga alongside thousands of practitioners at the iconic venue.
2: Yoga keval हमारे शारीरिक स्वास्थ्य पर ही फोकस नहीं करता। योग मानसिक स्वास्थ्य से शारीरिक स्वास्थ्य का मार्ग दिखाता है। इसलिए योग के विषय में युक्त चेष्टस्य कर्मसु कहा गया है, यानी हमें क्या करना चाहिए, क्या नहीं करना चाहिए, इसका बोध, ये बोध हमारे जीवन में शांति का स्रोत तो बनता ही है। ଇସେ ବିଶ୍ୱ ଶାନ୍ତି କା ମାର୍ଗ ବି ଖୁଲତା ହେ।
1: Highlighting the International Yoga Day theme for the year, Yoga for Healthy Aging, Mr. Modi said that yoga is not just a physical exercise

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ

0: ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଲ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
0: ସୂଚନା ଅନୁଯାୟୀ 2015 ମସିହାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
2: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି, ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିଲା।

ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବାବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10 ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,717, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ର ଉତ୍ତର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଚିଠି ଉପସ୍ଥାପନା କରୁଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ, ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ। ଆସନ୍ତୁ ଶୁଣିବା ଆପଣଙ୍କ ଚିଠି।
1: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
2: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
3: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ଦେଶଦୀପ ଦାସ, ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏନ୍ସିଆର୍ଟି ପ୍ରସ୍ତୁତ ଶିକ୍ଷଣୀୟ କାର୍ଯ୍ୟକ୍ରମଟି ବିଦ୍ୟାର୍ଥୀମାନଙ୍କ ପାଇଁ ଅତୀବ ଉପଯୋଗୀ ହୋଇଥାଏ। ଭାଷା, ବିଜ୍ଞାନ, ଭୂଗୋଳ, ଇତିହାସ, ଗଣିତ ଆଦି କ୍ଷେତ୍ରରେ ବହୁତ ଶିକ୍ଷଣୀୟ କାର୍ଯ୍ୟକ୍ରମ ଏଥିରେ ଶୁଣିବାକୁ ମିଳିଥାଏ। ପ୍ରତିଦିନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୋତାମାନେ ପଠାଇଥିବା ସୁବିଚାର ଆଉ ଏ ସମ୍ପର୍କିତ ଆଲୋଚନାଟି ଆମର କାର୍ଯ୍ୟକଳାପକୁ ଦିଗ୍ଦର୍ଶନ ଦେଇଥାଏ। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଚଳିତ ମାସ 5 ତାରିଖ ଶୁକ୍ରବାର ତାଙ୍କର ଏହି ପ୍ରିୟ କାର୍ଯ୍ୟକ୍ରମ ଉମଙ୍ଗ ଶେଷ ଥର ପାଇଁ ପ୍ରସାରଣ କରାଯାଇଥିଲା। 8 ତାରିଖ ସୋମବାରଠାରୁ ଆଉ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମିଳୁନାହିଁ, ଏହା ତାଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରନ୍ତୁ।
2: ଶ୍ରୋତାବନ୍ଧୁ ଆପଣଙ୍କୁ ଧନ୍ୟବାଦ। ଆପଣ ଆମର ଏନ୍ସିଆର୍ଟି କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିଥାନ୍ତି, ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ମାଧ୍ୟମରେ ଶୁଣିପାରିବେ। ଅପରାହ୍ନ 3 ସମୟରେ ଏହା ପ୍ରସାରଣ କରାଯାଉଛି।
3: ଶ୍ରୋତାବନ୍ଧୁ ନରେନ୍ଦ୍ର କୁମାର ସାହୁ ଲେଖିଛନ୍ତି ଅରଖପାଟଣା ଆଠଗଡ଼ କଟକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ବିଜ୍ଞାନ ପ୍ରଭା କାର୍ଯ୍ୟକ୍ରମଟି ବହୁତ ଭଲ ଲାଗୁଛି, ଏଥିରୁ ବିଜ୍ଞାନ ବିଷୟରେ ଅନେକ କଥା ଜାଣି ହେଉଛି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ରଜ ପର୍ବ ଉପରେ କିଛି ନୂଆ କରି ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ତାଙ୍କର ଏହି ଚିଠିରେ ଅନୁରୋଧ କରିଛନ୍ତି। ଶ୍ରୋତାବନ୍ଧୁଙ୍କର ଚିଠିଟି ଆମ ପାଖରେ ପହଞ୍ଚିବାରେ ଟିକେ ବିଳମ୍ବ ହୋଇଛି, ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଜରାଶ୍ରମ ଉପରେ କିଛି ପ୍ରସାରଣ

0: କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯାଇଛି। ଆଶା କରୁଛୁ ଆପଣଙ୍କୁ ଭଲ ଲାଗିଥିବ। ଏବଂ ବନ୍ଦନା କାର୍ଯ୍ୟକ୍ରମରେ ପୁରୁଣା ଏବଂ ନୂଆ ଗୀତଗୁଡ଼ିକ ସ୍ଥାନ ଦିଆଯାଇଥାଏ। ପୁରୁଣା ଗୀତକୁ ଆମେ ଅଗ୍ରାଧିକାର ଦେଇଥାଉ। ଅନେକ ପୁରାତନ ରଚନାରୁ ଭଜନଗୁଡ଼ିକ ପ୍ରସାରଣ କରାଯାଇଥାଏ। ତେବେ ଠିକ୍ ଅଛି, ଆମେ ସଙ୍ଗୀତ ବିଭାଗକୁ ଏ ସମ୍ପର୍କରେ ଜଣାଇଦେବୁ।
1: ଶେଖ ପାଟଣା ବନମାଳୀପୁର ଖୋର୍ଦ୍ଧାରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସୁଖଦେବ ରଥ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ 10 ତାରିଖ ରବିବାର ଦିନ ନାରୀମହଲ କାର୍ଯ୍ୟକ୍ରମରେ ନାଟକ ଧାତବ ସନ୍ତୋଷ ଯାତ୍ରାର ପ୍ରସାରଣ କରାଗଲା, କିନ୍ତୁ ତା ବଦଳରେ ଯଦି ମଦର୍ସ ଡେ ବିଷୟରେ କିଛି ପ୍ରସାରଣ କରାଯାଇଥାନ୍ତା ତାହେଲେ ଭଲ ହୋଇଥାନ୍ତା, କାରଣ ସେହିଦିନ ଥିଲା ମଦର୍ସ ଡେ। ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ଯେ ନାଟକ ସ୍ୱର୍ଗରେ କ୍ଷମତା ଲଢ଼େଇ ଏହାର ପ୍ରସାରଣ କରନ୍ତୁ।
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ଯେଉଁ ନାଟକ ଶୁଣିବା ପାଇଁ ମନ କରିଛନ୍ତି, ଚିଠିରେ ଲେଖିଛନ୍ତି, ଏ ସମ୍ପର୍କରେ ଆମେ ନାଟକ ବିଭାଗକୁ ଜଣାଇଦେବୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ, ହାତୀବାରୀ ସୁକିନ୍ଦା, ଯାଜପୁରରୁ। ଶ୍ରୋତାବନ୍ଧୁ ପ୍ରତିଥର ଭଳି ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହି ଚିଠିଟି ଆମକୁ ଲେଖିଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସ 18 ତାରିଖର ସ୍ୱର ନିର୍ଝର କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଛି। ଏଥିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କର କଣ୍ଠସ୍ୱର ଶୁଣିବାକୁ ମିଳିଲା, ଯାହା ତାଙ୍କୁ ଖୁବ୍ ଆନନ୍ଦ ଦେଇଛି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସ 20 ତାରିଖ ଆମରି ସ୍ୱାସ୍ଥ୍ୟରେ ଡାକ୍ତର ବିଭୂତି ଭୂଷଣ ନାୟକ ମହୋଦୟ ଗ୍ରହଣ ଖଣ୍ଡିଆର ପ୍ଲାଷ୍ଟିକ୍ ସର୍ଜରୀ ବିଷୟରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ତେବେ ଏହି ଦୁଇ କାର୍ଯ୍ୟକ୍ରମର ପ୍ରସାରଣ କରିଥିବାରୁ ଆମ କେନ୍ଦ୍ରକୁ ଶ୍ରୋତାବନ୍ଧୁ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ ଧନ୍ୟବାଦ ଏହି ପ୍ରଶଂସା ପତ୍ର ପାଇଁ।
1: ଶ୍ରୋତାବନ୍ଧୁ ଅଶୋକ କୁମାର ଭଞ୍ଜ ଲେଖିଛନ୍ତି ଦେକୁରୀ ଚାରିନଙ୍ଗଳ ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ର ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ସେ ନିୟମିତ ଭାବରେ ଶୁଣିଥାନ୍ତି, ତେବେ ତାଙ୍କୁ ପାରମ୍ପରିକ କାର୍ଯ୍ୟକ୍ରମ ଯେଭଳିକି ପାଲା, ଦାସକାଠିଆ, ଘୋଡ଼ା ନାଚ, ଓଡ଼ିଶୀ କୀର୍ତ୍ତନ, ବନାନୀ ଏସବୁ ଶୁଣିବାକୁ ଭଲ ଲାଗେ। ଆହୁରି ମଧ୍ୟ ଏସ୍ଏମ୍ଏସ୍ରେ ମଞ୍ଜୁଳ ମଧ୍ୟାହ୍ନ ନାରୀମହଲ ଉଚ୍ଚକୋଟୀର କାର୍ଯ୍ୟକ୍ରମ ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ପୂର୍ବରୁ ପ୍ରସାରିତ ହୋଇଆସୁଥିବା ମାନନୀୟସୁ କାର୍ଯ୍ୟକ୍ରମ ତାଙ୍କର ଅତିପ୍ରିୟ କାର୍ଯ୍ୟକ୍ରମ। ଆଳପରେ ତରଙ୍ଗବାଳା ତ୍ରିପାଠୀ ଆଉ ମନସ୍ତତ୍ତ୍ୱବିତ୍ ଗୀତିକା ପଟ୍ଟନାୟକଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ପ୍ରଶଂସନୀୟ ଥିଲା। ସେହିଭଳି ସେ ଲେଖିଛନ୍ତି ଯେ ମଇ ମାସ 23 ତାରିଖରେ ଏକ ଭାରତ ଶ୍ରେଷ୍ଠ ଭାରତରେ ସୋନାମଧନ୍ୟ ବେହେଲା ବାଦକଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ସେହି କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଛି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ 24 ତାରିଖରେ ଗୋପାଳଙ୍କ ଓଗାଳରେ ଧରଣୀଧର ବେହେରା ଓ ସାଥୀଙ୍କ ପରିବେଶିତ ଓଗାଳ ଶିକ୍ଷଣୀୟ ହୋଇପାରିଛି, ସେଥିପାଇଁ ସେ ସମ୍ପୃକ୍ତ କଳାକାରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ପ୍ରତିଟି କାର୍ଯ୍ୟକ୍ରମକୁ ଯୋଗାଯୋଗ କରିବା ପାଇଁ ଯେଭଳି ଟେଲିଫୋନ୍ ନମ୍ଘର କୁହାଯାଉଛି, ସେହିଭଳି ମଞ୍ଜୁଳ ମଧ୍ୟାହ୍ନରେ ଏସ୍ଏମ୍ଏସ୍ର ନମ୍ଘରଟି ପ୍ରତିଦିନର କାର୍ଯ୍ୟକ୍ରମରେ କୁହାଗଲେ ଭଲ ହୁଅନ୍ତା। ଉପସ୍ଥାପନ ଦାୟିତ୍ୱରେ ରହୁଥିବା ଉପସ୍ଥାପକ ଆଉ ଉପସ୍ଥାପିକାଙ୍କର ନାମ ଯଦି କୁହାଯାଆନ୍ତା ତାହେଲେ ଆହୁରି ଭଲ ହୁଅନ୍ତା। ତେବେ ଶ୍ରୋତାବନ୍ଧୁ ଅଭିମାନ କରିଛନ୍ତି ଯେ ସେ ଗୋଟିଏ ଦିନ ଚାହିଁଲେ ଯେ ଏସ୍ଏମ୍ଏସ୍ କରି ଆମ କାର୍ଯ୍ୟକ୍ରମରେ ସାମିଲ ହେବେ, କିନ୍ତୁ କିଭଳି ଏସ୍ଏମ୍ଏସ୍ କରିବେ ତାହା ଜାଣିପାରିଲେ ନାହିଁ, ତେଣୁ ସେହିଦିନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇପାରିଲେ ନାହିଁ। ସେଥିପାଇଁ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଯେତେବେଳେ କାର୍ଯ୍ୟକ୍ରମର ପ୍ରସାରଣ ହେଉଛି ସେତେବେଳେ କେଉଁ ନମ୍ଘରକୁ ଏସ୍ଏମ୍ଏସ୍ କରାଯିବ ତାହାର ସବିଶେଷ ତଥ୍ୟ ଦିଅନ୍ତୁ।
0: ଶ୍ରୋତାବନ୍ଧୁ ଯିଏ ଉପସ୍ଥାପନା ଦାୟିତ୍ୱରେ ରହୁଛନ୍ତି ତାଙ୍କୁ କୁହାଯାଇଛି ମଞ୍ଜୁଳ ମଧ୍ୟାହ୍ନ ହେଉ ବା ଚିରହରିତ କାର୍ଯ୍ୟକ୍ରମ ହେଉ, ଆରମ୍ଭରୁ ନିଶ୍ଚିତ ଭାବରେ ଯେଉଁ ନମ୍ବର ରହିଛି ଆମର ଏସ୍ଏମ୍ଏସ୍ କରିବା ପାଇଁ ତାହା ଉଦ୍ଘୋଷଣା ଦେବା ପାଇଁ କେହି କେହି ଛାଡ଼ି ଯାଉଥିବେ, କିନ୍ତୁ ପ୍ରତ୍ୟେକ ଉପସ୍ଥାପକ ଉପସ୍ଥାପିକା କାର୍ଯ୍ୟକ୍ରମର ଆରମ୍ଭରୁ ଫୋନ୍ ନମ୍ଘରଗୁଡ଼ିକ ଜଣାଇଥାନ୍ତି, ଯାହାଫଳରେ ତ ଏସ୍ଏମ୍ଏସ୍ ଗୁଡ଼ିକ ଆସିବ ଏବଂ ସେମାନେ କାର୍ଯ୍ୟକ୍ରମକୁ ଠିକ୍ ଭାବରେ ପ୍ରସାରଣ କରିପାରିବେ। ଆପଣମାନଙ୍କର ଅନୁରୋଧର ଗୀତ ଏବଂ ଆପଣଙ୍କର ଠିକଣା ସମ୍ପର୍କରେ ସେମାନେ ଉଦ୍ଘୋଷଣା ଦେଇ ଗୀତଗୁଡ଼ିକର ପ୍ରସାରଣ କରିଥାନ୍ତି, ଯାହା ଆପଣମାନେ ଅନୁରୋଧ କରିଥାନ୍ତି। ଏବଂ ଆମେ ତ ବହୁତ ଥର ଏହି ମଞ୍ଚରୁ ମଧ୍ୟ ଆମର ଏସ୍ଏମ୍ଏସ୍ ନମ୍ଘରଟି କହିସାରିଛୁ, ଆଉ ଥରେ କହି ରଖୁଛୁ, ଆପଣ ଲେଖି ରଖନ୍ତୁ, ଯାହାଫଳରେ ଯଦି ଆପଣ ଏହି କାର୍ଯ୍ୟକ୍ରମରେ ରୁଚି ରଖୁଛନ୍ତି ସେହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇପାରିବେ। ଆମର ନମ୍ଘର ହେଉଛି 0949596320, 0949596320, ଏହି ନମ୍ଘରକୁ ଆପଣ ଏସ୍ଏମ୍ଏସ୍ କରିପାରିବେ।
1: ଶ୍ରୋତାବନ୍ଧୁ କବିରାଜ ପରିଡ଼ା ଲେଖିଛନ୍ତି ଲତାହରଣ କାକଟପୁର ପୁରୀରୁ। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି, ଅନୁଚିନ୍ତାରେ ରତ୍ନାକର ଚୟନୀ, ଶାରଦା ପ୍ରସାଦ କର, ତୁଳସୀ ଓଝା, କବିପ୍ରସାଦ ମିଶ୍ର, ତତ୍ତ୍ୱକନ୍ଦର ମିଶ୍ରଙ୍କର ଅନୁଚିନ୍ତା ବାସ୍ତବରେ ଯେତିକି ସାରଗର୍ଭକ ସେତିକି ଶିକ୍ଷଣୀୟ, ସରସ ସୁନ୍ଦର ହୋଇପାରୁଛି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ପ୍ରତି ମାସରେ 3-4 ଥର ତୀର୍ଥାନନ୍ଦ ମିଶ୍ରଙ୍କର ଅନୁଚିନ୍ତାର ପ୍ରସାରଣ କରନ୍ତୁ। ଆମ କେନ୍ଦ୍ରରୁ ପ୍ରସାରିତ ମୋ ପସନ୍ଦ ଗୋଟିଏ ସ୍ୱତନ୍ତ୍ର ଆଉ ନିଆରା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମଟି ସବୁ ଶ୍ରୋତା ଭାଇ ଭଉଣୀଙ୍କର ପସନ୍ଦର କାର୍ଯ୍ୟକ୍ରମ। ତେବେ ତାଙ୍କର କହିବାର କଥା ହେଉଛି ଯେ ପ୍ରତ୍ୟେକ ସପ୍ତାହରେ କେତେକ ନିର୍ଦ୍ଦିଷ୍ଟ ଶ୍ରୋତାଙ୍କର କବିତା ମୋ ପସନ୍ଦରେ ଆଉ ଯୁବବାଣୀର ସୃଜନୀରେ

0: ପାଠ କରାଯାଉଛି। ସମୟ ସମୟ ଗୋଟିଏ କବିତାକୁ ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ଦୁଇ ତିନି ଥର ଲେଖାଏଁ ପାଠ କରାଯାଉଛି। ଏଥିପ୍ରତି ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି। ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ଯେ ନାଟକ ସାପୁଆ ଢାବା ଏହି ନାଟକ ଦୁଇଟିର ପୁନଃ ପ୍ରସାରଣ କରାଯାଉ। ଆହୁରି ମଧ୍ୟ ଜୟଶ୍ରୀ ବେହେରା ଆଉ ବନବିହାରୀ ଗ୍ରହଚାର୍ଯ୍ୟଙ୍କର ପାଲାର ପ୍ରସାରଣ ପାଇଁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କର ଦୁଇଗୋଟି ଚିଠି ଆମର ହସ୍ତଗତ ହୋଇଛି, ବହୁତ ବହୁତ ଧନ୍ୟବାଦ। ତେବେ ଯାହା ଆପଣ ଅଭିଯୋଗ କରିଛନ୍ତି, ମୋ ପସନ୍ଦ ହେଉ ବା ଯୁବବାଣୀର ସୃଜନୀ କାର୍ଯ୍ୟକ୍ରମ ହେଉ, କବିତା ପଠନ କରାଯାଉଛି ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କର, ଆପଣମାନେ ଯେଉଁ ଚିଠି ଦେଉଛନ୍ତି ସବୁ ଚିଠିକୁ ଆମେ ସାମିଲ କରିଥାଉ ଯାହା ଆମର ହସ୍ତଗତ ହୋଇଥାଏ। ତେଣୁ ଆପଣ ଯଦି ଆମର ମୋ ପସନ୍ଦ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କବିତା ଲେଖୁଛନ୍ତି, ତେବେ ଏହି କାର୍ଯ୍ୟକ୍ରମକୁ କବିତା ଲେଖିପାରିବେ ଏବଂ ତାହା ସେହି କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନ ପାଇପାରିବ। ଆଗରୁ ମଧ୍ୟ ଆପଣ ଲେଖିଥିଲେ ଆମର ଅନୁଚିନ୍ତା କାର୍ଯ୍ୟକ୍ରମର ନିବେଦକଙ୍କ ସମ୍ପର୍କରେ, ତେବେ ଏହି କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ନିବେଦକଙ୍କ ନିବେଦିତ ଆଲୋଚନାର ପ୍ରସାରଣ କରିଥାଉ। ଆପଣଙ୍କୁ ଅନୁରୋଧ କରୁଛୁ, ଆମର ଏହି କାର୍ଯ୍ୟକ୍ରମ ଯଦି ଆପଣଙ୍କୁ ଭଲ ଲାଗୁଛି ତେବେ ନିୟମିତ ଶୁଣୁଥାନ୍ତୁ ଏବଂ ସେ ସମ୍ପର୍କରେ ଆମକୁ ଚିଠି ଲେଖନ୍ତୁ।
0: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ଉଭୟଙ୍କୁ ଆମରି ସ୍ୱାସ୍ଥ୍ୟରେ ନିରବ ଘାତକ ଉଚ୍ଚ ରକ୍ତଚାପ ଏହି ସମ୍ପର୍କରେ ଡାକ୍ତର ଯେଉଁ ଆଲୋଚନା କରିଥିଲେ ତାହା ଭଲ ଲାଗିଛି। ତେବେ ଏହି କାର୍ଯ୍ୟକ୍ରମର ପ୍ରସାରଣ ସମୟରେ ବିଦ୍ୟୁତ୍ ବିଚ୍ଛିନ୍ନ ହେବା କାରଣରୁ କାର୍ଯ୍ୟକ୍ରମଟିକୁ ସମ୍ପୂର୍ଣ୍ଣ ଭାବେ ଶୁଣିହେଲା ନାହିଁ। ସକାଳ 7:15ରେ ସମ୍ଭାଦର ପ୍ରସାରଣ ସମୟରେ ମଧ୍ୟ ଦୁଇଥର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସମ୍ଭାଦ ଶୁଣିହେଲା ନାହିଁ ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଶିଶୁ ସଞ୍ଚାର କାର୍ଯ୍ୟକ୍ରମରେ ବୟସର ଲୋଭ ଏହି ସମ୍ପର୍କିତ କଥାଟି ବହୁତ ଶିକ୍ଷଣୀୟ ହୋଇପାରିଛି ବୋଲି ସେମାନେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସମ୍ବାଦ କଥା ଯାହା ଲେଖିଛନ୍ତି, ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଆପଣ ଶୁଣିପାରି ନାହାନ୍ତି ଆମର ଯାହା ସମ୍ବାଦ ପ୍ରସାରଣ କରାଯାଉଛି, ଆଞ୍ଚଳିକ ସମ୍ବାଦ ହେଉ ଓଡ଼ିଆରେ ସମ୍ବାଦ ହେଉ, ଆମର ଯେଉଁ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ରହିଛି ଆଞ୍ଚଳିକ ସମ୍ବାଦ ବିଭାଗର, ଏଥିରେ ମଧ୍ୟ ଉପଲବ୍ଧ। ଯଦି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି, ଶୁଣିପାରି ନାହାନ୍ତି, ତେବେ ଏହି କାର୍ଯ୍ୟକ୍ରମକୁ ୟୁଟ୍ୟୁବ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ, ଏହା ନିୟମିତ ଭାବରେ ଅପଲୋଡ୍ କରାଯାଉଛି। ଆପଣ ଆକାଶବାଣୀ ଓଡ଼ିଆ ନ୍ୟୁଜ୍ ଏହା ଯଦି ସର୍ଚ୍ଚ କରିବେ ଜାଣିପାରିବେ ଆପଣ ଯାହା ଯାହା ସମ୍ବାଦ ପ୍ରସାରଣ କରାଯାଉଛି ବା ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଏଠାରେ ଉପଲବ୍ଧ, ଆପଣ ତାହାକୁ ଶୁଣିପାରିବେ।
0: ଶ୍ରୋତାବନ୍ଧୁ ନିଶାକର ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, ତେବେ ମଇ ମାସ 19 ଯେଉଁ ଗୀତିନାଟ୍ୟ ମହିରାବଣ ବଧର ପ୍ରସାରଣ କରାଯାଇଥିଲା ତାହା ଅତୀବ ଆନନ୍ଦଦାୟକ ଥିଲା। ଚାରିଖଣ୍ଡ ଚିଠି ଆମକୁ ଶ୍ରୋତାବନ୍ଧୁ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ଯେ ଧରଣୀଧର ନାୟକ, ଯୁଗଳ କିଶୋର ଶତପଥୀ ଆଉ ହାଡ଼ିବନ୍ଧୁ ପଣ୍ଡାଙ୍କର ପାଲାର ପ୍ରସାରଣ କରନ୍ତୁ।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ନାଟକ ଭଲ ଲାଗିଛି, ଗୀତିନାଟ୍ୟ ଭଲ ଲାଗିଛି, ଆମର ଲୋକସଙ୍ଗୀତ କାର୍ଯ୍ୟକ୍ରମ ଭଲ ଲାଗିଛି, ଆପଣ ତ ନିୟମିତ ଭାବରେ ଆମର ଲୋକସଙ୍ଗୀତକୁ ପସନ୍ଦ କରି ଲେଖିଥାନ୍ତି, ତେବେ ଯେଉଁ ନିର୍ଦ୍ଦିଷ୍ଟ ପାଲାର ପ୍ରସାରଣ କରିବା କଥା ଲେଖିଛନ୍ତି ଲୋକସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆମର ତ ନିକଟ ଅତୀତରେ ପ୍ରସାରଣ କରାଯାଇଛି, ତଥାପି ଆପଣ ଆମର କାର୍ଯ୍ୟକ୍ରମ ଶୁଣିଲେ ଜାଣିପାରିବେ ଯେଉଁ କଳାକାରମାନେ ପରିବେଷଣ କରୁଛନ୍ତି ପାଲା ଏବଂ ଆପଣଙ୍କ ମନ ପସନ୍ଦର କଳାକାରଙ୍କ ପରିବେଷିତ ପାଲା ମଧ୍ୟ ଶୁଣିପାରିବେ। କାର୍ଯ୍ୟକ୍ରମ ସୂଚନା ଯାହା ଆମର ଦିଆଯାଉଛି, ପ୍ରତ୍ୟେକ ଦିନ ସକାଳ 7 ସମୟରେ, ଦିନ 11:05 ଏବଂ ସନ୍ଧ୍ୟା 6:05। କାର୍ଯ୍ୟକ୍ରମ ସୂଚନାରୁ ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ।
0: ପ୍ରମିଳା ସାମଲ, ନିରାକାର ବିଷ୍ଣୁ, ଅର୍ପିତା, ଅର୍ଚ୍ଚିତା, ଅଲିପ୍ତା ଆଉ କାହ୍ନା ଏମାନେ ଲେଖିଛନ୍ତି ଜହଙ୍ଗର କେନ୍ଦ୍ରାପଡ଼ାରୁ। ନିୟମିତ ଭାବରେ ସେମାନେ ଆମର କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି। ତେବେ ସକାଳର ବନ୍ଦନା ପ୍ରଭାତ ପରିକ୍ରମାଠାରୁ ଆରମ୍ଭ କରି ନାଟକ, ନାରୀମହଲରେ ଡାକ୍ତରଙ୍କୁ ପଚାରି ବୁଝିବା ଆଦି କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗିଥାଏ। ତେବେ ମଇ ମାସ 5 ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରିତ ଛୋଟ ପରିବାର ସୁଖୀ ପରିବାର ଏହି କଥାଟି ସେମାନଙ୍କୁ ବହୁତ ଭଲ ଲାଗିଛି। ଗୀତିନାଟ୍ୟ ମଧ୍ୟ ଶୁଣିବାକୁ ସେମାନଙ୍କୁ ଭଲ ଲାଗେ ବୋଲି ସେମାନେ ଲେଖିଛନ୍ତି। ଶିଶୁ ସଂସାର, ଯୁବବାଣୀ ଆଉ ମୋ ପସନ୍ଦ କାର୍ଯ୍ୟକ୍ରମ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ। ତେବେ ସେମାନେ ଅଭିଯୋଗ କରିଛନ୍ତି ଅନେକ ଥର ଚିଠି ଦେଉଥିଲେ ମଧ୍ୟ ଚିଠିକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନ ମିଳୁନାହିଁ।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ମିଳିତ ଭାବରେ ଏହି ପ୍ରଶଂସା ପତ୍ରଟି ଆମକୁ ଲେଖିଥିବାରୁ, ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି।
0: ସେହି ଜହଙ୍ଗର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ପୀତାମ୍ବର ଲେଙ୍କା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଶ୍ରୋତାମାନେ ରେଡିଓରେ ହିନ୍ଦୀ ଆଉ ଓଡ଼ିଆ କଥାଚିତ୍ର ଗୀତ ଶୁଣିଥାନ୍ତି, ଯେଉଁ ଗୀତ ସେମାନଙ୍କ ମନକୁ ଭଲ ଲାଗେ ସେହି ଗୀତକୁ ଆଉଥରେ ଶୁଣିବାକୁ ଅନୁରୋଧ କରିଥାନ୍ତି। ଉପସ୍ଥାପକ ଗୀତ ଚୟନ କରି ଶୁଣାଇଥାନ୍ତି ବୋଲି କୁହାଯାଉଛି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ସେ ଯେଉଁ ଗୀତକୁ ଶୁଣିବାକୁ ଚାହୁଁଛନ୍ତି ସେହି ଗୀତକୁ ଯଦି ଉପସ୍ଥାପକ ମହାଶୟ ଚୟନ ନ କରନ୍ତି ତାହେଲେ ସେହି ଗୀତ ଯାହାକୁ ସେ ଅନୁରୋଧ କରିଛନ୍ତି ତାହାକୁ କଣ ବାଦ ଦିଆଯିବ?
1: ଶ୍ରୋତା ବନ୍ଧୁ, ଆମର ତ ଆପଣମାନଙ୍କର ଅନୁରୋଧରେ SMS ମାଧ୍ୟମରେ ଗୀତ ଗୁଡିକ ପ୍ରସାରଣ କରାଯାଉଛି ଏବଂ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଆମେ ପ୍ରସାରଣ କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥା।

0: ଚିତ୍ର ଗୀତ, ତେଣୁ ବାଦ ଦିଆଯିବା କଥା ଆପଣ କାହିଁକି ଲେଖିଛନ୍ତି? ମନ କଷ୍ଟ କରନ୍ତୁ ନାହିଁ, ଆପଣଙ୍କର ମନ ପସନ୍ଦର ଗୀତ ତ ଅତୀତରେ ପ୍ରସାରଣ ମଧ୍ୟ କରାଯାଇଛି, ତେଣୁ ଲେଖନ୍ତୁ ଚିଠି ଆମର କାର୍ଯ୍ୟକ୍ରମକୁ। ଶ୍ରୋତାଙ୍କ ଅନୁରୋଧରେ କଥା ଚିତ୍ର ଗୀତ କାର୍ଯ୍ୟକ୍ରମ ହେଉ କିମ୍ବା SMS ମାଧ୍ୟମରେ ଆପଣ ଚିରହରେ ବା ମଞ୍ଜୁଳ ମଧ୍ୟାହ୍ନ ଯେଉଁ କାର୍ଯ୍ୟକ୍ରମରେ ବି ଅଂଶଗ୍ରହଣ କରିବା ପାଇଁ ଚାହୁଁଛନ୍ତି, SMS ମାଧ୍ୟମରେ ଡାକ ଠିକଣାରେ ବି ଚିଠି ଲେଖନ୍ତୁ ଏବଂ ଏଥିରେ ଅଂଶଗ୍ରହଣ କରନ୍ତୁ। SMS ମାଧ୍ୟମରେ ଯୋଡ଼ି ହେବାକୁ ଚାହିଁଲେ ଆମର ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମ ରହିଛି। ଡାକ ଠିକଣାରେ ଚିଠି ଲେଖିବେ ଶ୍ରୋତାଙ୍କ ଅନୁରୋଧରେ ଗୀତ, ଯାହା ଆମର ଠିକଣା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 75301। ଆପଣଙ୍କ ମନପସନ୍ଦର ଗୀତ ପ୍ରସାରଣ କରାଯିବ। ଧନ୍ୟବାଦ ଆପଣଙ୍କୁ।
1: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ କଥିକାରେ ଉପସ୍ଥାପନା ହୃଦୟସ୍ପର୍ଶୀ ଥିଲା। ବଣ ମଲ୍ଲିକାରୁ ଜନଜାତିମାନଙ୍କର ସମ୍ପର୍କରେ ଅନେକ କିଛି କଥା ଜାଣିବାକୁ ମିଳିଲା ବୋଲି ସେମାନେ ଲେଖିଛନ୍ତି। ଏହି କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି ବୋଲି ସେମାନେ ଜଣାଇଛନ୍ତି। ଯୁବଶକ୍ତିରେ ସଂଯୁକ୍ତ ମଞ୍ଜରୀ ସାହୁଙ୍କ ଆଲୋଚନା ଉଚ୍ଚକୋଟୀର ଥିଲା ବୋଲି ସେମାନେ ଲେଖିଛନ୍ତି। ଭାଗବତ ପାଠ, ବୈଦେହିଶ ବିଳାସ, ଶ୍ରୀରାମଚରିତ ମାନସ ଶ୍ରବଣରେ ହୃଦୟରେ ଭକ୍ତିଭାବ ଜାଗ୍ରତ ହେଉଛି ବୋଲି ସେମାନେ ଲେଖିଛନ୍ତି। ଗାନ୍ଧୀ ଚର୍ଚ୍ଚା, ଡାକ୍ତରଙ୍କୁ ପଚାରି ବୁଝିବା, ଆମ ଆଇନ ଠିକ୍ କହନ୍ତୁ ଠିକ୍ ଲେଖନ୍ତୁ ଆଦି ଶିକ୍ଷଣୀୟ କାର୍ଯ୍ୟକ୍ରମର ପ୍ରସାରଣ କରୁଥିବାରୁ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ସେମାନେ। କେତେକ ନାଟକର ନାଁ ମଧ୍ୟ ସେମାନେ ଆମକୁ ଲେଖିଛନ୍ତି। ଏହି ନାଟକଗୁଡ଼ିକ ସେମାନଙ୍କୁ ବହୁତ ଭଲ ଲାଗିଛି। ଗୀତନାଟ୍ୟ କୃଷ୍ଣ ସୁଦାମା, ପ୍ରହଲ୍ଲାଦ ବହୁତ ଭଲ ଲାଗିଲା। ବୈଷ୍ଣବ ପାଣିଙ୍କ ଗୀତନାଟ୍ୟ ରଙ୍ଗସଭାର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
0: ବହୁତ ବହୁତ ଧନ୍ୟବାଦ। ଆପଣ ତ ନିୟମିତ ଚିଠି ଲେଖୁଛନ୍ତି ଏବଂ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ନିଜର ମତାମତ ଲେଖୁଛନ୍ତି। ବିଶେଷ କରି ବଣମଲ୍ଲିକା କାର୍ଯ୍ୟକ୍ରମ ଯାହା ଭଲ ଲାଗୁଛି, ନିୟମିତ ଶୁଣୁଛନ୍ତି, ଏହା ପୁନଃ ପ୍ରସାରଣ କରାଯାଉଛି, ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଶ୍ରୋତା ବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 75301।
0: ଆମର ମେଲ୍ ଆଇଡିଟି ହେଉଛି
1: aircuttack@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ର ଉପସ୍ଥାପନ କରିଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଚିଠିଗୁଡ଼ିକର ଉତ୍ତର ଦେଇଥିଲେ ପ୍ରଜ୍ଞା ପାରମିତା ସାହୁ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପୂରବ ଅର୍ ପଶ୍ଚିମ ଏହି କଥାଚିତ୍ରରେ ଏହି ଗୀତଟିକୁ ଗାଇଛନ୍ତି ମହେନ୍ଦ୍ର କପୁର ଏବଂ ସାଥୀ।

ପ୍ରସାଦ କୁଲକୃତୀ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ବବି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

86 କରୁଛୁ ଆଜିର ଚିରହରିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ ପ୍ରଚାର କରୁଛୁ ଦେଶଭକ୍ତି ଗୀତ। ଏହାକୁ ରଚନା କରିଛନ୍ତି ସ୍ନେହଲତା ମହାନ୍ତି, ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ।

ପ୍ରଚାର କଲୁ ଦେଶଭକ୍ତି ଗୀତ। ଏହାକୁ ରଚନା କରିଥିଲେ ସ୍ନେହଲତା ମହାନ୍ତି, ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ରୋଡ୍ର ଶିଳ୍ପୀମାନେ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସ୍ମୃତିର ପାହାଚ।

0: ଶ୍ରୋତାବନ୍ଧୁ ଡକ୍ଟର ମିଶ୍ର ଗତଥର କହୁଥିଲେ ତାଙ୍କର ୟୁପିଏସ୍ସି ଇଣ୍ଟରଭ୍ୟୁ ସମୟର ଅନୁଭୂତି ସମ୍ପର୍କରେ। ତାହେଲେ ଚାଲନ୍ତୁ ଶୁଣିବା ଆଗକୁ କ'ଣ ହେଲା।
1: ସେଥିରେ ଯାଇଥାନ୍ତି ଡକ୍ଟର ସଚିନ ରାଉତରାୟ ଓଡ଼ିଆ ଏକ୍ସପର୍ଟ ହେଇକି ମତେ ପଚାରିଲେ ଆଧୁନିକ କବିତା ଉପରେ ତମର କ'ଣ। ମୁଁ କହିଲି ସାର୍ ମୁଁ ଏମ୍ଏ ଓଡ଼ିଆ କରିଛି ସିନା, ଆଧୁନିକ କବିତା ଉପରେ ମତେ ପଚାରିଲେ କିଛି କହିପାରିବିନି। ଜଣେ ଥିଲେ ଚେୟାରମ୍ୟାନ୍ ଥିଲେ, କହିଲେ ଗୀତ ଗୋବିନ୍ଦ ଉପରେ ମାଟି। ମୁଁ କହିଲି ମୁଁ ଗୀତ ଗୋବିନ୍ଦ ଇଜ୍ ମାଇ ଲାଇଫ୍ ଲାଇନ୍। ଗୀତ ଗୋବିନ୍ଦ କହିଲେ ଓଡ଼ିଶାର ଫୋକ୍ ଆର୍ଟିଷ୍ଟ ଠୁ ଆରମ୍ଭ କରିକି କ୍ଲାସିକାଲ ଆର୍ଟିଷ୍ଟ ଠୁ ଆରମ୍ଭ କରିକି ଇଏ ମଧ୍ୟ ଗୀତ ଗୋବିନ୍ଦ ଗାଏ। ଆମ ଇଷ୍ଟ ଜଗନ୍ନାଥ ବିନା ଗୀତ ଗୋବିନ୍ଦରେ ଶୋଅନ୍ତି ନାହିଁ। କହିଲେ ଆଚ୍ଛା ତମେ କହିଲ ତାହେଲେ ତମର ଗୀତ ଗୋବିନ୍ଦଟା ତମେ ପ୍ରମାଣିତ କରିବା ପାଇଁ କେମିତି ତମେ କହିପାରିବ। ଲଳିତ ଲଙ୍ଗଲତା ସମସ୍ତେ ଗାଉଛନ୍ତି, ତମ ଗୀତର କଣ ସ୍ୱତନ୍ତ୍ର ଅଛି? ମୁଁ କହିଲି ପ୍ରଥମ କଥା ହଉଛି ଲଳିତ ସଂସ୍କୃତରେ ଲ ଅଛି, ଳ କିନ୍ତୁ କୋଉଠି? ଏଟା ଓଡ଼ିଆର ଳ, ଳ ଯୋଉ ଆଲଫାବେଟ। ତାପରେ ଆମର ଯୋଉ ସବୁ ରାଗରେ ରାଗ ରାଗିଣୀ ଅଛି, ଏକ୍ଜାକ୍ଟଲି ସେଇ ରାଗ ରାଗିଣୀ ଆମେ ଗାଉଛୁ। ମୁଁ ଏଠୁ ଗୋଟେ ଚନ୍ଦନ ଚର୍ଚିତଟା ଗାଇଥିଲି।

0: ମୋର ଓଡ଼ିଶୀ ଷ୍ଟାଇଲରେ ଗାଇଲି, କିନ୍ତୁ ଏଇ ଗୀତଟି ଯଦି କର୍ଣ୍ଣାଟକରେ ଆପଣ ଶୁଣିବେ ସେ ଅଲଗା ହବ, ଏବଂ ହିନ୍ଦୁସ୍ତାନରେ ଯଦି ଶୁଣିବେ ସେମାନେ ଅଲଗା ତାଙ୍କ ଷ୍ଟାଇଲରେ ଗାଏ। ଏଇଟା ଆମ ଷ୍ଟାଇଲ ଯୋଉଟା ଆମର ଜଗନ୍ନାଥ ମନ୍ଦିରରେ ଆମେ ଗାଉଛୁ।
1: ଆଚ୍ଛା ଡକ୍ଟର ମିଶ୍ର, ବିବାହ ତ ଆପଣ କରିସାରିଥିଲେ, ଶାଶୁଘରର ବୋହୁ ହେଲା ପରେ ବି ଗାଇବା ସହ ଚାକିରି ବି କଲେ, ସ୍ୱାମୀଙ୍କର ସହଯୋଗ ତ ନିଶ୍ଚୟ ଥିଲା, କିନ୍ତୁ କିଭଳି ଆପଣ ଏତେ ସବୁ ଜିନିଷ ବାଲାନ୍ସ କରୁଥିଲେ?
0: ବାହାଘର ହେଲା ବେଳକୁ ମତେ ବୋଧେ 23-24 ହେଇଥିବ, କଣ ଏମ୍ଏ ପଢୁଥିଲି, ତାପରେ PhD କଲି, UPSC କଲି, ସବୁ କଲି, ବାଲାନ୍ସ କେମିତି କରୁଥିଲି ସେଇଟା ମୁଁ କହିପାରିବିନି, କିନ୍ତୁ ଗୋଟିଏ ଜିନିଷ ଏଇଟା ବୋଧେ ଈଶ୍ୱର ଦତ୍ତ କି ମୋ ପ୍ରାରବ୍ଧ କର୍ମର ଫଳ କି ପ୍ରଭୁଙ୍କର ଇଚ୍ଛା ହେଇଥିବ, ବେଶୀ କିଛି ମୁଁ କରିପାରେନି, କିନ୍ତୁ ଯେତିକ ମୁଁ କାମ କରିବି ବୋଲି ଧରିନେଲି, ଏଇଟା ମୋ ଦାୟିତ୍ୱ, ଏଇଟା ମୋ ଧର୍ମ, ଏଇଟା ମୋତେ ହିଁ କରିବାକୁ ପଡିବ, ଯୋଉ ଏଇଟା ଭଗବାନଙ୍କର ଇଚ୍ଛା ଭାବିକିରି, ସେତେବେଳେ କୁଆଡୁ ସେ ଶକ୍ତି କେମିତି ଆସେ ମୁଁ ବି ଜାଣିନି। ମୁଁ ବି ଜୀବନରେ ବହୁତ ସଂଘର୍ଷ କରିଛି, ମୋର ସ୍ୱାମୀ ପୁରୀରେ ଥିବେ, ମୁଁ କଟକ ଯିବା ଆସିବା କରୁଥିବି, ଅନୁଗୁଳରେ ଥିବେ, ଅଧା ଦିନ ଏଠି ଥିବି, ପିଲା ଛୋଟ ହେଲା ପରେ ମଧ୍ୟ ସମସ୍ତେ ସାହାଯ୍ୟ ସହଯୋଗ, ମୋ ପରିବାରର ସାହାଯ୍ୟ, ମୋ ବାପା ମାଙ୍କର ସାହାଯ୍ୟ, ଶାଶୁ ଶ୍ୱଶୁରଙ୍କ ସାହାଯ୍ୟ, ସ୍ୱାମୀଙ୍କର ସାହାଯ୍ୟ, ସର୍ବୋପରି ଜଗନ୍ନାଥଙ୍କର ଅଶେଷ କୃପା ମହିମା। ମୁଁ
1: ଚାକିରି କରିଛନ୍ତି, ଆପଣଙ୍କର ବି ଟ୍ରାନ୍ସଫର ହଉଥିବ, ଆପଣଙ୍କର ସ୍ୱାମୀ ବି ରିଟାୟାର୍ଡ ଡିଷ୍ଟ୍ରିକ୍ଟ ଜଜ୍, ତାଙ୍କର ବି ଜଣେ ଜଜ୍ ହିସାବରେ ବହୁତ ଟ୍ରାନ୍ସଫର ହଉଥିବ, ତା ଭିତରେ ପିଲା, ଶାଶୁ ଶ୍ୱଶୁର, ଘର ପରିବାର, ରିଲେଟିଭ
0: ସମସ୍ତଙ୍କୁ ନେଇକି କଷ୍ଟ, କିନ୍ତୁ ସେ କଥା ହୁଏ ପିଲାମାନେ ସବୁ ମୋରି ପାଖରେ ରହନ୍ତି। ଯେତେବେଳେ କେନ୍ଦୁଝରରେ ସ୍ୱାମୀ ଥିଲେ ସେତେବେଳକୁ କଟକରେ ମୁଁ ଥିଲି, ଏଇଠି ବୋଧେ ହେଇଥିବ
1: ଆପଣଙ୍କର ବି କେନ୍ଦୁଝର ଟ୍ରାନ୍ସଫର,
0: କେନ୍ଦୁଝର ଆକାଶବାଣୀ ଗୋଟେ ନୂଆ ଖୋଲିଲା, ସେମାନେ କି ଜାଣିନଥିଲେ ମୋ ସ୍ୱାମୀ ଅଛନ୍ତି କେନ୍ଦୁଝର, ଯେତେବେଳେ ଯେ ନୂଆ ଡାଇରେକ୍ଟର ଆସିଥାନ୍ତି କହିଲା ସୁଧାଜୀ ଆପ ଯାଇ ଷ୍ଟେସନ କା ଇନାଗୁରେସନ କେ ଲିଏ ସବ ଇନ୍ତଜାମ କର ଦିଜିଏ, କିତନେ ଦିନ କେ ଲିଏ ମୈନେ ବୋଲେ ସାର୍ ଦୋ ତିନ ଦିନ ମେ ହୋ ଜାଏଗା। ହେଠୁ ମୁଁ ଗଲି ମୋ ପାଇଁ ହେଠୁ ଗେଷ୍ଟ ହାଉସ, ମୁଁ କହିଲି ନାଇଁ ମୁଁ ଗେଷ୍ଟ ହାଉସ ନାଇଁ ଚାହିଁ, କ୍ୟୁ ନା ମେରେ ହଜବେଣ୍ଡ ଓହା ପୋଷ୍ଟିଂ ହେ ଉନକା, ଓ ସେ ବି ଯାଇଥିଲେ, କେନ୍ଦୁଝର ଷ୍ଟେସନ ହେଲା, ଇନାଗୁରେସନ ହେଲା, ଆସିଥିଲେ ସମସ୍ତେ, ତାପରେ ଯେ ଜାଣିଲେ ତାଙ୍କ ହଜବେଣ୍ଡ ଯଦି ମୋତେ ହେଠୁ କେନ୍ଦୁଝର ଟ୍ରାନ୍ସଫର କରିଦେଲେ। କେନ୍ଦୁଝରରେ ଫାର୍ଷ୍ଟ ଷ୍ଟେସନ ଆମେ ସବୁ ନୂଆ ନୂଆ ସବୁ ଯାଇଥାନ୍ତୁ, ଏଇ କଟକରୁ ଯାଇଥାନ୍ତି ବସନ୍ତ ମହାନ୍ତି ଆନାଉନ୍ସର, ଅନିତ୍ୟ ମହାନ୍ତି ଆନାଉନ୍ସର, ଆମେ ସବୁ ଯାଇଥାଉ। କେନ୍ଦୁଝର ଇଜ୍ ଫୁଲ୍ ଅଫ୍ ଟ୍ରାଇବାଲ ମ୍ୟୁଜିକ୍, ମାନେ ଏତେ ମଜା ଲାଗେ, ମାନେ ବୁଲି ବୁଲି ଖାଲି କୋଉ ଗାଁ କଣ୍ଡା ଯାଇ ଆଦିବାସୀ ସାନ୍ତାଳୀ ହୋ ମୁଣ୍ଡା ଏସବୁ ଗୀତ କଲେକ୍ସନ କରି ତାଙ୍କରି ଉପରେ ପ୍ରୋଗ୍ରାମ, ବହୁତ ପ୍ରୋଗ୍ରାମ, ଏବେ ବି ସେଇ ପ୍ରୋଗ୍ରାମ ସବୁ ହିଁ ବାଜୁଛି।
1: ଯୋଉ ସ୍ଥାନରେ ରହିଛନ୍ତି ସେ ସ୍ଥାନର ମାନେ ସୁଯୋଗକୁ ଆପଣ ହାତ ଛଡ଼ା କରିବେ,
0: ସେଇଟାକୁ ମୁଁ ପୁରା ମାନେ ଛାଣି ଛୁଣିକିରି ଚେଷ୍ଟା କରେ କେମିତି ଯେତେ ପାଇଯିବି। ତାପରେ ଆଉ ଗୋଟେ କଥା ମୁଁ କହିବି, ସବୁ ଉପରବାଲା ହିଁ କରାଏ, ମୁଁ ସେଇ ଯୋଉ ଆଦିବାସୀ ଗାଁ ସବୁ ବୁଲିଥିଲି, ସଙ୍ଗୀତ ଶୁଣୁଥିଲି, ଗ୍ରହଣ କରୁଥିଲି, ଦେଖୁଥିଲି, ଆଉ ପରବର୍ତ୍ତୀ କାଳରେ ମୁଁ ଯେତେବେଳେ ଓଡ଼ିଶା ସରକାରଙ୍କର ସଙ୍ଗୀତ ନାଟକ ଏକାଡେମୀକୁ ସେକ୍ରେଟାରୀ ହେଇକି ଗଲି, ସେତେବେଳେ ମଧ୍ୟ ମୁଁ ସେଇ ସବୁ ଟ୍ରାଇବାଲ ମ୍ୟୁଜିକ, ଫୋକ୍ ମ୍ୟୁଜିକର ସବୁ କଲେକ୍ସନ, କମ୍ପାଇଲେସନ, ତାର ନୋଟେସନ, ମାନେ ସବୁ ତାଙ୍କ ଉପରେ ଯେମିତି ଡକ୍ୟୁମେଣ୍ଟେସନ କରିକି ରଖାଯିବ, କାରଣ ଯେତେବେଳେ ଲାଗୁଥିଲା ଏଇ କଳା ଗୁଡ଼ିକ ଧୀରେ ଧୀରେ ଯାଉଛନ୍ତି, ସେ ସବୁ ଆଡଭାନ୍ସ, ସେ ସବୁ ସହରାଭିମୁଖୀ ହେଇଯାଉଛନ୍ତି। ଗୋଟେ ଗାଁରେ ମୁଁ ଦେଖିଥିଲି ଗୋଟେ ବିରାଟ ତାଙ୍କର ଯୋଉ ମଣ୍ଡ ଘରେ ଲାଷ୍ଟରେ ସେଇ କେବଳ ଜୁଆଙ୍ଗ ମାନେ ରହନ୍ତି ଗୋନାସିକା, ସେଠି ଗୋଟେ ବିରାଟ ମାଦଲ ଭଳିଆ ଯନ୍ତ୍ରରେ ଟଙ୍ଗା ହେଇଛି, ତାଙ୍କର 150-150 ବର୍ଷ ପୁରୁଣା, ତାଙ୍କର କେବଳ ସେ ଯାତ୍ରା ବେଳେ ସେ ତଳକୁ ଓହ୍ଲେଇକି
1: ଆଣିଲେ,
0: ସେଟା ସବୁ ସେତେବେଳେ ରେକର୍ଡିଂ ତ ହେଇଥିଲା, କିନ୍ତୁ ତାର ଫଟୋ, ତାର ଡକ୍ୟୁମେଣ୍ଟେସନ, ତାକୁ କଲେକ୍ଟ, ସେଟା କୋଉଥିରେ ତିଆରି, କୋଉ କାଠରେ ତିଆରି, କେମିତି ତିଆରି, ତାର ଯତ୍ନ କେମିତି ନିଆ ହୁଏ, କେମିତି ବଜା ହୁଏ, ତାର କୋଉ ତାଳ କେମିତି ମାତ୍ରାରେ ବାଜେ, ଏଇସବୁ ଜିନିଷଟା ଜାଣିବାର ଯେହେତୁ ଆଗ୍ରହ ଥିଲା, ମୁଁ ସବୁଠି ବସିକି ସେଟା ସବୁ କରେ। ଶଙ୍ଖ ଗୋଟେ ଜିନିଷ, ମୁଁ ଯେହେତୁ ବରହମପୁରରେ ଏଇଟା ଆକାଶବାଣୀ ପରବର୍ତ୍ତୀ କାଳରେ ଗଲି, ଶଙ୍ଖରେ ଗୋଟେ ମାଈ ଶଙ୍ଖ, ଗୋଟେ ପୁରୁଷ ଶଙ୍ଖ ଅଛନ୍ତି, ଜାଣିଛୁ ତମେ ଯୋଉ ଶଙ୍ଖ ବାଦ୍ୟ ହୁଏ ସେଥିରେ କୋଉ ଶଙ୍ଖ ବ୍ୟବହାର ହୁଏ, ଆଉ ଶଙ୍ଖକୁ ବଜେଇବା ପୂର୍ବରୁ ସେ କଳାକାର ମାନେ କେମିତି ଯୋଉ ଅମୃତଭଣ୍ଡା ଗଛର ତାର ପତ୍ରର ଯୋଉ ନଳିଟା ଥାଏ, ସେ ନଳିରେ ସେମାନେ ଘଣ୍ଟା ଘଣ୍ଟା ଦେଇ ପ୍ରାକ୍ଟିସ୍ କରନ୍ତି, ଏଇସବୁ ଜିନିଷ ଗୁଡା ଶିଖିକିରି, କୋଉ ବାଦ୍ୟରେ କୋଉ ପଶୁର ଚମଡା ବନ୍ଧା ହୁଏ, କୋଉ ଚେର ଲାଗେ, ଗୋଟେ ଘୁଡ଼କି, ଗୋଟେ ଢୁମ୍ପା ବାଦ୍ୟ ଅଛି ନୟାଗଡ ଅଞ୍ଚଳରେ ଯୋଉଟାର କେବଳ ବର୍ଷା ଦିନେ ଗୋଟେ ଭେଣ୍ଡିଆ ମର୍ଦ୍ଦନ ଗଛ ଅଛି, ସେଇ ଗଛରୁ ହିଁ ସେ ବାଦ୍ୟଟା ତିଆରି ହବ, ତାପରେ ସେ ବର୍ଷା ପଳେଇଗଲେ ସେ ଗଛ ଶୁଖିଯିବ ଆଉ ହବନି। ଏଇସବୁ ଇଣ୍ଟରେଷ୍ଟିଂ ଜିନିଷ ଗୁଡା ମୁଁ ସବୁ କଲେକ୍ସନ କରିଥିଲି, ଶୁଣୁଥିଲି, ମେମୋରୀ ଥିଲା, ମୁଁ ଯେତେବେଳେ କରୋନା ଟାଇମ୍ ହେଲା ଆଉ କୁହରେ କଣ କରିବି, 3 ବର୍ଷ କାଳ ପୁରା କବାଟ ଦ୍ୱାର ବନ୍ଦ କରିଲା ବେଳେ ତାକୁ ସବୁ ଆଉଥରେ ଆକାଶବାଣୀରେ ଅଛି, ଫରୱାର୍ଡ ରିୱାଇଣ୍ଡ ମୁଁ ତାକୁ ସବୁ ରିୱାଇଣ୍ଡ କରି ତାକୁ ସବୁ ଲେଖିଲି, ତ ଗୋଟେ ବହି ଆକାରରେ ଓଡ଼ିଶା
1: ପ୍ରଦର୍ଶନ ବହି ଲେଖିଲେ।
0: ହଁ, ସେଇ ଯୋଉ

0: 1988 99 ମସିହା କେନ୍ଦୁଝରର ଅନୁଭୂତି
1: ସେ ଲେଖା ଗୁଡା ସାଇତି କରି ରଖିଥିଲେ?
0: ନାଇଁ ନାଇଁ, ସେ ସବୁ ତାକୁ ମନେ ପକେଇ ପକେଇ ପକେଇ ସବୁ ଥିବ, କିଛି ନୋଟ ଭଳିଆ ସର୍ଟକଟ୍ ହେଇକି, କିନ୍ତୁ ତାକୁ କମ୍ପାଇଲ ପୁରା କରିଦେଇକି ସବୁ କରାହେଇଥିଲା।
1: ଭବାନୀପାଟଣା ବି ଆପଣ?
0: ନା, ଭବାନୀପାଟଣା ଯାଇନି, କିନ୍ତୁ ମୁଁ ଆକାଶବାଣୀ ଡାଇରେକ୍ଟର ହେଲା ବେଳେ ସବୁ ଷ୍ଟେସନ ସହିତ ଯୋଉ ସମ୍ପର୍କ, ପୁଣି ବ୍ୟାକ୍ କଲି କଟକ, ଆସିଷ୍ଟାଣ୍ଟ ଷ୍ଟେସନ ଡାଇରେକ୍ଟର ହେଲା ପରେ ମୁଁ ଡେପୁଟେସନରେ ଗଲି ଓଡ଼ିଶା ସରକାରକୁ। ସେତେବେଳେ ବି ଓଡ଼ିଶା ସରକାର ଯେତେବେଳେ ଥାନ୍ତି, ଆମର ବିଜୁ ପଟ୍ଟନାୟକ ଚିଫ୍ ମିନିଷ୍ଟର ଥାନ୍ତି, ସେତେବେଳେ ସେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ କରିବା ପାଇଁ ମତେ ସ୍ପେଶାଲି ସେମାନେ ନେଲେ ଡେପୁଟେସନରେ। ସେଠି 6 ବର୍ଷ ରହିଲି। ସେତେବେଳେ ମଧ୍ୟ ସର୍ବଭାରତୀୟ ସ୍ତରରେ ବହୁତ କନଫରେନ୍ସ କରାହେଇଥିଲା। ସେତେବେଳେ ମଧ୍ୟ ଓଡ଼ିଶାର ସବୁ ଯେତିକ ପରମ୍ପରା କଳାକୁ ସବୁ ବିଭିନ୍ନ ଅଞ୍ଚଳକୁ ବୁଲି ବୁଲିକି କଲେକ୍ସନ କରାହେଇଥିଲା, ସେଟା ସବୁ ରହିଛି ଏକାଡେମୀରେ। ସେଇ ଯୋଉ କଲେକ୍ସନ ଡକ୍ୟୁମେଣ୍ଟେସନ ହେଇଥିଲା, ସେଇଟା ହିଁ ମୋତେ ପରବର୍ତ୍ତୀ କାଳରେ ମୋ ନଲେଜକୁ ଏନରିଚ୍ କରିଛି ଏବଂ ମୁଁ ତାକୁ କଲି। ସେଠୁ ମୁଁ ସଙ୍ଗୀତ ନାଟକ ଏକାଡେମୀରୁ 6 ବର୍ଷ ହେଲା ପରେ ମୋର ପୋଷ୍ଟିଂ ହେଲା ବରହମପୁରରେ। ସେଇଠି ବରହମପୁରରେ ମୁଁ 1999 2003 ଯାଏ ରହିଲି। ବରହମପୁରରେ ରହିଲା ବେଳେ ମଧ୍ୟ ସେମିତି ବରହମପୁର ଗଞ୍ଜାମ ତ ରିଚ୍, ଆଉ ତ ଭୟଙ୍କର ଜାଗା, ମାନେ ରାତି ଦିନ ସରିଯିବ, ତମର ଭୋକ ସରିବନି। ତାପରେ ସେଇଠୁ ମୁଁ ଆସିଲି ଡେପୁଟେସନରେ।
1: ଆପଣ ଯାହା ଚାହିଁଛନ୍ତି ଆପଣଙ୍କୁ ସମୟ ସମୟରେ ସୁଯୋଗ ମିଳିଛି, ସେଇ ସେଇ ଜାଗାକୁ ଯାଇଛନ୍ତି, ଆଉ ସେ ସମୟ ଆଉ ସୁଯୋଗର ଆପଣ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିଛନ୍ତି କିଛି କାମ କରିବାରେ, ଯାହା ପରବର୍ତ୍ତୀ ପିଢ଼ିକୁ ସହାୟକ ହୁଏ, ଆମେ ଆମ ସଂସ୍କୃତି ସହିତ କେମିତି ଜଡିତ ରହିବୁ।
0: ସେତେବେଳେ ପୁରା ଲାଗୁଥିଲା ମାନେ ଆମ ସଂସ୍କୃତିଟା ଅତି ଦ୍ରୁତ ଗତିରେ ଅବକ୍ଷୟ ଆଡକୁ ଧାଇଁ ଯାଉଛି। ଭାରି ମନ ବ୍ୟସ୍ତ ହଉଥିଲା କେମିତି ତାକୁ ଜାବୁଡିକି ଭିଡ଼ିକିରି କିଛି ରଖିଦେବା। ସେ ଯେମିତି ଆମର ସବୁ ମା ଆଇ ମା ମାନେ ସବୁ ତାଙ୍କର ସିନ୍ଧୁକ ଫରୁଆ ଭିତରେ ରଖିଥିବେ, ସେ ପାଟ ଶାଢୀ ପଛେ ପୁରୁଣା ହେଇଯିବ, କିନ୍ତୁ ଥାଉ ଥାଉ ମୋର ବହୁ ନାତି ନାତୁଣୀ କେହି ପିନ୍ଧିବେ କରିବେ। ସେମିତି ମୁଁ ସବୁଠି ଚେଷ୍ଟା କରିଛି ଯେତେ ପାରିଛି, ଖାଲି ମୁଁ ବୁଲେ।
1: ଆପଣଙ୍କ ଚେଷ୍ଟା ପ୍ରଚେଷ୍ଟା ବହୁତ ଅଧିକ ଓଡ଼ିଶାର ସଙ୍ଗୀତ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ। ଆପଣ ଯେତେବେଳେ ଭୁବନେଶ୍ୱରକୁ ଆସିଲେ, ଟ୍ରେନିଂ ସେଣ୍ଟରକୁ ଆସିଲେ, ସେ ଅନୁଭୂତି ବିଷୟରେ କିଛି କୁହନ୍ତୁ।
0: ସିଏ ବି ଆଉ ଗୋଟେ ପ୍ରକାର ଅନୁଭୂତି, ସେଇଠି ମଧ୍ୟ ବହୁତ ଡାକିଛି ଆମର ସବୁ ବଡ ବଡ କଳାକାରଙ୍କୁ ସବୁ ଡାକିଥାଏ, ପ୍ରୋଗ୍ରାମ କରାହବ, ପ୍ରୋଗ୍ରାମର ତମେ ପ୍ରାକ୍ଟିକାଲ କରିବେ, ଆଙ୍କର ଇଣ୍ଟରଭ୍ୟୁ କର। ଆକାଶବାଣୀ କଟକରୁ ଆମର ଭଲ ଭଲ ଆୱାର୍ଡ ୱିନିଂ ପ୍ରୋଗ୍ରାମ ଗୁଡ଼ା ସବୁ ନେଇକି ମୁଁ ଶୁଣାଏ। ଆମର ତ ସବୁ ପ୍ରୋଗ୍ରାମ ମେନଲି ବେଷ୍ଟ ଅନ୍ ଫୋକ୍ ମ୍ୟୁଜିକ ଉପରେ ଥାଏ। ଯେତେ ଆକାଶବାଣୀ କଟକର ହାଇଏଷ୍ଟ ଆୱାର୍ଡ ପାଇବାର କାରଣ ହଉଛି ତାର ଆତ୍ମା ହଉଛି ଓଡ଼ିଶାର ଲୋକ ସଙ୍ଗୀତ, ଆଉ ଟ୍ରେନିଂ ଇନଷ୍ଟିଚ୍ୟୁଟରେ। ତେଣୁ ସେଇଠି ମଧ୍ୟ ମୁଁ 4-5 ବର୍ଷ ବହୁତ ସୁନ୍ଦର ଭାବରେ ମୁଁ ଟ୍ରେନିଂ ଦିଏ। ମୋ ଶାସ୍ତ୍ର ଥାଉ ନଥାଉ ମୁଁ ତାକୁ ଗୋଟେ ଆର୍ଟିଷ୍ଟିକ ୱେରେ ପଢା ହୁଏ, ସଙ୍ଗୀତ କାର୍ଯ୍ୟକ୍ରମ ହଉ କି ସ୍ପୋକନ୍ ୱାର୍ଡ ହଉ କି ଯାହା କିଛି।
1: ମୋର ବି ସ୍ମୃତି ଅନୁଭୂତି ରହିଛି, ଆପଣ ନିଶ୍ଚୟ କୌଣସି ନା କୌଣସି କ୍ଲାସରେ ଆପଣ ଯେତେବେଳେ ଟ୍ରେନିଂ ଦିଅନ୍ତି, ଗୀତଟିଏ ନିଶ୍ଚୟ ଗାଆନ୍ତି। ଆପଣ ସେ ସମୟରେ ଗାଇଥିଲେ?
0: ମାନେ ମ୍ୟୁଜିକ କ୍ଲାସ ଗୁଡା ତ ମୁଁ ସବୁବେଳେ କରେ, ଆଉ ଆକାଶବାଣୀରେ ତ ମ୍ୟୁଜିକ ହଉଛି ମୋର ଦାନ 50%। ମତେ ବି ମଧ୍ୟ ଏବ୍ରଡ୍ ଟ୍ରେନିଂରେ ଡିଜି ଆମର ଡାଇରେକ୍ଟର ଜେନେରାଲ ପଠେଇଥିଲେ, ମୁଁ ଯାଇଥିଲି ଡର୍ସେବେଲ ଯାଇଥିଲି, ଆଉ ସେଇଠି ସେମାନେ କେମିତି ଟ୍ରେନିଂଟା ଦିଅନ୍ତି, ମୁଁ ସେଇ ଟ୍ରେନିଂର ଏକ୍ସପିରିଏନ୍ସ ଧରିକି ଆସିଥିଲି। ଯେହେତୁ ମୁଁ ଏଇଠି ସେମିତି କରେ ସବୁବେଳେ, ଏଇଟା ଗୋଟେ ଟୁ ୱେ କମ୍ୟୁନିକେସନ ହେଇଥାଏ। ମୁଁ କହିଲି ଗୀତଟା ମୁଁ ଗାଇଦେଲି, ତମମାନେ ଏଇଟାକୁ ହିଁ ବେସ୍ କରିକି ମତେ କୁହ କେମିତି କ'ଣ ହୁଏ, ଜଣେ ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ ହିସାବରେ, ପ୍ରୋଗ୍ରାମ ପ୍ରଡ୍ୟୁସର ହିସାବରେ ତମେ ଆକୁ କେମିତି ପ୍ରୋଗ୍ରାମଟା କରିବ। ମୁଁ ଆକାଶବାଣୀରେ ଆମର ଯୋଉ ବଡ ବଡ ମିଟିଂ ଫିଟିଂ ଯୋଉଠିକି ବି ଗଲେ ମଧ୍ୟ ଡିଜିଟ ଆରମ୍ଭ ବି ସମସ୍ତେ କହିବେ ଗୀତଟା।
1: ଆପଣ ଯେତେବେଳେ ଟ୍ରେନିଂ ସେଣ୍ଟରରେ ଥିଲେ, ମୋର ବି ସେଇ ସୌଭାଗ୍ୟ ଯେ ଆପଣଙ୍କ ଅଣ୍ଡରେ ଟ୍ରେନିଂ ପାଇଛି, ସେଠି ବି ଆପଣ ଗାଇଡ୍ର ପ୍ରିୟା ତୋଷେ ନେନା ଲାଗେ ଆଉ ମଲ୍ଲିମାଳ ଶ୍ୟାମକୁ ଦେବୀ, ଏଇ ଦୁଇ ଗୀତର ସାମଞ୍ଜସ୍ୟଟା ଆପଣ ଟ୍ରେନିଂ ପିରିୟଡରେ ନିଜେ ଗାଇକି ବୁଝେଇଥିଲେ।
0: ଆମର ଓଡ଼ିଶାର ମ୍ୟୁଜିକ କେତେ ବଳିଷ୍ଠ ଏବଂ କେତେ ତା ଭିତରେ ମସଲା ବର୍ତ୍ତିଛି, ଆମର ଏଇ ଗୀତଟାକୁ କେମିତି ଡିଟୋ କପି କରିଛନ୍ତି ଏତେ ବଡ ସଙ୍ଗୀତ ନିର୍ଦ୍ଦେଶକ, ମୁଁ ସେଇଟା ବୋଧେ ବୁଝେଇଥିବି।

0: ଡକ୍ଟର ମିଶ୍ର, ଆପଣ ପ୍ରାୟ ସବୁ ପ୍ରକାରର ଗୀତ ଗାଇଛନ୍ତି। ମୋର ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଅତସୀ କୁସୁମ, ମଧୁ ମାଳତୀ, ରାଗ ମଞ୍ଜରୀ, ସଜ ଫୁଲ ଅଞ୍ଜଳି, ସବୁ ବିଶେଷ କାର୍ଯ୍ୟକ୍ରମରେ କଣ୍ଠଦାନ ତ ଆପଣ କରିଛନ୍ତି, କିନ୍ତୁ ଆପଣଙ୍କୁ କୋଉ ପ୍ରକାର ଗୀତ ଗାଇବା ପାଇଁ ବେଶୀ ଭଲ ଲାଗେ?
1: ମତେ ଗୀତିନାଟ୍ୟରେ ଗାଇବାକୁ ଭଲ ଲାଗେ। ମୁଁ ବି ଜାଣିନି, ମୁଁ ପିଲା ଥିଲି, ମତେ ପ୍ରଥମ ଗୀତିନାଟ୍ୟ ଏଇ ଉର୍ବଶୀ ଯୋଶୀ ଡାକିଥିଲେ। କେଦାରଗୌରୀ ଗୋଟେ ଡ୍ରାମା ହଉଥିଲା, ସେତେବେଳକୁ 74 କି 75 ହେଇଥିବ, ସେତେବେଳକୁ ଗୌରୀ ଭଏସରେ ସବୁ ଦିଆହେଲା। ଉର୍ବଶୀ ଯୋଶୀ ଗୋଟେ ପ୍ରଚଣ୍ଡ କଳାକାର, ମାନେ ସିଏ ଯୋଉ ପ୍ରକାର ଅଭିନୟ କରିବେ, ସେ ଅଭିନୟ ତମେ ଶୁଣିକି ତମେ ବି ସେଇଥିରେ ଭାସି ପଳେଇଥିବ। ସେତେବେଳେ ଲାଇଭ, ସେତେବେଳେ ଏମିତି ଟେକ୍ନୋଲୋଜି ନଥିଲା।

0: ଆମେ ଠିଆ ହେଇଥିବୁ, ଅଭିନୟ ସରୁ ସରୁ ତମେ ତାରି ଭିତରୁ ସେ ସବିଙ୍ଗରୁ ତମେ ଆରମ୍ଭ କରିଦବ ତମ ଗୀତ
1: ଗାଇବା,
0: ଏଇଟା ମଧୁପୁର କୋର୍ଟରେ ରେକର୍ଡିଂ ହେଇଥିଲା। ସେଇଟାରେ କଣ ହୁଏ, ତମେ ଗୋଟେ ଚରିତ୍ର ଭିତରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ବୁଡେଇ ଦେଇକିରି ଗାଅ, ସେଇଟା ଗୋଟେ ଅଲଗା। ଆଉ ସେଇଟା ତ ଆଗରୁ ପ୍ରାକ୍ଟିସ ପ୍ରାକ୍ଟିସ କିଛି ନାହିଁ, ଆଉ ଯାହା ଗୀତ ତ ଆମେ ପ୍ରାକ୍ଟିସ କରିବାକୁ ସମୟ ପାଉ। ଗୀତି ନାଟ୍ୟରେ କଣ, ତରେ ଯାହା ଟିକେ ରିହର୍ସଲ ହେଇଥିବ ସେଇ ଯୋଉ ପଞ୍ଚରେ ସେଇ ଜାଗାରେ ସେଇଠି ଗାଇବ, ଏବଂ ତମର ଗୀତ ସରି ଆସିଥିବ, ତମର ସବିଂ ମାନେ ମୋର କାନ୍ଦ କୋଠିଥିବ କଣ ଥିବ, ଏଇ ଯୋଉ ଇଫେକ୍ଟ ଗୁଡା ଦେଇକି ଯୋଉ ଲାଇଭଲି ଗାଇବ, ମତେ ଏଇଟା ବହୁତ ଭଲ ଲାଗେ।
1: ମାନେ ଗୌରୀ ପାଇଁ ସିଏ ସଂଳାପ କହିଲା ବେଳକୁ ତାଙ୍କ ଗୀତ ଗାଉଥିଲେ,
0: ପରିମଳା ପରିଣୟ ସେମିତି ବହୁତ ଗୁଡ଼ିଏ ଚରିତ୍ରରେ ଗାଇଛି।
1: ସେତେବେଳେ ଆପଣଙ୍କ ବୟସ କେତେ ଥିଲା କେଦାର ଗୌରୀ ଗୀତି ନାଟ୍ୟ ସମୟରେ?
0: ସେତେବେଳକୁ 25 କି କେତେ ହେଇଥିବ।
1: ଆଚ୍ଛା ଡକ୍ଟର ମିଶ୍ର, ଏଇ ଯୋଉ ଗୀତି ନାଟ୍ୟ ଗାଉଥିଲେ, ଇଏ ତ ପ୍ରାୟ ଏକ ଘଣ୍ଟା ପାଖାପାଖି ଆର ଡ୍ୟୁରେସନ, ରେକର୍ଡିଂ ଯେତେବେଳେ ଚାଲୁଥିବ ଦିନ ଯାଇ ରାତି ଆସୁଥିବ?
0: ହଁ, ଆଟ୍ ଏ ଟାଇମ୍ ସାଇମଲଟେନିୟସଲି ସେସବୁ। ଆଉ ଆମେ ଯୋଉଦିନ ଗୀତି ନାଟ୍ୟ ରେକର୍ଡିଂ ଥିବ, ଆମେ 9:10 ଷ୍ଟୁଡିଓରେ ପଶିବୁ, 10:30 ବାହାରିଲାଡୁ ରାତି 10:30 ହେଇଥିବ। ବହୁତ ସ୍ନେହ ଆଦର ପାଇଛି। ପଶୁ ପଶୁ ପରେ ମୋର ମନେ ପଡିଲା, 10 ବର୍ଷ ପରେ ଆକାଶବାଣୀକୁ ଆଜି ଆସିଲି, ଏଇଠି ଏଇ ଆକାଶବାଣୀ ମୋତେ ଏତେ ସ୍ନେହ ଏତେ ଶ୍ରଦ୍ଧା ଏତେ ସମ୍ମାନ ଏତେ ଧନ ମୋତେ ଦେଇଛନ୍ତି। ଧନ ମାନେ ପାର୍ଥିବ ଧନ ନୁହଁ, ଏଇ ଯୋଉ ମେଟେରିଆଲ ଧନ ନୁହଁ, ଆଉ ଅନ୍ୟାନ୍ୟ ସବୁଥିରେ ମୋତେ ଶକ୍ତି ମିଳିଛି, ଜ୍ଞାନ ବଢ଼ିଛି, ସୁଯୋଗ ମିଳିଛି। ଆକାଶବାଣୀକୁ ମୁଁ ସବୁବେଳେ ନିଜ ପରିବାର ଭଳି ଭାବୁଛି।
1: ଚଳଚ୍ଚିତ୍ରରେ ଗାଇବା ପାଇଁ କେବେ ଇଚ୍ଛା କରିନାହାନ୍ତି?
0: ପ୍ରଥମ କଥା, ଆମର ରକ୍ଷଣଶୀଳ ପରିବାର ବାହାରକୁ ଛାଡ଼ନି। ସେତେବେଳେ ମୁଁ ଯୋଉ ଗୀତ ଗାଇକି ଏତିକି ବାଟ ଆସିଛି, ବାପାଙ୍କ ପାଇଁ ବଡ ଥିଲା। କେବଳ ଗୋଟେ ଚଳଚ୍ଚିତ୍ର ଶ୍ରୀକୃଷ୍ଣ ରାସଲୀଳା, ସେ ଯିଏ ପ୍ରଡ୍ୟୁସର ଥିଲେ କମଳଲୋଚନ ମହାନ୍ତି, ସେ ମୋ ବାପାଙ୍କର ସାଙ୍ଗ, ସେ କହିଲେ ତୁ ଝୁନୁକୁ ଛାଡେ, ସେ ଯିବ ମୋ ସାଙ୍ଗରେ ଯିବ। ସେଇ ଶ୍ରୀକୃଷ୍ଣ ରାସଲୀଳାର ଚନ୍ଦ୍ରାବଳୀ ଚରିତ୍ରର ଗୀତ ଗୁଡିକ ମୁଁ ଗାଇଛି। ସେ ଗୀତ ଗାଇଲା ପରେ ଯେତେବେଳେ ପ୍ରସିଦ୍ଧ ସଙ୍ଗୀତଜ୍ଞ ସେମାନେ ଘରକୁ ଆସିଲେ, ବାପାଙ୍କୁ କହିଲେ ତାକୁ ଛାଡନ୍ତୁ, ସେ ଆମର ଏଠି ଗାଇବ। ମୋ ବାପା କହିଲେ ନାଇଁ, ମୋ ଝିଅକୁ ଗୀତ ଶିଖେଇଛି, ଭଞ୍ଜଙ୍କ ଗୀତ ଗାଇବ ନହେଲେ ଜଗନ୍ନାଥ କର୍ମଭଜନ ଗୀତ। ତେଣୁ ଶ୍ରୀକୃଷ୍ଣ ରାସଲୀଳାରେ ମୁଁ ଗାଇଥିଲି ଯୋଉ ଗୀତ, ବାଳକୃଷ୍ଣ ଦାସ ସ୍ୱର କରିଥିଲେ, ତାଙ୍କ ସାଙ୍ଗରେ ମୁଁ ଯାଉଥିଲି, ଆମେ ସମସ୍ତେ ଏକାଠି ହେଇକି ଯାଇଥିଲୁ।
1: ବାଳକୃଷ୍ଣ ଦାସଙ୍କ ବିଷୟରେ କିଛି କୁହନ୍ତୁ।
0: ସେ ହେଉଛନ୍ତି ମାନେ ଗୋଟେ ଦିବ୍ୟ ପୁରୁଷ, କେବେ ମୁଁ ରାଗିବାର ତାଙ୍କୁ ଦେଖିନି।
1: ଯଦି ଗାଇ ନ ପାରନ୍ତି, ଗୋଟେ ରାଗ କହୁଥିବେ, ଗୋଟେ ତାଳ କହୁଥିବେ, ଆପଣ ଧରି ପାରୁନଥିବେ,
0: ସେଇଟା ମୁଁ କେତେ ଥର କହିଛି। ସାର୍ ଗୋଟେ ଏମିତି ମାନେ ଶକ୍ତିର କେନ୍ଦ୍ରସ୍ଥଳ, ମୁଁ କେମିତି ଗାଉଛି, ମୋର କେତିକି କାପାସିଟି ଅଛି, ସେ ସେଇ ଅନୁସାରେ ସ୍ୱର କରିବେ। ସେ ଜାଣିଛନ୍ତି ସୁଧା ଏମିତି ଗାଇବ, ସୁଧାର ବୟସ ଏତିକି ବାଟ ଯିବ, ଆଉ ସାର୍ ଯୋଉ ପଦ୍ୟ କହିଦେଇଥିବେ ସେଟା ତ ଆମର ମନ୍ତ୍ର ହେଇଯାଇଥିବ। ସେ କହନ୍ତି ଯୋଉ ତାନପୁରା ପ୍ରାକ୍ଟିସ କରିବେ, ଗୋଟେ ଛୋଟ କପ୍ଟେ ଥିବ, ଝାଳ ବୋହି ଯାଉଥିବ, ଚିପୁଡି ଚିପୁଡିକି ଏଇଟା ଯେତେବେଳେ ଗିନାଟା ଭର୍ତ୍ତି ହବ ସେତେବେଳେ ତାଙ୍କ ସାଧନା ବନ୍ଦ ହବ। ଯେତେବେଳେ ଟିକେ ବହୁତ ମନବ୍ୟସ୍ତ ହେଇଥିବ, ମୁଁ ଯଦି କହିବି ତା କାହିଁ ତ ଶିଖେଇବି, ସବୁ ତ ଚୁଲିରେ ନେଇକି ପୋଡ଼ିବ ତୁ, ଏଇଟା କେତେ ଥର କହିଛନ୍ତି, ବହୁତ ମନ ଦୁଃଖ ହୁଏ। ଦାମୋଦର ହୋତା ମଧ୍ୟ, ସେ ସଙ୍ଗୀତ ମହାବିଦ୍ୟାଳୟରେ ଥାନ୍ତି କ୍ଲାସିକାଲର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ, ସିଏ ବି ମତେ କହିବେ ଏତେ ସୁନ୍ଦର ତୋର ଗଳାଟା ଏତେ ରେଞ୍ଜ ଯାଉଛି, ତୁ ହିନ୍ଦୁସ୍ତାନୀ ହେଲେ ଶିଖିଥାନ୍ତୁ। ତଥାପି ସିଏ ବି ମତେ ଡାକିକିରି ଶିଖାନ୍ତି। ଏଇ ଡାଇରେକ୍ଟର ହେଲା ପରେ ମଧ୍ୟ କେତେ କହିବେ ଟିକେ ସମୟ ହେଲେ ଆସିକି ଶିଖେ, ମୁଁ ଆଉ କେତେ ବର୍ଷ ରହିବି ପଳେଇବି, ସେ ଯିବାକୁ 2-3 ବର୍ଷ ଥିଲା, ଆମେ ତାଙ୍କ ଘରକୁ ଯାଇକି ଶିଖିଛି।
1: ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର, ଆକାଶବାଣୀ ସବୁଠି ଆପଣ ଗାଇଛନ୍ତି, ଗାଇବାରେ କଣ ଭିନ୍ନତା ଅଛି, କୋଉଠି ଗାଇଲେ ଆପଣ ସଙ୍ଗୀତକୁ ଉପଭୋଗ କରନ୍ତି, ତାର ଶତ ପ୍ରତିଶତ ଦିଅନ୍ତି?
0: ଆକାଶବାଣୀର ଯୋଉ ଲାଇଟ୍ଟା ଜଳେନି, ସେଇଟାରେ ସ୍ୱୟଂ ଜଗନ୍ନାଥ ଦର୍ଶନ ଦିଅନ୍ତି। ଏଇ ଯୋଉ ଭାବରେ ଏକାତ୍ମ ଭାବରେ ଗାଇବାର ଭାବ ଲାଗେ, ଯେମିତି ଗୀତଟା ହୃଦୟ ଭିତରରୁ ବାହାରୁଛି, ସିଧା ଯାଇକି ପ୍ରଭୁଙ୍କ ଚରଣ ତଳେ ଲାଗୁଛି, ସେଇ ଭାବଟା କେବଳ ଆକାଶବାଣୀରେ, ଆଉ କୋଉଠି ନାହିଁ। ଅନ୍ୟ ସବୁଠି ଆପଣଙ୍କର ଆଖି ପ୍ରଭାବିତ ହେଇଯାଉଥିବ ସାମ୍ନା ଦୃଶ୍ୟରେ, ଦର୍ଶକରେ କି କରତାଳି ମାଡ଼ରେ, ଏଇଠି କେବଳ ଦୁଇଟି, ଗୋଟିଏ ବ୍ୟକ୍ତି ଆଉ ଗୋଟେ ହେଉଛନ୍ତି ପରମ ବ୍ରହ୍ମ ମାନେ ଜଗନ୍ନାଥ। ତମେ ସଙ୍ଗୀତଟା ଗୋଟେ ଈଶ୍ୱରଙ୍କର ଦାନ, ଈଶ୍ୱରଙ୍କର ସତ୍ତା।
1: ଏବେ ଆପଣଙ୍କର ପ୍ରଶାସନିକ ଜୀବନର ସ୍ମୃତି ଅନୁଭୂତି ବିଷୟରେ କିଛି ଜାଣିବା, ଆପଣ ଭାବୁଛନ୍ତି କି ଆକାଶବାଣୀର ଏହି ପଦବୀ ଆପଣଙ୍କୁ ସଙ୍ଗୀତ ଓ ସଂସ୍କୃତିର ପ୍ରଚାର ପ୍ରସାରରେ କିଛି ସାହାଯ୍ୟ କରିଛି?
0: ନିଶ୍ଚିତ ଭାବରେ ବହୁତ ସାହାଯ୍ୟ କରିଛି। ମୋ ମନରେ ଯାହା ସବୁ ଥିଲା ଅଭାବ, ମତେ ତ ସୁଯୋଗ ଦେଇଛି ଏଇ ଆକାଶବାଣୀ, ବହୁତ କିଛି ଜାଣିବାର, ଦେଖିବାର, ବୁଝିବାର, ଅନୁଭବ କରିବାର, ନିଜ ଅନୁଭୂତିରେ ସାଉଁଟିକି ରଖିବାର, ଏବଂ ଅନେକ କିଛି ଇଚ୍ଛାକୁ ସ୍ୱପ୍ନକୁ ସାକାର କରିବାରେ ମଧ୍ୟ ସାହାଯ୍ୟ କରିଛି। ଯାହାକୁ କହନ୍ତି ମୋ ବ୍ୟକ୍ତିତ୍ୱକୁ ଅନେକ ଭାବରେ ରସାଣିତ କରିଛି, ପରିମାର୍ଜିତ କରିଛି, ପରିବର୍ଦ୍ଧିତ ମଧ୍ୟ କରିଛି, ନିଦା କରିକି ଆକାଶବାଣୀ ମତେ ଗଢ଼ିଛି।
1: ଆଚ୍ଛା ଡକ୍ଟର ମିଶ୍ର, ମୁଁ ଏଠି ଗୋଟେ କଥା ଜାଣିବାକୁ ଚାହୁଁଛି ଯେ ବିଶ୍ୱସ୍ତରରେ ଆକାଶବାଣୀ କଟକକୁ ଭିନ୍ନ ଏକ ପରିଚୟ ପ୍ରଦାନ କରିବାରେ ରଥଯାତ୍ରାର ସିଧା ପ୍ରସାରଣର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରଥଯାତ୍ରାକୁ ନେଇ ଆପଣ କିଛି ସ୍ମୃତି ଅନୁଭୂତି ବାଟ?
0: ମୁଁ ଯେତେବେଳେ ନୂଆରେ ଜଏନ୍ କରିଥିଲି 83ରେ, ରଥଯାତ୍ରା ଟାଇମ୍

0: ହେଲେ ଆମର ଆକାଶବାଣୀରେ ପୁରା ଗୋଟେ ସତ୍ୟ ଯେମିତି ଗୋଟେ ଝିଅ ବାହାଘର ହଉଛି ଆମର ମିଟିଂରେ ଆଲୋଚନା ଏଠି ଆଲୋଚନା ସେଠି ସମସ୍ତେ ଯାଉଥିବେ ସେତେବେଳେ ମୁଁ ଥିଲି ଲେଡି ଅଫିସର ହିସାବରେ ଝରଣା ଦାସ ଥାନ୍ତି ଆଉ ଉର୍ବଶୀ ଯୋଶୀଙ୍କର ବଦଳି ହେଇଯାଇଥିଲା ବୀଣା ଦେବୀ ବି ଚାଲିଯାଇଥିଲେ ପ୍ରୋଗ୍ରାମ ମିଟିଂରେ ଏତିକି ଆମେ ବସୁ ସେଇ ବସିବା ଭିତରେ ଖାଲି ସେଇମାନଙ୍କ ଭିତରେ ଆଲୋଚନା ହଉଥିବ ଆମକୁ କି ପଚାରନ୍ତିନି ଡ୍ୟୁଟି ଆସାଇନମେଣ୍ଟ ହେଲେ କାହାର ପ୍ରଶ୍ନ ହିଁ ଉଠୁନି ଖାଲି ସବୁ ଗୋପା ଦାସ ଥାନ୍ତି ଆମେ ବେଳେ ବେଳେ ତଳେ ଆସିକି ଟିକେ ଲଞ୍ଚ ଟାଇମ୍ରେ ବସିବେ ଖାଲି ସେଇମାନେ ଯାଉଛନ୍ତି ନା ଲୋ ତୁ ଜାଣିନୁ ଏଠି ବହୁତ ଭିଡ଼ ଏମିତି ହବ ସେମିତି ହବ ତାପରେ ମୁଁ ଯେତେବେଳେ 2010 ଆସିଲି ଆରେଞ୍ଜମେଣ୍ଟ ସବୁ ହେଲା ଯେତେ ଓଡ଼ିଶାର ସବୁ ବଡ଼ ମାନେ ପଦସ୍ଥ ସରକାରୀ ଅଫିସରଙ୍କ ସହିତ ଚିଫ୍ ସେକ୍ରେଟାରୀଠୁ ଆରମ୍ଭ କରି ସମସ୍ତେ ଜଣାଶୁଣା ଥାଏ ସେମାନେ କହି ଗୋଟେ ସ୍ପେଶାଲି ମୁଁ କହିଲେ ଆମକୁ ମନ୍ଦିର ଭିତରେ ଗୋଟେ ପ୍ଲେସ୍ ଦିଅ ମନ୍ଦିର ଭିତରେ ଆମେ କମେଣ୍ଟ୍ରି କରିବ ସେ କଣ୍ଟିନ୍ୟୁ ଆସିଲେ ଭିତରୁ ଆସିବେ ସାତ ପାହାଚ ଅତିକ୍ରମ କରିବେ ତେଣୁ ଚକଡ଼ାରେ କେମିତି ରହିବା କେମିତି ଭୋଗ ଲାଗିବ କେତେ କଥା ସବୁ ରହିଛି ମନ୍ଦିର ଭିତରେ ବହୁତ ନୀତିକାନ୍ତି ରହିଛି ହେଲେ ସେ ମନ୍ଦିର ଭିତରକୁ ଯିବାକୁ ସେମାନେ ସହଜେ ଛାଡ଼ନ୍ତି ନାହିଁ ବହୁତ ପ୍ରୋବ୍ଲେମ୍ ହୁଏ ସେ ଗାରଦ ଘର ପାଖରେ ଆମକୁ ଗୋଟେ ବୁଥ୍ ଦେଇଦେଲେ ସେମାନେ ଆଗେ କଣ ହଉଥିଲା ଆକାଶବାଣୀ ଯେତେବେଳେ ରଥଯାତ୍ରା କମେଣ୍ଟ୍ରି ଆରମ୍ଭ ହଉଥିଲା ମୁଁ ଶୁଣିଛି କୃଦାନନ୍ଦ ରାୟଙ୍କ ଠାରୁ ଶୁଣିଛି ସଦାଶିବ ରଥ ଶର୍ମାଙ୍କୁ ଇଣ୍ଟରଭ୍ୟୁ କରିବାକୁ ଯାଇଥିଲେ ତାଙ୍କଠୁ ଶୁଣିଛି ମାନୁ ଆମେ ଏମିତି ଖାଲି ଗୋଟେ ଗାଲିଚା ଉପରେ ବସିକିରି କମେଣ୍ଟ୍ରି କରୁଛୁ ଏବେ ତ ସବୁ ସମୟକ୍ରମେ ବଦଳି ଯାଇଛି 2013 ସାତ ପାହାଚ ପାଖରୁ କମେଣ୍ଟ୍ରି କରିଥିଲି ବାହୁଡ଼ା ବେଳେ ଯୋଉ ହେଇଥିଲା ସେଇଠି ମଧ୍ୟ କରୁଥିଲି ଆଉ ମୋ ବେଳେ ବହୁତ ଲୋକ ମଧ୍ୟ କମେଣ୍ଟ୍ରି ଆମର ଡକ୍ଟର ତୁଳସୀ ଓଝା ହେଲା ଟି ଏସବୁ ବହୁତ ଅର୍ଚ୍ଚନା ନାୟକ ସୁଚିତ୍ରା ମହାପାତ୍ରଙ୍କୁ ବି ଆଣିଲି କମ୍ ଆଣିବି ସେଠି ପ୍ରୋବ୍ଲେମ୍ ସେଠି ହୁଏ ରହିବାରେ ଖାଇବାରେ ଆସିବାରେ ଗେଟ୍ ପାସ୍ ପାଇବାରେ କାର୍ ପାସ୍ ପାଇବାରେ ମେସିନ୍ ଆସିପାରୁନଥିବ ଆରେଞ୍ଜମେଣ୍ଟ ନେଇ ଆଣି ଥୋଇପାରିବାଟା ଗୋଟେ ବହୁତ ବଡ କାମ
1: ଆଚ୍ଛା ଆକାଶବାଣୀର ଆଉ ଏକ ବିଶେଷ କାର୍ଯ୍ୟକ୍ରମ ହେଉଛି ଦୁର୍ଗା ପୂଜାର ସପ୍ତମ ଦିନର ପ୍ରଭାତୀ କାର୍ଯ୍ୟକ୍ରମ ଚଣ୍ଡିପାଠ ସେ ବିଷୟରେ କିଛି
0: ମୋର ତ କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଆକାଶବାଣୀର 71 ଅଡିସନ୍ ପାସ୍ କଲି ସେଇ 71 ମସିହା ବୋଧେ ଅଗଷ୍ଟ ସେପ୍ଟେମ୍ବର ହେଇଥିବ ଦେଖିବେ ଏବେ ବି ବାଜୁଥିବ ଗୋଟେ ନୟନ କିଶୋର ମହାନ୍ତିଙ୍କର ଶ୍ରୀ ଶ୍ରୀ ଦୁର୍ଗା ବାଳକୃଷ୍ଣ ଦାସ ତାର ମ୍ୟୁଜିକ୍ କରୁଥାନ୍ତି ମଧୁପୁର କୋଠିରେ ରେକର୍ଡିଂ ଥାଏ ଶ୍ରୀ ଦୁର୍ଗା ମୋର ସେ କଣ୍ଟ୍ରାକ୍ଟଟା ବି ଏବେ ବି ଅଛି ସେତେବେଳେ ବଡ଼ ବଡ଼ ସବୁ କଳାକାର ଭିକାରୀ ବଳ ସିକନ୍ଦର ଆଲାମ ପ୍ରଣବ କିଶୋର ପଟ୍ଟନାୟକ ବାଳକୃଷ୍ଣ ଦାସ ଶେଖର ଘୋଷ କାମାମଣି ଦେବୀ ସ୍ନେହଲତା ପ୍ରହରାଜ ଭୁବନେଶ୍ୱରୀ ମିଶ୍ର ବହୁତ ବଡ ବଡ ସବୁ ନୟନ କିଶୋର ମହାନ୍ତି କରୁଥାନ୍ତି ସଂସ୍କୃତଟା ବାଳକୃଷ୍ଣ ସାର୍ ଡିସାଇଡ୍ କରିଥାନ୍ତି ସେ ଗୋଟେ ଦେବୀଙ୍କର କହିବେ କମଳାଙ୍କର କରିବେ ସଂସ୍କୃତଟା କହିବେ କମଳାଙ୍କର ଓଡ଼ିଆ ଟ୍ରାନ୍ସଲେସନଟାକୁ ଶ୍ୟାମାମଣି ଦେବୀ କହିବେ ସେମିତି ମୋ ଭଏସ୍ରେ ପଡିଥିଲା ଶତାକ୍ଷୀ ଯେତେବେଳେ ସମଗ୍ର ବିଶ୍ୱରେ ମରୁଡ଼ି ପଡିଛି ଦୁର୍ଭିକ୍ଷ ପଡିଛି ପାଣି ନାହିଁ ସେତେବେଳେ ଦୁର୍ଗାଙ୍କ ଆଖିରୁ ଲୁହ ବହିଯାଇଛି ସେଇ ଲୁହରେ ଶସ୍ୟ ଶ୍ୟାମଳ ହେଇଛି ଏବେ ସେଇ ଗୀତଟି ମୋର ଅତି ପ୍ରିୟ ତ

0: ତାପରେ ମୋର ପ୍ରଥମ ଝିଅ ଯେତେବେଳେ ହେଲା ତା ନାଁ ସତାକ୍ଷୀ, ଏଇଟା ଦୁର୍ଗା ସପ୍ତସତୀ ଚଣ୍ଡୀ
1: ସହିତ ସେ କାର୍ଯ୍ୟକ୍ରମଟି।
0: ଆରେ ବାବା, ସେଇ ଯୋଉ କାର୍ଯ୍ୟକ୍ରମ ଟେକ୍ନୋଲୋଜି ଏତେ ନଥିଲା, ଆମେ ଗୋଟେ ଷ୍ଟୁଡିଓରେ ଗାଇବୁ, ରେକର୍ଡିଷ୍ଟ ବସିଥିବ ଆଉ ଗୋଟେ ପଛପଟେ, ମଧୁପୁର ଗୋଟେ ପଛପଟେ, କୋଉଠି ଭୁଲ ହେଲା ମାନେ ତମକୁ ଆଉ ଥରେ ପୁଣି ମୂଳ ଆରମ୍ଭ କରିବାକୁ ପଡିବ। ସେଥିରେ କୋରସ ବି ବହୁତ ଗୁଡ଼ା ଅଛି, ଆମେ ସମସ୍ତେ ଗାଇଛୁ ସେଥିରେ। ପୁଣି ଖାଇବାକୁ ସବୁ ମନା, ତେଲ ପିଆଜ ରସୁଣ କିଛି ଖାଇବନି। ଆମର ଏତେ ବଡ ବଡ ଫ୍ଲାସ୍କରେ ତୁଳସୀ ପାଣି, ଅଦା, ଗୋଲମରିଚ ସବୁ ନୟା ନୟା ଧରିକି ଆସିଥିବେ। ସେଦିନ ରାତି 4:00 ପ୍ରୋଗ୍ରାମ ସରିଛି, ଆରମ୍ଭ 10:00 ବେଳକୁ। ମୁଁ ସ୍କୁଟି ଆସିଥାଏ ଭୁବନେଶ୍ୱରରୁ, ପୁରୀରୁ ଆସିଥାନ୍ତି ଭୁବନେଶ୍ୱର ବିଷୟରେ, ଆମେ ଯିବୁ ରାତି 4:00 କୁଆଡେ। ଆମେ ସମସ୍ତେ ଆକାଶବାଣୀ ଗାଡି ନେଇକି ଶ୍ୟାମାମଣି ଦେବୀ ସେତେବେଳେ ଛାଡ଼ନ୍ତି ଜେଲ ପାଖରେ, ତାଙ୍କ ଘରେ ରହିଲୁ ରାତିରେ 9:00। ଏମିତି ଅନେକ ଅନୁଭୂତି ଅଛି, କେତେ କଣ କହିବି।
1: ଆପଣ କଣ୍ଠଶିଳ୍ପୀ ଥିଲେ, କାର୍ଯ୍ୟକ୍ରମ ନିଷ୍ପାଦିକା ହେଲେ, ପରେ ପରେ କେନ୍ଦ୍ର ନିର୍ଦ୍ଦେଶିକା ଭାବରେ ଆକାଶବାଣୀ କଟକରେ ଯୋଗ ଦେଲେ। ଆପଣଙ୍କର ଯେତେ ଇଚ୍ଛା ଥିଲା, ଆଗ୍ରହ ଥିଲା କିଛି ନୂଆ କରିବାରେ, ଏ ଭାବନାକୁ ରୂପ ଦେବାରେ ଆପଣଙ୍କୁ ଏଇ ପଦବୀ କେତେ ଦୂର ସହାୟକ ହେଲା?
0: ଦେଖ, ଇଏ ହଉଛି ଏପରି ଏକ ସ୍ଥାନ, ସେ କଟକ ହଉ, କେନ୍ଦୁଝର ହଉ, କି ବରହମପୁର ହଉ, ଯେକୌଣସି ଜାଗାରେ ଜଣେ କେନ୍ଦ୍ର ନିର୍ଦ୍ଦେଶକ ଚାହିଁବ ଯଦି, ଖାଲି ଆକାଶବାଣୀ ନୁହଁ, ସେ ତାର ସଂସ୍କୃତି ନୁହଁ, ସମଗ୍ର ଅଞ୍ଚଳର ଉନ୍ନତିରେ ବହୁତ ସାହାଯ୍ୟ କରିପାରିବ। ଆମର ଫୋନ୍ ଇନ୍ ଯୋଉ କାର୍ଯ୍ୟକ୍ରମ ଗୁଡିକ ଅଛି, ଅନେଶ୍ୱତରେ ଯୋଉ ସାଇକ୍ଲୋନ୍ ହେଇଥିଲା, ମୁଁ ଆକାଶବାଣୀ ବରହମପୁର ଡାଇରେକ୍ଟର ଥିଲି। ଭାଗ୍ୟ ଭଲ ଆମର ଯେହେତୁ ଇଣ୍ଡୋର ଟ୍ରାନ୍ସମିଟରଟା ଥିଲା, ସବୁ ଲାଇନ୍ ଗଲା, ସବୁ ଗଲା, କେବଳ ଆମର ଆକାଶବାଣୀ ଚାଲିଥାଏ ବରହମପୁର। ଆଉ ସେତେବେଳେ ସନ୍ତୋଷ ଶତପଥୀ ବୋଲି ଜଣେ କଲେକ୍ଟର ଥାନ୍ତି, ସିଏ ଏତେ ବ୍ୟସ୍ତ ହେଇକିରି ମାନେ ସୁଧା ହେବା ଖାଲି ଆପଣଙ୍କର ସେଇଠୁ ଆପଣ ଦିଅନ୍ତୁ, ଏଇ ମେସେଜ ଦିଅନ୍ତୁ, ଏଇଟା କରନ୍ତୁ, ଅନେକ ଜାଗାରେ ବହୁତ ମାନେ ଯୋଉ ଇଲେକ୍ଟ୍ରିକ ପାଇଁ ଗଣ୍ଡଗୋଳ ଏସବୁ ହେଲା। ତାପରେ ସେକେଣ୍ଡ ଯୋଉ ଏଫେକ୍ଟ ହେଲା, ଆକାଶବାଣୀ କଟକ ପଡ଼ିଗଲା। ସେତେବେଳେ ଆକାଶବାଣୀ କଟକର ସିଚୁଏସନ୍ ଜାଣିବା ପାଇଁ

0: ବରହମପୁରକୁ ବିଭିନ୍ନ ଅଞ୍ଚଳରୁ ଲୋକ ଫୋନ୍ କଲେ ଆଉ ଆମର ଟ୍ରାନ୍ସମିଟର ଥିଲା ତେଣୁ ଆମେ ଆମ ଷ୍ଟେସନ ମାଧ୍ୟମରେ ମଧ୍ୟ ସବୁ କରିଥିଲୁ। ସେମିତି କଟକରେ ଯେତେବେଳେ ଆସିଲି ଯୋଉ ପୁରୁଣା ଗୀତ ଅଛି ଲୋକ ଜାଣିନାହାନ୍ତି ସେଇ ସଜ ଫୁଲ ବିଷୟରେ ସେ ଲିରିସିଷ୍ଟଙ୍କ ବିଷୟରେ ସେ ଗୀତର ଲିରିକ୍ସ ଉପରେ କଳାକାରଙ୍କ ଉପରେ କହିକି ସେତେବେଳେ ସ୍ୱର ନିର୍ଝର ସେଇଭଳି କାର୍ଯ୍ୟକ୍ରମ ସବୁ ଆରମ୍ଭ କରିଥିଲୁ। ତାପରେ ଆକାଶବାଣୀ ସବୁବେଳେ ଗୋଟେ ଟୁ ୱେ କମ୍ୟୁନିକେସନ ଖାଲି ଆମେ କହୁଥିବୁ ଶ୍ରୋତା ଶୁଣିଲେ କି ନାହିଁ ଶ୍ରୋତାଙ୍କୁ ଏଇଟା କେତେ ଉପାଦାୟ ହେଲା କି ନାହିଁ କି ଶ୍ରୋତା ଆଉ କଣ ଚାହୁଁଛନ୍ତି ଏଇଟା ଜାଣିବା ପାଇଁ ମୁଁ ଯେତେବେଳେ ଏକ୍ସପେରିମେଣ୍ଟ କରୁ କରୁ ସକ୍ସେସଫୁଲ ହେଇଯାଇଥିଲା। ଯେମିତି ଦୁର୍ଗା ପୂଜା ହେଲା ଆରେ କାକଟପୁରରେ କଣ ହଉଛନ୍ତି ବିଭିନ୍ନ ଶକ୍ତିପୀଠରେ ସମଲେଶ୍ୱରୀଙ୍କ ପାଖରେ କଣ ହଉଛନ୍ତି ତେଣୁ ସବୁ ଜାଗାରେ ଆମେ ଫୋନ୍ ଇନ୍ ଭଳିଆ କରି କନେକ୍ଟେଡ୍ କଲୁ ସମଗ୍ର ଓଡ଼ିଶା ଗୋଟେ ହେଇଗଲା ଲାଇଭ ଚାଲିଲା। ସେମିତି ବାତ୍ୟା ବେଳେ ବି ହେଇଥିଲା ବିଭିନ୍ନ ଅଞ୍ଚଳକୁ ସବୁ ଯାଇକି ରିପ୍ରେଜେଣ୍ଟେଟିଭ ଫୋନ୍ ଇନ୍ ସେଟାକୁ କନେକ୍ଟ କରାହେଇଥିଲା। ରଥଯାତ୍ରା ବେଳେ ମଧ୍ୟ
1: ବିଶେଷ ବନ୍ଦନା
0: ନୂଆ ନୂଆ ଯେତେବେଳେ ଯାହା ଆସିଛି ମନକୁ ଆମେ ସମସ୍ତଙ୍କ ସାହାଯ୍ୟ ସହଯୋଗ ସେତେବେଳେ ବହୁତ ଭଲ ଭଲ କାର୍ଯ୍ୟକ୍ରମ ସବୁ କରିବା ପାଇଁ ଟ୍ୟାଲେଣ୍ଟେଡ୍ ବ୍ୟକ୍ତିମାନେ ଥିଲେ ଅଫିସର ମାନେ ଥିଲେ।
1: ଆପଣ ଯେତେବେଳେ ସ୍ୱାମୀଙ୍କ କଥା କହିଲେଣି ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତାଙ୍କ ବିଷୟରେ କିଛି କୁହନ୍ତୁ କେମିତି ଆପଣଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି।
0: ସିଏ ବହୁତ ବିଜି ଯେତେବେଳେ ମୁଁ ଅତି ବ୍ୟସ୍ତ ହେଇଯାଏ ଯେ କଣ କରିବି ବାଟଟା ଜାଣିପାରେନି ସେତେବେଳେ ସିଏ ବହୁତ ବଢିଆ ଗାଇଡେନ୍ସ ଦେଇଛନ୍ତି ଆଉ ମୁଁ ଏତେ ପ୍ରେସରରେ ଥାଏ ମୋ ପ୍ରେସରକୁ ବହୁତ ଲାଘବ ତାଙ୍କ ଦ୍ୱାରା ହେଇଛି। ଶାଶୁ ଶ୍ୱଶୁର ବି ମୋ ପାଖରେ 104 ବର୍ଷରେ ଶ୍ୱଶୁର ଗଲେ 25 ବର୍ଷ ଧରି ମୋ ପାଖରେ ଥିଲେ ପିଲାମାନଙ୍କ ପାଠପଢା ଭଲ ମନ୍ଦ କେତେ ବଡ କୁଟୁମ୍ବ ଆମର ସିଏ ସାହାଯ୍ୟ ନ କରିଥିଲେ ମୁଁ କଣ ଆଜି ଏଠି ଆସିଥାନ୍ତି।
1: ଗୀତ ଶୁଣିବାକୁ ଭଲ ପାଆନ୍ତି
0: ତାଙ୍କର ଗୀତ ଶୁଣିବାକୁ ସମୟ ନଥାଏ ଆଉ ସେ ଗୀତ ଶୁଣିବାକୁ ତ ବୁଝିପାରନ୍ତିନି। କଟକରେ ଯେତେବେଳେ ମୁଁ ଡାଇରେକ୍ଟର ଥିଲି ଗୋଟେ ଲିସନର ଲେଟର ଆସିଥିଲା ପ୍ରଣବ କିଶୋର ପଟ୍ଟନାୟକ ଅଛନ୍ତି ଆଉ ସୁଧା ମିଶ୍ର ଅଛନ୍ତି ଆପଣ ଦିଜଣ ମିଶିକିରି ଗୋଟେ ସଜ ଫୁଲ କଲେ ହୁଅନ୍ତାନି ସେ ଗୋଟେ ରେଗୁଲାର ଶୁଣନ୍ତି ସବୁ ପ୍ରୋଗ୍ରାମ ଉପରେ ତାଙ୍କର ଫିଡ଼ବ୍ୟାକ ସେ ସବୁବେଳେ ପଠାନ୍ତି ସେଇ ଗୀତଟା କରିଥିଲୁ। ପୁଣି ଯେହେତୁ ସେଇ ଶ୍ରୋତା ମାନେ 80 ବର୍ଷ ଥିଲେ ଲିରିସିଷ୍ଟ ଦେବେନ୍ଦ୍ର ଦାସ ସେଇ ସଜ ଫୁଲଟା କରାହେଇଥିଲା ସେଇଟା ତାଙ୍କୁ ବହୁତ ଭଲ ଲାଗିଥିଲା।

0: ସେ ଲେଖା ଲେଖି ବି କରନ୍ତି।
1: ମୁଁ ଏମିତି ବରାଦ ଦିଆ ଲେଖା କରେନି, ବିଶେଷ ଜଗନ୍ନାଥଙ୍କ ଉପରେ ବେଶୀ ଆଉ ସଙ୍ଗୀତ ସମ୍ପର୍କରେ। କୋଭିଡ ସମୟରେ କହିଲି ଲୋକ ସଙ୍ଗୀତ ଏସବୁ ବହିଟା କଲି, ଓଡ଼ିଶୀ ସଙ୍ଗୀତ ଉପରେ ଗୋଟେ ଦୁଇଟା ଲେଖା ସବୁ ତିଆରି କରିଲି। ମୋ ପାଖରେ ଯୋଉ ଡକ୍ୟୁମେଣ୍ଟ ସବୁ ଥିଲା ସଙ୍ଗୀତ ଉପରେ, ବହୁତ ଗୁଡ଼େ ବହି ବି ଲେଖିଛି ସଙ୍ଗୀତ ତତ୍ତ୍ୱ ବିଜ୍ଞାନ ଉପରେ।
0: ପିଲାମାନଙ୍କ ବିଷୟରେ କିଛି କୁହନ୍ତୁ।
1: ମୋତେ ଦୁଇଟି ଝିଅ, ସେମାନେ ସବୁ ଯିଏ ଯାହାର କ୍ଷେତ୍ରରେ ସୁପ୍ରତିଷ୍ଠିତ,
0: ସେମାନେ ଗୀତ ଗାଆନ୍ତି,
1: ଗୀତ ନାଚ ସବୁଥିରେ ଏକ୍ସପର୍ଟ। ଜଣେ ଏବେ ଅଛି ୟୁନାଇଟେଡ ନେସନ୍ସରେ ତାଙ୍କର ଆଡଭାଇଜର ଅଛି, ଆଉ ଗୋଟେ ଆମାଜନର ଏଣ୍ଟର ୟୁରୋପର ଗୋଟେ କଣ୍ଟ୍ରି ହେଡ୍।
0: ନାତି ନାତୁଣୀ ବି ହେଲେ,
1: ଗୋଟେ ନାତୁଣୀ ଅଛି,
0: ସେ ବି ଗୀତ ଗାଉଛି ନା ନାହିଁ?
1: ସେ ଗୋଟେ ଇନବର୍ନ କ୍ୱାଲିଟି ଧରିକି ଆସେ। ସଙ୍ଗୀତଟା ଆମ ପରିବାରର ଗୋଟେ ଅଙ୍ଗ, ଏଟା ହଉଛି ଐଶ୍ୱର୍ଯ୍ୟ ପ୍ରଦତ୍ତ କଳା ଗୋଟେ।
0: କିନ୍ତୁ ଯେତେବେଳେ ଏଇ ସାଧନାକୁ ଆଖି ଆଗରେ ରଖି ଆପଣଙ୍କୁ ସମ୍ମାନିତ କରାଯାଏ କି ପୁରସ୍କାରରେ ପୁରସ୍କୃତ କରାଯାଏ, ଆପଣ କେମିତି ଲାଗେ?
1: ଯେମିତି ଗଛରେ ପାଣି ଟିକେ ଦେଲେ ଗଛଟା ଆଉ ଟିକେ ଫ୍ରେଶ ହେଇଯାଏ, ସେମିତି ଏଇସବୁ ସମ୍ମାନ ସ୍ୱୀକୃତିଟା ଗୋଟେ କଳାକାରକୁ ଆଗକୁ ଆହୁରି ତା କଳାକୁ ବଞ୍ଚାଇ ରଖିବାର ଟିକେ ମନୋବଳ ଦିଏ।
0: ଆପଣ 2019 ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ହେଇଥିଲେ,
1: ତା ପୂର୍ବରୁ ଅନେକ ସବୁ ସମ୍ମାନ ମିଳିଛି ରାଜ୍ୟସ୍ତରୀୟ, ଯେମିତିକି ଗୋଟେ ଅଭିମନ୍ୟୁ ସାହିତ୍ୟ ସମ୍ମାନ, ଭଞ୍ଜ ସାହିତ୍ୟ ସମ୍ମାନ, ସୁଭଦ୍ରା ସମ୍ମାନ।
0: ଡକ୍ଟର ମିଶ୍ର, ଜୀବନରେ ଏହି ପର୍ଯ୍ୟାୟରେ ପଛକୁ ଦେଖିଲେ କୋଉ କାମ ଆପଣ କରିଛନ୍ତି ଯାହା ଆପଣଙ୍କୁ ଅଧିକ ଗର୍ବ ଗୌରବ ଆଣିଦିଏ?
1: ମୁଁ ମୋର ବ୍ୟକ୍ତିତ୍ୱଟାକୁ ସବୁଠି ସବୁବେଳେ ଚେଷ୍ଟା କରିଛି ଗୋଟେ ନିଷ୍କଳଙ୍କ ଭାବରେ ନିଜକୁ ବଞ୍ଚାଇ ରଖିବା ପାଇଁ। ଗାୟିକା ହିସାବରେ ହୁଏତ ମୁଁ ଅତି ପ୍ରତିଷ୍ଠିତ ନ ହୋଇପାରେ, କିନ୍ତୁ ଏଇ ବୟସରେ ଯେ ମୁଁ ଜଗନ୍ନାଥଙ୍କ ଜଣାଣ ଟିକେ ଗାଇପାରୁଛି ସେତିକରେ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ 10 ବର୍ଷ ପରେ ମୋତେ ଆଜି ଯୋଉ ମନେ ପକେଇଛନ୍ତି ସେଇଟା ମୋର ଆତ୍ମସନ୍ତୁଷ୍ଟ।
0: ଆପଣଙ୍କ ହୃଦୟ ସହିତ ଜଡିତ ଗୋଟେ ସୁନ୍ଦର ଗୀତ ଗାଆନ୍ତୁ।

0: ବା ଆପଣଙ୍କ କଥା, ସ୍ମୃତି, ଅନୁଭୂତି ଶୁଣୁ ଶୁଣୁ ଲାଗୁଛି ଏମିତି ଶୁଣୁଥିବି ଶୁଣୁଥିବି, କିନ୍ତୁ ସମୟ ହୋଇଗଲାଣି, ତେଣୁ କାର୍ଯ୍ୟକ୍ରମରୁ ତ ନିଶ୍ଚୟ ବିଦାୟ ନେବା। ମୁଁ ଏତିକି କହିବି ଯେ 70 ବୟସ ଅତିକ୍ରମ କରିସାରିଛନ୍ତି ଆଉ ଏବେ ବି ସଙ୍ଗୀତ ସାଧନା ଜାରି ରହିଛି ଆପଣଙ୍କର। ଈଶ୍ୱର କରନ୍ତୁ ଆପଣ ଏମିତି ସବୁବେଳେ ରୁହନ୍ତୁ। ଆଜି ଆମକୁ ଏତେ ସମୟ ଦେଲେ, ସ୍ମୃତି ବାଣ୍ଟିଲେ, ସେଥିପାଇଁ ଆପଣଙ୍କୁ ଅସଂଖ୍ୟ ଧନ୍ୟବାଦ।
1: ଶୁଣିଲେ କାର୍ଯ୍ୟକ୍ରମ ସ୍ମୃତିର ପାହାଚ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
6: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
5: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
6: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
5: ବିକାଶର ଧାରା ଓଡ଼ିଶା ସାରା।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ମୁଁ ଆପଣଙ୍କ ସାଥୀ ବିଶ୍ୱଜିତା
1: ଆଉ ମୁଁ ଶ୍ରୀ।
0: ବନ୍ଧୁ, ଆମେ ତ ଜାଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ ସାମ୍ପ୍ରତିକ ଯୁଗର ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା କେତେ ଯେ କଷ୍ଟସାଧ୍ୟ ହୋଇଗଲାଣି ତା ତ ଆଉ ଅଛପା ନାହିଁ।
1: ତେବେ ବନ୍ଧୁ, ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟ ଖାଇବା ସହ ଆମ ଶରୀରକୁ ଦରକାର କସରତ, ଯେମିତିକି ଖେଳକୁଦ, ଚଲାବୁଲା, ବ୍ୟାୟାମ, ପ୍ରାଣାୟମ ଏବଂ ସର୍ବୋପରି ଯୋଗ।
0: ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ। ଯୋଗ ଆମକୁ ଶିଖାଏ ଯେ ପୃଥିବୀ ଆମ ମାତା, ଜଳ ହେଉଛି ପିତା, ଅଗ୍ନି ହେଉଛି ଜ୍ଞାନ। ଯେଉଁଥିରେ ମୁଁ ଅଛି, ତୁମେ ଅଛ, ଜୀବ ନିର୍ଜୀବ ସଚରାଚର ଅବସ୍ଥାନ କରିଛନ୍ତି, ସେହି ଏକତାକୁ ବୁଝିବା ହିଁ ହେଉଛି ଯୋଗ।
1: ବନ୍ଧୁ, ଯୋଗ ଜୀବନର ମାର୍ଗ ଓ ଦୃଷ୍ଟିଭଙ୍ଗୀକୁ ବଦଳାଇଥାଏ। ଏହା ଆମକୁ ପୃଥିବୀ ସହିତ ଏକାତ୍ମ ହୋଇଯିବାରେ ସାହାଯ୍ୟ କରିଥାଏ। ମାଟିରୁ ଆସିଛେ, ଆଉ ଦିନେ ମାଟିକୁ ହିଁ ଚାଲିଯିବାକୁ ହେବ ବୋଲି ମନେ ପକାଇ ଦିଏ ଯୋଗ। ପ୍ରତିଟି ମୁହୂର୍ତ୍ତରେ ଦୌଡୁଥିବା ମଣିଷର ମନରେ ଲଗାମ ଲଗାଇ ଯୋଗ ମଣିଷର ଜୀବନରେ ଶାନ୍ତି ଆଣିଦେଇଥାଏ।
0: ଭଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ଜଣାଇଛନ୍ତି, ଯୋଗସ୍ଥ କୁରୁକର୍ମାଣି, କିପରି କର୍ମଯୋଗ, ଭକ୍ତି ଯୋଗ ଓ ଜ୍ଞାନ ଯୋଗ ମାଧ୍ୟମରେ ମୁକ୍ତିଲାଭ କରାଯାଇପାରେ। ଭକ୍ତି ଯୋଗରେ ଶ୍ରଦ୍ଧା, କର୍ମଯୋଗରେ ଦାୟିତ୍ୱ, ଜ୍ଞାନ ଯୋଗରେ ବୁଦ୍ଧି ଏବଂ ରାଜଯୋଗରେ ଶାନ୍ତିର ବାର୍ତ୍ତା ବିହିତ ରହିଛି।
1: ଅନାଦି ଅନନ୍ତ କାଳରୁ ମହାପୁରୁଷମାନେ ତାଙ୍କ ଜୀବନ କାଳରେ ଏହି ଯୋଗ ସିଦ୍ଧାନ୍ତକୁ ଅବଲମ୍ବନ କରିଆସିଛନ୍ତି। ମହର୍ଷି ପତଞ୍ଜଳିଙ୍କ ଏ ଦିଗରେ ଉତ୍ସର୍ଗୀକୃତ ଯୋଗଶାସ୍ତ୍ର ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗରେ ୟମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି ଏମିତି 8ଟି ସୋପାନ ରହିଛି।

0: ମୁକ୍ତିର ଦ୍ୱାର ହୋଇ ଯାହାର ସରଳ ବ୍ୟାଖ୍ୟା ହେଉଛି ଯୋଗ।
1: ହଁ ବନ୍ଧୁ, ସ୍ୱାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ପରମହଂସ ନିଗମାନନ୍ଦ, ଯୋଗାନନ୍ଦ, ଶିବାନନ୍ଦ ଓ ତାଙ୍କ ଶିଷ୍ୟ ସ୍ୱାମୀ ସତ୍ୟାନନ୍ଦ ପ୍ରଭୃତି ଯୋଗୀମାନେ ଯୋଗର ସମୁଚିତ ବିକାଶ କରାଇ ଏହାକୁ ସାତ ସମୁଦ୍ର ପାରି କରାଇଛନ୍ତି, ଯାହାର ଫଳସ୍ୱରୂପ ଭାରତର ଏହି ପାରମ୍ପରିକ ବିଦ୍ୟା ଯୋଗ ଆଜି ଗୋଟିଏ ଅନ୍ତର୍ଜାତୀୟ ଚେତନା ଭାବରେ ବିଶ୍ୱବିଦିତ। ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ଆଜି ଯୋଗକୁ ଆପଣାଇବାର ବାର୍ତ୍ତା ବାଢୁଛି।
0: ହଁ ବନ୍ଧୁ, ଭାରତର ଯୋଗ ବିଦ୍ୟାର ଉପଯୋଗିତା ସମ୍ପ୍ରତି ପୃଥିବୀର ବିଭିନ୍ନ ଦେଶରେ ଅନୁଭୂତ ହେବାରେ ଲାଗିଛି। ଖାସ୍ ସେଇଥିପାଇଁ ଆଜି ଆମେ ଏକ ଏମିତି ଅବସରକୁ ଅଭିନନ୍ଦନ କରୁଛୁ ଯେଉଁଥିରେ ଶରୀର, ମନ ଓ ପୃଥିବୀର ଏକତା ବାସ୍ତବ ଅର୍ଥରେ ପ୍ରତିଫଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ। 2014 ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପ୍ରୟାସରେ ସଂଯୁକ୍ତ ରାଷ୍ଟ୍ରସଂଘ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲେ। ଭାରତ କେବଳ ଯୋଗର ଜନ୍ମସ୍ଥଳୀ ନୁହେଁ, ବରଂ ବିଶ୍ୱକୁ ଜୀବନ ଦେଖିବାର ଏକ ନୂତନ ଦୃଷ୍ଟିକୋଣ ଦେଉଥିବା ଦେଶଟିଏ।
1: ଏହି ଦିବସର ଚଳିତ ବର୍ଷର ବିଷୟବସ୍ତୁ ହେଉଛି ସ୍ୱାସ୍ଥ୍ୟକର ବୟୋବୃଦ୍ଧି ପାଇଁ ଯୋଗ, ଯାହା ଜୀବନବ୍ୟାପୀ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ସହ ଯୋଗାଭ୍ୟାସ ଉପରେ ଧ୍ୟାନ ଦେବ।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଅନେକ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି, ଯାହାର ମୁଖ୍ୟ କାରଣ ହେଉଛି ଆଜିକାଲିର ଲାଇଫ ଷ୍ଟାଇଲ। କିଛି ଲୋକ ଏତେ ମାତ୍ରାରେ ଆଧୁନିକ ଜୀବନଶୈଳୀ ପ୍ରତି ପ୍ରଭାବିତ ହେଉଛନ୍ତି ଯେ ସେମାନେ ପ୍ରାକୃତିକ ପରିବେଶଠାରୁ ମଧ୍ୟ କ୍ରମଶଃ ଦୂରେଇ ଯାଉଛନ୍ତି।
1: ହଁ ବନ୍ଧୁ, ବିଶେଷ କରି ଯୁବ ସମାଜର ଜୀବନ ପରିସରକୁ ପଶି ଆସିଛନ୍ତି ମାନସିକ ଚାପ, ଉତ୍ତେଜନା ଓ ଦ୍ୱିଧାଗ୍ରସ୍ତତା। ଏସବୁର ନିୟନ୍ତ୍ରଣ ଏବଂ ଉପଚାରର ମାଧ୍ୟମ ହେଉଛି ଯୋଗ। ଯୁବପିଢ଼ିର ସୁସ୍ଥ ମନ ଓ ସୁସ୍ଥ ଶରୀର ଗଠନ ନିମିତ୍ତ ଯୋଗ ହିଁ ଖୁବ୍ ଉପାଦେୟ। ଏହା କେବଳ ଶାରୀରିକ ବ୍ୟାୟାମ ପର୍ଯ୍ୟନ୍ତ ସୀମିତ ନୁହେଁ ବନ୍ଧୁ, ବରଂ ଏହା ମନ, ଶରୀର ଏବଂ ଆତ୍ମା ମଧ୍ୟରେ ଏକ ସନ୍ତୁଳନ ସ୍ଥାପନ କରେ।
0: ଆଜିର ଶତାବ୍ଦୀରେ ଯେଉଁଠି ଚିନ୍ତା, ଅସନ୍ତୁଷ୍ଟି, ଅନିଦ୍ରା ଏବଂ ଅନେକ ମନୋରୋଗର ଭୟାନକ ସମସ୍ୟା ବଢି ଚାଲିଛି, ସେଠି ଯୋଗ ହେଉଛି ଏକ ସହଜ, ସୁଲଭ, ସାଧାରଣ ଓ ପ୍ରାକୃତିକ ଉପଚାର। ଯୋଗ ସକାଳ ଓ ସଞ୍ଜ ସମୟରେ କରିବା ଦ୍ୱାରା ଦେହର ସ୍ନାୟୁ ସକ୍ରିୟ ହୋଇ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ।
1: ନିୟମିତ ଯୋଗ ପ୍ରାଣାୟାମ ଧ୍ୟାନ କରିବା ଦ୍ୱାରା ଶରୀରର ମାଂସପେଶୀ ଗୁଡିକ ସଂକୋଚନ ପ୍ରସାରଣ ହୋଇ ଅନେକ ରୋଗ ବ୍ୟାଧିରୁ ମୁକ୍ତି ପାଏ, ଶରୀରର ଥକାପଣରୁ ମୁକ୍ତି ପାଏ। ଯୋଗାଭ୍ୟାସ ଦ୍ୱାରା କେତେ ଯେ ରୋଗ ବ୍ୟାଧି ଯଥା ଅଣ୍ଟା ବ୍ୟଥା, ଆଣ୍ଠୁଗଣ୍ଠି ଦରଜ ଏପରିକି ମଧୁମେହ ରୋଗରୁ ମଧ୍ୟ ଉପଶମ ମିଳେ।
0: ବନ୍ଧୁ, ଗବେଷଣାରୁ ଜଣାପଡିଛି ଯେ ଯୋଗ କରୁଥିବା ଲୋକଙ୍କ ମଧ୍ୟରେ ଡାଇବେଟିସ୍ ଏବଂ ଓବେସିଟି ହେବାର ଆଶଙ୍କା ବେଶ କମ୍। ଯୋଗ ମସ୍ତିଷ୍କରେ ସେରୋଟୋନିନ୍ ଏବଂ ଡୋପାମିନ୍ ଭଳି ଭଲ ହରମୋନ୍ ବୃଦ୍ଧି କରେ, ଯାହା ଜଣେ ବ୍ୟକ୍ତିକୁ ଅଧିକ ସକାରାତ୍ମକ ଏବଂ ସନ୍ତୁଳିତ ଅନୁଭବ କରାଏ।
1: ଗବେଷଣାରୁ ସିଦ୍ଧ ହୋଇଛି ଯେ ଯୋଗ ଓ ପ୍ରାଣାୟାମ ଦ୍ୱାରା ଦେହର କର୍ଟିଜୋଲ ହରମୋନ୍ କମିଥାଏ, ରକ୍ତଚାପ ସ୍ଥିର ରହେ, ମନ କେନ୍ଦ୍ରିତ ଓ ସମ୍ବଳିତ ରହେ। କରୋନା ଭଳି ବିକଟ ମହାମାରୀ କାଳରେ ବିଶ୍ୱ ଅନେକ ଭୟ, ଅବସାଦ ଓ ଅନିଶ୍ଚିତତାର ଶିକାର ହୋଇଥିବା ବେଳେ ଯୋଗ ଓ ପ୍ରାଣାୟାମ ଯୋଗୁଁ ବହୁ ଲୋକ ଉପକୃତ ହୋଇଥିଲେ, ଯାହା ଲୋକଙ୍କୁ ମାନସିକ ଶକ୍ତି ଦେଲା ଓ ଜୀବନର ଆଶା ଦେଇପାରିଥିଲା।
0: ବନ୍ଧୁ, ଉତ୍ତମ ଯୋଗ ଗୁରୁ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ପ୍ରାକୃତିକ ବାୟୁ ଚଳାଚଳ ସ୍ଥାନରେ, ଖୋଲା ସ୍ଥାନରେ ଢିଲା ଏବଂ ସୂତା ପୋଷାକ ପିନ୍ଧି ଯୋଗ କରିବା ବିଧେୟ, ଯାହା ଫଳରେ ଶରୀରକୁ ଅମ୍ଳଜାନ ମିଳିଥାଏ, ମନ ଓ ଶରୀର ସୁସ୍ଥ ଲାଗେ, ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ଶରୀରକୁ ଫୁର୍ତ୍ତି ଲାଗେ ଏବଂ କାର୍ଯ୍ୟ କରିବାର କ୍ଷମତା ବଢାଏ। ନିୟମିତ ଯୋଗାଭ୍ୟାସ କେବଳ ସ୍ୱାସ୍ଥ୍ୟକୁ ଉନ୍ନତ କରି ନାହିଁ, ବରଂ ଜୀବନରେ ସନ୍ତୁଳନ ଓ ଶାନ୍ତିକୁ ଆଣିଥାଏ। ତେଣୁ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ହେଲ୍ଦି ଡାଏଟ୍ ସହ କିଛି ସମୟ ଯୋଗ କରିବା ନିହାତି ଜରୁରୀ।
1: ଆନ୍ତର୍ଜାତିକ ସ୍ତରରେ ଯୋଗ ହେଉଛି ଏକ ସଂସ୍କୃତିର ରୂପାନ୍ତର, ଯେଉଁଠି ଅନ୍ତର୍ନିହିତ ଶକ୍ତିର ଜାଗୃତି, ଶାନ୍ତି ଓ ସମନ୍ୱୟ ଦେଖିବାକୁ ମିଳେ। ଯୋଗ ଏବେ ଭାରତରେ ଜନ୍ମିଥିବା କେବଳ ଏକ ଧାରା ନୁହେଁ, ବରଂ ଏହା ବିଶ୍ୱର ଅମୂଲ୍ୟ ସାଧନା ଭାବେ ସ୍ଥାପିତ। ଯୋଗ ଆଜି ଏକ ଗ୍ଲୋବାଲ ମୁଭମେଣ୍ଟ ଫର ପିସ୍, ହେଲ୍ଦି ଆଣ୍ଡ ହାରମୋନି।
0: ହଁ ବନ୍ଧୁ, ଆମେ ମନେ ରଖିବା ଉଚିତ ଯେ ଏକ ପୃଥିବୀ, ଏକ ନିଶ୍ୱାସ,
1: ଏକ ଯୋଗ, ଏକ ବିଶ୍ୱାସ।
0: ବସୁଧୈବ କୁଟୁମ୍ବକମ୍।

0: ସମସ୍ତ ପୃଥିବୀ ଏକ ପରିବାର।
1: ଯୋଗ ଏହି ବାଣୀକୁ ହିଁ ସାକାର କରିଥାଏ।
0: ଆଚ୍ଛା ବିଶ୍ୱଜିତା, ଯୋଗର ଉପାଦେୟତା ସମ୍ବନ୍ଧରେ ଏମିତି କହି ବସିଲେ କଥା ସରିବନି, କିନ୍ତୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମରେ ଆମ ଶ୍ରୋତା ବନ୍ଧୁ ମାନଙ୍କର ସୁନ୍ଦର ସୁନ୍ଦର ମତାମତ ପୁଣି ସବୁ ଜାଣିବା କି ନା ନାହିଁ?
1: ହଁ ଶ୍ରୀ, ନିଶ୍ଚୟ ଏହି ମତାମତ ଗୁଡିକ ହିଁ ତ ଆମ ଶ୍ରୋତା ବନ୍ଧୁ ମାନଙ୍କ ହୃଦୟ ସହିତ ଆମ ହୃଦୟକୁ ଯୋଡି କରି ରଖିଥାଏ।

0: ତେବେ ବିଶ୍ୱଜିତା ଦେଖି ନବା ଆମକୁ ପ୍ରଥମ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି?
1: ଶ୍ରୀ ଆମକୁ ପ୍ରଥମ ଚିଠିଟି ପଠାଇଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ।
0: ନରେନ୍ଦ୍ର ଭାଇ, ଆପଣଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଦେଖିନବା ବିଶ୍ୱଜିତା, ନରେନ୍ଦ୍ର ଭାଇ ତାଙ୍କ ଚିଠିରେ ଆମ ପାଖକୁ କ'ଣ ଲେଖି ପଠାଇଛନ୍ତି?
1: ଶ୍ରୀ ନରେନ୍ଦ୍ର ଭାଇ ପ୍ରଥମେ କାର୍ଯ୍ୟକ୍ରମର ସମସ୍ତ ଅପା ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାଇ ଚିଠିରେ କହିଛନ୍ତି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଚଲାପଥ କୁସୁମିତ ହେଉ ଏବଂ ଅପା ଭାଇମାନେ ଭଲରେ ରୁହନ୍ତୁ।
0: ଭାଇ, ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମେମାନେ ମଧ୍ୟ ବହୁତ ଭଲରେ ଅଛୁ, ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ତେବେ ବିଶ୍ୱଜିତା, ଭାଇ କାର୍ଯ୍ୟକ୍ରମ ସମ୍ପର୍କରେ କ'ଣ ଲେଖିଛନ୍ତି, ପଢି ଶୁଣାଇ ଦିଅ।
1: ଶ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ନରେନ୍ଦ୍ର ଭାଇ ଲେଖିଛନ୍ତି, ଜୁନ୍ 1 ସୋମବାର ଦିନ ଅନ୍ୱେଷା କାର୍ଯ୍ୟକ୍ରମରେ ପ୍ରଚାରିତ ହୋଇଥିବା ବିଜ୍ଞାନ ଭିତ୍ତିକ ଆଲୋଚନା ପ୍ୟାନିକ୍ ଆଟାକ୍ ତାଙ୍କୁ ଖୁବ୍ ଶିକ୍ଷଣୀୟ ଲାଗିଥିଲା ଏବଂ ଭଲ ଲାଗିଥିଲା। ଏହି ଆଲୋଚନାରୁ ଭାଇ ଅନେକ କିଛି ଜାଣିବାକୁ ପାଇଲେ ଏବଂ ପରେ ସେ ଲେଖିଛନ୍ତି, ବିଜ୍ଞାନ ଖବର ଏବଂ ଖେଳ ଖବରରୁ ଅନେକ କିଛି ଶିଖିଥିଲେ। ସେଥିପାଇଁ ଆଲୋଚକ ମହାଶୟଙ୍କ ସହ ଅପା ଓ ଭାଇଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଆଗକୁ ଭାଇ ଲେଖିଛନ୍ତି, ମଙ୍ଗଳବାର ସୃଜନୀ ଅଗଣାରେ ଥିଲେ ତେଜସ୍ୱିନୀ ଅପା ଓ ପ୍ରୀତି ଅପା। ଦୁଇ ଅପାଙ୍କର ସୁନ୍ଦର ଉପସ୍ଥାପନା ସହ ମନୋଜ ଦାସଙ୍କ ଗଳ୍ପ ସମ୍ପର୍କରେ ଶୁଭଶ୍ରୀ ଅପାଙ୍କର ଆଲୋଚନା ତାଙ୍କୁ ଖୁବ୍ ସୁନ୍ଦର ଲାଗିଥିଲା। ପରେ ଶ୍ରୋତାଙ୍କ କଲମରୁ କବିତା ଏବଂ ତୃପ୍ତି ରଞ୍ଜନ ସାହୁଙ୍କର ପଠିତ ଗଳ୍ପ ପଥିକର ପ୍ରଶ୍ନ ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସମସ୍ତ ଅପା ଓ ଭାଇଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ସେହିପରି ଭାଇ ଆଗକୁ ଲେଖିଛନ୍ତି, ବୁଧବାର ଆଇନା କାର୍ଯ୍ୟକ୍ରମରେ ପ୍ରଚାରିତ ଜ୍ଞାନରଞ୍ଜନ ଭାଇଙ୍କ ରଚିତ ନାଟକ ଭାଉଜ ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ନାଟକରେ ଅଭିନୟ କରିଥିବା ଭାଇ ଓ ଅପାମାନଙ୍କୁ ଭାଇ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପାରିବାରିକ ସମ୍ପର୍କ ହେଉ କିମ୍ବା ଅନ୍ୟ କୌଣସି ସମ୍ପର୍କ ହେଉ, ତାହା ତିଷ୍ଠି ରୁହେ ବିଶ୍ୱାସ ଓ ଭରସାରେ ଏବଂ ଭଲ ପାଇବାରେ। ସେଠାରେ ଯଦି କିନ୍ତୁ ଅଥବାର ସ୍ଥାନ ନାହିଁ। ସ୍ନେହ ପ୍ରେମ ଏବଂ ଭଲ ପାଇବାରେ ସମ୍ପର୍କକୁ ବାନ୍ଧି ରଖିଲେ ତାହା ହୁଏ ଚିରସ୍ଥାୟୀ। ସେଥିପାଇଁ ସ୍ୱଚ୍ଛ ହୃଦୟ ଓ ନିର୍ମଳ ମନ ରହିବା ନିତ୍ୟାନ୍ତ ଆବଶ୍ୟକ। ଆଗକୁ ଭାଇ ଲେଖିଛନ୍ତି, ଗୁରୁବାରର ଫୋନ୍ ଇନ୍ ପ୍ରତିକ୍ରିୟାରେ ଶ୍ରୋତା ଭାଇ ଭଉଣୀଙ୍କର ବିଷୟ ସମ୍ପର୍କିତ ମତାମତ ତାଙ୍କୁ ବେଶ୍ ଭଲ ଲାଗିଥିଲା। ଅପା ଦୁଇ ଜଣ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ। ସେଥିପାଇଁ ଭାଇ ଲେଖିଛନ୍ତି, ଆମ ପରିବେଶ ବର୍ତ୍ତମାନ ବହୁ ପରିମାଣରେ ପ୍ରଦୂଷିତ। ପ୍ରଦୂଷଣକୁ ରୋକିବାରେ ଯେ କେବଳ ଯୁବପିଢ଼ିଙ୍କ ଦାୟିତ୍ୱ ରହିଛି ସେ କଥା ନୁହେଁ, ବରଂ ଏହା ସମସ୍ତଙ୍କର ଦାୟିତ୍ୱ ହେବା କଥା। ଏ କଥାକୁ ହୃଦୟଙ୍ଗମ କରି ପ୍ରଥମେ ନିଜଠାରୁ ଆରମ୍ଭ କରିବା ଦରକାର। ଅଧିକରୁ ଅଧିକ ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ସହିତ ନିଜର ସୁରକ୍ଷା କରିବା ସହିତ ଅନ୍ୟର ସୁରକ୍ଷାରେ ବ୍ରତୀ ହେବା ଆବଶ୍ୟକ। ସେହିପରି ଆଗକୁ ଭାଇ ଲେଖିଛନ୍ତି, ଶୁକ୍ରବାରର ମହ୍ଲାର କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ବେଶ୍ ଭଲ ଲାଗିଥିଲା। ବିଶ୍ୱ ପରିବେଶ ଦିବସ ଅବସରରେ ସେହି କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଅନ୍ୟ ଶ୍ରୋତା ଭାଇ ଭଉଣୀଙ୍କୁ ମଧ୍ୟ ଭଲ ଲାଗିଥିବ ବୋଲି ସେ ଆଶା କରିଛନ୍ତି। ସେହିପରି ଶନିବାରର କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ପ୍ରେରଣା ଦେଇଥିଲା ବୋଲି ଭାଇ ଲେଖିଛନ୍ତି। ଜେକେବିକେ କଲେଜର ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ, ସେଥିପାଇଁ ସେମାନଙ୍କୁ ମଧ୍ୟ ଭାଇ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ହିମାଂଶୁ ଭାଇ ଏବଂ ପ୍ରତୀକ୍ଷା ଅପାଙ୍କୁ ବିଶେଷ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ଆକାଶବାଣୀକୁ ମଧ୍ୟ ଭାଇ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶେଷରେ ଭାଇ ଲେଖିଛନ୍ତି, ରବିବାରର ସମ୍ପର୍କ କାର୍ଯ୍ୟକ୍ରମରେ ପ୍ରୀତି ଅପା ଏବଂ

0: ଫୋନ୍ ପ୍ରଭା ଅପାଙ୍କର ଉପସ୍ଥାପନା ଭାଇଙ୍କୁ ବେଶ୍ ଭଲ ଲାଗିଥିଲା। ଅପା ଦୁଇ ଜଣ ଚିଠି ପତ୍ରକୁ ବେଶ୍ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ଏବଂ ନିଜର ବହୁମୂଲ୍ୟ ମନ୍ତବ୍ୟ ମଧ୍ୟ ରଖିଥିଲେ। ବିଶେଷ କରି ଶ୍ରୋତା ଭାଇ ଭଉଣୀଙ୍କ ସହ ଅପା ଓ ଭାଇମାନଙ୍କର ମଧୁର ସମ୍ପର୍କ ଏବଂ ଅନାବିଳ ଭଲ ପାଇବା କାର୍ଯ୍ୟକ୍ରମକୁ ଶୀର୍ଷରେ ପହଞ୍ଚାଇଛି, ଏଥିରେ ସନ୍ଦେହ ନାହିଁ ବୋଲି ଭାଇ ଲେଖିଛନ୍ତି ଏବଂ ଆଶା କରିଛନ୍ତି ଏହି ସମ୍ପର୍କ ସବୁଦିନ ପାଇଁ ଅମଳିନ ଏବଂ ଅତୁଟ ରହୁ।
1: ଧନ୍ୟବାଦ ନରେନ୍ଦ୍ର ମହାକୁଡ ଭାଇ, ଆପଣ ବେଶ୍ ସୁନ୍ଦର ଭାବରେ ଏବଂ ସୁନ୍ଦର ଅକ୍ଷରରେ ଆମ ପାଖକୁ ଏହି ସୁନ୍ଦର ଚିଠିଟି ପଠାଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ଆମ କାର୍ଯ୍ୟକ୍ରମ ସମ୍ପର୍କରେ ଏତେ ସୁନ୍ଦର ବହୁମୂଲ୍ୟ ମତାମତ ଦେଇଥିବାରୁ ସେଥିପାଇଁ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତ କାର୍ଯ୍ୟକ୍ରମକୁ ଶୁଣିଛନ୍ତି ଏବଂ ଆମ ପାଖକୁ ଚିଠି ଲେଖିଛନ୍ତି, ତାହା ଆମ ପାଇଁ ସବୁଠାରୁ ବଡ଼ କଥା। ଭାଇ ଆପଣ ଲେଖିଛନ୍ତି, ସୋମବାର ଅନ୍ୱେଷାରେ ବିଜ୍ଞାନ ଭିତ୍ତିକ ଆଲୋଚନାଟି ଆପଣଙ୍କୁ ବେଶ୍ ଭଲ ଲାଗିଥିଲା, ଏଥିପାଇଁ ଆପଣ ଆଲୋଚକ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧନ୍ୟବାଦ ଭାଇ, ଆଶା କରୁଛି ଆଲୋଚକ ମହାଶୟ ମଧ୍ୟ ଆପଣଙ୍କ ପାଖରୁ ଏହି ପଠାଇଥିବା ଧନ୍ୟବାଦଟି ପାଇସାରିବେଣି। ଏବଂ ପରେ ପରେ ଆପଣ ଲେଖିଛନ୍ତି, ମଙ୍ଗଳବାର ସୃଜନୀ ଅଗଣାରେ ତେଜସ୍ୱିନୀ ଅପା ଓ ପ୍ରୀତି ଅପାଙ୍କର ସୁନ୍ଦର ଉପସ୍ଥାପନା ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଛି ଏବଂ ମନୋଜ ଦାସଙ୍କ ଗଳ୍ପ ସମ୍ପର୍କରେ ଶୁଭଶ୍ରୀ ଅପାଙ୍କର ଆଲୋଚନାଟି ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା, ସେଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶା କରୁଛି ତେଜସ୍ୱିନୀ ଅପା ଏବଂ ପ୍ରୀତି ଅପା ନିଶ୍ଚୟ ଆପଣଙ୍କ ଧନ୍ୟବାଦ ପାଇସାରିବେଣି। ପରେ ପରେ ଆପଣ ଲେଖିଛନ୍ତି, ତ୍ରୁଟିରଞ୍ଜନ ସାହୁଙ୍କର ପଠିତ ଗଳ୍ପ ପଥିକର ପ୍ରଶ୍ନ ଆପଣଙ୍କୁ ଭଲ ଲାଗିଥିଲା, ସେଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶା କରୁଛି ତ୍ରୁଟିରଞ୍ଜନ ସାହୁ ମଧ୍ୟ ଆପଣଙ୍କ ଧନ୍ୟବାଦ ପାଇସାରିବେଣି। ଆଗକୁ ଆପଣ ଲେଖିଛନ୍ତି, ବୁଧବାର ଆଇନାରେ ଜ୍ଞାନରଞ୍ଜନ ଭାଇଙ୍କର ରଚିତ ନାଟକ ଭାଉଜ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ଆପଣ ମଧ୍ୟ ବେଶ୍ ସୁନ୍ଦର ଭାବରେ ପାରିବାରିକ ସମ୍ପର୍କର ମୂଲ୍ୟ କ'ଣ ଏବଂ ତାର ଅର୍ଥ କ'ଣ ଆମକୁ ମଧ୍ୟ ଜଣାଇଥିବାରୁ ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ଏହା ସହ ଆପଣ ଲେଖିଛନ୍ତି, ଗୁରୁବାର ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା ଏବଂ ଏହା ପରେ ପରେ ଆପଣ ମଧ୍ୟ ଲେଖିଛନ୍ତି, ଶୁକ୍ରବାର ମହ୍ଲାର କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ପ୍ରକୃତରେ ପରିବେଶ ଦିବସ ଉପରେ ହୋଇଥିବା ଏହି ସୁନ୍ଦର କାର୍ଯ୍ୟକ୍ରମଟି ଆଶା କରୁଛି ଅନ୍ୟାନ୍ୟ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ନିହାତି ଭଲ ଲାଗିଥିବ। ସେହିପରି ଆପଣ ଲେଖିଛନ୍ତି, ଶନିବାର କାର୍ଯ୍ୟକ୍ରମଟି ଆପଣଙ୍କୁ ବେଶ୍ ଭଲ ଲାଗିଥିଲା, ସେଥିପାଇଁ ଆପଣ ହିମାଂଶୁ ଭାଇ ଓ ପ୍ରତୀକ୍ଷା ଅପାଙ୍କୁ ଆପଣ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ଆଶା କରୁଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହିମାଂଶୁ ଭାଇ ଓ ପ୍ରତୀକ୍ଷା ଅପା ନିଜ ନିଜର ଧନ୍ୟବାଦ ପାଇସାରିବେଣି। ଶେଷରେ ଆପଣ ଲେଖିଛନ୍ତି, ରବିବାର ସମ୍ପର୍କ କାର୍ଯ୍ୟକ୍ରମରେ ଥିଲେ ପ୍ରୀତି ଅପା ଓ ସ୍ୱୟଂପ୍ରଭା ଅପା। ଅପା ଦୁଇ ଜଣଙ୍କର ଉପସ୍ଥାପନା ଆପଣଙ୍କୁ ବେଶ୍ ଭଲ ଲାଗିଛି, ଏହା ଶୁଣି ଆମକୁ ମଧ୍ୟ ଖୁସି ଲାଗୁଛି। ଆଶା କରୁଛି ଏହି ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଅପା ଦୁଇ ଜଣ ମଧ୍ୟ ନିଜର ଧନ୍ୟବାଦ ପାଇସାରିବେଣି। ତେବେ ଆଶା କରୁଛି ପ୍ରତ୍ୟେକ ସପ୍ତାହରେ ଆପଣଙ୍କର ଏପରି ଖଣ୍ଡେ ଖଣ୍ଡେ ଚିଠି ଆମ ପାଖକୁ ଆସୁଥାଉ ଏବଂ ଆପଣ ଆମର ମନୋବଳକୁ ବଢ଼ାଉଥାନ୍ତୁ, ଧନ୍ୟବାଦ। ବିଶ୍ୱଜିତା, ଦେଖିନେବା ଆମକୁ ପରବର୍ତ୍ତୀ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି।
0: ଶ୍ରୀ ଆମକୁ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ଆମ ଚିର ପରିଚିତ ଶ୍ରୋତା ବୁଲୁ ପଟ୍ଟନାୟକ, ଘସିପୁର, ଆନନ୍ଦପୁର, କେନ୍ଦୁଝରରୁ।
1: ବୁଲୁ ଭାଇ, ଆପଣଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ତେବେ ଦେଖିନେବା ବିଶ୍ୱଜିତା, ବୁଲୁ ଭାଇ କ'ଣ ଲେଖିଛନ୍ତି ତାଙ୍କ ଚିଠିରେ।
0: ଶ୍ରୀ ବୁଲୁ ଭାଇ ପ୍ରଥମେ ତାଙ୍କର ନମସ୍କାର ଜଣାଇଛନ୍ତି।
1: ନମସ୍କାର ବୁଲୁ ଭାଇ।
0: ଏହାପରେ ଭାଇ ଲେଖିଛନ୍ତି, ଜୁନ୍ ମାସ 4 ତାରିଖ ଗୁରୁବାର ଦିନ ପ୍ରଚାରିତ ହୋଇଥିବା ପ୍ରତିକ୍ରିୟା କାର୍ଯ୍ୟକ୍ରମରେ ହିମାଂଶୁ ଭାଇ ଏବଂ ତେଜସ୍ୱିନୀ ଅପାଙ୍କର ଉପସ୍ଥାପନା ଶୈଳୀ ବେଶ୍ ସୁନ୍ଦର ହୋଇଥିଲା। ଏହାପରେ ଭାଇ ଲେଖିଛନ୍ତି, ପ୍ରତିକ୍ରିୟା ସ୍ତମ୍ଭରେ ଥିବା ବିଷୟବସ୍ତୁ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱ ବିଷୟରେ ଶ୍ରୋତା ଭାଇ ଭଉଣୀମାନଙ୍କର ପ୍ରତିକ୍ରିୟା ଓ ମତାମତ ମଧ୍ୟ ବହୁତ ଭଲ ଥିଲା, ସେଥିପାଇଁ ଶ୍ରୋତା ଭାଇ ଭଉଣୀଙ୍କ ସହିତ ହିମାଂଶୁ ଭାଇ ଏବଂ ତେଜସ୍ୱିନୀ ଅପାଙ୍କୁ ଭାଇ ନିଜର ଧନ୍ୟବାଦ ଜଣାଇଛନ୍ତି। ସେହିପରି ଭାଇ ଲେଖିଛନ୍ତି, ମେ ମାସ 31 ତାରିଖ ରବିବାର ସମ୍ପର୍କ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିଲେ ହିମାଂଶୁ ଭାଇ ଏବଂ ତେଜସ୍ୱିନୀ ଅପା। ଦୁହିଁଙ୍କର ଉପସ୍ଥାପନା ଶୈଳୀ ବହୁତ ଭଲ ହୋଇଥିଲା ଏବଂ ଭାଇଙ୍କର ହୃଦୟକୁ ଛୁଇଁଥିଲା ବୋଲି ଭାଇ ଲେଖିଛନ୍ତି। ଏହାପରେ ଫୋନ୍ ମାଧ୍ୟମରେ ଶ୍ରୋତାମାନଙ୍କ ପାଖରୁ ଆସିଥିବା ପ୍ରଶ୍ନ, ଅଭିଯୋଗ ଓ ମତାମତର ଦୁହେଁ ଖୁବ୍ ସୁନ୍ଦର ଭାବରେ ଉତ୍ତର ଦେଇଥିଲେ ବୋଲି ଭାଇ ଲେଖିଛନ୍ତି। ସେଥିପାଇଁ ଦୁଇ ଜଣଙ୍କୁ ଭାଇ ଆଉଥରେ ଧନ୍ୟବାଦ ଜଣାଇଛନ୍ତି।
1: ଧନ୍ୟବାଦ ବୁଲୁ ଭାଇ, ଆପଣ ଏତେ ସୁନ୍ଦର ଭାବରେ ଆମ ପାଖକୁ ଆପଣଙ୍କର ମତାମତ ପଠାଇଛନ୍ତି। ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମ ଏବଂ ପ୍ରତିକ୍ରିୟା କାର୍ଯ୍ୟକ୍ରମ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା, ସେଥିପାଇଁ ଆପଣ ହିମାଂଶୁ ଭାଇ ଓ ତେଜସ୍ୱିନୀ ଅପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶା କରୁଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅପା ଓ ଭାଇ ଦୁଇ ଜଣ ଯାକ ନିଜର ଧନ୍ୟବାଦ ପାଇସାରିବେଣି। ତେବେ ବିଶ୍ୱଜିତା, ଦେଖିନେବା ପରବର୍ତ୍ତୀ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି।
0: ପରବର୍ତ୍ତୀ ଚିଠିଟି ଆସିଛି ଅରଖପାଟଣା ଆଠଗଡ଼ କଟକରୁ ଏବଂ ଚିଠିଟି ପଠାଇଛନ୍ତି ନରେନ୍ଦ୍ର କୁମାର ସାହୁ।
1: ନରେନ୍ଦ୍ର ଭାଇ, ଆପଣଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ତେବେ ଦେଖିନେବା ଭାଇ ତାଙ୍କର ଚିଠିରେ କ'ଣ ମତାମତ ରଖିଛନ୍ତି।
0: ଶ୍ରୀ ଭାଇଙ୍କୁ ଜୁନ୍ ମାସ 14 ତାରିଖରେ ପ୍ରଚାରିତ ହୋଇଥିବା ସମ୍ପର୍କ କାର୍ଯ୍ୟକ୍ରମଟି ବେଶ୍ ସୁନ୍ଦର ଲାଗିଥିଲା ଏବଂ ଉପସ୍ଥାପନା ଶୈଳୀ

0: ମନଛୁଆଁ ହୋଇଥିଲା ବୋଲି ଭାଇ ଲେଖିଛନ୍ତି। ପରେ ପରେ ଭାଇ ଲେଖିଛନ୍ତି, 15 ତାରିଖ ଅନିଶା କାର୍ଯ୍ୟକ୍ରମଟି ମଧ୍ୟ ସେ ଶୁଣିଥିଲେ। ଏହା ମଧ୍ୟ ଭାଇଙ୍କୁ ଖୁବ୍ ଭଲ ଲାଗିଥିଲା। ଏଥିରେ ହୋଇଥିବା ଆଲୋଚନା ଓ ଖେଳ ଖବର ତାଙ୍କୁ ବେଶ୍ ଭଲ ଲାଗିଥିଲା। ଶେଷରେ ଭାଇ ଲେଖିଛନ୍ତି, ଜୁନ୍ 16 ତାରିଖରେ ପ୍ରଚାରିତ ହୋଇଥିବା ସୃଜନୀ କାର୍ଯ୍ୟକ୍ରମ ମଧ୍ୟ ବହୁତ ଭଲ ହୋଇଥିଲା, ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଧନ୍ୟବାଦ ନରେନ୍ଦ୍ର ଭାଇ, ଆପଣ ଏତେ ସୁନ୍ଦର ମତାମତ ରଖିଥିବାରୁ। ଆପଣ ପ୍ରଥମେ ଲେଖିଛନ୍ତି, 14 ତାରିଖ କାର୍ଯ୍ୟକ୍ରମଟି ଆପଣ ଶୁଣିଥିଲେ ଏବଂ ତାହା ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ପରେ

ପାର୍ଥାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ ସ୍ୱେଚ୍ଛାସେବୀ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧିମାନେ ଯୋଗାଭ୍ୟାସ କରିଥିଲେ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବର୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି ତିନୋଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷେତ୍ରସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋହାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବାବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.aar.gov.in ୱେବ୍ସାଇଟ୍ ଏବଂ news.aar ଆପ୍ରେ ଲଗ୍ଇନ୍ କରିପାରିବେ।

ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋହାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷକରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରି ନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗେ। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତୀୟ ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛିଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ମସିହା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ। यानी हमें क्या करना चाहिए, क्या नहीं करना चाहिए, इसका बोध।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାମିଲନାଡୁର ପେରିଆପାଲାୟମ୍ସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ।

ଚାକିରିରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନ୍ଡିଆର୍ଏଫ୍, ରାସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ ତିନିଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର, ସିସିଟିଭି କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା 11ଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ 3ଟି ପ୍ରମୁଖ ପ୍ରସଙ୍ଗ ଶକ୍ତି ସୁରକ୍ଷା ଓ ଦୀର୍ଘସ୍ଥାୟୀ, ଶକ୍ତି ଉପଲବ୍ଧତା ଓ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଆଲୋଚନା ହେବ। ସମସ୍ତ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରି ଶକ୍ତି ସୁରକ୍ଷା, ଏହାର ଦୀର୍ଘସ୍ଥାୟୀ ଏବଂ ନବସୃଜନ କ୍ଷେତ୍ରରେ ଆପୋଷ ସହଯୋଗ ଦୃଢ଼ୀଭୂତ କରିବା ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ବୈଠକର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନ। ଏହି ବୈଠକ ଭାରତକୁ ସମାବେଶୀ ବୈଶ୍ୱିକ ଶକ୍ତି ଭବିଷ୍ୟତର ସ୍ୱରୂପ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଆମେରିକା ଓ ଇରାନ୍ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବୁଝାମଣାକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଶେଷ କରିବା ଉଦ୍ଦେଶ୍ୟରେ ଆଜି ସ୍ୱିଜରଲ୍ୟାଣ୍ଡର ବର୍ଗନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଲୋଚନା ଜାରି ରହିଛି। କାତାର ଏବଂ ପାକିସ୍ତାନର ଅଧ୍ୟକ୍ଷତାରେ ଏହି ଆଲୋଚନା ହେଉଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବାବେଳେ ଇରାନ୍ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲ୍ର ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ବନ୍ଦ କରାଯିବା ସମ୍ପର୍କରେ ଇରାନ୍ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 67 ରନ୍ ସଂଗ୍ରହ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ରରାଜ ନିଗମ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମାଧୁଲାନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69ଟି ବଲ୍ରୁ 62ଟି ରନ୍ କରିଥିବାବେଳେ ସଦିରା ସମାରାଇ ବିକ୍ରମ 44ଟି ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ୱେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30ରେ ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30ରେ ଗ୍ରୁପ୍ ଜି ମ୍ୟାଚ୍ରେ ବେଲ୍ଜିୟମ୍ ଓ ଇରାନ୍ ମଧ୍ୟରେ ମୁକାବିଲା ହେବ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାପତି ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ।
ତାମିଲନାଡୁରେ

0: ଅମୋନିଆ ଗ୍ୟାସ୍ ଦୁର୍ଘଟଣାରେ ସାତ ମୃତ 70 ଆହତ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ଭାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ 10 ବର୍ଷ ପୂରଣ ହୋଇଛି। ସମଗ୍ର ଦେଶରେ ମାତୃମୃତ୍ୟୁ ହାର ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଗତବର୍ଷଠାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। 2024-25 ବର୍ଷରେ ଜିଲ୍ଲାରେ 9,000 ଗର୍ଭବତୀ ମହିଳା ଏହି ଯୋଜନାର ସେବା ପାଇଥିଲେ। ଚଳିତ ବର୍ଷ 22,000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
2: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଭିଏଚ୍ଏନ୍ଡି ସେସନ୍ ହେଉଛି। ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍ପସ୍ ହେଲ୍ଥ ୱାର୍କର ଫିମେଲ୍ ମେଲ୍ ମାନେ ଅଛନ୍ତି, ସେମାନେ ଗର୍ଭବତୀ ମା'ମାନଙ୍କର ରେଜିଷ୍ଟ୍ରେସନ୍ ଆରମ୍ଭ ପାଖରୁ ତାଙ୍କର ସବୁ ଚିକିତ୍ସାପତ୍ର କରୁଛନ୍ତି, ବ୍ଲଡ୍ ପ୍ରେସର ଟେଷ୍ଟ କରୁଛନ୍ତି, ଦେଖୁଛନ୍ତି ସେ ତାଙ୍କର କ'ଣ ସବୁ ଅସୁବିଧା ରହିଛି, ଯଦି କେଉଁଠି କିଛି ଅସୁବିଧା ରହୁଛି ତାଙ୍କମାନେ ଚିକିତ୍ସା କରୁଛନ୍ତି। ଆମର ପିଏମ୍ଏସ୍ଏମ୍ଏ ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନ ଆମର ଚାଲିଛି। ପ୍ରତ୍ୟେକ ମାସ 9 ତାରିଖ ଦିନ କେବଳ ସିଏସ୍ସି ଲେଭେଲ୍ରେ ଏବଂ ଏସ୍ଟିଏଚ୍ ଲେଭେଲ୍ରେ ଚାଲିଥିଲା ଏବଂ ପିଏସ୍ସି ଲେଭେଲ୍ ହେଲେ ଗର୍ଭବତୀ ମା'ମାନଙ୍କୁ ପିଏମ୍ଏସ୍ଏମ୍ଏକୁ ଯିବା ପାଇଁ ତାଙ୍କୁ ସୁବିଧା ହେଲା।
0: ବରଗଡ଼ ଜିଲ୍ଲା ଭେଡ଼େନ୍ ଥାନା ଅନ୍ତର୍ଗତ ବୟପୁର ଗ୍ରାମରେ ଚାଉଳ କଳରୁ ନିର୍ଗତ ଗରମ ପାଉଁଶରେ ପଡ଼ି ଜଣେ 12 ବର୍ଷ ବାଳକର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ମୃତ ବାଳକର ପରିବାରକୁ କ୍ଷତିପୂରଣ ପ୍ରଦାନ କରିନଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଚଳିତ ମାସ 24 ତାରିଖ ସୁଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କ୍ଷତିପୂରଣ ନ ଦେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 3 ପ୍ରତିଭା ସୋହେଲା ବ୍ଲକ କୁଚିପାଲିର ସୁମନ କଲ୍ୟାଣ ଦାସ, ଭଟଲି ବ୍ଲକ ଭେଞ୍ଜେତୋରାର ନିବାସ କୁମୁରା ଏବଂ ବରଗଡ଼ର ଜିତାମିତ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବରଗଡ଼ର ଗାନ୍ଧି ସ୍କୃତି ପାଠାଗାରଠାରେ ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବେଙ୍ଗାଲୁରୁର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେସିକ୍ ନିଡ୍ସ ଇଣ୍ଡିଆ ଏବଂ ପଲ୍ଲି ଆଲୋକ ପାଠାଗାର ପକ୍ଷରୁ ପାଇକମାଳ ବ୍ଲକର 10ଟି ପଞ୍ଚାୟତରେ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଭିନ୍ନ ବୟସର ପ୍ରାୟ 500 ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରିବାର ଲୋକ ଏବଂ ସରକାରଙ୍କ ସହାୟତାରେ ସେମାନଙ୍କ ସେବାଯତ୍ନ, ଚିକିତ୍ସା ଏବଂ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲ୍ଲାର ବରପାଲି, ଘେନ୍ସ, ପଦ୍ମପୁର, ତାଲଶ୍ରୀଗଡ଼ା ଆଦି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଲୌକିକ ରୀତିରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଥିଲା। ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ କର୍ମଶାଳା ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ ପାଇଁ ବରଗଡ଼ ଜିଲ୍ଲାକୁ ଅମୃତ ଅନ୍ନ ଯୋଜନାରେ ସାମିଲ କରାଯାଇଛି।

0: ଏହା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମୁ ମହାକାଳ, ଏ ବିଶ୍ୱକୁ ଘେରି ରହିଥିବା ମହାଜାଗତିକ ଚେତନା ମୁଁ ବେଗମାନ ବଲ୍କାହୀନ ଅଶ୍ୱ, ଝଡ଼ ଆଉ ପ୍ରଳୟର ହୁଙ୍କାର। ମୁଁ ସ୍ରଷ୍ଟା ପୁଣି ଦ୍ରଷ୍ଟା, ସୂତ୍ରଧାର ଓ ନିୟାମକ। ମଣିଷର ପ୍ରବଞ୍ଚନା, ବିଶ୍ୱାସଘାତକତା, ଦମ୍ଭ ଆଉ ଅହଙ୍କାର ଭାଙ୍ଗିଯାଏ ମୋରି ତୁର୍ଯ୍ୟନାଦରେ। ମୋରି ପ୍ରଶସ୍ତ ବୁକ ଉପରେ ଲେଖା ହୁଏ ଇତିହାସ, ସେଇ ଇତିହାସର ଗୋଟିଏ ଅଧ୍ୟାୟ। ଲୁହ ଲହୁରେ ମଖା ଓଡ଼ିଶା ଇତିହାସର ବେଦନା ଜର୍ଜରିତ ସଂଘର୍ଷମୟ କାଳ, ଯେତେବେଳେ ରାମଚନ୍ଦ୍ର ଦେବ ଏ ଜାତିର ଜଗନ୍ନାଥଙ୍କର ମାନ ରଖିବା ପାଇଁ ଧର୍ମାନ୍ତରିତ ହୋଇଥିଲେ, କିନ୍ତୁ ତା ଛଡ଼ା ଉପାୟ ନଥିଲା। ବକ୍ସି ବେଣୁ ଭ୍ରମରବରଙ୍କ ବିଶ୍ୱାସଘାତକତା ଯୋଗୁଁ ତକି ଖାଁ ତାଙ୍କୁ ଯୁଦ୍ଧରେ ପରାଜିତ କରିଥିଲା।

0: ନାହିଁ। ଘରେ କିଏ ଅଛ? ପାଣି ଟୋପାଇ ଦିଅ।
1: କିଏ ତୁମେ?
2: ଖୁବ ଖୁବ ଶୋଷ ପାଣି।
1: ତମେ କିଏ? ସେ ପାଇକ ନା ଡକାୟତ? ଡକାୟତ ହେଇଥିଲେ ଚାଲିଯାଅ, ଆମେ ସବୁ ବଡ ନିଆଶ୍ରୀ।
2: ନାଇଁ ନାଇଁ ନାଇଁ, ମୁଁ ଖୋର୍ଦ୍ଧା ରାଜାର ପାଇକ। ଶୋଷ ଭାରି ଶୋଷ, ଆଗ ମୋତେ ପାଣି ଟୋପେ ଦିଅ।
1: ତମେ ତ ପାଇକ ବୋଲି କହୁଛ, ରଜା ପରା ଟିକାଲି ଯୁଦ୍ଧରେ ଲଢୁଛନ୍ତି, ରଜା କଣ ସେଠି ହାରିଗଲେ? ତମେ କଣ ତାଙ୍କୁ ସେଠି ଛାଡି ଦେଇ ଚାଲି ଆସିଲ?
2: ରାଜା ହାରି ନାହାନ୍ତି, ସେ ଡେରା ପକେଇଛନ୍ତି ବାଣପୁରରେ। ବାଟରେ ଜଗିଛି ମାଲିକ ଫୌଜଦାର ବସିର ଖାଁ। ଚିଲିକା ବାଟେ ରାଜାଙ୍କ ପାଖକୁ ଗୁପ୍ତ ଖବର ଦେବାକୁ ମୁଁ ଆସିଛି।
1: ତମେ ତାହେଲେ ପାଇକ? ତେବେ ତମେ ଯିବ କେମିତି? ମାଲୁଦ ଫୌଜଦାର ର ମଲାଙ୍ଗି ଡଙ୍ଗା ସବୁ ଚିଲିକା କୂଳେ ପଇଁତରା ମାରୁଛନ୍ତି।
2: ତାହେଲେ ଚିଲିକା ବାଟ ସୁଦ୍ଧା ବନ୍ଦ?
1: କିଛି ବ୍ୟସ୍ତ ନାହିଁ, ଆମର ଏ ପାଇକ ଘର। ଘରକୁ ଆସ, ଭୁଜା କି ଚୂଡା ଗଣ୍ଡେ ମୁହଁରେ ଦେଇଯିବ। ମୋ ଶାଶୁ ମୁଣ୍ଡ ବିଗିଡି ଯାଇଛି, ଲଢେଇରେ ପୁଅମାନେ ସବୁ ମରିଛନ୍ତି ତ, ସକାଳୁ ସଞ୍ଜ ଯାଏ ମତେ ଗାଳି ଦେଇ ମନର ଅରମାନ ମେଣ୍ଟାନ୍ତି।
2: ସେମାନେ ଆସିଗଲେଣି, ସେମାନେ ଯେମିତି ଖବର ନ ପାଆନ୍ତି ମୁଁ ଏଠି ଅଛି ବୋଲି।
3: ଏ ଘୋଡ଼ାର ମାଲିକ ଗଲା କୁଆଡ଼େ?
1: ମଲା, ଏ ଘୋଡ଼ାର ମାଲିକ କିଏ ନା କିଏ, ଆମେ କେମିତି ଜାଣିବୁ?
4: ଖୋର୍ଦ୍ଧା ରାଜାର ଏ ଘୋଡ଼ା କହ ରାଜା କୁଆଡେ ଗଲା, ନହେଲେ ତ ଇଜ୍ଜତ ରହିବନି।
5: ରଜା ନ ମିଳୁ, ମାଲିକ ମିଳିଗଲା ବେ।
3: ଚକ୍ରୀକୁ ଘୋଡ଼ା ଉପରକୁ ଉଠେଇଆ।
2: ପାଇକ ଘରର ବିଧବା ବୋହୂଛି, ମ୍ଲେଚ୍ଛ ତାକୁ ସ୍ପର୍ଶ କରିପାରିବନି। ଆରେ ଆରେ, ତମର ଇଏ କଣ ହେଲା? ମୋ ପାଇଁ ତୁମେ ବର୍ଷାବିତ ହେଲ?
1: ଖୋର୍ଦ୍ଧାର ମହାରାଜ, ଆପଣ ମୋ କଥା ଧରନ୍ତୁନି। ମୋଠୁ ମୋ ରଜାଙ୍କର, ମୋ ଜଗନ୍ନାଥଙ୍କର ମାନ ବଡ଼, ଆପଣ ଚାଲି ଯାଆନ୍ତୁ, ଚାଲି ଯାଆନ୍ତୁ, ନହେଲେ
3: କିଏ ବି ଏକଡ଼ ସେକଡ଼ ହେଇପାରିବନି। ଏ ଘର ଚାରିପଟ ଅସୁଆର ମାନେ ଜଗି ଯାଇଛନ୍ତି।
2: ତାହେଲେ ତ ମୋତେ ବନ୍ଦୀ କରିପାର।
3: ବନ୍ଦୀ?
6: ବନ୍ଦୀ ହେଲା ପରେ ଓଡ଼ିଶାର ଗଜପତି ଠାକୁର ରାଜା ରାମଚନ୍ଦ୍ର ଦେବଙ୍କୁ ପଞ୍ଜୁରୀରେ ଭର୍ତ୍ତି କରି ନିଆଯାଇଛି ବାରବାଟୀ ତୁର୍କର ବନ୍ଦୀଶାଳାକୁ। ତେବେ ସେହି ବନ୍ଦୀ ଜୀବନ ଭିତରେ ବି ସେ ଓଡ଼ିଆ ଜାତିର ଜଗନ୍ନାଥଙ୍କର ମାନରକ୍ଷା ପାଇଁ ନିସଙ୍ଗ ଭାବରେ ଲଢ଼ିଛନ୍ତି। ଧର୍ମାନ୍ତରିତ ହୋଇଛନ୍ତି ତକି ଖାଁର ଭଉଣୀ ରିଜିଆର ପାଣିଗ୍ରହଣ କରି। ପୁଣି ନିଜର ରାଜବାଟି ଖୋର୍ଦ୍ଧାରେ ସେ ନଜରବନ୍ଦୀ ରୂପେ କାଳାତିପାତ କରିଛନ୍ତି। ମନା ହେଇଛି ତାଙ୍କୁ ଜଗନ୍ନାଥ ମନ୍ଦିର ତାଙ୍କର ସେବା ପୂଜା।
2: ସବୁ କ୍ଲାନ୍ତିର ପରିସମାପ୍ତି ଏଇଠି ତମରି ବଡ଼ଦାଣ୍ଡରେ ମହାପ୍ରଭୁ। ଖୋର୍ଦ୍ଧା ରାଜବାଟିରୁ ଘୋଡ଼ା ଛୁଟିଲା ବେଳେ ତମର ଚକା ଚକା ଆଖି ଦିଟା ଆଉ ତମର ନୀଳ ନେତ ମତେ ସବୁଥର ପରି ଅଥୟ କରୁଥିଲା ମହାବାବୁ। ହେଲେ ତମର ମନ୍ଦିରର ତ ମୋ ପାଇଁ ନିଷିଦ୍ଧ। ମୁଁ ଜପଦ ମେଚ୍ଛ ଗଜପତି ରାମଚନ୍ଦ୍ର ଦେବ ଆଜି ପରିଣତ ହେଇଛି ହାଫିଜ କାଦର ବେଗରେ। କାହାର ମାନ ଇଜ୍ଜତ ତମେ ରଖିଲ ଜଗନ୍ନାଥ?

ମାନ ଉଦ୍ଧାରଣ ମାନ ପରା ଉଡେଇଛୁ, ନିଜର ମାନ ସୁଦ୍ଧା ରଖିପାରିଲୁନି। ରାଜୁ ଖାଁ କଳା ପାହାଡ ତମକୁ ପରା ଚମ ଦୌଡ଼ିରେ ବାନ୍ଧି ଶଗଡ଼ରେ ଧାନ ଓଳିଆ ବୋହିବା ପରି ଗୌଡ଼ ଦାଣ୍ଡରେ ବୋହି ନେଲା, ନିଜକୁ ତ ରକ୍ଷା କରିପାରିଲୁନି। ସେତେବେଳେ ମୋ ମାନ ବା କାହିଁକି ରଖନ୍ତ ତମେ? ନାହିଁ ନା ନା ନା, ମୋ ମାନ ଲୋଡ଼ା ନାହିଁ, ତମରି ରହୁ। ମୁଁ ତ ତମଠୁ ଜାଣି ଜାଣି ଦୂର ଛଡ଼ା ହେଇଯାଉଛି ପ୍ରଭୁ, ଦୂର ଛଡ଼ା ହେଇଯାଉଛି।

କି ବୋଲୁଛି ଜଣାଣ? ଯବନ ଭକ୍ତ ସାଲ ବେଗ ବୋଧ।

0: ନୀତି ସଞ୍ଜ ଧୂପ ବେଳେ ଯବନ କବି ସାଲବେକ ଏମିତି ଗୀତ ଗାଆନ୍ତି।
1: ବୁଝିଲ ତିଆଡ଼ିଏ, ଏସନ ଆଉ ଯାତ୍ରୀ ମାନଙ୍କର ଆତ୍ମଜାତ ନାହିଁ ହୋ ବେପୁ, ଅର୍ଜନ ଆଉ କାଉ ହବ।
2: ଯାହା କହିଲ ଦାମାନ୍ନା, ୟାକୁ ପାଚୁନ ପାଣି ଟୋପାବା ପାଇଁ କୌଡ଼ିଟିଏ ବି ନାହିଁ, ବୁଝିଲ। ଆଚ୍ଛା, ମୋଗଲ ଗୋଳ ଲାଗିଲା କି ନାହିଁ ବେପୁ? ପଞ୍ଚୁକୋଶୀ ଯାତ୍ରୀ ଗୁଡା ବି ଏସନ ପୁରା ମାନ୍ଦା ହୋ।
1: ଯାହା କହିଲ ହେ ତିଆଡ଼ିଏ, କିଏ ଦେଖେ ଦେଖେ କିଏ କିରେ ମଣି କଣ ସେଠି ଖୁଣ୍ଡଟା ପରେ ଠିଆ ହେଇଛି? ମଣି କିଏ
0: ମା?
2: ନାଇଁ କଣ ହଉଛୁ? ମୋ ଆଳତି ଆରମ୍ଭ ହେଇଗଲାଣି, ଦର୍ଶନ କି ଯାଉଛୁ? ଯା।
0: ହଁ, ଯିବି ଯିବି ଗୋସେ, ମୁଁ ଗୁହାରିଆ ଜଣେ, ବହୁ ବାଟରୁ ଆସିଛି ଚକାଟଳାଙ୍କର ଦର୍ଶନ ପାଇଁ, ଖୁବ ଥକି ପଡିଛି।
1: ଦେଖେ ଦେଖେ ଦେଖେ ହଉ ତିଆଡ଼ିଏ, ଆଏ ଦେଖିଲଣି ନା ତା ମା ଆମର ଏଇଟା କାପାଳି ଗୋଟାଏ ହୋ। ତା ସାଙ୍ଗରେ ଲଗାନା ଭାଇ, ମଣି ଅବିକା ଧ୍ୱଂସ ହେଇଯା ବୋଲି କହିନା, ଝୁଲା ଭିତରୁ ମୁଠାଏ ଭାଇଟଙ୍କ ମଞ୍ଜି ଛାଟିଦେବ ଯେ ବେପୁଅ ଦେହଟା ହୁ କିନା ଜଳିଯିବା।
2: ବେପୁଅ ସେଥିପାଇଁ ମନ୍ଦିର ଭିତରକୁ ଯାଉନି, ଏଇଟା ନିର୍ଦ୍ଧୁମ କାପାଳି ଗୋଟେ। ଚାଲ ଚାଲ ଦାମାନା, ବଡ ବଦ ଯୋଗାଯୋଗ ବୁଝିଲ। ଦେଖିଲୁ ମାଗେ ପଛିମା ଜାତି ଗୁଡାକ ଗୁଣ୍ଡିଚାକୁ ଥାଟ ପଟାଳି ମାରୁଥିଲେ, ଗୋମା ପୁଣି ଯାଏ ଅର୍ଜନ ଆମର ଲାଗିଥାନ୍ତା। ଅବିକା ବଡ ଦାଣ୍ଡରେ ମାଗେ ଖାଲି କାଉଡୁଛି କାଉଡୁଛି।
1: ମୋଗଲ ଗୋଳ ତିଆରି ହେ, ମୋଗଲ ଗୋଳ
2: ଆଏ ସାର ହେ ଦାମାନା, ବର୍ତ୍ତମାନ ସମୟଟା ଭଲ ନୁହେଁ ବୁଝିଲ। ହୟ ବଳିଆର ଭୂତର ବିଚାର କଣ କିଏ କହିପାରିବ କି ଜାଣି? ଚାଲିବା ହୁଅନ୍ତୁ, ଛୁରା ହଉଛି ଯିବା ହୁଅନ୍ତୁ,
1: ଚାଲ ଚାଲ।
0: ହଁ, ଗଜପତି ରାମଚନ୍ଦ୍ର ଦେବ ଆଜି କାପାଳିକ ନୁହଁ ତ ଆଉ କଣ, ସେମାନେ ଠିକ କହିଛନ୍ତି। ହେ ଶରଣ ପଞ୍ଜର ମହାବାହୁ, ଅଗତିର ଗତି ତମେ କୁହ, କଣ ଆଉ ମୁଁ କରିପାରିଥାନ୍ତି? ତମରି ପାଇଁ ଜାତି ଗୋତ୍ର ଛାଡ଼ିଲି, ଧର୍ମାନ୍ତରିତ ହେଲି, ତମରି ବାଇଶି ପାହାଚ ମହାର୍ତ୍ତ କଣିକା ଛଡ଼ା ଫୁଲ ଚନ୍ଦନ ମୋ ପାଇଁ ମନା ହେଲା। ତେବେ କୁହ କୁହ, ଏ କଳା ଠାକୁର ସତରେ ସତରେ ତମେ କଣ ମୋତେ ପର କରିଦେଲ? କାଳିଆ ଠାକୁର

0: ଆରେ ଆପଣ ଆପଣ ଏଇ ଦାଣ୍ଡଟାରେ ଏମିତି ପଡ଼ିଛନ୍ତି?
1: ପିପିଲି ଫୌଜଦାର କେହି ଗୁପ୍ତଚର ଦେଖିଲେ ସର୍ବନାଶ ହବ।
2: ପରିଚୟ ଏ ମହାଦୀପ ଉଠିବ କେତେବେଳେ?
1: ମୋଗଲ ଗୋଳନ କଟିବା ପର୍ଯ୍ୟନ୍ତ ମହାଦୀପ ଉଠିବା ମୁଁ ବନ୍ଦ କରିଦେଇଛି। ଦୁଇ ଆଡୁକେ କଥା ପାଇବ, ପଡ଼ପରିସା ଗୌରୀ ରାଜଗୁଣଙ୍କ ଜିତ, ମହାଦୀପ ଉଠିବ ବକ୍ସି ବେଣୁ ଭ୍ରମରବରଙ୍କ ନାଁରେ। ଗୌରୀ ରାଜଗୁରୁ ସେବକମାନଙ୍କୁ ମୁକ୍ତି ମଣ୍ଡପର ପଣ୍ଡିତମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ଛାମୁ
2: ଜାଣେ ଜାଣେ ସାନ ପରିଚୟ, ବିଶ୍ୱାସଘାତକ ବେଣୁ ଭ୍ରମରବରର ଆଖି ଖୋର୍ଦ୍ଧାର ରାଜଗାଦୀ ଉପରେ। ସେଇଥିପାଇଁ ବଡ଼ଦେଉଳରେ ଜଗନ୍ନାଥଙ୍କ ପ୍ରଧାନ ସେବକ ପାଇଁ ତାର ଅକ୍ଲାନ୍ତ ଚେଷ୍ଟା।
1: ବିଷ୍ଣୁ ପଶ୍ଚିମ କବାଟ ମହାପାତ୍ର ବଞ୍ଚିଥିବା ଯାଏ ତା କରେଇଦେବ ନାହିଁ ଛାମୁ।
2: ବିଶ୍ୱାସଘାତକ ବେଣୁ ଭ୍ରମରବର ପାଇଁ ତମେ ଏକାଦଶୀରେ ମହାଦୀପ ଉଠିବା ବନ୍ଦ କରିଦେଲ ପରିଚୟ।
1: ଏଠି ଆଉ ବେଶୀ ସମୟ ରହିବା ନିରାପଦ ନୁହେଁ ଛାମୁ। ତକି ଗାଁର ଗୁପ୍ତଚର ମାନେ ହୁଏତ ଆମର ସନ୍ଧାନ ପାଇଯାଇ ପାରନ୍ତି। ଘୋଡ଼ାଟା ବାଲିସାହି ମୋଡ଼ରେ ବନ୍ଧା ହେଇଛି। ଆପଣ ସାତ ଲହଡ଼ି ମଠ ପାଖକୁ ଚାଲନ୍ତୁ, ମୁଁ ଦେଉଳର ନୀତି ବଢ଼ି ପଛରେ ଆସୁଛି।
2: ହଁ ପରିଚୟ, ତମେ ଶୀଘ୍ର ଆସ, ମତେ ବି ରାତାରାତି ଖୋର୍ଦ୍ଧା କଟକରେ ପହଞ୍ଚିବାକୁ ପଡ଼ିବ, ହାତରେ ମୋର ସମୟ ଅଳ୍ପ।

0: ଚତୁର୍ଦ୍ଦିଗରେ ଚକ୍ରାନ୍ତର ଜାଲ, ତମେ ସେଠୁ ମୁକୁଳି ପାରିବନି ରାମଚନ୍ଦ୍ର ଦେବ। ଭାବିଛ ଯବନୀ କନ୍ୟାର ପାଣି ଗ୍ରହଣ କରି ତମେ ଖୋର୍ଦ୍ଧାର ସିଂହାସନଟାକୁ ଧରି ରଖିବ, ପୁଣି ଠାକୁର ରାଜା ବୋଲାଇବ। ତମର ସେ ଦୁରନ୍ତ ଅଭିଳାଷକୁ ବକ୍ସି ବେଳୁ ଭ୍ରମରବର ଭାଙ୍ଗି ରୁଜି ଛାରଖାର କରିଦେବ। ସେପଟେ ବାରବାଟୀ କିଲ୍ଲାରେ ତକି ଖାର ସ୍ୱେର ଦୃଷ୍ଟି, ଏପଟେ ପାଟରାଣୀ ଲଳିତା ମହାଦେଈଙ୍କର ବିଦ୍ରୋହ। ସେ ପୁତ୍ର ଭାଗୀରଥୀକୁ ସିଂହାସନରେ ବସେଇବାକୁ ଚାହାନ୍ତି। ଏଭଳି ସୁବର୍ଣ୍ଣ ସୁଯୋଗକୁ ପକ୍ଷୀ ବେଣୁ ଭ୍ରମରବର ହାତ ଛଡ଼ା କରିବାକୁ ଚାହେଁ ନା। ପ୍ରାଣପାତ ନଚେତ୍ ସିଂହାସନ ପ୍ରାପ୍ତି। କିଏ ସେଠି? କିଏ?
1: ତମେ ବିଶ୍ୱାସଘାତକ ବେଣୁ ଭ୍ରମରବର, ତମକୁ ଏ ଜାତି କଦାପି କ୍ଷମା ଦେବନି। ଇତିହାସରେ ତମେ ରହିଯିବ ଏକ ଘୃଣିତ ଚରିତ୍ର ଭାବେ। ଗଜପତି ରାମଚନ୍ଦ୍ର ଦେବ ସେଦିନ ବୋଧହୁଏ ଜାଣିନଥିଲେ ଶତ୍ରୁ ବିରୁଦ୍ଧରେ ପ୍ରତିରକ୍ଷାର ବ୍ୟୁହ ନିର୍ମାଣ କରିବା ସମ୍ଭବ, ମାତ୍ର ବିଶ୍ୱାସଘାତକତା ବିରୁଦ୍ଧରେ ଇତିହାସରେ କୌଣସି ବ୍ୟୁହ କେବେ କେଉଁଠି ନିର୍ମିତ ହେଇନି। କୁହ ବକ୍ସି, ତମର ଏଥିପାଇଁ ବିବେକ ଦଂଶନ ହେଇନି?
0: ବକ୍ସି ବେଣୁ ଭ୍ରମରବର କେବେ ପଛକୁ ଫେରି ଚାହେନି, କଳେ ବଳେ କୌଶଳେ ଆଗେଇ ଯିବା ତାର ଧର୍ମ। ସେ ଚାହେଁ ଖୋର୍ଦ୍ଧାର ସିଂହାସନ, ଠାକୁର ରଜା ହେବାର ଗୌରବ।
1: ତମେ ଜାଣ ନା ବକ୍ସି, ମଣିଷର ଉଚ୍ଚାକାଂକ୍ଷା କାଳର ନିଷ୍ଠୁର ନିର୍ଦ୍ଦେଶରେ ବେଳେ ବେଳେ ମୁଠାଏ ବାଲି ପରି ଝରି ପଡ଼େ।
0: ନା, ମୁଁ ଚାହେଁ ମୋ ଅଭିଳାଷର ପରିପୂର୍ତ୍ତି, ତାର ସିଂହାସନ, ରାମଚନ୍ଦ୍ର ଦେବର ଭାବିସ୍କାଦାର ବେଗର ଭୋଲୁଣ୍ଠିତ ମସ୍ତକ।
1: ମନେ ନାହିଁ ରଥିପୁର କଡ଼ରେ ଯେଉଁ ଭୟଙ୍କର ଦୁଃସ୍ୱପ୍ନ ତମେ ଦେଖିଥିଲ?
0: ତମେ କେମିତି ଜାଣିଲ ମୁଁ ଦେଖିଥିବା ସେ ଭୟଙ୍କର ସ୍ୱପ୍ନର ବୃତ୍ତାନ୍ତକୁ?
1: ମୁଁ ସବୁ ଜାଣେ, ମୁଁ ସବୁ ଦେଖେ ବକ୍ସି। ମୋ ପରିବ୍ୟାପ୍ତ ମହାକାଳ ତମରି ଚେତନାରେ ବିଶ୍ୱର ଅଣୁ ପରମାଣୁରେ ମୋର ଅସ୍ତିତ୍ୱ, ରାଜନୀତିର ପଶାପାଲିରେ ତମେ ଯେଉଁ ଚାଲ ଖେଳୁଛ ତାର ପରିଣତି କିଛି ଭଲ ନୁହେଁ ବକ୍ସି, କିଛି ଭଲ ନୁହେଁ। ରଥିପୁର କଡ଼ରେ ଦେଖିଥିବା ଭୟଙ୍କର ଦୁଃସ୍ୱପ୍ନର ସ୍ମୃତିଚାରଣ ପୁଣି ଥରେ କରତ ଦେଖି।
0: ରଥିପୁର ଗଡ଼ର ସେ ଭୟଙ୍କର ରାତ୍ରି, ସେହି କାଳରାତ୍ରିର ଦୁଃସ୍ୱପ୍ନ ଏବେ ବି ମୋତେ ଆତଙ୍କିତ କରୁଛି। ମାଡ଼ ମାଡ଼ ଖଣ୍ଡା ପରସ୍ପର ସହ ସଂଘାତ ହୋଇ ନିଆଁର ଫୁଲ ଝରି ପଡ଼ୁଛନ୍ତି।

ଅନ୍ତାବଳଙ୍କ ଶୁଣ୍ଢରୁ ତାଜା ରକ୍ତ ଧରି ପଡୁଛି ସେହି ମୁକୁଟ ଉପରେ। ତାପରେ ହଠାତ୍ ଏକ କବନ୍ଧର ଆବିର୍ଭାବ ହୋଇଛି। ସେ ଯେମିତି ଜମଦାଡ ଭୁଲେ ଉଦଣ୍ଡ ନୃତ୍ୟ କରି ଧାଇଁଛି ସିଂହାସନ ଆଡ଼େ, ଉଭେଇ ଯାଇଛି ସିଂହାସନ ମୁକୁଟ।

0: ମହାକାଳର ଗତିରୋଧ ଅସମ୍ଭବ। ତମେ ତା ଆଗରେ କୁଟା ଖିଅଟିଏ ପରି ଭାସି ନିଶ୍ଚିହ୍ନ ହେଇଯିବ।
1: ନା ନା, ମୁଁ ଶେଷ ସଂଗ୍ରାମ କରିବି। ଯେକୌଣସି ମତେ ମୁଁ ନିଜକୁ ପ୍ରତିଷ୍ଠା କରିବି ଉତ୍କଳର ସିଂହାସନରେ। ସେଥିପାଇଁ ଅନ୍ୟାୟ, ଅନୀତି ଓ ଭ୍ରଷ୍ଟାଚାରର ଯେକୌଣସି ସ୍ତର ଯାଏ ମୁଁ ଯିବାକୁ ପ୍ରସ୍ତୁତ।
2: ଆମେ କିନ୍ତୁ ଆପଣଙ୍କୁ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ବକ୍ସି ମହାଶୟ।
1: ଆରେ ପଟ୍ଟନାୟକ, ଯେ ଭିତରକୁ ଆସ। ଆଉ କଟକ ଖବର କଣ?
3: ଗୋଟେ ଜରୁରୀ ଖବର ବକ୍ସି ଆପଣେ। ଚିକାକୋଲରୁ 2 ବର୍ଷର ବାକିଆ ପେସ୍କିସ୍ 3 ଲକ୍ଷ ଟଙ୍କା ଧରି ଫୌଜଦାରର ଦେୱାନ ନର୍ସା ରାଜୁ କଟକ ଆସୁଛି।
1: ତେବେ ଚିକାକୋଲର ପେସ୍କିସ୍ ସହିତ ଆମର କି ସମ୍ପର୍କ ଅଛି? ତାପରେ ଏଇଟା ବା ଗୋଟେ କି ଜରୁରୀ ଖବର?
3: ସମ୍ପର୍କଟା କଣ ବୁଝିପାରୁନାହାନ୍ତି ବକ୍ସି ମହାଶୟ? ଖୋର୍ଦ୍ଧା ରାଜ୍ୟ ଭିତର ଦେଇ ଆସିବା ବେଳେ ନର୍ସାରାଜ ଯେମିତି ଟଙ୍କା ତକ ନେଇ ନିରାପଦରେ କଟକରେ ପହଞ୍ଚେ, ତକି ଖାଁ ମୋ ହାତରେ ରାଜାଙ୍କ ନିକଟକୁ କଡ଼ା ତାଗିଦ ପଠାଇଛନ୍ତି।
1: ସେ କଥା ତ ମହାରାଜ ବୁଝିବେ, ଆମର ସେଥିରେ କଣ ଅଛି?
3: ଏଇ ବୁଦ୍ଧି ନେଇ ଆପଣ ଖୋର୍ଦ୍ଧାର ସିଂହାସନ ଆଡ଼କୁ ହାତ ବଢ଼େଇଛନ୍ତି। କଥାଟା କଣ କିଛି ବୁଝିପାରୁନାହାନ୍ତି ବକ୍ସି ଆପଣେ? ଖୋର୍ଦ୍ଧା ହତା ମଧ୍ୟରେ ଯଦି ଚିକାକୋଲର ଦେୱାନ ଉପରେ ରାହାଜାନି ହେଲା, ଟଙ୍କା ବାଟମାରଣା ହେଲା, ତାହେଲେ 3 ଲକ୍ଷ ଟଙ୍କା, 3 ଲକ୍ଷ ଟଙ୍କା କିଛି କମ୍ ନୁହେଁ ବକ୍ସି ମହାଶୟ। ବାରମ୍ବାର ମୁର୍ଶିଦାବାଦରୁ ତାଗିଦ ଆସୁଛି କଟକକୁ, ସେତେବେଳେ 3 ଲକ୍ଷ ଟଙ୍କା ବାଟମାରଣା ହେଲେ ତକି ଖାଁର ଧୈର୍ଯ୍ୟ ରହିବଟି?
1: ତମ ବୁଦ୍ଧିକୁ ତାରିଫ ନ କରି ରହିପାରୁନି ଜୟ ପଟ୍ଟନାୟକ। ଟଙ୍କାଟା ଆମେ ବାଟମାରଣା କରି ନେଇ ଅଠା ବୋଳି ଦେବା ରଜାଙ୍କ ନାଁରେ। ତେବେ ଚିକାକୋଲରୁ ଟଙ୍କା ଧରି ନର୍ସାରାଜୁ କେବେ ବାହାରୁଛି? ସାଙ୍ଗରେ ତାର କେତେ ଜଣ ସରିକି ଲସ୍କର ଥିବେ?
3: ସେୱାନ ନବିଶଠାରୁ ସେ ଖବର ବି ମୁଁ ସଂଗ୍ରହ କରିସାରିଛି। ଆସନ୍ତା ଜ୍ୟେଷ୍ଠ ମାସରେ 50 ସରିକି ଲସ୍କର ଧରି ସେ ବାହାରିବ।
1: ତମର ଏ ଉପକାର ମୁଁ କଦାପି ଭୁଲିବି ନାହିଁ ପଟ୍ଟନାୟକ। ତମେ ଏବେ ସିଧା କଟକ ବାହାରି ଯାଅ, ମହାରାଜଙ୍କୁ ଖବର ଦେବା ଆଦୌ ଦରକାର ନାହିଁ। କିନ୍ତୁ ତକି ଖାଁକୁ ଜଣାଇଦେବ ତୁମେ ଯଥା ସମୟରେ ଯଥା ସ୍ଥାନରେ ଖବର ଦେଇଛ।
3: ମୁଁ ତାହେଲେ ଆସୁଛି ବକ୍ସି ଆପଣ।
1: ସୁଯୋଗର କୌଣସିଟି ମୁହୂର୍ତ୍ତକୁ ବକ୍ସି ହାତ ଛଡ଼ା କରିବା ପାଇଁ ଚାହେଁ ନା, ତା ନହେଲେ ଖୋର୍ଦ୍ଧାର ସିଂହାସନଟା ଯେ ହାତ ଛଡ଼ା ହେଇଯିବ।
4: ଜଗୁନି ରେ, ଜଗୁନି, ଏ ଜଗୁନି, କୁଆଡେ ଗଲା କେଜାଣି? ଡାକି ଡାକି ମୋ ତଣ୍ଟି ପଡିଗଲାଣି। ଓହୋ, ଆରେ ଜଗୁନି, ଜଗୁନି, ଗୁଣ୍ଡିଚା ଜାତ ଆଉ ମୋଟେ ଦିନ କେଇଟା ରହିଲା? କେତେ ଯାତ୍ରୀ ଚାଲିଛନ୍ତି, ମୋର ବା ସେ ଭାଗ୍ୟ କାହିଁ? ମୋର ତ ସବୁ ଉଜୁଡି ଯାଇଛି, ତମେ ତ ମୋର ସବୁ ଛଡେଇ ନେଇଛ ମହାପ୍ରଭୁ। ମୋର ଶଙ୍ଖା, ସିନ୍ଦୁର, ମାନ, ମହତ ସବୁ, ପେଟ ଚାଖଣ୍ଡକ ପାଇଁ ମୁଁ ଦାଣ୍ଡକୁ ଓହ୍ଲେଇ ଆସିଲି, ଚଟି ଘର ଖୋଲିଲି। ସେଇ ଗଲା ହାଜିଲା ଦିନ ଗୁଡାକ ଏବେ ବି ଭସା ବାଦଲ ପରି ମୋ ଆଖି ଆଗରେ ଭାସି ଯାଉଛି।

0: ସବୁ ବାହାରିଲେ ଯୁଦ୍ଧକୁ, ସେ ବି ଗଲେ। ମୁଁ ତାଙ୍କୁ ଚନ୍ଦନ ସିନ୍ଦୁର ପିନ୍ଧେଇ ଦେଇଥିଲି। ଶ୍ୱଶୁର ବି ସେଦିନ କାଳିସୀ ଲାଗିଲା ପରି କହିଥିଲେ,
1: ସିଆଡ଼େ ଯୁଦ୍ଧ ଆରମ୍ଭ ହେଇଗଲାଣି, ତମେ ସବୁ ପାଇକ ପୁଅ ନା ବେହେରାଣୀ ଛୁଆବେ, ଘର କଣ୍ଡେ ପଶି କଣ୍ଡେ, ମୋଗଲ ବଡ ଠାକୁରଙ୍କ ଉପରକୁ ହାତ ଉଞ୍ଚେଇଲାଣି, ଜଗନ୍ନାଥ ଗଲେ ଓଡ଼ିଶାରେ ରହିଲା କଣ୍ଡେ, ବାହାରି ପଡ଼, ବାହାରି ପଡ଼, ବେଗ ବାହାରି ପଡ଼।

ଠାରୁ ଫେରିଥିଲା ତାଙ୍କର ରକ୍ତ ଲଗା ସିରିପ ଆଉ ଢାଲ। ତାପରେ ଅକାଳ ମଡ଼କ କିଏ କୁଆଡେ ମରିହଜି କଲେ। ମୁଁ କାଲି ରହିଗଲି ଥୁଣ୍ଟା ଗଛର ପତରଟିଏ ପରେ।

ଗଲ୍କୋଳ ଲାଗିଲା ପାଇକପୁର।

0: ଦେଇ ଆଲୋ ଏ ଦେଇ ଦେଇ ଆଲୋ ତୁ ପିଣ୍ଡାଟାରେ ବସି କଣ ଭାବିହଉଛୁ କହିଲୁ? ଦେଇ ସେଇ ଅଶୁଆର ଦିଟା କୁଆଡେ ଗଲେ କି? ଦେଇ ତାଙ୍କ ଘୋଡ଼ା ଏଇ ପାଖ ବସରେ ତ ବନ୍ଧା ହେଇଛି।
1: ସେମାନେ ମତେ ବାଣପୁରକୁ ବାଟ ପଚାରୁଥିଲେ।
0: ତୁ ଜାଣିଛୁ ନା ଦେଇ, ମୁଁ ଆସିଲା ବେଳେ ଚୁପଚାପ ତାଙ୍କ କଥାବାର୍ତ୍ତା ସବୁ ଶୁଣି ନେଇଛି ମ। ସେମାନେ ମୋଟେ ଭଲ ଲୋକ ନୁହନ୍ତି।
1: ମତେ ବି ସେ ଏମିତି ଲାଗୁଥିଲା ରେ ଜଗୁନି। ହେଲେ ଆମର ତ ଚଟି ଘର, କାହାକୁ ମନା କରିବା? ମୁଁ ବି କାନ ଡେରି ଦୁଆର ବନ୍ଧ ଏପଟୁ ତାଙ୍କ ମସୁଧା ଶୁଣିଛି। ଖୁରୁଧାର ଚାଙ୍କୁ ହଟେଇ ସେମାନେ ବକ୍ସି କାହାକୁ ଗାଦିରେ ବସେଇବାକୁ କହୁଥିଲେ।
0: ସତରେ ନା କଣ ମ?
1: ଜଣେ ଅସୁଆର କହୁଥିଲା ପରା, ପେସ୍କିସି ଟଙ୍କା ବାଟ ମାରଣା ହେଲେ ରଜା ହରଡ଼ ଘଣାରେ ପଡ଼ିବେ, ଗାଦି ଯିବ ଆଉ ତାଙ୍କ ମୁଣ୍ଡରେ ସେ ଲେଣ୍ଟା ଛିଡ଼ିବ। ସେଇ ଭେଦ କୁଆଡେ ଲେଖା ହେଇଛି ଚିଟଉରେ।
0: ତୁ ଏ ଚିଟାଉ କୋଉଠୁ ପାଇଲୁ ଦେଇ?
1: ତାଙ୍କ ମସୁଧା ଶୁଣି ମୋ ଦେହର ଯେମିତି ନିଆଁ ଲାଗିଗଲା। ଆଉ ମୋ ଠାକୁର ରଜା ଉପରେ ବିପଦ ପଡ଼ିବ। ଚକୁନି ଲୁଚି ଲୁଚି ଘୋଡ଼ା ଥଳିରୁ ସେ ଚିଟଉଟା ଚୋରି କରି ଆଣିଲି।
0: ତୁ ଠିକ କରିଛୁ ଦେଇ। ଆଚ୍ଛା କହିଲୁ, ଆମେ ଏବେ କଣ କରିବା?
1: ସେ ସକାଳ ହେଲା ଯୋଉ କଥା, ଏ ଚିଟଉ ନେଇ ସିଧା ସକାଳୁ ତୁ ଖୋର୍ଦ୍ଧା ବାହାରିଯିବୁ।
0: ହଁ,
1: ରାଜାଙ୍କ ହାତରେ ଯେମିତି ଏଇଟା ପଡେ, ମୋର ଆଣୁଟି ଜଗୁନି, ମୋ ଠାକୁର ରଜା ଦେହରେ ଯେମିତି କଣ୍ଟା ନ ବାଜେ। ସିଏ ଚଳନ୍ତି ବିଷ୍ଣୁ, ସିଏ ଅଥା ତାହେଲେ ମୋ ଚଗା କାଳିଆକୁ ସମ୍ଭାଳିବ କିଏ କହିଲୁ?
0: ତୁ ଜମା ବ୍ୟସ୍ତ ହଉ ନା ଦେଇ, ପାଆନ୍ତି ପହରୁ ଡାକିଦବୁ ତୁ ମତେ। ଜଗୁନି ତା ଦେଇ କଥା କେବେ ଅବଜ୍ଞା କଲୁଣି ନା କରିବାକୁ ତୁ କହିଲୁ?
1: ଚାଲିଲୁ ମୋ ସୁନା ଭାଇଟା, ଦିଟା କଣ ତୁଣ୍ଡରେ ଦବୁ, ମରଣ ନାହିଁ ମତେ। ଉପାସରେ ପେଟ ଯାଇ ଆର ପିଠିରେ ଲାଗିଲାଣି, ମୁଁ ତାକୁ ଠିଆଟା କରି ଗପୁଛି। ଚାଲେ ଚାଲେ।
2: ବଡ଼ ଦୁର୍ବିଷ ହୋଇନି ସଙ୍ଗ ଜୀବନ। ରାମଚନ୍ଦ୍ର ଦେବକୁ ତାର ଦୁର୍ଦ୍ଦିନରେ ସମସ୍ତେ ପରିତ୍ୟାଗ କରିଛନ୍ତି। ପାଟରାଣୀ ଲଳିତା, ଶେଷରେ ତମେ ବି ପିତ୍ରାଳୟ ବାଣପୁରରେ ଥାଇ ମୋରି ବିରୁଦ୍ଧରେ। ହେଲେ ତମକୁ ମୁଁ କେମିତି ବୁଝେଇଥାନ୍ତି ରାଣୀ? କେବଳ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ମହାପିସ୍ କାତରେ ହେଲି, ରିଜିଆକୁ ବିବାହ କଲି। ତେବେ ରିଜିଆ ଯବନୀ ହେଲେ ବି ହିନ୍ଦୁ, ସେ ସୁଜା ଖାଁର ହିନ୍ଦୁ ପତ୍ନୀ କାଞ୍ଚନ ମୁର୍ଶିଦାବାଦୀର କନ୍ୟା ଜବା। ଆଜିର ଏଇ ନିଶଙ୍କ ମୁହୂର୍ତ୍ତରେ ସେଇ ରିଜିଆର ସ୍ମୃତି ମୋର ମନେ ପଡ଼ୁଛି।

0: ଆଉ ଫୁଲ ଗୁଡ଼ାକୁ ନୁହେଁ ଆକ୍ରାଣ କରୁଥିଲ। ତମେ ଥିଲ ମୋ ପାଇଁ ରହସ୍ୟମୟୀ, ସୁଦୂରର ଏକ ଆକର୍ଷଣ।
1: ଆଉ ଆଜି
0: ଆଜି ଆଜି ତ ଆମର ମଧୁଜାମିନୀ। ତମେ ଯେମିତି ମୋ ସ୍ୱପ୍ନରେ ଏକ ଗୋଲାପ କଳି, ଯାହାକୁ ମୋ ହାତ ପାହାନ୍ତାରେ ପାଇଛି।
1: ଆଜି ପରା କନ୍ୟାକୁ କବାଇନ ଯୌତୁକ ଦେବାର ବିଧି, କୁହ ତ ମତେ କଣ ଦବ?
0: ଇହ କାଳ ପର କାଳ ଯାହା କିଛି ରହିଲା ସେସବୁ ତମରି ଜବା।
1: ସତ୍ୟ କରୁ ନା ହାପିଜ।
0: ରିଜିଆ ପାଖକୁ ଆସ, ସତ୍ୟ ତ ନିଶ୍ଚୟ କରିବି।
1: ଆଗ ସତ୍ୟ କର ନା।
0: ସତ୍ୟ ସତ୍ୟ ସତ୍ୟ, ଏଇ ତ୍ରିବାର ସତ୍ୟ କଲି ହେଲା ତ।
1: ମତେ ଜଗନ୍ନାଥଙ୍କୁ ଦେଖାଇ ପାରିବେ ମହାରାଜ?
0: ମହାରାଜ
1: ହଁ ହାପିଜ, ମୋ ମା ମତେ ସବୁବେଳେ କହୁଥିଲେ ଜଗନ୍ନାଥଙ୍କୁ ଥରେ ପାଇଲେ ଜୀବନରେ କୁଆଡ଼େ ସବୁ ଅବଶେଷ ମେଣ୍ଟି ଯାଏ। ଆ ବିଚାରି ଜଗନ୍ନାଥ ଜଗନ୍ନାଥ ହେଇ ମଲା ପଛକେ ଜଗନ୍ନାଥଙ୍କୁ ଦେଖିପାରିଲାନି। ମତେ ଜଗନ୍ନାଥଙ୍କୁ ଦର୍ଶନ କରେଇବ ନା ହାପିଜ?
0: ରିଜିଆ କିନ୍ତୁ
1: କିନ୍ତୁ ନୁହେଁ ହାପିଜ, ମତେ ଥରେ ତାଙ୍କ ପାଖକୁ ନେଇଯାଅ, ମୋର ଏଇ କାମନା ତମ ନିକଟରେ। ତାଙ୍କରି ତୁଳସୀ ମହାପ୍ରସାଦ ମତେ ସବୁ ଦବ ନା ହାପିଜ?

0: ହେଲେ ମୁଁ ବା କୌରୀ ଜିଆର ଅନୁରୋଧ ରଖିପାରିଲି। ମୁଁ ତ ଧର୍ମଚ୍ୟୁତ ହୋଇ ଲୁଚି ଲୁଚି ଜଗନ୍ନାଥଙ୍କୁ ଦର୍ଶନ କରି ଆସୁଛି। ବିଚାରିଲି ଝିଆ, ତମେ ମଧୁଯାମିନୀରେ ମୋତେ କରିଥିବା ଅନୁରୋଧକୁ କେମିତି ମୁଁ ରଖିପାରିବି? କେମିତି?
1: ସାନ ପରିଛା, ବିଷ୍ଣୁ ପଶ୍ଚିମ କବାଟ ମହାପାତ୍ର ଆପଣଙ୍କର ଅପେକ୍ଷାରେ ମଣିମା।
0: ତାଙ୍କୁ ଏଠିକି ଆସିବାକୁ କୁହ ପ୍ରତିହାରି।
1: ଯଥା ଆଜ୍ଞା ମଣିମା।
2: ମଣିମାଙ୍କର ଜୟ ହଉ। ବାଧ୍ୟ ହୋଇ ମୋତେ ପୁରୀରୁ ଆସିବାକୁ ହେଲା।
0: କଣ କିଛି ଅଘଟଣ ହେଲା କି?
2: ସିଂହଳ ବ୍ରହ୍ମପୁରର ଦଧିବାମନ ମନ୍ଦିର ଘାଜି ବେଗ ଭାଙ୍ଗୁଥିଲା ବେଳେ ଆପଣଙ୍କ ଦ୍ୱାରା ଗୁପ୍ତରେ ନିହତ ହେବାର ସମ୍ବାଦ କଟକଠାରୁ ପୁରୀ ଯାଏ ରଟି ଯାଇଛି ମହାରାଜ। ସେଥିରେ ଆପଣ କୁଆଡେ ଇଦ୍ ପର୍ବରେ ତକେ ଖାଁକୁ ମୁବାରକ ଜଣାଇବାକୁ ଯାଇନାହାନ୍ତି, ସେଥିପାଇଁ ସେ ଆପଣ ଉପରେ ରକ୍ତ ଚଳ ଚବାଉଛି।
0: ବଡ଼ କଥା ହେଲା ଜଗନ୍ନାଥଙ୍କର ମାନ ରହିବ କେମିତି, ଓଡ଼ିଆ ଜାତିର ଇଜ୍ଜତ ରହିବ କେମିତି, ସେଇଥିପାଇଁ ମୁଁ ରସାତଳକୁ ଯିବାକୁ ପ୍ରସ୍ତୁତ।
2: ଯଦି ତକେ ଖାଁ ଏଥର ଶ୍ରୀମନ୍ଦିରକୁ ଧାଡ଼ି ଦିଏ ତାହେଲେ ଜଗନ୍ନାଥଙ୍କୁ ଉଦ୍ଧାର କରାଯିବ କେମିତି?
0: ସେଇ କଥା ତ ପରିଛାଏ, କୁରାଡ଼ମଲର ପୀତାମ୍ବର ମଙ୍ଗରାଜ, ଚମ୍ପାଗଡ଼ର ଶତ୍ରୁଘ୍ନ ଦଳଗଞ୍ଜନ ଆଉ ତମ ସହିତ ସେଇ ମନ୍ତ୍ରଣ ତ ମୁଁ କରିଥିଲି।
2: ମୋର ବିଚାର ତକେ ଖାଁ ଏଥର ପୁରୁଷୋତ୍ତମଙ୍କୁ ବାହିଲେ ମହାପ୍ରଭୁଙ୍କୁ ଏକାଥରକେ ପୁରୀ ଛଡ଼ା କରିବାକୁ ପଡ଼ିବ। ବିଲେଇ ଛୁଆ ପରି ଥରକୁ ଥର ଚିଲିକାରୁ ପୁରୀ, ପୁଣି ପୁରୀରୁ ଚିଲିକା କରି ଆଉ ଲାଭ ନାହିଁ। ଓଡ଼ିଶାରେ ମୋଗଲ ରାଜୁତି ଥିବା ପର୍ଯ୍ୟନ୍ତ ଜଗନ୍ନାଥ ଅରଣ୍ୟବାସୀ ହୋଇ ରହିବେ।
0: ତେବେ କୋଉ ଅରଣ୍ୟ ତାଙ୍କ ପାଇଁ ବା ନିରାପଦ?
2: ସେଥିକୁ ଆପଣ ଚିନ୍ତା କରନ୍ତୁନି ମହାରାଜ, ସେ ବେଳ ଆସିଲେ ଆପେ ଆପେ ଜଗନ୍ନାଥ ସେ ବାଟ ଦେଖାଇଦେବେ।
0: ମହାବାହୁ ଅରଣ୍ୟକୁ ଯିବେ ରତ୍ନ ସିଂହାସନ ଛାଡ଼ି? ତମେ ଇଏ କଣ କହୁଛ ଜଗଦେବ?
2: ବିଶ୍ୱାବସୁ ସବରି ନାରାୟଣ ରୂପେ ତାଙ୍କୁ ପୂଜା କଲାବେଳେ ଦିନେ ତ ସେଇ ମହାକାନ୍ତର ତାଙ୍କର ଆବାସ ଥିଲା ମହାରାଜ, ସେତକ ଭାବନା କଣ?
1: ମଣିମା, ବାଲୁଗାଁ ପେଣ୍ଠରୁ କିଏ ଜଣେ ଆସିଛି, ଛାମୁରେ ଭେଟ ହେବା ପାଇଁ କହୁଛି। ଛାମୁଙ୍କ ପାଖକୁ କୋଉ ସରଦେଇ ପାଖରୁ ଚିଟାଉ ଆଣିଛି, ଛାମୁଙ୍କ ଛଡ଼ା ଅନ୍ୟ କାହା ହାତରେ ସେ ଚିଟାଉ ଦେବାକୁ ନାରାଜ।
0: ସରଦେଇ? ଆଚ୍ଛା, ତାକୁ ଆସିବାକୁ କୁହ।
1: ଯଥା ଆଜ୍ଞା ମଣିମା।
3: ଓଳଖି ଆଜ୍ଞା, ମୁଁ ଜଗୁନି ଆଜ୍ଞା, ବାଲୁଗାଁ ପେଠ ସରଦେଇ ଚଟି ଘରୁ ଆସିଛି।
0: ତତେ କିଏ ପଠେଇଛି?
3: ମଲା ପଠେଇବ ଆଉ କିଏ, ମୋ ସରଦେଇ ପଠେଇଛି। ଆଉ କହିଛି କଣ ଜାଣନ୍ତି? ଖୋର୍ଦ୍ଧା ରାଜାଙ୍କ ଛଡ଼ା ଏ ଚିଟୋ ଯେମିତି ଆଉ କେହି ନ ପାଆନ୍ତି। ଦି ଜଣ ଅସୁଆରଙ୍କ ପାଖରୁ ଏ ଚିଟୋ ସେ ଚୋରି କରିଥିଲା। ଓହୋ, କି ଝଡ଼ ସେଦିନ, ହଜୁର ଚିଲିକା ଖାଲି ଉଠୁଥିଲା ପଡୁଥିଲା ଆଉ।
0: ଏ ତ ବଡ଼ ପ୍ରହାଳିକାମୟ ପରିଚୟ। ଆଚ୍ଛା ଦେଖି ତମର ଚିଟୋ।

0: ମହାରାଜ ରାମଚନ୍ଦ୍ର ଦେବ ଓରଫ ମ୍ଳେଚ୍ଛ ହାପିସ୍କାଦାରଙ୍କ ଆଠ ଅଙ୍କ ଧନୁ ପାଞ୍ଚ ଦିନ ପୁରୁଷୋତ୍ତମ କ୍ଷେତ୍ର ବାଲିସାହି ନବରରୁ ଖୋର୍ଦ୍ଧା ମହାରାଣୀ ଲଳିତା ମହାଦେଈଙ୍କୁ ବକ୍ସି ବେଣୁ ଭ୍ରମରବରର ଲେଖିବାର କାରଣ ଏହିକି ଯେ ଆଗାମୀ ଜ୍ୟେଷ୍ଠ ମାସରେ ଚିକାକୋଲ ଫୌଜଦାରର ଦେୱାନ ନର୍ସାରାଜୁ ବାକିଆ ପେସ୍କିସ୍ 3 ଲକ୍ଷ ଟଙ୍କା ଧରି କଟକ ଆସୁଛି। ଏହା ବାଟମାରଣା ହେବା ନିହାତି ଜରୁରୀ। ଏହାଦ୍ୱାରା ତକି ଖାଁ ବୁଝିବ ଏହା ମହାରାଜା ଲୁଟି ନେଲେ। ତକି ଖାଁ ଯଦି ଖୋର୍ଦ୍ଧା ଉପରେ ଧାଡ଼ି ଦିଏ କେହି ଜଣେ ହେଲେ ପାଇକ ମଧ୍ୟ ତାଙ୍କୁ ଆଗୁଳି ପାରିବ ନାହିଁ। ଏତିକି ବେଳେ ସନ୍ଧି କରି ଭାଗୀରଥି କୁମାରଙ୍କୁ ଖୋର୍ଦ୍ଧା ସିଂହାସନରେ ବସାଇବା।
1: ଦେଖୁଛ ଦେଖୁଛ ସାନ ପରିଚୟ, ବକ୍ସି ବେଣୁ ଭ୍ରମରବର କାଣ୍ଡକୁ ସେ ଗୋଟେ ନିର୍ଘାତ ଶକୁନି।
2: ଦେୱାନ ଭଗୀ ଭ୍ରମରବରଙ୍କ କୁଳତୁଟ ପୁଅ ବେଣୁ ଆଉ କଣ ହୁଅନ୍ତା? ତକି ଖାଙ୍କୁ ଦୋଷ ଦେବା ବୃଥା, ଘର ଢିଙ୍କି ତ କୁମ୍ଭୀର, କାହାକୁ କଣ କହିବା? ଚିଠିଟା ଦେଇ ତୁମେ ଆମର ଅନେକ ଉପକାର କରିଛ ଜଗୁନି।
1: ବୁଝିଲ ପରିଚୟ, ଅଠା ଯେତେବେଳେ ଆମ ମୁଣ୍ଡରେ ବୋଳା ହେବା ନିଶ୍ଚିତ, ପଣସଟା ଆମେ ଖାଇବାନି କାହିଁକି? ପାଇକମାନଙ୍କୁ ବର୍ତ୍ତନ ଦେବାକୁ, ପୁଣି ଫିରିଙ୍ଗି ମାନଙ୍କଠାରୁ ବନ୍ଧୁକ କିଣିବା ପାଇଁ ଆମର ତ କୌଡ଼ି ନଥିଲା।
2: ତାହେଲେ କଣ କହିବାକୁ ଚାହାନ୍ତି ଆପଣ?
1: ଟଙ୍କାଟା ଲୁଟି ନବା ଆମେ।
2: ଚମତ୍କାର ଚମତ୍କାର ଯୋଜନା।
1: ତମେ ଆମର ପ୍ରକୃତ ବନ୍ଧୁ ଜଗୁନି। ଏଇ ନିଅ ଏଇ ମୋତିମାଳ ତମର ପ୍ରାପ୍ୟ। ହଁ ଶୁଣ, ତମ ଶରଦେଇଙ୍କୁ ଆମର ଶୁଭେଚ୍ଛା ସମ୍ମାନ ବି ଜଣେଇଦେବ।
3: ଛାମୁ ଏ କଣ ଛାମୁ, ମୋର ଏ ମୋତିମାଳ କଣ ହବ ଛାମୁ? ଛାର ଲୋକଟାଏ ମୁଁ, ମୋ ଶରଦେଇ ମୋ ଉପରେ ରାଗ ହବ ଛାମୁ?
1: ନା ନା ଜଗୁନି, ତମକୁ ଦେଖି ମୋର ଆଜି ମନେ ହଉଛି ଉତ୍କଳର ଗଜପତି ନିରସ୍ତ୍ର ନିଶ ନୁହେଁ, ତା ପଛରେ ଅଛନ୍ତି ତମ ପରି ଅନେକ ପ୍ରିୟ ସଖା, ଆଉ ସେଇମାନଙ୍କ ପାଇଁ ଚିର ଅତୁଟ ରହିବ ଓଡ଼ିଶାର ସ୍ୱାଧୀନତା, ଗଜପତିର ଦମ୍ଭ ଆଉ ମହାପ୍ରଭୁ ଜଗନ୍ନାଥଙ୍କର ଅଭିମାନ।
4: ବକ୍ସି ବେଣୁ ଭ୍ରମରବର କିନ୍ତୁ ନିଜେ ତିଆରି କରିଥିବା ଜାଲରେ ନିଜେ ଛନ୍ଦି ହୋଇଗଲେ, କାଳର ଗତିରୋଧ କରିପାରିଲେନି। ବୁଦ୍ଭୁତ ପରି ମେଳେଇଗଲା ତାଙ୍କର ଦମ୍ଭ ଅଭିମାନ ଓ ଅହଙ୍କାର। ଯେଉଁମାନେ ଧରାକୁ ସରାମଣନ୍ତି ଆଉ ବିଶ୍ୱାସରେ ବିଷ ଦିଅନ୍ତି, ଠିକ୍ ଏଇଆ ହୁଏ ସେମାନଙ୍କର ଅବସ୍ଥା।
5: ଆନନ୍ଦ ହରି।

0: ଯୁଗଥରେ କଟକ ସୁବାରେ ଜାହିର ଥାଉ।
1: ରେଜିଆ ବେ, ମଞ୍ଜିଲ ଛାଡ଼ି ତୁ ଏଠି?
0: ମୋର ଗୋଟେ ମାଙ୍ଗ ଆପଣଙ୍କ ନିକଟରେ ଥିଲା ଜାହାପନା, କୁହନ୍ତୁ ମତେ ନିରାଶ କରିବେନି ତ?
1: ତକି ଖାଁର ବେହେନ ରିଜିଆର ପୁଣି ମାଙ୍ଗ ବତା ବେହେନ ବତା।
0: ଭାଇୟା, ମୁଁ ଶୁଣିଲି ଆପଣ ହାଫିଜ କାଦାନଙ୍କ ଉପରେ ଗୁସ୍ସା ହୋଇଛନ୍ତି, ଜଗନ୍ନାଥଙ୍କ ସେବାରୁ ତାଙ୍କୁ ବଞ୍ଚିତ କରିବାକୁ ଚାହୁଁଛନ୍ତି। ଏ ଅନ୍ୟାୟ ଭୟା, ସେ ବେକସୁର।
1: ଖାମୋଶ! ଏ ବଦତମିଜ କେ ଲିଏ ଯୁକ୍ତି କରିବାକୁ ଆସିଲା। ହମ ସୋଚା ଥା ତତେ ଶାଦି କରି ସେ ସଚ୍ଚ ମୁସଲମାନ ବନିବ, ଲେକିନ ଲେକିନ ଓ
0: ଜଗନ୍ନାଥ ଆଲ୍ଲା ଏକ ଭୟା, ସାଲବେକ ତ ପୁଣି ଜଗନ୍ନାଥଙ୍କ ଭଜନ ଲେଖିଛନ୍ତି,
1: ସେଇଟା ବି ଗୋଟେ ମସ୍ତ କାଫେ।
0: ଭାଇୟା,
1: ମୁଁ ହାଫିଜ ଖଦରକୁ ସାୟସ୍ତା କରିବି, ଜଗନ୍ନାଥ ମନ୍ଦିର ଭାଙ୍ଗି ବନେଇବି ମସ୍ଜିଦ, ସେ କାଠ ପୁତଳଟାକୁ ରାସ୍ତାରେ ଘୋଷାଡି ଘୋଷାଡି ନେଇ ଆଗ ଲଗେଇ ଦେବି।
0: ଭାଇୟା,
1: ନହେଲେ ମୁଁ ତକି ଖା ନୁହେଁ।

0: ଏ ରଥଯାତ୍ରା ଯେମିତି ବହୁ ଉତ୍ଥାନ ପତନ ସହିଥିବା ଗୋଟାଏ ଅପରାଜେୟ ଜାତିର ଜୟଯାତ୍ରା, ଦୁଃଖ ଦୁର୍ବିପାକର ଘନଘଟା ସେଇଥିପାଇଁ ଏ ଜାତିକୁ ନତମସ୍ତକ ହେବାକୁ ଦେଇନି। ଏ ଯେପରି ଓଡ଼ିଆ ଜାତିର ପ୍ରାଣଶକ୍ତି ପ୍ରେରଣା, ଯେତେ ବିପଦ ଅଶୁଭ ଅମଙ୍ଗଳ ଓ ଆକ୍ରମଣର ଜୁଆର ଆସିଲେ ବି ସେହି ପ୍ରାଣଶକ୍ତି ବଳରେ ଓଡ଼ିଆ ଜାତି ବଞ୍ଚିଛି, ଚିରକାଳ ପାଇଁ ବଞ୍ଚିଥିବ।
1: କାଲି ରାତିଟା ସାରା ଛାମୁକ ଆଖିରେ ପଲଉ ପଡ଼ିନି, ଠିଆ ଠିଆ ଏମିତି ରାତି ପାଇଗଲା।
2: ତମେ ବି ସେଥିରୁ ବାଦ ପଡ଼ିନ ସାନ ପରିଚୟ। ଚିଲିକା ବକ୍ଷରେ ଜଗନ୍ନାଥ କୋଉଠି ଆତ୍ମରକ୍ଷା କରିବେ ସେଇଟା ହଉଛି ବଡ଼ ପ୍ରଶ୍ନ। ଶ୍ରୀକ୍ଷେତ୍ର ଆଉ ତାଙ୍କ ପାଇଁ ନିରାପଦ ନୁହେଁ।
1: ଶୀଘ୍ର ଆମକୁ କୂଳ ଧରିବାକୁ ହବ ଛାମୁ, ନୀଳାଦ୍ରି ବିଜେ ପହର ପରେ ଦିଅମାନଙ୍କୁ ସ୍ଥାନାନ୍ତରିତ କରିବାକୁ ହବ। ଆଗରୁ ଆମର ପଣ୍ଡା ଦୈତାପତିମାନଙ୍କ ସହ ଯୋଗାଯୋଗ

0: ଲୋଡ଼ା, ନଚେତ ବଡ଼ ପରୀକ୍ଷା ଗୌରୀ ରାଜଗୁରୁ ଯେମିତି ଧୂର୍ତ୍ତ ନା।
1: ଜଗନ୍ନାଥ ଆମକୁ ସାହାରି ପଡ଼ିଥାଏ, ଚିଲିକା ଭିତରେ ଏଇ ଗୁରୁ ଭାଇ ଦ୍ୱୀପରେ ସେ ଆଶ୍ରୟ ନେବେ। ଜଗନ୍ନି ଚଞ୍ଚଳ ଚଞ୍ଚଳ ଆହୁଲ ଆମାର, ଦେଖାଯାଉ କଣ ମହାପ୍ରଭୁଙ୍କ ଇଚ୍ଛା।

0: ମହାପ୍ରଭୁ ବଡ ଦେଉଳ ଛାଡି ଚାଲିଗଲେ। କେତେ ଆଶା କରିଥିଲି ଥରେ ଯାଇ କଳା ଶ୍ରୀମୁଖ ଦେଖି ଆସିବି ବୋଲି, ହେଲେ ମୋ ଆଶା ଆଶାରେ ରହିଗଲା। ସିଏ ବା ମୋ ପରି ଗୋଟେ ନିଉଛୁଣୀକୁ କାହିଁ ଦର୍ଶନ ଦେବେ। ଏ ପୋଡ଼ା ପେଟ ପାଇଁ କେତେ ଠା ହେଲି, ଛାତି ହାରିଲି, ଚଟି ଘର କଲି, ହେଲେ ମୋ ଆଶା ଏମିତି କଣ ଆଶାରେ ରହିଗଲା ଚକାଡୋଳା। ତମର ବଡ଼ ବଡ଼ ଆଖି ଦିଟା ଥରେ ଦେଖି ଦେଇଥିଲେ ମୁଁ ତରି ଯାଇଥାନ୍ତି ପ୍ରଭୁ, ତରି ଯାଇଥାନ୍ତି। ଜ୍ୱରଟା ଦେହରେ କୁମ୍ସେଇ ପଶିଛି ଯେ ଉଠି ବସି ହଉନି। ଜଗୁନି ଜଗୁନି, ଦିନ ଦିନ ଧରି ଡଙ୍ଗା ନେଇ କୁଆଡେ ଯେ ବୁଲୁଛି, ଯେତେ ପଚାରିଲେ କହୁନି। ଏ ବାଧିକି ମୋର ଆଉ ଭଲ ହବ ନାହିଁ। ଆଖି ଆଗରେ ଗୋଟି ଗୋଟି ସବୁ ଦିଶି ଯାଉଛି, ଉଚୁଡା ମୋ ଘର ସଂସାର। ଏଇ ପରା ହାତରେ ସେ ଚିହ୍ନ, ମୁଁ ଆଗରେ ଠିଆ ହେଇନଥିଲେ ନା ମୋ ଠାକୁର ରଜାକୁ ସେଦିନ ମୋଗଲ ଲସ୍କର ହାଣି ଦେଇଥାନ୍ତେ। ହଁ, ମୋ ଖୋଳା ଠାକୁରର ସେବା କିଏ କରିଥାନ୍ତା? ମୋ କଳା କାନୁ, ମୋ ଚକା ଆଖି, ମୁଁ ଯିବି, ନିଶ୍ଚୟ ଯିବି। ଦେଖୁନ ଦେଖ, ମୋ ବାହାଘର ବେଳର ଯୋଉ ପାଟ ପତନୀ, ସିନ୍ଦୁର, ପାଣି କାଚ ସାଇତି ରଖିଥିଲି ମୋ ପେଟରାରେ, ତାକୁ ପରା ମୁଁ ଆଜି ପିନ୍ଧିଛି ତମରି ପାଇଁ। ନା ଗୋ ତମରି ପାଇଁ ଯିବି, ହେଲେ ମୁଁ ତ ଉଠି ପାରୁନି। ତମ ପାଖକୁ ଯିବି କେମିତି?
1: ଦିଅଙ୍କ ଅଙ୍ଗ ଲାଗି ବସ୍ତ୍ରମାନ ଡଙ୍ଗାରେ ରହିଗଲା ପଡ଼ିଛେ।
2: ମୁଁ ଯାଉଛି ଛମ, ମୁଁ ନେଇ ଆସିବି।
3: ଜଗନ୍ନାଥ ସିନା ଆସିଲେ, ଆଉ ଦୁଇ ଦିଅଙ୍କୁ ଧରାଧରି କରି ସେମାନଙ୍କୁ କୂଳକୁ ଆଣୁଛନ୍ତି ଛମ।
1: ଶୀଘ୍ର ଶୀଘ୍ର କାମ ସାରିବାକୁ ହବ ପଡ଼ିଛେ। କାଲି ଭୋର ଭୋରୁ ଗୁରୁବାଇର ହେନ୍ତାଳ ବଣ ହବ ଜଗନ୍ନାଥଙ୍କ ଆଶ୍ରୟସ୍ଥଳ।
0: ଅଧରାତିରେ ଆର ଘରେ କାହାର ପାଟି ଶୁଭୁଛି, କଣ ବଳ ଅଛି ଯେ କୁଆଡେ ଯିବି? ଜଗୁନି ରେ ଜଗୁନି, କୁଆଡୁ ଆସିଲା ଏ ତୟାଣା ଫୁଲର ମହକ, ଚନ୍ଦନ କସ୍ତୁରୀର ବାସନା? ମତେ ମତେ କିଏ ଅଥୟ କରୁଛି? କିଏ ଘର ଅଗଣାରେ ପଡିଛି କେରି କେରି ତୟଣା ଫୁଲ, କେତୋକି ଟାୟାର ପାଖୁଡା। ରାତିରେ ହେ ଅପନ୍ତର ତୋଣ୍ଡା କିନାରକୁ କିଏ ଆସିଥିଲା? ତମେ କଣ ସେଇ ଚିତ୍ତଚର କଳା ଠାକୁର? ମୁଁ ଜନମ ଜନମର ବୁଝିଲି ବୁଝିଲି ମୋ କଳା କାନୁ, ମୁଁ ତମ ପାଖକୁ ଯାଇପାରିଲିନି ବୋଲି।

ତମେ ମୋ ପାଖକୁ ଆସିଥିଲ ନା, ମୋ କଳା ଠାକୁର, ତମ ସର ଦେଇକୁ ଦକା ଦେଇ ତମେ ତମେ କୁଆଡେ ଲୁଚିଗଲ ପ୍ରଭୁ, କୁଆଡେ ଲୁଚିଗଲ ନା?

ଶେଷରେ ଶ୍ରୀବତ୍ସ ଖଣ୍ଡାଶାଳ ବଡ଼ଦେଉଳର ରତ୍ନ ସିଂହାସନ ଉପରୁ ରାମଚନ୍ଦ୍ର ଦେବ ନେଇ ଆସିଥିଲେ ଜଗନ୍ନାଥଙ୍କୁ ଚିଲିକା ମଝିରେ ଥିବା ହେନ୍ତାଳ ବନର ଅବନ୍ତରାକୁ। ଏଥିପାଇଁ ସେ କମ୍ ଅନୁତପ୍ତ ବି ହେଇନଥିଲେ। ଇତିହାସର ଏହି ରାମଚନ୍ଦ୍ର ଦେବ ହୁଏତ ଲିପିବଦ୍ଧ ହୋଇ ରହିବେ ଜଣେ ଧର୍ମଦ୍ରୋହୀ ଦୁର୍ବଳ ମନା ଶାସକ ଭାବରେ, କିନ୍ତୁ ମୁଁ ହିଁ ବୁଝିଛି ତାଙ୍କର ସଙ୍କଟ, ଗ୍ଲାନି ଓ ଅନ୍ତର ତାହାକୁ। କାରଣ ମୁଁ ମହାକାଳ, ମୁଁ ସବୁର ଉର୍ଦ୍ଧ୍ୱରେ। ତାଙ୍କର ସେଇ ନିଃସଙ୍ଗ ଜୀବନର ସଂଘର୍ଷ ମଧ୍ୟ ଦେଇ ରୂପାୟିତ ହୋଇଛି ଓଡ଼ିଆ ଜାତିର ଅଭିମାନ। ଏହି ଦୁର୍ଜୟ ଅଭିମାନ ସତ ଅତ୍ୟାଚାର ଓ ନିପୀଡ଼ନ ମଧ୍ୟରେ ତାର ଜୟଯାତ୍ରା ଅବ୍ୟାହତ ରଖିଛି। ନୀଳାଚଳର ନେତ ପରି ତାହା ଯୁଗ ଯୁଗ ଧରି ଉଡ଼ିଛି ବିଜୟ ଉଲ୍ଲାସରେ।

0: ହେଇଗଲେ ସବୁ ଜଙ୍ଗଲ, ସବୁ ଜୀବଜନ୍ତୁ ଆଉ ପଶୁପକ୍ଷୀ।
1: କଣ ହେଲା?
2: ଘର ଉଡି ପାଣି ଆସି ହେଲାଣି, ପଚାରୁଛି କଣ ଟା?
1: ଓ କଣ ହେଇଛି ନରି ଭାଇ?
2: ଆରେ ସାଆନ୍ତେ କୁଆଡେ ପଳେଇ ଯାଇଛନ୍ତି।
1: କୁଆଡେ ପଳେଇଛନ୍ତି?
2: ହଁ
1: କୁଆଡେ?
2: ଆରେ ଖିଆ ପିଆ ସାରି ଶୋଇଥିଲେ, ଏଇନେ ଦେଖିଲା ବେଳକୁ ନାହାନ୍ତି, ଉଆସ ଗୋଟା ଯାକ ଖୋଜି ସାରିଲେଣି,
1: ଫାଟକ ବାହାରକୁ ପଳେଇ ଯାଇ ନାହାନ୍ତି ତ?
2: ତୁ ଦ୍ୱାର କଣ ଜଙ୍ଗଲ ହେଇ ମାରିବାକୁ ରହିଛୁ କି? ଫାଟକ ଦେଇ ସାଆନ୍ତେ ଚାଲିଗଲେ ତୋର ଟିକେ ଆଉ ନିଘା ନାହିଁ ନା? ଖାଲି ଗଞ୍ଜେଇ ଟାଣି ଘୁଙ୍ଗୁଡ଼ି ମାରୁଥା, ବୁଝିଲୁ? ମଣିଷ ଏଥିରେ କଣ କରିବ କିଛି ବୁଝିପାରୁନି।
0: ମୋ ପୂର୍ବ ପୁରୁଷଙ୍କ ପରି ପଛକୁ ପଛ ଉଜୁଡ଼ି ଗଲା ଏ ଜଙ୍ଗଲ। ଜଙ୍ଗଲ କଟା ହେଇ ସହର, ବଜାର, କଳକାରଖାନା ସବୁ ତିଆରି ହେଲା। ଗଛ ବୃକ୍ଷ ନଥିବା ଟାଙ୍ଗରା ନଈବନ୍ଧ ଆଉ ମୁଣ୍ଡିଆ ପାହାଡ଼ ସବୁ ବର୍ଷା ଦିନେ ଧୋଇ ହେବାକୁ ଲାଗିଲା। ନଈବନ୍ଧର ମାଟି, ମୁଣ୍ଡିଆ ପାହାଡ଼ର ମାଟି, ଗୋଡ଼ି ପଥର ସବୁ ବର୍ଷା ପାଣିରେ ଧୋଇ ହେଇ ନଈରେ ମିଶିଲା। ଆଉ ତାପରେ କଳୁଷିତ ହେଲା, ଦୂଷିତ ହେଲା କଳା ରଙ୍ଗର ଏଇ ନଈ ପାଣି।
3: ନରହରି, ନରହରି,
2: କଣ ହେଲା?
3: ଜଲ୍ଦି ଆସିଲ,
2: କଣ ହେଲା ଦେଇ?
3: ଦେଖିଲ ଏ ଛାତ ଉପରେ କାହାର ଗୋଟେ ଛାଇ,
2: ଛାଇ
3: ହେଇତ ଏ ଛାତ ଉପରେ ଲାଇଟର ଜଳେଇ ବାବା ସିଗାରେଟରେ ନିଆଁ ଲଗାଉଛନ୍ତି।
0: ମଧୁମୁର ନରକ ବିନାଶନ କରୁଣାସନ, ଜୟ ଜୟ ଦୀପହରି, ଜୟ ଜୟ ଦୀପହରି, ଜୟ ଜୟ ଦୀପହରି।
2: ସାନ୍ତେ, ସାନ୍ତେ
0: କି?
2: ମୁଁ ସାନ୍ତେ।
0: ଇତି ରାତିରେ ଏଠି?
2: ରାତି ଆସି କେଜେ ହେଲାଣି, ଶୋଇବେନି?
0: ଜହ୍ନ ଆଲୁଅରେ ନଈଟାକୁ ଦେଖିବାକୁ ଆସିଥିଲି, ହେଲେ ମୋ ପିଲାଦିନର ସେ ଉଛୁଳା ନଈ ଆଉ ନାହିଁ। ଦେଖୁନୁ ନଈଟା କେମିତି ପୋତି ହେଇ ସାପେଇ ଗଲାଣି।
2: ଏଇ ନଈରୁ କେତେ ପାଣି ଆମେ ପିଇଛେ?
0: ଏବେ କଣ ସେ ପାଣି ତୁ ପିଇପାରିବୁ?
2: କାହିଁ ପିଇପାରିବିନି?
0: ନା ପାରିବୁନି, ନଈର ପାଣି ସହର ମଇଳାରେ କଳା ହେଇଗଲାଣି। ଆଉ ଏ ଜହ୍ନରାତି ସହରର ମେଳାମେଳା ନିଅ ନାଲୁଅ ଆଉ କଳକାରଖାନା ଧୂଳି ଧୂଆଁ ଭିତରେ ଜହ୍ନଟା ବି ମଳିଛା ଦିଶୁନି।
2: ହଉ ଶୋଇବେ, ଚାଲନ୍ତୁ, ରାତି ବହୁତ ହେଲାଣି।

0: ଶପଥ ମିଳାମିଶା କରିବ?
1: ସାନ୍ତେ ମୁଁ ଦେଖୁଛି ଲୋକ ଗୁଡାକ ସବୁ ଖରା କାଢିକି ଗତି କଲେ, ଆମେ ଯାହାର ଲୁଣ ଖାଉଛ ତାହାରି ତେଲ କାଟୁଛ, ନରକରେ ପଡିବ ରେ ନିମଖ ଆମେ ନରକରେ ପଡିବ, ବୁଝିଲ?
0: ତୁ ଯେତେ ପାଟି କଲେ କଣ ହବ ନରହରିଏ, ଯୁଗ ପୁରା ବଦଳି ଗଲାଣି, ସମସ୍ତେ ବଦଳି ଗଲେଣି, କେବଳ ଆମେ ତୁହେଁ ବାକି ରହିଛେ।
2: ନରେଶ ପ୍ଲିଜ ପ୍ଲିଜ ଟିକେ ଧୀରେ ଗାଡି ଚଲାଅ ନରେଶ, ଆମର ଆମର ବୟସ ଯଥେଷ୍ଟ ହେଇଯାଇଛି।
3: କାହିଁକି ଏତେ ସ୍ପିଡରେ କାର ଚଳାଉଥିଲି ଜାଣିଛ?
2: ନା।
3: ସହରଟାକୁ ଜଲ୍ଦି ଜଲ୍ଦି ପାରି ହେଇ ଏଇ ଲୋକବାକ ନଥିବା ରାସ୍ତାକୁ ଆସିବାକୁ
2: କାହିଁକି
3: ଭୟରେ?
2: ଏବେ ବି ତମକୁ ଭୟ ଲାଗେ?
3: ତମେ ଆଉ ମୁଁ ଏକାଠି ବୁଲୁଥିବାର ଦେଖିଲେ ସହର ଲୋକମାନଙ୍କୁ ଛକ ବଜାରରେ କିଛି ଦିନ ଗପ ଜମିବାକୁ ବେଶ ଖୋରାକ ମିଳିଯିବ। ଆରେ ହଁ, ଆମର ଏଇ ଗଢି ଉଠିଥିବା ସହର ଲୋକମାନଙ୍କ ଆଦତ ହେଲା ଅନ୍ୟକୁ ଅନେଇ ଦେଖିବା, କିଏ କୋଉଠି କଣ କରୁଛି ତାର ଯଦି କିଛି ହିସାବ ଏ ଲୋକଙ୍କୁ ମିଳିଯାଏ ସେମାନେ ଭାରି ଖୁସିରେ କିଛି ଦିନ ବଞ୍ଚିଯାନ୍ତି, ସେଇ ବିଷୟରେ ଚର୍ଚ୍ଚା କରି କରି।
2: ହେଲେ ନିଜକୁ ଦେଖିବାକୁ ସମୟ ନଥାଏ,
3: ନିଜ ବିଷୟରେ ଭାବିବାକୁ, ନିଜକୁ ଚିହ୍ନିବାକୁ, କିନ୍ତୁ ଏ ସହର ଲୋକମାନଙ୍କୁ ଭାରି ଭୟ ଲାଗେ।
2: ହେଲେ ଅନ୍ୟମାନଙ୍କୁ ଦେଖି କ୍ରିଟିସାଇଜ୍ କରିବା ଭାରି ସହଜ,
3: ନିଜକୁ ସଜାଡ଼ିବା ଭାରି କଷ୍ଟ,
2: ଏ ଲୋକମାନଙ୍କ ସଙ୍ଗେ ଚଳିବା ବି ଭାରି ମୁସ୍କିଲ।
3: ସେମାନଙ୍କୁ ଯେତିକି ଯେତିକି ଠକର ମାରିବ ସେମାନେ ସେତିକି ସେତିକି ସଜାଡ଼ି ହେବେ, ବୁଝିଲ?
2: ନରେଶ ଦେଖିଲ ଦେଖିଲ
3: କଣ
2: ସହରର ଯେତେ କଳକାରଖାନା ଅଛି ସବୁ ଚିମିନିରୁ କେମିତି ଧୂଆଁ ବାହାରୁଛି।
3: ସହରଠୁ ଦୂରକୁ ପଳେଇ ଆସିଲେ ବୋଲି ସହରଟାକୁ ଭଲ କରି ଦେଖି ହଉଛି।
2: ଆମର ଏ ରାସ୍ତା ସହରଠାରୁ ବହୁତ ଉଚ୍ଚରେ ତ, ସେଇଥିପାଇଁ ସହରଟା ଭଲ କି ଦେଖାଯାଉଛି।
3: ମୁଁ ବି ଏମିତି କାରଖାନା କରିବି। I will be a factory owner.

0: 3대. 3대. 3대.
1: 너를
2: 이때라 뜨래? 아빠는 이 거래 이미지 모험버티 졸이? 맨날 올리아몰리아 가구도 거디 공꼴도 되지. 사람도 수업 사람도. 라티 내리자께 제이바고 보라 닥터로 오고 뭐나 그렇을래?
1: 아니 너러리 데이크 কলিকতা বিশ্ববিদ্যালয়ରେ ପଢିଲା ବେଳେ ମୋ ବନ୍ଧୁ ମୋ ପାଖକୁ ଏ ଚିଠି ପଠେଇଥିଲେ
2: ଆପଣଙ୍କ ବନ୍ଧୁ
1: ହଁ ମୋ ଏମ୍ଏ ପରୀକ୍ଷାରେ କୁଶଳ କାମନା କରି ଏ ଚିଠି ପଠେଇଥିଲେ
2: ସେ ଏବେ କୋଉଠି ଅଛନ୍ତି ଯେ
1: ତାଙ୍କ ଖୋଜ ଖବର ଅନେକ ଦିନ ହେଲାଣି ମୁଁ ରଖିନି ଏଇଟା ଦେଖୁଛୁ
2: ଚିଠିଟା ତ
1: ଏଥିରେ କଣ ଅଛି ଜାଣିଛୁ
2: କଣ
1: ଏହି ଚିଠିରେ ଅଛି ମୋତେ ହତ୍ୟା

0: କରିବାର ଯୋଜନା
1: ହତ୍ୟା କରିବା ଯୋଜନା
0: ହଁ ମାନେ କୋଉ ବାଟେ କୋଉ ଜାଗାରେ କେମିତି ମତେ ସହଜରେ ମାରି ଦିଆଯାଇପାରିବ ତାରି ଯୋଜନା
1: ମୁଁ ତ ଏ କଥା କିଛି ବୁଝିପାରୁନି ମୁଁ ତ ଜାଣିନି କେବେ ଏ କଥା ଏ କେବେକା କଥା
0: ପ୍ରାୟ 40 ବର୍ଷ ହବ
1: 40 ବର୍ଷ ହବ
0: ହଁ ଏ ଲୋକ ଜଣକ କୁଆଡେ ମୋ ବାପାଙ୍କ ପାପ ରକ୍ତରୁ ଜନ୍ମ ନେଇଥିବା ଜଣେ ଅବୈଧ ସନ୍ତାନ ମୋର ଭାଇ
1: ଭାଇ
0: ହଁ ଭାଇ ନୁହେଁ ତ ଆଉ କଣ ସେ ଯଦି ମୋ ପାଖକୁ ଆସିଥାନ୍ତା ତେବେ ମୁଁ ତାକୁ ଭାଇ ବୋଲି ସ୍ୱୀକାର କରି ମୋ କୋଳକୁ ଟାଣି ଆଣିଥାନ୍ତି ସେ ଚାହିଁଥିଲେ ଏ ସମସ୍ତ ସମ୍ପତ୍ତିର ଅଧାଂଶ ତା ନାଁରେ କରିଦେଇଥାନ୍ତି କଣ ଭାଇ ପାଖକୁ ଭାଇ ଆସିଥାନ୍ତା ଭାଇର ଏଥିରେ କିଛି କ୍ଷତି ହେଇଥାନ୍ତା କିନ୍ତୁ ମୁଁ ତାର ସତ୍ତା ଅନୁଭବ କଲି ଶତ୍ରୁତାରୁ ବନ୍ଧୁତାରୁ ନୁହେଁ ଚୌଧୁରୀ ବଂଶକୁ ସମୂଳେ ଶେଷ କରିଦେବା ପାଇଁ ଲୋକଟା ସବୁବେଳେ ରକ୍ତମୁଖା ହେଇ ସୁଯୋଗ ଖୋଜୁଥାଏ ଜଣକ ପରେ ଜଣକ ଉପରକୁ ଝାମ୍ପି ପଡ଼ିବ ଆଉ ଚୌଧୁରୀ ବୁନିଆଦକୁ ଲୋପ କରିଦେବ
1: କଣ କହୁଛନ୍ତି ସାନ୍ତେ
0: ହଁ ରେ ସେଇଥିପାଇଁ ଏ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରି ଗୋଟାଏ ପେସାଦାର ଖୁନି ହାତରେ ଦେଇଥିଲା ଆଉ ଏଇ ଯୋଜନା ଦ୍ୱାରା ମୋତେ ହତ୍ୟା କରିବା ଭାରି ସହଜ ହୋଇ ପଡ଼ିଥାନ୍ତା ସେଇଠୁ କଣ ହେଲା କହିଲୁ
1: କଣ
0: ଭାଗ୍ୟବଶତଃ ଏ ଯୋଜନା ମୋ ହାତକୁ ଆସିଗଲା
1: କେମିତି
0: ସେଇ ପେସାଦାର ଖୁନି ଜରିଆରେ ଯୋଜନାକାରର ସବୁ ଯୋଜନା ଭଣ୍ଡୁର ହେଇଗଲା ବିଛରା ତା ରକ୍ତମୁଖା ମୁହଁର ରଙ୍ଗ ଫିକା ପଡ଼ିଗଲା
1: ତାପରେ ସେ ଲୋକଟା ଆଉ କିଛି ଅସୁବିଧା କରିନି
0: ବୁଝିଲୁ ନରହରି ଗୋଟେ ଯୋଜନା ଥରେ ଭଣ୍ଡୁର ହେଇଗଲେ ତାକୁ ଆଉ ଥରେ କାମରେ ଲଗେଇବା ଢେର ମୁସ୍କିଲ ହୁଏ ତା ପୁଣି ବିଶ୍ୱମ୍ବର ଚୌଧୁରୀ ଆଗରେ
1: ସବୁ ତ ଫସଲ ଫାଟିଗଲା ଫେଣି ସେ କାଗଜଟାକୁ ସାଇତି ରଖିଛନ୍ତି କିଆ
0: ଅତୀତର ଏମିତି ଅନେକ କିଛି ଥାଏ ଯାହାକୁ ପାଖରେ ରଖିଲେ ଖୁବ୍ ଖୁସି ଲାଗେ ଅତୀତର କାର୍ଯ୍ୟକଳାପକୁ ମନେ ପକାଇଲେ ଗର୍ବ ଲାଗେ ସେଇ ଅତୀତର ଚେନ୍ନାଇ ସ୍ମୃତି ଇଏ ଯେଉଁମାନଙ୍କର ମୃତ୍ୟୁ ହେଇଯାଇଛି ହେଲେ ମୃତଦେହ ମୋ ପାଖରେ ପଡ଼ି ରହିଛି
1: ସେଇଟା କଣ ପଡ଼ିଦେଲେ
0: ମୋ ବାହାଘରର ନିମନ୍ତ୍ରଣ ପତ୍ର
1: ନିଜ ବାହାଘର ନିମନ୍ତ୍ରଣ ପତ୍ରଟା ବି ପଡ଼ିଦେଲେ
0: କିଛି ନାହିଁ ରେ ନରହରି କିଛି ନାହିଁ କେବଳ ଅଛି ଅନେକ ଜାଗାରେ ଭାଙ୍ଗି ଯାଇଥିବା ଗୋଟାଏ ପୁରୁଣା ପାଚେରୀ ଯୋଉ ଭଙ୍ଗା ପାଚେରୀ ଦେଇ ସହରର ଗାଈଗୋରୁମାନେ ପଶିଆସନ୍ତି ଗୋଟାଏ ଅରମା ଜଙ୍ଗଲ ଭିତରକୁ ସେଇ ଅରମା ଜଙ୍ଗଲ ଭିତରେ ଏ ଅଧା ଭଙ୍ଗା ଉଆସ ଆଉ ଉଆସ ଭିତରେ ରହିଛି ଗୋଟାଏ ବିଗତ ଯୌବନା ପାଷାଣ ପ୍ରତିମା
2: ବାବା ତମେ ଔଷଧ ଖାଇଲଣି
0: ଓହୋ ନରହରି ଆସିଲେ ମତେ ଔଷଧ ଦବ ତୁ କାହିଁକି ଏତେ ବ୍ୟସ୍ତ ହଉଛୁ କହିଲୁ
2: ମୁଁ ବ୍ୟସ୍ତ ହେବିନି ତ କିଏ ବ୍ୟସ୍ତ ହବ କହିଲ ଔଷଧ ପତ୍ର ନ ଖାଇ ଏଠି ନରହରି ସାଙ୍ଗରେ ଅଯଥା ବକର ବକର ହବା କଣ ଦରକାର ଶୁଣେ
0: ଅଯଥା ବକର ବକର କୋଉ ଗୁଡାକ
2: ଏଇ ପୁରୁଣା କଥାକୁ ଗୋଳେଇ ଘାଣ୍ଟି ନିଜ ଭିତରେ ଟେନସନ କ୍ରିଏଟ କରିବା କଣ ଦରକାର କହିଲ ଡକ୍ଟର ସବୁବେଳେ କହୁଛନ୍ତି ପରା ଅନେସେରି ଟେନସନ ଯୋଗୁଁ ତମର ବ୍ଲଡ ପ୍ରେସର ବଢୁଛି ବୋଲି
0: ଆଉ ଏଠି ମୋ ଆଗରେ ଯାହା ସବୁ ଘଟୁଛି ସେସବୁ କଣ ଆଖି ବୁଝି ସହିଯିବି
2: ବାସ୍ତବତାକୁ ସହିଯିବାଟା ଭଲ ବାବା ଏ ରାତି ଅଧରେ ଗୁଡାଏ ପୁରୁଣା ଚିଠିକୁ ଧରି ତା ଉପରେ ତର୍ଜମା ଚାଲିଛି ନାହିଁ ସେଗୁଡାକ ଚିରି ଦେଲେ ସବୁ ଠିକ ହେଇଯିବ
0: ଆରେ ନେଲି ତା ଭିତରେ ତୋଟା ନିଲାମ ନୋଟିସଟା ଅଛି ପରା
2: ହଁ ସେଟାକୁ ଚିରି ଦେଲେ ସବୁ ସମାଧାନ ହେଇଯିବ ଯାଉ ସେ ତୋଟାଟା କଣ ଯେ ମିଳୁଛି ସେଥିରୁ କେ ଜାଣି ତମକୁ ମୁଁ କିଛି ବୁଝିପାରୁନି
0: କଣ ହେଲା ତୋଟାଟା ନିଲାମ ହେଇଯିବ ତୁ ଏଇଆ ଚାହୁଁଛୁ
2: ଆଉ ବୁଝେଇବା ଦରକାର ନାହିଁ ବୁଝିଲ ବାବା ଏ ଜାଗା ଏ ଭଙ୍ଗା ଉଆସ ଖଣ୍ଡିଆ ପାଚେରୀ ଆଉ ଏ ଉଜୁଡା ବଗିଚାଟାକୁ ବିକି ଦେଇ ସମୁଦ୍ର କୂଳରେ ଗୋଟେ ବଙ୍ଗଲା ତିଆରି କରିବ ବୋଲି ବାରମ୍ବାର କହିଲେଣି ହେଲେ ଏଇ ଶୁଖିଲା ନଈ କୂଳରେ ଏ ଭଙ୍ଗା ରଙ୍ଗ ଛଡ଼ା ଉଆସରେ କି ମୋହ ଲାଗିଛି କେ ଜାଣି
0: କଣ କହିଲୁ ନଈ କୂଳରୁ ଉଠିଯାଇ ସମୁଦ୍ର କୂଳରେ ଘର କରି ରହିବି ନଈ ସମୁଦ୍ରରେ ମିଶି ତାର ନିଜତ୍ୱ ହରିଲା ପରି ମୁଁ କାହିଁ କେତେ ପୁରୁଷର ଉଆସ ବିକ୍ରି କରି ଥାଇ ଯିବି ସମୁଦ୍ର କୂଳରେ ବଙ୍ଗଲା ତିଆରି କରିବାକୁ ଚୌଧୁରୀ ବଂଶର ଇଜ୍ଜତକୁ ଲୋପ କରିବାକୁ ନା ମୁଁ ପାରିବିନି ସେ କଥା ମୁଁ ପାରିବିନି ତା ଛଡ଼ା ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ଅନ୍ୟ କୋଉଠି ରହିବା ମୋ ପକ୍ଷେ ଜମା ସମ୍ଭବ ନୁହଁ
2: ଯଦି ଏଇ ତୋଟା ଏ ଭଙ୍ଗା ଉଆସ ଆଉ ତମ ଜଗନ୍ନାଥଙ୍କ ପାଖରୁ ତମ ମୋହ ତୁଟେଇ ପାରୁନ ତେବେ ଗାଁକୁ ଯାଇ କିଛି ଚାଷ ଜମି ବିକ୍ରି କରିଦିଅ ଆଉ ସେଇ ପଇସାରେ ତୋଟା ମୁକୁଳେଇ ଆଣ
0: ଗୋଟେ ପଟ ଛିଡ଼ି ଆଉ ଗୋଟେ ପଟ ବଢ଼େଇବା ଚୌଧୁରୀ ବଂଶର ଇତିହାସରେ ନାହିଁ ବଂଶର ପ୍ରତ୍ୟେକଟି ଜିନିଷ ଆଜି ପର୍ଯ୍ୟନ୍ତ ବଢି ଆସିଛି ସିନା କିନ୍ତୁ ଛିଡ଼ିନି
2: ଏଣିକି ଛିଡ଼ିବା ଆରମ୍ଭ ହେଇଗଲା ବାବା ଥରେ ଛିଡ଼ିବା ଆରମ୍ଭ ହେଲେ ତାକୁ କେହି ରୋକି ପାରିବେନି
0: ମୁଁ ତୋଟା ମୁକୁଳି ଆଣିବି
2: ପ୍ରତ୍ୟେକ ଜିନିଷର ବଢିବାର ବେଗ ଠାରୁ ଛିଡ଼ିବାର ବେଗ ଖୁବ୍ ଅଧିକ
0: ଛିଡ଼ିବାର ବେଗ

0: ମୁଁ ସମ୍ପୂର୍ଣ୍ଣ ଭାବେ ରୋକିଦେବି।
1: ଆଜି କାନ୍ଥ ଛିଡ଼ୁଛି
0: ନା ନରହରି ଆଜି ସକାଳେ କାନ୍ଥରେ ଢିରା ଦେବା ପାଇଁ ମୂଲିଆ ଲଗେଇଥିଲା, ଯାଇଛି ଦେଖି ଆସିବାକୁ।
1: ଢିରା ଦେଇ କାନ୍ଥଟାକୁ କେତେ ଦିନ ସମ୍ଭାଳିବ ବାବା?
0: ମୁଁ ବଞ୍ଚିଥିବା ଯାଏ
1: ଆମ୍ବତଟା ନିଲାମ ହେଇଯିବ।
0: ଅମରେନ୍ଦ୍ର ପାଖକୁ ଟଙ୍କା ପାଇଁ ଫୋନ କରିଛି।
1: ଶେଷରେ ଚୌଧୁରୀ ବଂଶର ଇଷ୍ଟଦେବ ଜଗନ୍ନାଥ କୋ ରାସ୍ତା କଡ଼ ଗଛ ମୂଳରେ ପଡ଼ିବେ।

ମଧୁନି କରି ପିଳସତି ପିଳାସିନୀ ଖିଳି ପରି ଚନ୍ଦନ ଚର୍ଚ୍ଚିତ ନୀଳ କଳି ମୋର ପୀତ ବସନ ବନ ବାଳି ଖିଳି ଚଳନ ମହିଳା।

0: கேளி சலன்மணி குண்டல மண்டித கண்ட சுகஸ்மிதசாலி கேளி சலன்மணி குண்டல மண்டித கண்ட சுகஸ்மிதசாலி கண்ட சுகஸ்மிதசாலி கண்ட சுகஸ்மிதசாலி.
1: சாந்தே சாந்தே, ଇଏ କ'ଣ ସକାଳୁ ସକାଳୁ ଠାକୁର ପୂଜା ସାରି ସାନ୍ତେ କ'ଣ ପୁଣି ଶୋଇଗଲେଣି? ଦେହରୁ ପୂଜା ମଠା ଚାଦର ବି କାହୁ କାଢ଼ି ନାହାନ୍ତି? ହେ ପ୍ରଭୁ ଜଗନ୍ନାଥ, ଆଜି ପୁଣି ତୋଟାଟା ନିଲାମ ହେଇଯିବ ହେ ଜଗନ୍ନାଥ।
2: ନରହରି ନରହରି, କୁଆଡ଼େ ଯାଉଛ ମା?
1: ସିନେମା ଦେଖିବାକୁ ଯାଉଛି। ସିନେମା?
2: ସିନେମା ପୁଣି ତମେ, ଘଟଣା କ'ଣ?
1: ସିନେମା ନହେଲେ ନଈ ପଠାରେ ଶୋଇବି କିଛି ନହେଲେ।
2: ତମ ମୁଣ୍ଡ ଖରାପ ହେଇଗଲାଣି ନା କଣ ମା?
1: ଏଠି କାହାରି ମୁଣ୍ଡ ଠିକ ରହିବନି।
2: କାହିଁ, କଣ ହେଲା?
1: ୱାସରେ ଯାହା ହେଲେ ତମର ମା କଣ ଦାୟା ସେଇ ସବୁ ଭଲ ମୁଣ୍ଡକୁ ତ ସାନ୍ତେ ଆଉ ନରହରି। ସାନ ବାବୁ ହେଲେ ଥାନ୍ତେ କଣ ଗୋଟା କରିଥାନ୍ତେ, ସିଏ ତ ଆଇଲେନି। କିଛି କହି ହଉନାହିଁ କି ସହି ହଉନି, ମୁଁ ଯାଉଛି।
2: ତମେ ଗଲେ ଯାଉଥା, ଆଜି ତୋଟା ନିଲାମ ହବ, ବାବାଙ୍କୁ ମୁଁ ସମ୍ଭାଳି ପାରିବିନି।
1: ସାନ୍ତକୁ କାହାରି ସମ୍ଭାଳିବା ଦରକାର ନାହିଁ, ତାଙ୍କ କରିବା କାମ ସେ କରିସାରିଛନ୍ତି।
2: ବାବା ବାବା କଣ କରିଛନ୍ତି?
1: ଏଇ ଦେଖ, ନିଦ ଔଷଧ ଖୋଳ, ଗୋଟା ନୁହଁ କି ଦିଟା ନୁହଁ, ଏକାବେଳେ ପୁଞ୍ଜା ଦି ପୁଞ୍ଜା। ଆରେ ଏଇ ହେଇ ତ ନରେଶ ଆସିଲାଣି ଆଉ। ଏ ବାପା, ହଁ ତୁ ଟିକେ ଗଲୁ ବ୍ୟାଙ୍କ ଆଡ଼େ, ଟିକେ ଚାଲିଗଲୁ।
3: ଏତେ ସକାଳୁ ବ୍ୟାଙ୍କ ତ ଖୋଲି ନଥିବ, ତା ଛଡ଼ା ମୁଁ ବ୍ୟାଙ୍କକୁ କାହିଁକି ଯିବି? କଣ ହେଇଛି?
1: ଭଲ ପୁଅ ରେ ତୁ, ଆଜି ପରା ବ୍ୟାଙ୍କ ବାଲା ତୋଟା ନିଲାମ କରିନେବେ,
3: ମୁଁ କଣ କରିବି?
1: ଆରେ ତୁ ଚାହିଁଲେ ନିଲାମଟାକୁ ଆଉ କିଛି ଦିନ ଘୁଞ୍ଚେଇ ଦେଇପାରିବୁନି? ଯା ବାପା ଚେଷ୍ଟା କର। କଣ ଚେଷ୍ଟା? ସାନ ବାବୁ ବିଦେଶରୁ ଆସିଗଲେ ସବୁ ଠିକ ହେଇଯିବ ଯେତେ ହେଲେ। ସେ ତ
3: ବ୍ୟାଙ୍କକୁ ଯାଇ ମୁଁ ବା କଣ କରିପାରିବି କହିଲ? ନିଲାମ ତାରିଖ ତ ଠିକ ହେଇସାରିଛି, ସେମାନେ କଣ

0: କଥା ଶୁଣିବେ?
1: ହଁ, ଏ ପରିସ୍ଥିତିରେ କେହି କିଛି କରିପାରିବେନି ନରହରି।
2: ମୋ ଧନଟା ପରା ଯା, ଟିକେ ଚେରେସ୍ତା କହ। ଆରେ ସାଆନ୍ତ, ତୋ ଲାଗି କଣ ନ କରିଛନ୍ତି କହିଲୁ? ସାଆନ୍ତ ନଥିଲେ ମୁଁ କଣ ତତେ ପାଠ ପଢେଇ ଏଣୁ ଟିକେ କରିପାରିଥାନ୍ତି? ସେ ତୋ ପାଇଁ ଏତେ କାମ କରୁଛନ୍ତି, ତୁ ଏଇତକ କରିଦେ ତାଙ୍କ ପାଇଁ।
0: ତମେ ବୁଝିପାରୁନା ବାପା, ବର୍ତ୍ତମାନ ଆଉ କିଛି ହେଇପାରିବନି।
2: କଣ କହିଲୁ?
0: ଆଗରୁ କହିଥିଲେ ହୁଏତ କିଛି ଗୋଟେ ବନ୍ଦୋବସ୍ତ କରିଦେଇଥାନ୍ତି। ଏ ଶେଷ ମୁହୂର୍ତ୍ତରେ
1: ନିଲାମଟାକୁ କିଛି ଦିନ ପାଇଁ ଘୁଞ୍ଚେଇ ଦେଲେ ଅଧିକା ଲାଭ କଣ ହେଇଯିବ ଯେ? ତୋଟା ତ ରହିଯିବନି, ଟଙ୍କା ଚିନ୍ତାରେ ବାପାଙ୍କର ଟେନସନ ବଢିବା ଛଡା ଆଉ କିଛି ହେଇପାରିବନି।
2: ନାଇଁ, ଏଇ ଦୁଇ ଚାରି ଦିନ ଭିତରେ ସାମ୍ବାବୁ ନିଶ୍ଚୟ ଆସିଯିବେ। ସେ ଆସିଗଲେ ସାଆନ୍ତଙ୍କର ବାପା, ମୋ ଧନଟା ପରା ଯା, ମୋ ସାନ ବୁଆ ମାନେ ସାଆନ୍ତଙ୍କ ପାଇଁ ଏଇଟାକୁ କରିଦେ।
0: ଓହୋ, କହିଲି ପରା ବର୍ତ୍ତମାନ ଆଉ କିଛି କରିହବନି, ସବୁ ତା ଆଗରୁ ସରିଯାଇଛି।
2: ହେଲେ ତତେ ପୁଅ ପରି ପାଳିଲେ, ପଇସା ଖଟେଇଲେ, ତୁ ତାଙ୍କ ପାଇଁ ଏତିକି କରିପାରିବୁନି? ଠିକ ଅଛି, କେହି ଯିବା ଦରକାର ନାହିଁ, ମୁଁ ଏକା ଯିବି। ହଁ, ମୁଁ ଏକା ଯିବି, ଚେରେଷ୍ଟା କରିବି, ବ୍ୟାଙ୍କ ବାଲାଙ୍କୁ ଗୁହାରି କରିବି, ଗୋଡ ଧରିବି। କେହି ନ ଯାଅ, ମୁଁ ଏକା ଯିବି। ମୋ ନିଜ ହାତରେ ଗଛ ଲଗେଇ ଯୋଉ ତୋଟା ମୁଁ କରିଥିଲି, ସେଇଟାକୁ ପର ହାତରେ ଟେକି ଦେଇ ପାରିବି ନାହିଁ, ବୁଝିଲୁ? ମୁଁ ଯାଉଛି।
0: ଏମିତିଆ ଲୋକେ କିଛି ନ ବୁଝି ନ ଶୁଝି ଏମାନଙ୍କ ପାଇଁ ଆମେ କାହିଁ କଷ୍ଟ ସହି? କଣ ପାଇଁ?
1: ଏ ସମୟରେ ସେ ସେମିତି ହେବା ସ୍ୱାଭାବିକ।
0: ଆରେ, ତୋଟା ନିଲାମ ହବା କଥା ହବ, ତୋଟା ତ ଆଉ ସବୁଦିନ ରହିନଥାନ୍ତା।
1: ତା ଛଡା ତୋଟାଟା ନିଲାମ ହେଇଗଲେ ଆମର ବା କଣ କ୍ଷତି ହେଇଯିବ?
0: କିଛି କ୍ଷତି ହବନି।
1: ବାବାଙ୍କର ହୋସ ଆସିଲାଣି ବୋଧେ।
0: କାହିଁ, କଣ ବେହୋସ ହେଇଥିଲେ?
1: ମେଞ୍ଚାଏ ସ୍ଲିପିଂ ପିଲ୍ ଖାଇ ଶୋଇଛନ୍ତି।
0: ତାହେଲେ ହୋସ ଆସିନଥିବ, ବାଉଳି ଚାଉଳି ହଉଥିବେ, ସ୍ଲିପିଂ ପିଲ୍ ଖାଇଲେ ଏମିତି ହୁଏ। ମୁଁ କହିବା ଅନୁସାରେ କାମ କରିଥିଲେ ଆଜି ତାଙ୍କୁ ସ୍ଲିପିଂ ପିଲ୍ ଖାଇ ବେହୋସ ହେବାକୁ ପଡ଼ିନଥାନ୍ତା। ବହୁତ ବୁଝେଇଲି, ତୋଟା ମୁକୁଳିବାର ବହୁତ ବାଟ ବତେଇଲି, ହେଲେ
1: ବାବାଙ୍କୁ କନ୍ଭିନ୍ସ କରିବା ସତରେ ଭାରି ମୁସ୍କିଲ।
0: ଏବେ ତୋଟା ମୁକାଳିବା ତାଠୁ ଆହୁରି ମୁସ୍କିଲ।
1: ତୋଟାକୁ ମର୍ଗେଜ୍ ରଖି ବାବା ଲକ୍ଷେ ଟଙ୍କା ଲୋନ୍ କରିଥିଲେ,
0: ଆଜି ନିଲାମରେ ସରକାରୀ ଡାକ ହେଇ ହେଇ 2.5 ଲକ୍ଷ ଟଙ୍କା ହବ।
1: ତାପରେ ଲୋକେ କେତେ ନାହିଁ କେତେ ବଢିଯିବେ,
0: ମ୍ୟାକ୍ସିମମ୍ 10 ଲକ୍ଷ କିମ୍ବା 20 ଲକ୍ଷ।
1: 10-20 ଲକ୍ଷ?
0: ହଁ, ଆଶ୍ଚର୍ଯ୍ୟ ହବାର କିଛି ନାହିଁ, 10-20 ଲକ୍ଷ ଟଙ୍କା ଆଜିକାଲି ଲୋକଙ୍କ ପାଇଁ କିଛି ନୁହେଁ।
1: ଆଉ ତମ
0: ପାଇଁ? ତମ ବାପାଙ୍କ ତୋଟାକୁ ପୁଣି ମୁଁ? ହଁ, ଆଉ କାହାର ହେଇଥିଲେ ହୁଏତ।
1: ଆରେ, ଗୋଟେ ଜିନିଷ ସବୁବେଳେ ତ ଆଉ ଜଣଙ୍କ ପାଖରେ ରହେନି, ଜଣଙ୍କ ହାତରୁ ଆଉ ଜଣଙ୍କ ହାତକୁ ଯାଏ।
0: ଠିକ ସେତିକି ବେଳ ସମୟରେ ଜଣେ ଦୁଃଖ ପାଏ, ଆଉ ଜଣେ ଖୁବ୍ ଖୁସି ବି ହୁଏ।
1: ଖୁସି ହେଉଥିବା ଲୋକକୁ ଦେଖିଲେ ନିଜକୁ ବି ଭାରି ଖୁସି ଲାଗେ,
0: ବୁଝିଲ? ଆଜି ସନ୍ଧ୍ୟାରେ ମୁଁ ତମକୁ ଖୁସିରେ ଫାଟି ପଡ଼ିବାର ଦେଖିବି।
1: ତମେ ତାହେଲେ ଆଜି ସନ୍ଧ୍ୟାରେ ନିଶ୍ଚୟ ଆସିବ ଖୁସିରେ?
0: ତା ନହେଲେ ଖୁସିରେ ଫାଟି ପଡୁଥିବା ଝିଅଟିକୁ ତମକୁ ଝିଅ ବୋଲି କହିବି?
1: ଆଜି ସନ୍ଧ୍ୟାରେ ମୁଁ ତାହେଲେ ବହୁତ ଖୁସି ହେବି।
0: ସିଓର ସିଓର।

4,2,5,5,5,5,1,5,1

0: ସତରେ ନରି ଭାଇ, ପାଞ୍ଚ ମାଣିଆ ତୋଟାଟା ସିନା ନିଲାମ ହେଇଗଲା, ହେଲେ ଆମକୁ କଣ କଷ୍ଟ ଲାଗୁନି?
1: ଲାଗିବ ନାହିଁ କେମିତିରେ, ଆମେ ପା ସେଇ ତୋଟାର ଆମ୍ବ ଯୁଗ ଯୁଗ ଧରି ଖାଇ ଆସିଛେ।
0: କେତେ କିସମର ଆମ୍ବ ହଉଥିଲା ନାହିଁ, ବରଷକ ଯାକ ଆମ୍ବ କିଣିବାକୁ ପଡ଼ୁନଥିଲା।
1: ଏ ତୋଟା ଯେ କିଣିଥିବ ସିଏ କଣ ସେ ତୋଟାକୁ ଆଉ ରଖିବ, ହାଣି କାଟି ସବୁ ପଦା କରିଦେବ।
0: ବୁଝିଲୁ ନରି ଭାଇ, ତୋଟା ଯୋଗାଳ ପାଇଁ ଯୋଉ ଚାଳିଆ ଖଣ୍ଡେ ହେଇଥିଲା ସେଥିରେ ଗୋଟେ ଭିକାରୀ ଆଉ ଭିକାରୁଣୀ କେବେଠୁ ରହୁଥିଲେ, ସେମାନେ ଏଲେ କୁଆଡ଼େ ଯିବେ କେଜାଣି।

0: କୁଆଡ଼େ ଆଉ ଯିବେ, କୋଉ ରାସ୍ତା କଡ଼ରେ ପଡ଼ିବେ, ନହେଲେ ଷ୍ଟେସନରେ ଶୋଇବେ। ଆଉ
1: ତୋଟାଟା ନିଲାମ ହେଇଗଲା ନାହିଁ ଯେ, ସାନ୍ତଙ୍କର ଗୋଟେ ଅଙ୍ଗ ଚାଲିଗଲା ବୋଲି ଜାଣ।
0: ହଁ, ଏ ବୟସରେ ସାନ୍ତଙ୍କ କପାଳରେ ଫେଣି ଏତେ ହୀନସ୍ଥା ନେଖା ଥିଲା। ଏଇ ଏଇ ସାନ୍ତଙ୍କ ହଉ ସାଇଲାଣି ନେତ୍ରା, ଆଇଲୁ ଆଇଲୁ ଆଇଲୁ।
1: ହଉ ଚାଲ ଚାଲ। ଏ ନରି ଭାଇ, ନେଲି ଦେଇ କଣ ଘରେ ନାହାନ୍ତି ନା କଣ?
0: ନାଇଁ ବା, ନେଲି ଦେଇ ନରେଶ ସାଙ୍ଗରେ କୁଆଡ଼େ ଯାଇଛନ୍ତି।
2: ଖାଇଲା ବେଳେ ଏତେ ଜୋରେ ହସିବା ପୁଣି ଏ ବୟସରେ ଶୋଭା ପାଏ ନା।
3: ଆଚ୍ଛା କହିଲ, ଖାଇବା କେମିତି ଲାଗୁଛି?
2: ଖୁବ ବଢିଆ, ବଢିଆ ପ୍ରିପାରେସନ, ଡେଲିସିୟସ।
3: ଏଇଟା ଆମ ସହରର ସବୁଠୁ ବଡ଼ ଆଉ ଦାମିକା ହୋଟେଲ।
2: ଜାଣିଛି।
3: କେମିତି?
2: ବହୁତ ଥର ଆଗରୁ ଆସିଛି।
3: କାହା ସାଙ୍ଗରେ?
2: ବାବାଙ୍କ ସାଙ୍ଗେ, ଭାଇଙ୍କ ସାଙ୍ଗେ।
3: ଆଉ କାହା ସାଙ୍ଗେ?
2: ଆଜି ତମ ସାଙ୍ଗରେ ଆସିଲି, ଆଉ ସେଇଥିପାଇଁ ଖାଇବାର ଟେଷ୍ଟଟା ବହୁତ ବଢିଯାଇଛି।
3: ରିଅଲି?
2: କାଇଁ, କଣ ବିଶ୍ୱାସ ହଉନି?
3: ବିଶ୍ୱାସ ହଉନଥିଲେ ତୋଟା କିଣିବାର ପ୍ରଥମ ଖବର ତମକୁ କେମିତି ଦେଇଥାନ୍ତି।
2: ଆରେ ହଁ, ତମ ପାଖରେ ଏତେ ଟଙ୍କା ଥିବ ଏକଥା ମୁଁ ଭାବିନଥିଲି।
3: ହଠାତ୍ ଏତେ ଟଙ୍କା କାହା ପାଖରେ ନଥାଏ।
2: ଏକା ବେଳିକି ଏତେ ଗୁଡ଼ାଏ ଟଙ୍କା ତମେ କେମିତି ଯୋଗାଡ଼ କଲ ଯେ?
3: ସେଇଟା ମୋର ସିକ୍ରେସି, ସେ ବାବଦରେ ମୋତେ କିଛି ପଚାରୁନି। ଆରେ ତମେ ପାଣି ପିଇଦେଲ କଣ? ଆଉ କିଛି ଖାଇବନି?
2: ନାଇଁ, ବହୁତ ଖାଇଦେଲି।
3: ଆଚ୍ଛା, ମୁଁ ଖାଇସାରିବା ଯାଏ ଅପେକ୍ଷା କରିବ ତ?
2: କି ଅଦ୍ଭୁତ କଥା, ଆଉ କଣ ଅପେକ୍ଷା କରନ୍ତିନି? ତମ ସାଙ୍ଗରେ ଆସିଛି, ତମକୁ ଛାଡି ଦେଇ ଚାଲିଯିବି ନା କଣ? ମୁଁ ଏଇଟା କଣ କେବେ ସମ୍ଭବ ହେଲାଣି?
1: ନରି ଭାଇ, ନରି ଭାଇ, ଏ ନରି ଭାଇ, ଆରେ କୁଆଡେ ଗଲୁ? ମୋ ଦେଖିବା ଦେଖିବା
0: କଣ ହେଇଛି ରେ?
1: ସାନ୍ତେ ପାଗଳ ହେଇଗଲେଣି
0: ଇଏ ଉଆସରେ? ସମସ୍ତଙ୍କ ମୁଣ୍ଡ ତ ଖରାପ, ଆଉ କାହା ମୁଣ୍ଡ ଠିକ ଅଛି କି?
1: ଓହୋ, କଣ ଗୋଟେ କର, ମୁଁ ଏକୁଟିଆ ସମ୍ଭାଳି ପାରିବିନି ବୋଲି ତୋ ପାଖକୁ ଯାଇ ଆସିଛି।
0: ଆରେ କଣ ହେଇଛି କହୁନ?
1: ସାନ୍ତେ ଯୁଦ୍ଧ କରୁଛନ୍ତି ପରା।
0: ଯୁଦ୍ଧ?
1: ହଁ, ଖଣ୍ଡା ଧରି।
0: କାହା ସାଙ୍ଗରେ?
1: ଏକା ଏକା ପବନ ସାଙ୍ଗରେ, ରଙ୍ଗମହଲ ଭିତରେ।
0: ଚାଲୁ ଚାଲୁ ବନ୍ଦ ହେଇ ପଡିଥିଲା, ମହଲ ସାରା ତ ବୁଢିଆଣୀ ଚାଲ, ଆଉ କେତେ ଚେମିଣି ବସା, କେମିତି ସାନ୍ତେ ତା ଭିତରକୁ?
1: ସେଇଥିପାଇଁ ତ କହୁଛି ସାନ୍ତେ ପାଗଳ ହେଇଗଲେଣି ବୋଲି।
0: ଆରେ ସତରେ ତ ସାନ୍ତେ କଣ ତରବାରୀ ଧରି?
1: ହଁ ଦେଖୁନୁ, କହିଲୁ ନରି ଭାଇ, କଣ କରିବା?
0: ସାନ୍ତେ ତ ଯେତେ ଜୋରରେ ତରବାରୀ ଘୁରଉଛନ୍ତି, ତା ଭିତରକୁ ପଶି ହବନି। ଯାହା କରିବା କଥା ଏଇଠି ଥାଇ ସିନା କରିବା।
1: ସାନ୍ତେ ସାନ୍ତେ,
0: ତୁ ପାଟି ଚୁପ କର, ବୁଝିଲୁ? ତୁ ଚୁପ କର, ରହ। ସାନ୍ତେ ସାନ୍ତେ ସାନ୍ତେ,
1: ଓହୋ, ଏଇନେ ତାଙ୍କୁ ତ କିଛି ଶୁଭୁନି ଆଉ।
0: କଣ କେମିତି କରି ତାଙ୍କୁ ବନ୍ଦ କରିବା ନା? ସାନ୍ତେ ସାନ୍ତେ, ଏ ଦେଖିଲେ ଦେହ ସାରା ଖାଲି କେମିତି ଅଳନ୍ଧ ଆଉ ବୁଢିଆଣୀ ଜାଲ ସବୁ ଗୁଡ଼େ ହେଇଗଲାଣି। ସାନ୍ତେ ଏ ରହିଯାନ୍ତୁ, ସାନ୍ତେ ରହିଯାନ୍ତୁ। ଗଲା ଗଲା ଗଲା ଗଲା ଗଲା, ଦେଖିଲ ନିଜ ତରବାରୀରେ ନିଜ ଚୋଟରେ ନିଜ ବାପାଙ୍କ ଫଟୋ ରଖିବି କାଟିଲ, ଗଲା ସରିଗଲା ତ ଆଉ।
4: ମୋ ଖଣ୍ଡା ଚୋଟରେ ବାପାଙ୍କ ଫଟୋ ଛିଡ଼ିଗଲା?
0: ଆଗେ ତଲବାର ତ ଛାଡ଼ିଲ, ଛାଡ଼ନ୍ତୁ ଛାଡ଼ନ୍ତୁ। ଏ ନେତ୍ରା ନେଲୁ, ଧରିଲୁ ଏଇ ତଲବାରଟାକୁ?
4: କୋଉଠି କୋଉଠି ଚୋଟ ଲାଗିଛି? କୋଉଠି ଚୋଟ ଲାଗିଛି ମୋ ବାପାଙ୍କ ଫଟୋରେ?
0: ନାଇଁ ଲାଗିନି ଯେ, ମୁଁ ପାଟି କରି ନଥିଲି ତ ଏଇନେ ଟିକୁକୁ ଯାଇଥାନ୍ତା ଆଉ।
4: ଏ ମୋ ବାପାଙ୍କ ଫଟୋ, ତାଙ୍କ ମା ପାଖକୁ ମୋ ଜେଜେଙ୍କ ଫଟୋ, ଏକ ଦୁଇ ତିନି ଏମିତି ତେରଟା ଫଟୋ। ଏମାନେ ସମସ୍ତେ ମୋ ପୂର୍ବପୁରୁଷ, ଅତୀତ ଇତିହାସ। ଦେଖୁଛୁ ନା ରୋରି, ଦେଖୁଛୁ ନା ତୋରା, ମୋ ପୂର୍ବପୁରୁଷଙ୍କ ହୃଷ୍ଟପୃଷ୍ଟ ଫଟୋ ଉପରେ କେମିତି ପରସ୍ତ ପରସ୍ତ ଧୂଳି ଜମିଗଲାଣି, ଅଳନ୍ତ ଆଉ ବୁଢ଼ିଆଣୀ ଜାଲ ଭିତରେ ସେମାନେ କେମିତି ଛନ୍ଦି ହେଇଗଲେଣି। କେମିତି ମୁକ୍ତି ପାଇବେ ସେମାନେ, କେମିତି ମୁକ୍ତି ପାଇବେ?
1: ଆପଣ ଘରକୁ ଚାଲନ୍ତୁ, ନରି ଭାଇ ଆଉ ମୁଁ ଏଇ ରଙ୍ଗମହଲକୁ ଆଜି ସଫାସଫି କରିଦେବୁ।
4: ଏଇଟା ମୋ ଜେଜେ ବାପାଙ୍କ ଫଟୋ। ଏଇ ଜେଜେ ବାପା ମୋତେ ପ୍ରଥମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶିଖେଇଥିଲେ, ପାଠ ପଢ଼ାଇଥିଲେ, ଗରିବ ଗୁରୁବା ମାନଙ୍କୁ ସାହାବାକୁ ସେଇ ମୋତେ ଶିଖେଇଥିଲେ। ଆଉ ବି ଗୋଟେ କଥା ଶିଖେଇଥିଲେ,

0: ଯେଉଁଥିପାଇଁ ଆଜି ଯାକେ ମୁଁ କାହାରି ଅନିଷ୍ଟ କରିପାରିନି। ଜେଜେ, ତମେ ମୋତେ ସବୁବେଳେ କହୁନଥିଲ ଯାହାକୁ ମାରିବୁ ପିଠିକି ମାରିବୁ, ତା ପେଟକୁ ଜମା ମାରିବୁନି। ତମ କଥା ମୁଁ ଆଜି ଯାକେ ମାନିଛି ଜେଜେ, ଆଜି ଯାକେ ମାନୁଛି, ବୁଝିଲୁ ନେ ତରା। ହେଇ ମୋ ଜେଜେ, ରାତି ଅଧରେ ଯଦି କି କେଉଁଠି ରୋଗ ବେମାର କି ଆଉ କିଛି ଭଲମନ୍ଦ ଅସୁବିଧାରେ ପଡ଼ିଛି, ତାହେଲେ ଲଣ୍ଠନ ଧରି ସେ ଯାଇ ତା ଦୁଆର ମୁହଁରେ ଚକି ବସୁଥିଲେ, ତାର ସୁବିଧା ଅସୁବିଧା ସବୁ ବୁଝୁଥିଲେ। ମୁଁ ବି ପିଲାଦିନେ ତାଙ୍କ ସାଙ୍ଗରେ ଅନେକ ରୋଗୀ ସେବା କରିବାକୁ ଯାଇଛି।
1: ହଉ ହଉ, ଅରମା ଘର ତୋର ଆଗେ ବାହାରି ଆସିଲେ,
0: ତୁ ତ ବାପାଙ୍କ ସାଙ୍ଗରେ ମିଶିଛୁ ନରହରି।
1: ତାଙ୍କରି ଅମଳରେ ତ ମୁଁ ଏଇ ଆସକୁ ଆସିଲି ଆଉ।
0: ତୋର ମନେ ଅଛି ନରହରି, ଯୋଉ ବର୍ଷ ଦୁର୍ଭିକ୍ଷ ପଡ଼ିଥିଲା ସେ ବର୍ଷ ଆମ ଜମିଦାରୀ ଅଞ୍ଚଳର ଯେତେ ଭୋକିଲା ଲୋକ ଥିଲେ ସମସ୍ତଙ୍କର ଖାଇବା ପିଇବା କଥା ନିଜେ ବାପା ଏ ଗାଁ ସେ ଗାଁ ବୁଲି ବୁଝୁଥିଲେ ନୁହେଁ।

0: ରୋଗ ବେମାର କି ଆଉ କିଛି ଭଲମନ୍ଦ ଅସୁବିଧାରେ ପଡ଼ିଛି, ତାହେଲେ ଲଣ୍ଠନ ଧରି ସେ ଯାଇ ତା ଦୁଆର ମୁହଁରେ ଜଗି ବସୁଥିଲେ, ତାର ସୁବିଧା ଅସୁବିଧା ସବୁ ବୁଝୁଥିଲେ। ମୁଁ ବି ପିଲାଦିନେ ତାଙ୍କ ସାଙ୍ଗରେ ଅନେକ ରୋଗୀ ସେବା କରିବାକୁ ଯାଇଛି।
1: ହଉ ହଉ, ଅରମା ଘର ତରଫ ଆଗେ ବାହାରି ଆସିଲେ।
0: ତୁ ତ ବାପାଙ୍କ ସାଙ୍ଗରେ ମିଶିଛୁ ନରହରି,
1: ତାଙ୍କରି ଅମଳରେ ତ ମୁଁ ଏଇ ଆସକୁ ଆସିଲି। ଆଉ
0: ତୋର ମନେ ଅଛି ନରହରି, ଯୋଉ ବର୍ଷ ଦୁର୍ଭିକ୍ଷ ପଡ଼ିଥିଲା ସେ ବର୍ଷ ଆମ ଜମିଦାରୀ ଅଞ୍ଚଳର ଯେତେ ବକିଲା ଲୋକ ଥିଲେ ସମସ୍ତଙ୍କର ଖାଇବା ପିଇବା କଥା ନିଜେ ବାପା ଏ ଗାଁ ସେ ଗାଁ ବୁଲି ବୁଝୁଥିଲେ ନୁହେଁ?
1: ବୁଝିଲୁ ନେତରା, ଉଆସ ଚାରିପଟେ ଯୋଉ ମେଘନାଦ ପାଚେରୀ ଥିଲା ତାରି କଡ଼େ କଡ଼େ କେତେ ନାଇଁ କେତେ ଛୋଟ ଛୋଟ ବଖରା ସବୁ ଥିଲା। ବଢି ମରୁଡ଼ି ପଡ଼ିଲେ ରାଇଲେ ସାରା ଲୋକଙ୍କୁ ଆମ ବଡ଼ ସାଆନ୍ତେ ଆଣି ସେଇ ଛୋଟ ଛୋଟ ବଖରାରେ ଖାଇବାକୁ ପିଇବାକୁ ଦେଇ ରଖୁଥିଲେ। ବଡ଼ି ମରୁଡ଼ି ସରିବା ଯାକେ ସେମାନେ ସେଇଠି ସବୁ ରହୁଥିଲେ।
0: ଭାଇ ଭାଇ ସାଇ ସାଇରେ ଗାଁ ଗାଁ ଭିତରେ କଳିକଜିଆ ଝଗଡ଼ା ଝାଟି ଲାଗିଲେ କାହାରିକୁ ମାଲି ମକଦ୍ଦମା ପାଇଁ କୋର୍ଟ କଚେରୀ ଯିବାକୁ ପଡ଼ୁନଥିଲା। ଗୋଟିଏ ଦିନରେ ସବୁ ଫଇସଲା କରିଦେଉଥିଲେ ମୋ ବାପା, କାହାରି ଉପରେ କିନ୍ତୁ ଦଣ୍ଡ କି ଜୋରିମାନା ଲାଗୁନଥିଲା। କଥାରେ କଥାରେ ମିଳାମିଶା କୋଳାକୋଳି ହସାହସି ହେଉଥିଲେ ବାଦୀ ପ୍ରତିବାଦୀ ସମସ୍ତେ।
2: ସତରେ ସାନ୍ତେ,
1: ତୁରତା ଆଇଲା ବେଳକୁ କପୁର ଉଡି ଖାଲି କନା ପଡ଼ିଛି। ଆଉ
0: ହଁ, କର୍ପୁର ଉଡି ଖାଲି କନା ପଡ଼ିଛି। ଆରେ ରେ, ଏ ତାଳପତ୍ର ପୋଥି ବିଡ଼ାଟା ଏଠି ଏଠି କେମିତି ଆସିଲା?
1: କୋଉଟା କୋଉ ତାଳପତ୍ର ପୋଥି?
0: ଏଇଟା ପରା, ଏଇ ବିଡ଼ାଟା ଚୌଧୁରୀ ବଂଶର ପୂର୍ବପୁରୁଷମାନଙ୍କର ଇତିହାସ ଲେଖା ହେଇଛି ଏଥିରେ।
2: ଆଉ ତା ପଛରେ ଯୋଉ କାଗଜ ବିଡ଼ାଟା,
0: କାଗଜ ବିଡ଼ାଟା, ହେ ଦେଖି ଦେଖି ଏଇଟା ତ ମୋ ବାପାଙ୍କର ଇତିହାସ। ବାପାଙ୍କ ସମୟ ବେଳକୁ କାଗଜରେ ଲେଖାଲେଖି ଆରମ୍ଭ ହେଇଯାଇଥିଲା। ତାଳପତ୍ର ଅପେକ୍ଷା କାଗଜରେ ଲେଖିବାକୁ ଲୋକେ ସହଜ ମଣୁଥିଲେ। ମୋ ଇତିହାସ ବି ମୁଁ ଲେଖି ରଖିଛି, ମୋ ପୂର୍ବପୁରୁଷମାନଙ୍କ ପଛକୁ ମୋ ଇତିହାସ ଯୋଡ଼ା ହେବ। ଏ ବିଡ଼ାରେ ଚୌଧୁରୀ ବଂଶର 13 ଜଣଙ୍କ ଇତିହାସ ଲେଖା ହେଇଛି, ମୋର ମିଶିଲେ ହବ 14, ମୋ ପରି ମୋ ପୁଅ ହବ 15।
1: ତାଙ୍କୁ ନନେଲେ ସେ କଣ ଏଠୁ ଯିବେ?
0: ମୋ ପାଇଁ ତମେ ମାନେ ଭାରି ହଇରାଣ ହଉଛ ନାଇଁ? ଚାଲ ଚାଲ ଚାଲ, ସଞ୍ଜ ହେଲାଣି, ତାହା ପାଲିରେ ଟିକେ ବସିଯିବା।

0: ଘର ପୁଅ ଘରକୁ ନେଉଟିଛି, ତାକୁ ଆପଣ ଘରୁ ତଡ଼ିଦେବେ?
1: ହଁ ହଁ, ମୋ ଘରେ ତା ସ୍ଥାନ ନାହିଁ, ମୁଁ ତାକୁ ପୁଅ ବୋଲି ଅସ୍ୱୀକାର କରୁଛି।
0: ସାନ୍ତେ,
1: ହଁ ଶୁଣ ନରହରି, ଦୀପାବଳି ଅମାବାସ୍ୟା ଭଳି ଗୋଟେ ପବିତ୍ର ଦିନରେ ସମ୍ପତ୍ତି ବାଣ୍ଟ କରି ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ମୁଁ ଚାହୁଁନି। ଉଇଲ୍ ପେପରରେ ଦସ୍ତଖତ କରି ରଖିଛି, ସେଇଟାକୁ ନେଇ ଅମରେନ୍ଦ୍ରକୁ ଦେଇଦେ।
0: ହେଲେ ନିଜ ରକତର ପୁଅଟାକୁ ଏମିତି ବାହାରୁ ବାହାରୁ ବିଦା କରିଦେବେ? ଆଜି ଯାକେ ଏତେ ଅସୁବିଧା ଭିତରେ ବି ଚୌଧୁରୀ ଉଆସରୁ କେହି କୁଣିଆ ମୈତ୍ର ବନ୍ଧୁ ବାନ୍ଧବ ନିରାଶ ହେଇ ଫେରିନାହାନ୍ତି।
2: ସାନ ବାବୁଙ୍କୁ ସେଇ ଅତିଥି ବୋଲି ଧରନ୍ତୁ, ହେଲେ ଘର ପୁଅକୁ ଘରକୁ ଆଣନ୍ତୁ।
1: ଅତିଥି?
0: ହଁ
1: ହଁ, ଅତିଥି ସେଇଠି ରହିପାରେ, ହେଲେ ଅତିଥି ହିସାବରେ। ଆଉ ଶୁଣ, ମୋ ସାମ୍ନା ଦେଇ ତା ସ୍ତ୍ରୀ ଯେମିତି ଏବାଟେ ନ ଯାଏ।
0: ତାହେଲେ କୋଉ ବାଟେ ଦେଇ ଯିବେ?
1: ଅମରେନ୍ଦ୍ରକୁ ପଛ ଫାଟକ ବାଟେ ନେଇଯା। ଦ୍ୱିତୀୟ ସାହାଲାର ଉତ୍ତର ପାଖରେ ଯେଉଁ ଅତିଥି ବଖରା ଅଛି, ସେଇଠି ତା ରହିବା ବନ୍ଦୋବସ୍ତ କରିଦେ। ଆଜି ରାତିରେ ତା ପାଖକୁ ଉଇଲ୍ ପେପର ପଠାଇଦେବି, ତାକୁ ମୋର ସବୁ ସମ୍ପତ୍ତି ଦେଇଦେଇ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବାରଣ୍ଡାରେ ଶେଷ ଜୀବନ୍ତକ କଟାଇଦେବି। ସେଇ ଜଗନ୍ନାଥ ହିଁ ମୋର ଶେଷ ସମ୍ବଳ, ନେଇତି ତାଙ୍କରି ଆଗରେ ଗୀତ ଗୋବିନ୍ଦ ବୋଲି ବୋଲି ଶେଷ ଜୀବନଟାକୁ କଟାଇଦେବି।
0: ହଉ ଆରେ ନେତ୍ରା, ସାନବାବୁଙ୍କ ରହିବା ବନ୍ଦୋବସ୍ତ କରିବା।
3: ଏତେ ଡେରି ହେଲାଣି, ପ୍ରଭୁ ଜଗନ୍ନାଥ ମୋର ପାଣି ପାଇଲେନି, ପୂଜାରୀ ଏଯାଏ ଆସିଲେନି କାହିଁକି? ଜଗନ୍ନାଥଙ୍କ ପୂଜାରେ କେବେ ହେଲେ ଏମିତି ଡେରି ହେଇନଥିଲା। ନରହରିକି ପଠେଇଥିଲି କ'ଣ ହେଲା ଦେଖି ଆସିବାକୁ, ସେ ବି ଏଯାଏ ଫେରିଲାନି। ନା, ମୁଁ ନିଜେ ଯାଇ ଦେଖି କ'ଣ ହେଲା।
4: ବାବା ବାବା, ଆରେ ବାବା ପୁଣି କୁଆଡ଼େ ଗଲେ? ଓ, ପୂଜା ସାରି ବୋଧେ ଡାଇନିଂ ରୁମ୍ରେ ଜଳଖିଆ କରୁଥିବେ। କ'ଣ ହେଲା? ନରହରି ଆଉ ନେତ୍ରା କାନ୍ଧରେ ଭରା ଦେଇ ବାବା ଏମିତି ଅବସ୍ଥାରେ କ'ଣ ଆସୁଛନ୍ତି? କ'ଣ ହେଲା ତାଙ୍କର? ବାବା ବାବା ବାବା, କ'ଣ ହେଲା? ହେଲେ ବାବା, ଏତେ ସକାଳୁ ଭାଇ ଭାଉଜ କୁଆଡେ ଚାଲିଗଲେ?
3: ସ୍ୱୟଂ ଜୟଦେବଙ୍କର ନିଜ ହାତରେ ଲେଖା ହେଇଥିବା ଗୀତ ଗୋବିନ୍ଦର ତାଳପତ୍ର ପୋଥିତକ ଚୋରି ହେଇଯାଇଛି।
4: ଚୋରି ହେଇଯାଇଛି?
3: ହଁ, ନେଇଯାଇଛି।
4: ହେଲେ ବାବା, ଭାଇ ଭାଉଜ କୁଆଡେ ଗଲେ ଯେ? ଅତିଥିଶାଳାରେ ତ କାହିଁ ନାହାନ୍ତି ସେମାନେ?
3: ମୋର ସବୁଯାକ ସମ୍ପତ୍ତି ଅମରେନ୍ଦ୍ର ନାଁରେ ଉଇଲ୍ କରି ରଖିଥିଲି, ଗଲା ରାତିରେ ତ ଉଇଲ୍ ତାକୁ ଦେଇଦେଇଛି। ମୋ ପାଖରେ ଆଉ ତାର କି କାମ ଯେ?
4: ଆଉ ମୁଁ
3: କଣ ମା, ସମ୍ପତ୍ତି ଭାବିଛୁ କି ଅମରେନ୍ଦ୍ରକୁ ସବୁ ସମ୍ପତ୍ତି ଦେଇଦେଲି ବୋଲି? ନା ରେ ମା, ତୋ ନାଁରେ ବି ଗୋଟେ ଉଇଲ୍ କରି ତାକୁ ସିନ୍ଧୁକ ଭିତରେ ସାଇତି ରଖିଛି। ହେ ଉଆସ, ଆଉ ଏ ବଗିଚାଟା ତତି ଦେଇଦେଇଛି ମା।
4: ନାଇଁ ବାବା, ମୁଁ କଣ କହୁଥିଲି କି, ଦ୍ୱିତୀୟ ସାହାଲାରେ ଦକ୍ଷିଣ ପାଖ ବଖରା କାନ୍ଥରେ ଯୋଉ ଢିରା ଦିଆ ହେଇନଥିଲା, ସେଇଟା କାଲି ରାତିରେ ଭାଙ୍ଗି ଯାଇଛି।
3: ଭାଙ୍ଗି ଯାଇଥିବା ଉଆସକୁ ଢିରା ଦେଇ କେତେ ଦିନ ଆଉ ରୋଗୀ ହବ ମା?
4: ନରହରି, ନେତ୍ରା, ନରହରି, ଆରେ ଭାଇ କୁଆଡେ ଗଲେ?
3: କାଲି ରାତିରୁ ସମ୍ପତ୍ତି ନେଇଥିଲା, ଆଜି ସକାଳୁ ସେ ଚୌଧୁରୀ ବଂଶର ପିଣ୍ଡ ଚୋରି କରି ନେଇଯାଇଛି।
4: ପିଣ୍ଡ?
3: ପିଣ୍ଡ, କବି ଜୟଦେବଙ୍କ ହାତରେ ଲେଖା ହେଇଥିବା ଗୀତ ଗୋବିନ୍ଦ, ସେଇ ତାଳପତ୍ର ପୋଥି ଯାହାକୁ ସ୍ୱୟଂ ଜୟଦେବ ନିଜେ ଆମ ବଂଶର କୋଉ ପୂର୍ବପୁରୁଷଙ୍କୁ ଉପହାର ଦେଇଥିଲେ। ଆଉ ସେଇଦିନଠୁ ଚୌଧୁରୀ ବଂଶର ଗୃହସ୍ୱାମୀମାନେ ସକାଳ ଆଳତୀ ପରେ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୀତ ଗୋବିନ୍ଦ ପାଠ କରୁଥିଲେ। ସେଇ ଚୌଧୁରୀ ବଂଶର ରକ୍ତ ମୋ ଦେହରେ ବି ବହୁଛି, ଆଉ ସେଇଥିପାଇଁ ବାପାଙ୍କ ଅନ୍ତେ ମୁଁ ଆଜି ଯାକେ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୀତ ଗୋବିନ୍ଦର ସେଇ ତାଳପତ୍ର ପୋଥିକି ପଢ଼ୁଥିଲି। ଆଜି ସେଇଟା ଚୋରି ହେଇଗଲା, ଚୋରି ହେଇଗଲା, ଚୋରି ହେଇଗଲା। ପ୍ରଭୁ ଜଗନ୍ନାଥ।

ନୀଳ ସିନ୍ଧୁ ତୀର ନୀଳ ଶୈଳର ଅନନ୍ତ କଳ୍ପବଟ ଶାଖାରୁ ମୁଁ କହୁଛି କାକଭୂଷଣ। କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହେଇ ରହିଆସିଛି। ଆଗରେ ମୋର ଶ୍ରୀମନ୍ଦିର, ମୋର ପ୍ରିୟ ପରମ ପ୍ରଭୁ ଚତୁର୍ଥ ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ, କେତେ ପଥର, କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି। ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ, ବାଇଶି ପାହାଚ ଆଉ ଆଉ ମୁଁ ନିଜେ କାକଭୂଷଣ। ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ ଏକାକାର ହେଇଯାଇଛି। କେବଳ ତାଙ୍କରି କଥା ଶୁଣିବାରେ, କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି ଆସ, ମୋ ସହିତ ଆସ ବଡ଼ ଦାଣ୍ଡକୁ। ଏଇ ଏଇ ସେହି ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, ବାଇଶି ପାହାଚର ପ୍ରଥମ ପାଦରେ ଠିକ ଦକ୍ଷିଣ ଚାହା ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି। ପତିତ ପାବନ ରୂପରେ କେତେ ଇତିହାସର ପୃଷ୍ଠ ଏଇ ଗଜପତି ବଂଶର ଲହୁ ଲୁହ ଯନ୍ତ୍ରଣାର କାହାଣୀରେ ଜର୍ଜରିତ। କେବଳ ତାଙ୍କୁ ହିଁ କେନ୍ଦ୍ର କରି ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ କଣ୍ଠରେ ସେହି ପରମ ଆପ୍ତ ବାକ୍ୟ ମୋତେ ନିର୍ବଂଶ କରିଦିଅ ପ୍ରଭୁ, ତୁମକୁ ତୁମର ଶ୍ରୀମନ୍ଦିରକୁ ମୋର ବୋଲି କହିବାକୁ, ଯେପରି ମୋର ବଂଶରେ କେହି ନ ରହେ। ଜୀବନ ପଛେ ନର୍କକୁ ଯାଉ, ଧର୍ମାନ୍ତର ହୁଏ ପଛେ

0: ପ୍ରଭୁଙ୍କର ମାନ ରହୁ, ଯଶ ବୀର୍ଯ୍ୟ ପ୍ରତିଷ୍ଠିତ ହେଉ, ଜପ ଚନ୍ଦ୍ରାକ୍ଷୀ ମୋର ପ୍ରିୟ ପରମଙ୍କ ପାଇଁ କେତେ ବଡ଼ ତ୍ୟାଗ, ଆତ୍ମା ମୋର ଫରିଯାଏ ସେମାନଙ୍କ ପ୍ରତି କୃତଜ୍ଞତାରେ, ସବୁର ସାକ୍ଷୀ ଏଇ ବାଇଶି ପାହାଚ, ବାଇଶି ପାହାଚ, ବାଇଶି ପାହାଚ, ବାଇଶି ପାହାଚ।
1: ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ,
2: ମୁଁ ତ ମୁକୁନ୍ଦ ଦେବ ନୁହେଁ, ମୁଁ ଯେ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ଏକା କଥା, ଯେ ମୁକୁନ୍ଦ ଦେବ ସେ ବି ମୋ ପାଇଁ ରାମଚନ୍ଦ୍ର ଦେବ।
2: କିଏ କିଏ ତମେ? ଓ ତୁମେ ତୁମେ କେମିତି ଆସିଲ ଉଆସକୁ? ଜବାବ ଦିଅ ତକି ଖାଁ।
1: ତକି ଖାଁ, ମୁଁ କଣ ବର୍ତ୍ତମାନର ନବାବ ବାରବାଟୀ ଦୁର୍ଗର ତକି ଖାଁ?
2: କିଏ ତୁମେ ତେବେ? ଜବାବ ଦିଅ।
1: ମୁଁ କଳା ପାହାଡ଼।
2: କଳା ପାହାଡ଼
1: ଭୁଲି ଗଲଣି ସେ ପଦ? ଅଇଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼। ମୋର ଶତ ଚେଷ୍ଟା ପରେ ବି ଜଗନ୍ନାଥ ସସେଇ ପାରିଲା ନାହିଁ, ତୁମେ ତାର ନାଭିକୁ ଆଣି ପୁଣି ଯାଇ ଦେଇଛ।
2: ତୁମେ ଭୁଲ କରୁଛ କଳା ପାହାଡ଼, ଯାହା କଥା ତୁମେ କହୁଛ ସେ ଥିଲେ ପ୍ରଥମ ରାମଚନ୍ଦ୍ର ଦେବ। ପାଉଁଶ ଭିତରୁ ବ୍ରହ୍ମ ଉଦ୍ଧାର କରି ସେ ପୁଣି ଥରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ, କିନ୍ତୁ ମୁଁ ଯେ ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ନା ନା, ତୁମର କିଛି ନାମ ନାହିଁ। ଅସହାୟ ଜଗନ୍ନାଥକୁ ରକ୍ଷା କରିବା ପାଇଁ ବିଭିନ୍ନ ନାମରେ ତୁମେ ମୋ ସାଙ୍ଗରେ ଲଢ଼ିଛ। ରାମଚନ୍ଦ୍ର ଦେବ ପରେ ପୁରୁଷୋତ୍ତମ ଦେବ, ଆଉ ତାପରେ ମୁକୁନ୍ଦ ଦେବ, ମୁକୁନ୍ଦ ଦେବ ପରେ ଦିବ୍ୟ ସିଂହ ଦେବ, ଆଉ ସେଇ ଦିବ୍ୟ ସିଂହ ଦେବ ପରେ ତୁମେ ତୁମେ ଦ୍ୱିତୀୟ ରାମଚନ୍ଦ୍ର ଦେବ।
2: କିଏ କିଏ ତୁମେ?
1: ବର୍ତ୍ତମାନ ବାରବାଟୀ କିଲ୍ଲାର ନାୟବ ନବାବ ମୁଁ, ତକି ଖାଁ।
2: ତକି ଖାଁ ତୁମେ?
1: ଯେତେବେଳେ ତୁମେ ରାମଚନ୍ଦ୍ର ସେତେବେଳେ ମୁଁ ତକି ଖାଁ। ଅନ୍ଧବିଶ୍ୱାସର ପ୍ରତୀକ ସେ ଜଗନ୍ନାଥକୁ ଧ୍ୱଂସ କରିବା ପାଇଁ ବିଭିନ୍ନ ରୂପ ମୋର, କେତେବେଳେ ମୁଁ କଳା ପାହାଡ଼ ତ କେତେବେଳେ ମକରାମ ଖାଁ। ତୁମେ ଜଗନ୍ନାଥର ରକ୍ଷକ, ଆଉ ମୁଁ ସେଇ କାଠ କଣ୍ଢେଇର ଧ୍ୱଂସକାରୀ। ପାରିବ ନାହିଁ, ପାରିବ ନାହିଁ ତୁମେ। ମୁଁ ନିଶ୍ଚୟ ତାର ଖୋଜ ନେବି, ମୁଁ ତାକୁ ଶେଷ କରିଦେବି।
2: ତା ପୂର୍ବରୁ ତୁମେ ଶେଷ ହେଇଯିବ ତକି ଖାଁ, କାଳର କବଳରୁ ତୁମେ ବର୍ତ୍ତି ପାରିବ ନାହିଁ।

0: ବ୍ୟାପୀ ପାଇଁ ଯଦି ମୋର ସର୍ବନାଶ ହୁଏ ତେବେ ତାହା ହିଁ ହେବ ମୋ ଜୀବନର ଶ୍ରେଷ୍ଠ ଜୟମାଲ୍ୟ।
1: ଏସବୁ ଗୋଟାଏ ଖିଆଲ।
0: କଣ କହୁଛ ମହାଦେବୀ?
1: ମୁଁ କିନ୍ତୁ ଆପଣଙ୍କ ଖିଆଲର ଖେଳନା ହେବି ନାହିଁ ଗଜପତି। ପୁତ୍ର ଭାଗିରଥୀ ସହ ମୁଁ ପିତ୍ରାଳୟରେ ଆଶ୍ରୟ ନେବି।
0: ପାଟରାଣୀ କଳାବତୀ ଓ ତାର ସନ୍ତାନ ଭଳି ତୁମେ ମଧ୍ୟ ମୋତେ ତ୍ୟାଗ କରିବ?
1: ହଁ, ତା ଛଡ଼ା ଆଉ ଅନ୍ୟ ଉପାୟ ନାହିଁ। ଜଗନ୍ନାଥଙ୍କ ନାମରେ ଆପଣ ଜୁଆ ଖେଳୁଛନ୍ତି।
0: ଠିକ୍ କହିଛ, ଜଗନ୍ନାଥଙ୍କ ପାଇଁ ଜୁଆ। ଯଦି ବୁଡ଼ିବି ତାଙ୍କୁ ନେଇ, ଯଦି ତରିବି ତାଙ୍କୁ ଆଶ୍ରୟ କରି।
1: ମୋତେ ତାହେଲେ ବିଦାୟ ଦିଅନ୍ତୁ।
0: ତମେ ବି ବିଦାୟ ନେଇଯିବ? ଠିକ୍ ଅଛି, ଗୃହଲକ୍ଷ୍ମୀ ରାଜଲକ୍ଷ୍ମୀ ସମସ୍ତେ ଯାଆନ୍ତୁ। ତୁମେ ମୋତେ ଆବରି ରଖ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ।
2: ଗଜପତିଙ୍କ ଜୟ ହେଉ।
0: ରାଜଗୁରୁ, ଆପଣ
2: ଗଜପତିଙ୍କ ପାଇଁ ସୁସମ୍ବାଦ ଆଉ ଦୁଃସମ୍ବାଦ ଉଭୟ ଆଣିଛି।
0: କୁହନ୍ତୁ ରାଜଗୁରୁ ମହାଶୟ।
2: ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି କରି ଗୁପ୍ତ ଦ୍ୱାର ବାଟେ ଅପସାରଣ କରାସରିଛି। ଚାପ ଚଢ଼ି ପ୍ରଭୁ ବର୍ତ୍ତମାନ ଚିଲିକା ଅଭିମୁଖରେ।
0: ଧନ୍ୟ ରାଜଗୁରୁ, ରାମଚନ୍ଦ୍ର ଦୁର୍ଦ୍ଦିନରେ ଆପଣ ହିଁ ମୋର ପ୍ରଧାନ ଅବଲମ୍ବନ। ପ୍ରଭୁ ମୋର ଜବନର ଦୃଷ୍ଟିର ଅନ୍ତରାଳକୁ ଯାଇଛନ୍ତି, ଏହା ନିଶ୍ଚିତ ଭାବରେ ସୁସମ୍ବାଦ।
2: ଆଉ ଦୁଃସମ୍ବାଦ ହେଲା, ନବାବ ବାହିନୀ କ୍ଷିପ୍ର ଗତିରେ ପିପିଲି ପର୍ଯ୍ୟନ୍ତ ଆଗୁସାର ହେଲେଣି। ବକ୍ସି ବିଶ୍ୱାସଘାତକତା କରିବାରୁ ମୁରାଦ ଖାଁକୁ ସେନାପତି ହେବା ପାଇଁ ମୁଁ ପ୍ରସ୍ତାବ ଦେଉଛି।
0: ଲୋଧୁ ମିଆଁକୁ ମୋର ଦେୱାନ କରିଥିଲା ତକି ଖାଁ, ପେସ୍କିସ୍ ନ ଦେବାରୁ ସେ ଲୋଧୁକୁ ଫେରେଇ ନେଇଛି। ବିଶ୍ୱାସଘାତକ ବକ୍ସି ଜାଗାରେ ମୁରାଦ ଖାଁ ହେବ ସେନାପତି।
2: ଗଜପତି, ଖୋର୍ଦ୍ଧାର ବହୁ ପୁରୁଷର ବାସିନ୍ଦା ସେ। ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗା ପୂଜା କରେ, ସେ ନିମକ ସଚ୍ଚା ଛାମୁ।
0: ହିନ୍ଦୁ ହେଇଛି ବେଇମାନ, ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ର ଜୀବନରେ ଏ ବିରୋଧାଭାସ କାହିଁକି? କାହିଁକି ଏ ପରୀକ୍ଷା ପ୍ରଭୁ?
2: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ। ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
0: ଠିକ୍ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ର ଭାଗ୍ୟ ନିରୂପିତ ହେବ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେବ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେହି ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିଭାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ।
3: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
0: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
3: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
0: ଖୋର୍ଦ୍ଧାର ସାହାନ୍ସା?
3: ହଁ।
0: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
3: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
0: ଲୋଧୁ ମିଆଁ,
3: ଆପଣ ତାଙ୍କର ଦୁଶ୍ମନ ନ ହୋଇ ଦୋସ୍ତ ବନନ୍ତୁ।
0: ଦୋସ୍ତ?
3: ହଁ,
0: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁ ମିଆଁ।
3: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଣନ୍ତୁ, ନିକାଲି ଦିଅନ୍ତୁ ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଲି ମହବତକୁ।
0: ଲୋଧୁ ମିଆଁ,
3: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ ଗୋଟାଏ କାଠ ପ୍ରତିମା ଭିତରେ କ'ଣ ବନ୍ଦୀ କରିପାରିବେ ଗଜପତି? ଯାହାର ରୂପ ନାହିଁ ତାକୁ ରୂପ ଦେବାର କି ଫାଇଦା?
0: ମୋତେ ଉତ୍ତ୍ୟକ୍ତ କର ନା ଲୋଧୁ ମିଆଁ, ଠାକୁର ରାଜା ରାମଚନ୍ଦ୍ର ତୁମଠୁ ଧର୍ମ ଶିଖିବ ନାହିଁ।
3: ବିଚାରକୁ ଆସନ୍ତୁ ଜାହାମ୍ପନା, ଆପଣଙ୍କ ବେଦରେ ମୂର୍ତ୍ତି କାହିଁ, ଉପନିଷଦରେ ଆକାର କାହିଁ, ପିତୁଳା କାହିଁ, ପୂଜା କାହିଁ?
0: ତୁମେ କ'ଣ ବେଦ ପଢ଼ିଛ, ଉପନିଷଦ ଜାଣିଛ?
3: ବେଦ ଆଉ ଉପନିଷଦ କ'ଣ ହିନ୍ଦୁର? ସାରା ଦୁନିଆ ପାଇଁ ଏ ଶାସ୍ତ୍ର ଖୋଦା ତାଲାଙ୍କ ମେହରବାନୀର ଝଲକ। ତାର ଆରବୀ ଅନୁବାଦକୁ ମୁଁ ପଢ଼ିଛି, ସେଠି ଆପଣଙ୍କର ଜଗନ୍ନାଥ କାହାନ୍ତି, କାହାନ୍ତି ଆପଣଙ୍କ ରାମ ଆଉ କୃଷ୍ଣ?
0: ମୋତେ ବିଭ୍ରାନ୍ତ କର ନା ଲୋଧୁ, ମୁଁ କୋରାନ ପଢ଼ି ନାହିଁ, କେବଳ ଏତିକି ଜାଣେ ତାହା ବିଧର୍ମୀର ଶାସ୍ତ୍ର, ତାକୁ ପଢ଼ିଲେ ମୁଁ ଜାତିଭ୍ରଷ୍ଟ ହେବି।

0: ଅଦ୍ଭୁତ ଆପଣଙ୍କର ଯୁକ୍ତି ଗଜପତି, ଗୋଟାଏ ଧର୍ମଶାସ୍ତ୍ର ପଢ଼ିଲେ ଆପଣ ଜାତିଭ୍ରଷ୍ଟ ହେବେ? ଦେଖୁଛି ଆପଣ ଦୁଇ ଜଣ ମୋ ପାଇଁ ସମାନ, କେହି ଧର୍ମକୁ ବୁଝିନାହାନ୍ତି।
1: ଲୋଧୁମିଆ, ଅସହାୟ ଅବହେଳିତ ଦେଖି ମତେ ତୁମେ ପରିହାସ କରିବାକୁ ଆସିଛ?
0: ପରିହାସ ନୁହେଁ ଜାମ୍ପନା, ପରାମର୍ଶ। କୂଟନୀତିର ଆଶ୍ରୟ ନେଇ ପ୍ରଥମେ ଖଲାସ ହେଇଯାଆନ୍ତୁ। ସେ ଆପଣଙ୍କ ପ୍ରତି ବେଇମାନି କରୁଛି, ଆପଣ ମଧ୍ୟ ତା ପ୍ରତି ବେଇମାନି କରନ୍ତୁ।
1: ବେଇମାନି?
0: ହଁ, ଆପଣ କହନ୍ତୁ ଯେ ଆପଣ ଆଉ ପିତଳା ପୂଜିବେ ନାହିଁ, ଆପଣ ମୁସଲମାନ ବନିଯିବେ।
1: ତୁମର ଏତେ ଆସ୍ପର୍ଦ୍ଧା, ଏତେ ଦୁଃସାହସ,
0: ଆପଣ ତାକୁ ବେକୁବ ବନାନ୍ତୁ। କହନ୍ତୁ ଦେୱାନ ଆପଣଙ୍କର ଲୋଧୁମିଆ, ଆଉ ସେନାପତି ଆପଣଙ୍କର ମୁରାଦ ଖାଁ। ହିନ୍ଦୁ ବି ଆପଣଙ୍କ ସହିତ ବେଇମାନି କରିଛି, ହିନ୍ଦୁ ହେଇ ଆପଣଙ୍କର ଫାଇଦା କଣ? ମୁସଲମାନ ବନିବା ଛଡ଼ା ଆପଣଙ୍କର ଆଉ ଦୁସରା ରାସ୍ତା ନାହିଁ। ତାକୁ ୟାଦ ଦିଲାନ୍ତୁ, ଆପଣଙ୍କ କଥାରେ ୟକିନ୍ ମଧ୍ୟ କରନ୍ତୁ।
1: କିନ୍ତୁ କିନ୍ତୁ ମତେ କୁହ, ଯେତେ ଅଭିନୟ କଲେ ବି ଥରେ ଧର୍ମ ଗଲେ କଣ ଫେରିଆସିବ?
0: ଧର୍ମ କଣ ରହିଛି ଏଇ ଗତାନୁଗତିକ କିଛି ମନ୍ତ୍ର ଆଉ ପୂଜାରେ? ଧର୍ମ କଣ ବାହାରର ଗୋଟେ ଆଡମ୍ବର, ଗୋଟେ ତାଂସା? ଏଇ ଆପଣଙ୍କର ଖୋର୍ଦ୍ଧା ପାଖ ଗାଁର ମୁସଲମାନ ଦଳବେହେରା ଗୁଆ ଟେକିଲା ପରେ ଯାଇ ଦୁର୍ଗା ପୂଜା ହୁଏ। ଦୁର୍ଗା କଣ ଛୁଆଁ ହେଇଯାନ୍ତି? ମୁସଲମାନ ଦଳବେହେରା କଣ ହିନ୍ଦୁ ହେଇଯାଏ?
1: ମୁଁ କିଛି ଚିନ୍ତା କରିପାରୁନି ଲୋଧୁମିଆ, ଖାଲି ଏତିକି ବୁଝୁଛି ଜଗନ୍ନାଥଙ୍କ ପାଇଁ ମୁଁ ସବୁକିଛି କରିପାରିବି।
0: ତାହେଲେ ସୁବେଦାନଙ୍କୁ ମୁଁ କଣ କହିବି?
1: ମୁଁ ରାଜି, ତାର ଦୋସ୍ତୀ ମୁଁ ଚାହେଁ, ଦୁଶ୍ମନୀ ନୁହେଁ। ତେବେ ଲୋଧୁମିଆ, ଧର୍ମାନ୍ତର ବିନା କଣ ଦୋସ୍ତୀ ସମ୍ଭବ ନୁହେଁ?
0: ନା, ସେ ଧର୍ମାନ୍ତ ଛଳନା କରି ତାକୁ ଜିଣିବାକୁ ହେବ।
1: ହଁ, ମୁଁ ଛଳନା କରିବି, ମୁଁ କପଟ କରିବି। କୁଟ କପଟିଆ ମୟୂର ଚୁଳିଆ ପାଇଁ ମୁଁ କୂଟନୀତିର ଆଶ୍ରୟ ନେବି। ପ୍ରଭୁ ମୋର ବନବାସରୁ ଫେରିବେ, ଗଜପତି ହେବ ମୋଗଲର ଦୋସ୍ତ, ଧର୍ମାନ୍ତରିତ ଯବନ। କହେ ସାଲବେଗହୀନ ଜାତିରେ ମୁଁ ଯବନ, କଳା କାହ୍ନୁରେ ଏକ ନିଷ୍ଠ ପୂଜାରୀ ହୋଇବି। ସାଲବେଗ ନିଜକୁ ହୀନ ବୋଲି କହିଲା, ସାରା ଜୀବନ ଏକ ଗୌଣ ମନୋବୃତ୍ତିରେ ତିଳ ତିଳ କରି ଜଳୁଥିଲା ସେ। ମନ୍ଦିରକୁ ପ୍ରବେଶ ନାହିଁ, ପ୍ରଭୁର ପୂଜାରେ ଅଧିକାର ନାହିଁ, ଏଇ କଣ ହେବ ମୋର ପରିଣତି? ଏଇ କଣ ମୋର ପ୍ରାପ୍ତି? ନା ନା, ମୁଁ ପାରିବିନି, କ୍ଷମା କର ଲୋଧୁମିଆ, ଛଳନାର ଅଭିନୟ ମୁଁ କରିପାରିବିନି। ମିଥ୍ୟା ହେଲେ ବି ନମାଜ ପଢ଼ି କାୟକୁ ଅପବିତ୍ର କରିପାରିବିନି, ମୁଲ୍ଲାଠାରୁ ମନ୍ତ୍ର ନେଇ ମୁଁ ଯବନ ହେଇପାରିବିନି, ମୋର ଏତେ ବଡ଼ ସଂସ୍କାରକୁ ମୁଁ ଜଳାଞ୍ଜଳି ଦେଇପାରିବିନି। ନା,
2: କେବଳ କଣ ହିନ୍ଦୁର ସଂସ୍କାର ଅଛି, ଯବନର ସଂସ୍କାର ନାହିଁ ଯାହାପନା? ଯବନ ବି ତ ମଣିଷ, ଖୋଦାଙ୍କ ଦରବାରରେ ହିନ୍ଦୁଙ୍କ ଭଳି ସେ ବି ତ ଜଣେ ବନ୍ଦା।
1: ମୁଁ ତ ସେ କଥା କହୁନାହିଁ, କିନ୍ତୁ କିଏ କିଏ ଆପଣ?
0: ମୋ ସାଙ୍ଗରେ ଆସିଛନ୍ତି ମୋର ବହେନ ଶାହଜାଦୀ ସୁରେୟା, ସୁବାଦାରଙ୍କ ବହେନଙ୍କ ବେଟି, ମୁଁ ସହିତ କୁଲି ଖାଁ ତାଙ୍କର ଆବାଜାନ।
1: ଏ ବନ୍ଦୀଶାଳାରେ?
0: ହଁ, ଖୋର୍ଦ୍ଧାର ସାହସକୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ହେତୁ ମୋ ସାଙ୍ଗରେ ସେ ଆସିଛନ୍ତି, ଖୁବ୍ ଗୋପନରେ ତାଙ୍କୁ ଏଠିକି ଅଣାଯାଇଛି।
1: କିନ୍ତୁ କାହିଁକି?
2: ଶୁଣିଛି ଖୋର୍ଦ୍ଧାର ବାଦଶାହ ଖୋଦାତାଲାଙ୍କର ଜଣେ ସଚ୍ଚା ନୁର।
1: ଖୋଦାତାଲାଙ୍କର ସଚ୍ଚା ନୁର? ଦେୱାନ ମୋର ଲୋଧୁମିଆ, ମୁରାଦ ଖାଁ ମୋର ବକ୍ସି, ଖୋର୍ଦ୍ଧାର ମୁଁ ଗଜପତି ନୁହେଁ, ମୁଁ ବାଦଶାହ। ଦୋସ୍ତ ମୋର ନାଏବ ନାଜିମ ଜନାବ ତକି ଖାଁ, ସାବାସ ସାବାସ ରାମଚନ୍ଦ୍ର। ଏଥର ତୋର ବିଦାୟର ବେଳା, କୋରାନର ମନ୍ତ୍ର, ମସ୍ଜିଦର ନମାଜ ଆଉ ନୌକରମାନଙ୍କର କୁନ୍ନିସ ଭିତରେ ଲୁଚିଯିବୁ ତୁ। ନୂତନ ଶିକ୍ଷା, ନୂତନ ଦୀକ୍ଷା, ନୂତନ ନାମ। ଦୀକ୍ଷା ପରେ ମୋର ନାମ କଣ ହବ ଲୋଧୁମିଆ?
0: ନାମରେ କଣ ମଣିଷର ସତ୍ତା ବଦଳିଯାଏ ଯାହାଙ୍କ ନା? ନାମଟା ଗୋଟେ ଖୋଳ, ନାମଟା ଗୋଟେ ବାହାରର ପୋଷାକ। ନାମ ବଦଳିଲେ କଣ ଆପଣ ବଦଳିଯିବେ? ବଦଳିଯିବ ଆପଣଙ୍କର ବୁନିଆଦି ଆଦବ କାଇଦା, ଆଦତ ଆଉ ବିଶ୍ୱାସ। ଧରନ୍ତୁ ଆପଣଙ୍କ ନାମ ହାଫିଜ କାଦର।
1: ହାଫିଜ କାଦର?
0: ହଁ,
1: ହାଫିଜ କାଦର ମୋର ନାମ। ଏଇ ହାଫିଜ କାଦରର ସଂଜ୍ଞା ଭିତରେ ଆତ୍ମଗୋପନ କରିବ ଗଜପତି ରାମଚନ୍ଦ୍ର। ଖୋଦା ହାଫିଜ ରାମଚନ୍ଦ୍ର, ଖୋଦା ହାଫିଜ, ଖୋଦା ହାଫିଜ।
2: ଏତେ ଅଫସୋସ କାହିଁକି ଯାହାପନା? କବୀର ମୁସଲମାନ ଥିଲେ ନା ହିନ୍ଦୁ, ହିନ୍ଦୁର ରାମ ଆଉ ମୁସଲମାନ ରହିମ ତ ତାଙ୍କ ପାଇଁ ସମାନ ଥିଲେ। ଧର୍ମ ତ ଗୋଟିଏ, ଆପଣ ଦିଲ୍ଲ ଦରଦ ଦେଇ ଦିନ ଦୁନିଆର

0: ମାଲିକଙ୍କୁ ଆପଣଙ୍କର କରିବା ତ କବିରଙ୍କ ମଧ୍ୟରେ ଧର୍ମ।
1: ସହଜାଦି
0: ଆପଣଙ୍କ ଜଗନ୍ନାଥକୁ ସେ କବିର ଯିଏ ଚିହ୍ନିଛନ୍ତି ଆଉ ଚିହ୍ନେଇଛନ୍ତି, ସେ ଖୋଦାତଲା ଜଗନ୍ନାଥଙ୍କ ଇଜ୍ଜତ ରଖିବା ଆପଣଙ୍କର ତ ଧର୍ମ। ମସଜିଦ ଭିତରେ ଯାହାଙ୍କୁ ଦେଖି ହୁଏ ନାହିଁ ସେଇ ତ ମନ୍ଦିରର ଜଗନ୍ନାଥ, ସେ ହିଁ ଆପଣଙ୍କର ଧର୍ମ। ଖୋଦାଙ୍କ ଉପରେ ଭରସା ରଖନ୍ତୁ, ସବୁ ଠିକ୍ ହେଇଯିବ।
1: ମୋ ପାଇଁ ଖୋଦାଙ୍କୁ ପ୍ରାର୍ଥନା କର ସାହାଜାଦି।
0: ଆଲ୍ଲାଙ୍କ ମେହରବାନୀରେ ଆପଣଙ୍କୁ ଶାନ୍ତି ମିଳୁ। ଆପଣ ଜଗନ୍ନାଥଙ୍କ ସେବକ, ଆପଣଙ୍କଠି ଅଛି ଖୋଦାତାଲାଙ୍କ ଖୁସ୍ବୁ।
1: ସାହାଜାଦି ମୋଠି ଖୋଦାତାଲାଙ୍କର ଖୁସ୍ବୁ ଅଛି କି ନା ମୁଁ ଜାଣେ ନା, କିନ୍ତୁ ମୋ ପାଇଁ ତୁମେ ଖୋଦାଙ୍କର ଜୀବନ୍ତ ମେହରବାନୀ।
0: ମୋର ସମୟ ହେଇଗଲାଣି, ଲୋଧୁମିଆଙ୍କ ପାଇଁ ଆପଣଙ୍କୁ ଦର୍ଶନ କରିପାରିଲି।
2: ବୟନ କଣ ଗୋଟେ ମାଗିବ ବୋଲି କହୁଥିଲ ପା, ଖୋଲି କରି କହନା।
0: କବିର ସାହେବ ଯୋଉ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ, ମତେ ଆପଣ ତାଙ୍କୁ ଥରେ ଦର୍ଶନ କରେଇ ଦେଇପାରିବେ?
1: ନିଜେ ତ ମୁଁ ସେଥିରୁ ବଞ୍ଚିତ ସାହାଜାଦି, ଯଦି ସୁଯୋଗ ଆସେ ମୁଁ ଆପଣଙ୍କ ଇଚ୍ଛା ପୂରଣ କରିବି,
0: ଆପଣଙ୍କ ସାଙ୍ଗରେ କରିବି ତାଙ୍କର ଦର୍ଶନ।
1: ସାହାଜାଦି
0: ଚବନ ବୋଲି ଘୃଣା କରିବେ ନାହିଁ ତ, ହିନା ବୋଲି ଠେଲି ଦେବେ ନାହିଁ ତ?
1: ଏ କଣ କହୁଛ ସାହାଜାଦି?
0: ସାହାଜାଦି ନୁହେଁ, ଆପଣଙ୍କର ଜଣେ ବାନ୍ଧି ପିତାଏ ଚାହାପନା। ଖୋଦାଙ୍କ ଇଚ୍ଛା ଥିଲେ ପୁଣି ଆପଣଙ୍କ ସାକ୍ଷାତ ପାଇବେ। ଖୋଦା ହାଫିଜ, ଖୋଦା ହାଫିଜ,
1: ଖୋଦା ହାଫିଜ।
0: ଆସନ୍ତୁ ମିଆଁ ସାହେବ,
2: ଚାଲନ୍ତୁ ଆପଣଙ୍କୁ ରଥି ଓ ଖୋଜାଙ୍କ ନିକଟରେ ପହଞ୍ଚାଇ ଦିଏ।
1: ଏପୁଣି କି ପରୀକ୍ଷା ପ୍ରଭୁ, ଭାଗ୍ୟରେ କି ବିଡ଼ମ୍ବନା, ଅଭିନୟ ବୋଲି ଯାହା ଭାବିଥିଲି ତାହା ଯେ ସତ୍ୟ ହେବାକୁ ଯାଉଛି।
2: ହଁ କଣ ସ୍ଥିର କଲେ ଜନାବ?
1: ତୁମେ ଏ କଣ କଲ ଲୋଧୁମିଆ?
2: କାହିଁ କଣ ହେଲା ହଜୁର?
1: କାହିଁକି ତୁମେ ତାଙ୍କୁ ଆଣିଲ? ପରିତ୍ୟକ୍ତ ଅବହେଳିତ ରାମଚନ୍ଦ୍ର ଜୀବନକୁ ପଲ୍ଲବିତ କଲ କାହିଁକି? ତାର ଭିତରର ଶୂନ୍ୟତାକୁ ଭରିଦେବାର ଏପରି ବ୍ୟବସ୍ଥା କଲ କାହିଁକି? ଏ ତୁମର ଯୋଜନା ନା ଷଡ଼ଯନ୍ତ୍ର, ଦୋସ୍ତି ନା ବେଇମାନୀ?
2: ହଜୁର ଉତ୍ତେଜିତ,
1: ଉତ୍ତେଜିତ ଉତ୍ତପ୍ତ ନା ଉନ୍ମାଦିତ ମୁଁ ନିଜେ ବୁଝିପାରୁନି। କହିଥିଲି ମୁଁ ଛଳନା କରିବି, ମୁଁ ଅଭିନୟ କରିବି, କିନ୍ତୁ ଏ କଣ ହେଲା? ଏଇ ନାରୀର ଆବିର୍ଭାବରେ ସବୁ ଯେପରି ବଦଳି ଯାଇଛି। ହାଫିଜ କାଦର ମୋ ପାଇଁ ଗୋଟିଏ ଆବରଣ ନୁହେଁ, ଏହା ଯେପରି ମୋର ସତ୍ତା। ଏଇ ମହିଅଶୀ ସ୍ନେହମୟୀର ସ୍ପର୍ଶ ପାଇବା ପାଇଁ ମୁଁ ଯେମିତି ଜହନ୍ନମୁଖ ଯିବା ପାଇଁ ପ୍ରସ୍ତୁତ ହୋଇଯାଉଛି, ମିଛି ମିଛିକା ନ କଲି ମୁସଲମାନରୁ ମୁଁ ଯେପରି ସଚ୍ଚା ମୁସଲମାନ ବନିଯାଉଛି। ହେ ତୁମେ କଣ କଲ ଦୋସ୍ତ, ହେ ତୁମେ କଣ କଲ, ହେ ତୁମେ କଣ କଲ, କଣ କଲ?

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ ଆପଣେ? ହତଭାଗ୍ୟ ରାମଚନ୍ଦ୍ର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛି ଛାମୁ। ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କ ନିର୍ଦ୍ଦେଶ। ଶୁଣିଲି ଛାମୁ ତାଙ୍କୁ ଖୋର୍ଦ୍ଧାର ଦେୱାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକିବାକୁ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ ଆପଣେ, ଏ ମ୍ଲେଚ୍ଛ ଧମକା ଓ ଅପରାଧ କରାନ୍ତୁ ନାହିଁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି। ଯେଉଁଠି ଗଜପତି ହେଲେ ଶାହାନଶା, ଦେୱାନ ହେଲେ ଲୁଧୁମିଆ, ଆଉ ବନ୍ଧୁ ହେଲେ ସ୍ୱୟଂ ନବାବ, ତା ଭିତରେ ଇଏ ଦରିଦ୍ର ବ୍ରାହ୍ମଣ ରାଜଗୁରୁ ରୂପେ ଆଉ ଆବଶ୍ୟକତା ଅଛି ବୋଲି ମୁଁ ବିଶ୍ୱାସ କରିପାରୁନି।
1: ରାଜଗୁରୁ ଆପଣେ,
0: ଗଜପତି ସିନା ସବୁ ଭୁଲିଗଲେ, ଯବନ ହାତରେ ଧରାଦେଲେ, ମୁଁ କିନ୍ତୁ ଭୁଲିପାରିନାହିଁ ଛାମୁ। ମୁଁ ଭୁଲିପାରିନାହିଁ ଗଜପତିଙ୍କୁ। ରାତ୍ରିର ଅନ୍ଧକାର ଭିତରେ ସବୁ ବାଧା ବିଘ୍ନକୁ ବେଖାତିର କରି ସାଙ୍ଗରେ ଓଡ଼ିଆ ଜାତିର ପ୍ରାଣ ସେଇ ତିନି ମୂର୍ତ୍ତିକୁ ଧରି ଭୁଲିଥିଲେ କ୍ଷୁଧା, ତୃଷା, ନିଦ୍ରା ଆଉ ଅବସାଦ।
1: ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ରାଜଗୁରୁ।

0: ସେ ଗଜପତି ଆଜି ମରିଯାଇଛି।
1: ଆପଣ କଣ କଲେ, କଣ କଲେ ଗଜପତି? ସାର ଜୀବନ ପାଇଁ,
0: ଜୀବନ ପାଇଁ ନୁହେଁ ରାଜଗୁରୁ, ଜୀବନନାଥଙ୍କ ପାଇଁ, ଓଡ଼ିଆ ଜାତିର ଆତ୍ମା ପାଇଁ ନିଜର ଆତ୍ମାକୁ ମୋତେ ବିକ୍ରୟ କରିବାକୁ ପଡ଼ିଲା, କିନ୍ତୁ ସେଥିରେ ବି ମୁଁ ପ୍ରତାରିତ ହେଲି।
1: ଗଜପତି
0: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ, ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ। ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
1: ସବୁ ଖବର ମୁଁ ଶ୍ରୀଧର ଠାରୁ ପାଇଛି ଗଜପତି।
0: ଶ୍ରୀଧର?
1: ହଁ, ଶ୍ରୀଧର ମୋର ଗୁପ୍ତଚର। ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି, ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
0: ହଁ ହଁ, ମୁଁ ପାରିବି। ହାଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
1: ଖୋର୍ଦ୍ଧା ଯିବେ, ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ଆଜି ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି।
0: ରାଜଗୁରୁ ଆପଣ
1: ଯବନ ହୋଇ ମଧ୍ୟ ଆପଣ ଜଗନ୍ନାଥଙ୍କୁ ଛାଡ଼ିପାରି ନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ, ଆପଣଙ୍କର ଏହି ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଯ୍ୟନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର? ଏ ଜାତି କ'ଣ, ଏ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
0: ଆଉ କିଏ ନ ଜାଣୁ, ମୋ ଜଗନ୍ନାଥ ତ ଜାଣିବେ, ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋଠାରୁ ସମସ୍ତେ ଦୂରରେ। ତଥାପି ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ। ଆପଣ ଆଜିର ଦୁର୍ଦ୍ଦିନରେ ଆପଣ ହିଁ ମୋର ଭରସା, ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
1: ସବୁ ପଥ ଯେ ରୁଦ୍ଧ ଗଜପତି, ଆଉ ଯିବା କୁଆଡ଼େ, ଆଉ ସ୍ଥାନ କାହିଁ?
0: ସ୍ଥାନ ସେହି ମହାସମୁଦ୍ର, ସ୍ଥଳ ନାହିଁ, ଜଳ ନାହିଁ, ଜୀବନ ନାହିଁ। ପ୍ରଳୟ ପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ। ସେହି ମହାବିଷ୍ଣୁ ଜଗନ୍ନାଥ, ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦା ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ଲୁଚାଇ ରଖିବି ମଝି ଦରିଆର ଅତଳ ଗର୍ଭରେ।

0: ବର୍ତ୍ତମାନ ତୁମର କର୍ତ୍ତବ୍ୟ ଜଗନ୍ନାଥଙ୍କୁ ଗଜପତିଙ୍କ କବଳରୁ ମୁକୁଳେଇ ଆଣିବା। ଶ୍ରୀମନ୍ଦିରର ସେବାୟତମାନେ ତୁମରି ହାତରେ ଜଗନ୍ନାଥଙ୍କର ସେବା କାର୍ଯ୍ୟ ହେଉ ବୋଲି ଇଚ୍ଛା କରନ୍ତି। ତାଙ୍କର ଏହି ସଦିଚ୍ଛା ହିଁ ହେବ ତୁମର ଗଜପତି ହେବାର ପ୍ରଧାନ ସହାୟକ।
1: ତାହେଲେ ଆମ ସ୍ୱାର୍ଥ ସାଧନ ପାଇଁ ଜଗନ୍ନାଥ ହେବେ ପ୍ରଧାନ ଅସ୍ତ୍ର, ଆମ ସ୍ୱାର୍ଥ ଯଜ୍ଞରେ ଗଜପତି ହେବେ ପ୍ରଥମ ଆହୁତି।
0: ତମେ ଚୁପ୍ କର କୁମାର, ତମେ ଯଦି ମୋର ଅବାଧ୍ୟ ହୁଅ ତେବେ ଖୋର୍ଦ୍ଧା ସିଂହାସନ ପାଇବେ ପଟିଆ ରାଜା ପଦ୍ମନାଭ ଦେବ।
1: ପଦ୍ମନାଭ ଦେବ?
0: ହଁ, ବକ୍ସି ମୋ ପାଖକୁ ଖବର ପଠେଇଛନ୍ତି, ତମେ ରାଜି ନ ହେଲେ ପଦ୍ମନାଭ ଦେବ ଗାଦି ପାଇବେ। ସେ ମୁକୁନ୍ଦଦେବଙ୍କ ବଂଶଧର, ସେମାନଙ୍କ ଦାବିକୁ ଉପେକ୍ଷା କରି ମାନସିଂ ତୁମର ବଂଶଧର ରାଜାଙ୍କୁ ଗଜପତି ବୋଲି ସ୍ୱୀକାର କରିଥିଲେ। ପଟିଆ ରାଜା ଯବନର ଭକ୍ତ, ଯବନ ଚାହେଁ ପଦ୍ମନାଭ ଦେବ ସିଂହାସନ ପାଆନ୍ତୁ, କିନ୍ତୁ ତମେ ସିଂହାସନ ପାଅ ବୋଲି ବକ୍ସି ଇଚ୍ଛା କରନ୍ତି।
1: ବକ୍ସିର କଥା କ'ଣ ଭୁଲିଗଲାଣି ମା? ଏଇ ବେଣୁଧର ବକ୍ସି ପିତୃବ୍ୟ ଗୋପୀନାଥ ଦେବଙ୍କୁ ହତ୍ୟା କରିଥିଲେ, ବାବାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ ଏଇ ବକ୍ସି। ଆଜି ସେଇ ବକ୍ସି ନିଜର କାର୍ଯ୍ୟ ହାସଲ ପାଇଁ ମତେ ବ୍ୟବହାର କରି ଯଦି ଶେଷ କରିଦିଅନ୍ତି ତାହେଲେ ସେଦିନ ବୋଧ ହୁଏ ତମ ବ୍ରତ ଉଚ୍ଚାପିତ ହେବ।
2: ସେ ସୁଯୋଗ ମୁଁ ବକ୍ସିକୁ ଦେବି ନାହିଁ କୁମାର।
1: ବାପା,
0: ଆପଣ?
2: ମୁଁ ବକ୍ସିକୁ ହତ୍ୟା କରିଛି।
0: ଆପଣ ବକ୍ସିଙ୍କୁ ହତ୍ୟା କରିଛନ୍ତି?
2: ହତ୍ୟା ନୁହେଁ ରାଣୀ, ବଳି। ବଳି ବିନା ଭୈରବୀ ଜାଗ୍ରତ ହେବେ କିପରି?
0: ଭୈରବୀଙ୍କୁ ବଳି ଦେବା ପାଇଁ ସାହସ କରିପାରୁଛନ୍ତି ଆପଣ? ଆପଣଙ୍କ ଦ୍ୱାରା ପୂଜିତ ହେବେ ଜନନୀ ବିମଳା।
1: ମା, ତମେ କଣ କହୁଛ?
0: ଚୁପ୍ କର।
1: ବାବାଙ୍କର ଅଧିକାର ରହିଛି, ସବୁ ଦୁଃଖ ଦୁର୍ଦ୍ଦିନ ଭିତରେ ମଧ୍ୟ ଦୀନବନ୍ଧୁଙ୍କର ସମ୍ମାନ ମହତ୍ତ୍ୱ ପାଇଁ ସେ ଅବିରାମ ସଂଗ୍ରାମ କରିପାରିବେ। ଜାତି ଧର୍ମ ନୀତି ପ୍ରତି ଯେ ବିଶ୍ୱାସଘାତକତା କରିବ ତାକୁ ନିଶ୍ଚିହ୍ନ କରିବାର ଅଧିକାର ଗଜପତିରେ ରହିଛି।
0: ନା, ନାହିଁ, ଗଜପତି ବିଧର୍ମୀ ପତିତ।
2: ରାଣୀ,
1: ମା,
0: ରାଣୀ ରାଣୀ, କୋଉ ଅଧିକାରରେ ଆପଣ ମୋତେ ରାଣୀ ବୋଲି ସମ୍ବୋଧନ କରୁଛନ୍ତି?
1: ମା,
0: ମୁଁ ଜଣେ ଧର୍ମାନ୍ତରିତ ମୋଗଲର ରାଣୀ ହେଇପାରେ ନା।
2: ଧର୍ମାନ୍ତରିତ ମୋଗଲ?
0: ହଁ ହଁ, ଧର୍ମାନ୍ତରିତ ମୋଗଲ, ମୋଗଲ ବାଦଶାହର ଉଚ୍ଚିଷ୍ଟ ଅନ୍ନଭୋଗୀ ଅମୀର।
2: ଚୁପ୍ କର ରାଣୀ,
0: ଆପଣ ଧର୍ମତ୍ୟାଗୀ, ଜଗନ୍ନାଥଙ୍କ ପାଖକୁ ଯିବାର ଅଧିକାର ଆପଣଙ୍କର ନାହିଁ। ଶେଷରେ ପୁତ୍ର ଭାଗିରଥୀକୁ ଯବନ ବୋଲି ପ୍ରମାଣ କରାଇବାକୁ ଚାହାନ୍ତି ଆପଣ?
2: ରାଣୀ,
0: ଜଗନ୍ନାଥଙ୍କ ଠାରୁ ଦୂରେଇ ଦେବା ପାଇଁ ତାର ଗଜପତି ହେବା ପଥରେ କଣ୍ଟକ ହେବାକୁ ଚାହାନ୍ତି ଆପଣ?
2: ଲଳିତା, ରାତ୍ରିର ଘନ ଅନ୍ଧକାର ଭେଦ କରି ଚୋର ପରି ଛପି ଛପି ପୁରୀର ବାଲିସାହି ଓଆସକୁ ଆସିଥିଲି କଣ ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ?
0: ଆସିବା ଅନାବଶ୍ୟକ, ଆପଣଙ୍କ ଉପସ୍ଥିତି, ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରିଯାଆନ୍ତୁ, ନହେଲେ ଆପଣଙ୍କ ଛଦ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
1: ମା, ତମେ ଚୁପ୍ କର, ମା ଚୁପ୍ କର। ବାବା, ମାଙ୍କର ଏକତିରେ ମୋର ଆଦୌ ସମର୍ଥନ ନାହିଁ, ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅଗ୍ରଦୂତ, ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
2: ମୋର ସହଯାତ୍ରୀ ତମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ, ମୋହ ମାୟାରେ ନିଜର କୃତକର୍ମ ପାଶରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବ ଆଉ କିଏ?
1: ବାପା,
2: ମୋର ନିଶ୍ୱାସ ଯେ ସର୍ପଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତାବହ। ମୁଁ ଆସୁଛି କୁମାର।
1: ବାପା,
2: ମୁଁ ଆସୁଛି।
1: ବାବା, ବାପା, ଏ କଣ କଲ ମା, ତମେ ଏ କଣ କଲ?
0: ସବୁ ତୋର ମଙ୍ଗଳ ପାଇଁ ପୁତ୍ର, ତୋରି ସୁଖ ପାଇଁ।
1: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋ କାମନା ନୁହେଁ, ମୁଁ ତମ ସହିତ ଏକମତ ନୁହେଁ
0: କୁମାର।
1: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ
0: କୁମାର,
1: ତମ ସ୍ୱାର୍ଥପରତା ନୁହେଁ
0: କୁମାର।
1: ବାବା, ବାବା, ବାବା,
0: କୁମାର, କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆର ପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେ ଦିନ ଏପରି ଚାଲିବ, ଏହାର କଣ ଆଉ ଶେଷ ନାହିଁ ରାଜଗୁରୁ? ଆପଣେ
1: ଇଚ୍ଛାମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣେ ଭାବେ ସାର୍ ଯବନଧାର କଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି ଚିଲିକାରେ। ଏଇ ଟାପୁରେ ତାକୁ ରଖି ମୁଁ କଣ ଠିକ କରିଛି? ସେ ଯେ ଓଡ଼ିଆ ଜାତିର ପ୍ରାଣ, ସେ ଯେ ବିଶ୍ୱ ବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ, ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୋଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।
0: ବିସ୍ତାରିତ ଦୁଇ ଭୋଜର ଅପୂର୍ବ ଆହ୍ୱାନ, ଧରିପାରିଲେ ସେ ନିଶ୍ଚୟ ଧରାଦେବ।
2: ଜୟ ଜଗନ୍ନାଥଙ୍କର, ଜୟ ଜଗନ୍ନାଥଙ୍କର,
3: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର, ତକି ଖାଁର ମୃତ୍ୟୁ ହୋଇଛି।
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ, ହସ୍ତପଦହୀନ, ଅଚଳ ଆଜି ସଚଳ ହୋଇଛି।
3: ସୁଜା ଖାଁଙ୍କ ଜାମାତା ମୁର୍ଶିଦ କୁଲି ଖାଁ ହେଉଛନ୍ତି ନବାବ।
0: ମୁର୍ଶିଦ କୁଲି ଖାଁ ସୁରିଆର ବାବା?

0: ମୁଁ ଆପଣଙ୍କୁ କଥା ଦଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। ବାଇଶି ପାବତ୍ସର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନ ବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ, ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହେବ।
0: ଆପଣ ନହରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନୟରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଧାରାବିବରଣୀ ଓ ବିଶେଷ କାର୍ଯ୍ୟକ୍ରମ

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ସୁଲୋଚନା ଦାସ ଶ୍ରୀମଦ୍ ଭାଗବତର 73ତମ ଭାଗ ପ୍ରଚାର କରିବୁ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ।

0: ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବ ଆଗାମୀକାଲି ସକାଳ 5:55ରେ। କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ବନ୍ଦନା। ପ୍ରଥମେ କଣ୍ଠଦାନ କରିଛନ୍ତି ଅଞ୍ଜଳି ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଗୌର ପଟ୍ଟନାୟକଙ୍କ ରଚନା। ନମୋ ନମୋ ହର ହର ହେ ଶିବଶଙ୍କର, କ୍ଷମା କର ଦୋଷ ମୋର ହେ ଚନ୍ଦ୍ରଶେଖର।

ଚଣ୍ଡୀ ଦାସଙ୍କ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ମନୋରଞ୍ଜନ ପୃଷ୍ଟି। ଫାଟିଲା ତିମିର ଦେଖ ଉଦେ ହେଲେ ଭାନୁ, ତାରାଗଣ ଲୁପ୍ତ ହେଲେ ଉଠ କଳାକାହ୍ନୁ।

ଯେଙ୍କୁ କିଏ ସୁମରିବ ନାମ ତୁମର। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀମାନେ ମୀନାକ୍ଷୀ ଦେବୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

କୁ ମଧ୍ୟ ଶୀତଳ ଉପଚାର ଭକ୍ତମାନେ କରିଥାନ୍ତି। ଶିବ ଭକ୍ତମାନଙ୍କ ପାଇଁ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଷଷ୍ଠୀ ଏକ ଉତ୍ସବ ମୁଖର ଦିବସ। ଏହି ଦିବସଟି ଶୀତଳ ଷଷ୍ଠୀ ରୂପେ ଶିବ ପୂଜକମାନେ ପାଳନ କରିଥାନ୍ତି। ଭାରତବର୍ଷର ବିଭିନ୍ନ ଶୈବପୀଠ ବିଶେଷ କରି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଥିବା ବାରଗୋଟି ସ୍ଥାନ, ଆମ ଓଡ଼ିଶା ରାଜ୍ୟର ଭୁବନେଶ୍ୱରର ଲିଙ୍ଗରାଜ, କଟକର ଧବଳେଶ୍ୱର ଗଡ଼ଗଡ଼େଶ୍ୱର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ହଟକେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ନୟାଗଡ଼ ଜିଲ୍ଲାର ଲଡ଼ୁବାବା, ଢେଙ୍କାନାଳର କପିଳାସ ପର୍ବତ କନ୍ଦରରେ ବିରାଜିତ ଚନ୍ଦ୍ରଶେଖର, ପୁରୀର ପଞ୍ଚୁପାଣ୍ଡବ ନାମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଖା ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେଶ୍ୱରଙ୍କ ମନ୍ଦିରରେ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ସମ୍ବଲପୁରର ଝାଡ଼ୁଆପଡ଼ାର ଲୋକନାଥ ପ୍ରଭୁ ଏବଂ ନନ୍ଦପଡ଼ାର ବାଲୁଙ୍କେଶ୍ୱର ପ୍ରଭୁଙ୍କ ଶୀତଳ ଷଷ୍ଠୀ ଉତ୍ସବ ସମଗ୍ର ସହର ବଜାରରେ ଏକ ସାମାଜିକ ମହୋତ୍ସବ ରୂପେ ପାଳିତ ହୋଇଥାଏ। ଶୀତଳ ଷଷ୍ଠୀ ହେଉଛି ଶିବ ବିବାହ ଉତ୍ସବର ଏକ ଅଂଶ। ଜଳାଭିଷେକ ପ୍ରିୟ ମହାଦେବଙ୍କୁ ନାନା ପ୍ରକାର ଶୀତଳ ଉପଚାର ସହ ଉପାସନା କରାଯାଉଥିବା ହେତୁ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏହି ଷଷ୍ଠୀ ତିଥି ଶୀତଳ ଷଷ୍ଠୀ ନାମରେ ଖ୍ୟାତ। ମହାଦେବ ଶିବ ମଙ୍ଗଳମୟ, ସେ ଆଶୁତୋଷ ବର ପ୍ରଦାନକାରୀ। ତାଙ୍କୁ ସନ୍ତୁଷ୍ଟ କରିପାରିଲେ ସଂସାର ସୁଖମୟ ମଙ୍ଗଳମୟ ହେବ। ତାଙ୍କ ପରିବାରରେ ତାଙ୍କର ବାହନ ବୃଷଭ, ମା ପାର୍ବତୀଙ୍କ ବାହନ ସିଂହ, ପୁତ୍ର ଗଣେଶଙ୍କ ବାହନ ମୂଷିକ, ଶିବଙ୍କ ଗଳାରେ ସର୍ପ ଏବଂ ପୁତ୍ର କାର୍ତ୍ତିକେୟଙ୍କର ବାହନ ମୟୂର, ଏମାନେ ପରସ୍ପରର ଖାଦ୍ୟ ଏବଂ ଖାଦକ। ମାତ୍ର ମଙ୍ଗଳମୟ ଶିବଙ୍କ ପ୍ରଭାବରୁ ଏମାନେ ସମସ୍ତେ ମଙ୍ଗଳପ୍ରଦ ଅହିଂସା ମାର୍ଗକୁ ବାଛି ନେଇ ଭକ୍ତମାନଙ୍କ ସମ୍ମୁଖରେ ଆଦର୍ଶର ଅମୃତଧାରା ବୁହାଇ ଦେଇଛନ୍ତି। ସର୍ବେ ଭବନ୍ତୁ ସୁଖିନଃ, ଏହି ନୀତି ହିଁ ଶିବ ପୂଜାର ମୂଳମନ୍ତ୍ର। ଓଡ଼ିଶାର ବହୁ ସ୍ଥାନରେ ପରିବାରର ଇଷ୍ଟ ଦେବତା ହେଉଛନ୍ତି ଈଶାଣ। ଈଶାଣ ଶିବଙ୍କର ଅନ୍ୟ ନାମ। ଏହି ଈଶାଣ ପ୍ରତ୍ୟେକ ଦିନ ଜଳ ଲାଗି ହୁଅନ୍ତି। ଗୃହିଣୀମାନେ ଈଶାଣ ପୂଜା ନ କରି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସମ୍ବଲପୁରରେ ଶିବ ପାର୍ବତୀଙ୍କୁ ବିବାହ କରାଇବା ପାଇଁ ବର ପିତାମାତା ଏବଂ କନ୍ୟା ପିତାମାତା ସ୍ଥିର କରାଯାଏ। ଓଡ଼ିଆ ପରିବାରରେ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ଶୀତଳ ଷଷ୍ଠୀରେ ମହାସମାରୋହରେ ବିବାହର ପରବର୍ତ୍ତୀ ଉତ୍ସବ ଅନୁଷ୍ଠିତ ହୁଏ। ସମଗ୍ର ସହର ଚଳଚଞ୍ଚଳ ହୋଇଉଠେ। ଜନସାଧାରଣ ଆପଣାକୁ ମହାଦେବ ଶିବଙ୍କର କେବଳ ଭକ୍ତ ରୂପେ ନୁହନ୍ତି, ଆପଣାର ଲୋକ ଭାବି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ନିକଟସ୍ଥ ଷୋଳ ଶାସନରେ ଶିବ ମନ୍ଦିରମାନ ରହିଛି। ଏହି ମନ୍ଦିରମାନଙ୍କରେ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ବୈଶାଖ ମାସ ଶୁକ୍ଳ ତୃତୀୟାଠାରୁ ଆରମ୍ଭ କରି ଭଉଁରୀ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀଙ୍କୁ ଚନ୍ଦନଯାତ୍ରାରେ ବିଜେ ହୁଅନ୍ତି। ତାଙ୍କ ସାଥିରେ ରହିଥାନ୍ତି ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେୟ। ଶିବ ବିବାହ ତିଥିରେ ଏମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିବାହ ପରେ ବରକନ୍ୟା ଗୁଆଲି ଯାତ୍ରାରେ ବାହାରକୁ ବାହାରିବାର ପରମ୍ପରା ଶ୍ରୀକ୍ଷେତ୍ରରେ ରହିଛି। ତେଣୁ ମହାପ୍ରଭୁଙ୍କର ଆମନ୍ତ୍ରଣ ରକ୍ଷା କରି ପଞ୍ଚୁପାଣ୍ଡବ ଆପଣା ଆପଣାର ପତ୍ନୀମାନଙ୍କ ସହ ବଡ଼ଦେଉଳକୁ ବିଜେ ହୁଅନ୍ତି। ଏଠାରେ ମହାପ୍ରଭୁଙ୍କ ଆଜ୍ଞାରେ ମା ମହାଲକ୍ଷ୍ମୀ ଏବଂ ଦୋଳଗୋବିନ୍ଦ ପତ୍ନୀମାନଙ୍କ ସହ ଆସିଥିବା ପଞ୍ଚୁପାଣ୍ଡବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ସେମାନଙ୍କର ଯାନବାହନ ସବୁ ଦେଉଳ ବେଢ଼ାରେ ଶୋଭା ପାଏ। ରାତିରେ ସମସ୍ତଙ୍କୁ ଏକତ୍ର କରାଇ ଦୋଳଗୋବିନ୍ଦ ଏବଂ ମହାଲକ୍ଷ୍ମୀ ପଞ୍ଚୁଗ୍ରାସୀ ଭୋଗର ବ୍ୟବସ୍ଥା କରନ୍ତି। ଏହି ଭୋଗ ମହାପ୍ରଭୁଙ୍କ ରୋଷଶାଳାରେ ମହାଲକ୍ଷ୍ମୀ ସ୍ୱର୍ଣ୍ଣଚଟୁ ହାତରେ ଧରି ନିଜେ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ହୋଇଯିବାରୁ ପଞ୍ଚୁପାଣ୍ଡବ ପତ୍ନୀମାନଙ୍କ ସହ ଶ୍ରୀମନ୍ଦିର ପରିସରରେ ବିଶ୍ରାମ କରନ୍ତି। ପରଦିନ ପ୍ରଭାତରୁ ଯିଏ ଯାହାର ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ପରମ୍ପରା ହରିହର ମିଳନ ଏବଂ ପୂଜା ପଦ୍ଧତିର ଏକ ଅନନ୍ୟ ଉଦାହରଣ। ଆଜିର ଏହି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ହରିହର ଭକ୍ତମାନଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଜଗଦମ୍ବା ମା ପାର୍ବତୀ ପୁତ୍ରକନ୍ୟା ରୂପୀ ଆଶ୍ରିତମାନଙ୍କୁ ରକ୍ଷା କରନ୍ତୁ। ଏତିକି ମାତ୍ର ପ୍ରାର୍ଥନା।

ଗ୍ରୀଷ୍ମକାଳରେ ବିଶୁବ ମଣ୍ଡଳୀ ଅଞ୍ଚଳରେ ଥିବା ଭାରତବର୍ଷର ଅଧିକାଂଶ ସ୍ଥାନ ଉତ୍ତପ୍ତ ହୋଇଯାଏ। ସାଧାରଣ ଲୋକ ଏହି ସମୟରେ ଶୀତଳ ଉପଚାର ଚାହିଁବା ସ୍ୱାଭାବିକ। ଯଥା ଦେହେ ତଥା ଦେବେ, ଏହି ନୀତିରେ ଆପଣା ଆପଣାର ଇଷ୍ଟ ଦେବତାଙ୍କ

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନ କରିଥିଲେ ଶଙ୍କରଶଳା ମଙ୍ଗରାଜ। ଆକାଶବାଣୀ କଟକ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି। ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଏକସ୍ତରୀତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ଆକ୍ରମଣ ଦେଖାଯିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 80

0: ଭଲ ଭାବରେ ଶୁଖିଥିବା ଗୁଣ୍ଡ ଖତକୁ ମାଟିରେ ମିଶାନ୍ତୁ। ଏକ କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ମେଣ୍ଡାଜିମ୍ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିଶୋଧନ କରିବାର 6 ଘଣ୍ଟା ପରେ ବିହନକୁ ପଟାଳିରୁ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଫିମ୍ପିନାଶକ ମିଶାଇ ମାଟିକୁ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପାଳ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇଦେଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଯିବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କଜେବ୍ 63% ଡବ୍ଲ୍ୟୁପି ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦେଶିଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପ, ହାତୀଖୋଜ, ଛୋଟ ଖମ୍ବ ଆଳୁ, ଶ୍ରୀକଳା, ଧଳା ଖମ୍ବ ଆଳୁ, ଶ୍ରୀଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମପରିମାଣର ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ଅଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟୁଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢ ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋ ଲେୟର ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ 30 ମିନିଟ ପରେ ଚାରା ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ କିମ୍ବା 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକିଟିକ କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡା କ୍ଲୋପିଡ୍ 30 SL ଇଞ୍ଜେକ୍ସନ ସାହାଯ୍ୟରେ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।
1: ଶେଷ ହେଲା କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
1: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତାହା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲାବୁଢ଼ା ନିର୍ବିଶେଷରେ ସଭି ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାପ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାହାର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200 ରୁ 230 ମିଲିଗ୍ରାମ ଯାଏ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। ଦୁଇରେ ଏହା ତାପ ଓ ବିଦ୍ୟୁତ୍ କୁପରିବାୟୀ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। ତିନିରେ ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। ଚାରିରେ ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରୋନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରୋନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। ପାଞ୍ଚ, ଭିଟାମିନ୍ ଡି ପ୍ରସ୍ତୁତି। ଏହାର ଭଲ ରୂପକୁ ଏଚ୍ଡିଏଲ୍ କୋଲେଷ୍ଟ୍ରଲ ଓ ମନ୍ଦ ରୂପକୁ ଏଲ୍ଡିଏଲ୍ କୋଲେଷ୍ଟ୍ରଲ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲର ସିଂହଭାଗ ହେଲା ଏଲ୍ଡିଏଲ୍ କୋଲେଷ୍ଟ୍ରଲ। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ ଏଚ୍ଡିଏଲ୍ କୋଲେଷ୍ଟ୍ରଲ। ସେଠାରେ ତା'ର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ ଏଲ୍ଡିଏଲ୍ କୋଲେଷ୍ଟ୍ରଲର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲର ଏଚ୍ଡିଏଲ୍ ରୂପକୁ ଭଲ କୋଲେଷ୍ଟ୍ରଲ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି ଏଚ୍ଡିଏଲ୍ କୋଲେଷ୍ଟ୍ରଲର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହଦର ଅନ୍ୟ ସ୍ନେହପିଣ୍ଡ ଯଥା ଏଲ୍ଡିଏଲ୍ ଭିଏଲ୍ଡିଏଲ୍ଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା ଏଲ୍ଡିଏଲ୍ ଓ ଏଚ୍ଡିଏଲ୍ର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ ଏଲ୍ଡିଏଲ୍ କୋଲେଷ୍ଟ୍ରଲ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ୍ କୋଲେଷ୍ଟ୍ରଲ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ ଏଚ୍ଡିଏଲ୍ କୋଲେଷ୍ଟ୍ରଲର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତା'ର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ଥ ବା ଅଠାଳିଆ ଗୁଣ ଯୋଗୁଁ ତାହା ବହୁଧା ଅପନିନ୍ଦିତ।
0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରୋଲର ଭୂମିକା। ଆଲୋଚନା କରିଥିଲେ ଡାକ୍ତର ବାସୁଦେବ କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହୋଇଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ରା।

0: ଶ୍ରୋତାବନ୍ଧୁ ମୁନି ଋଷି ଓ ସାଧୁ ସନ୍ନ୍ୟାସୀଙ୍କର ଦେଶ ଭାବରେ ପରିଚିତ ଆମର ଏ ଦେଶ ଭାରତବର୍ଷ। ମୁନି ଋଷିମାନେ ଦୀର୍ଘ ଓ ନିରାମୟ ଜୀବନଯାପନ କରିଥାନ୍ତି। ଅତି ସରଳ ଓ ପ୍ରାକୃତିକ ପରିବେଶ ଭିତରେ ସେମାନେ ରହିବାକୁ ପସନ୍ଦ କରନ୍ତି। ଖୁବ୍ ସୁସ୍ଥ ଓ ତେଜମୟ ସେମାନଙ୍କର ଶରୀର। ଏସବୁର ମୁଖ୍ୟ କାରଣ ହେଉଛି ସେମାନଙ୍କର ଯୋଗ ଅଭ୍ୟାସ। ପ୍ରତିଦିନ ସାଧୁ ସନ୍ନ୍ୟାସୀ ଓ ମୁନି ଋଷିମାନେ ଯୋଗ ଅଭ୍ୟାସ ନିଶ୍ଚୟ କରିଥାନ୍ତି। ଏହି ଯୋଗ ସେମାନଙ୍କ ଦୀର୍ଘ ଓ ନିରାମୟ ଜୀବନର ମୂଳମନ୍ତ୍ର। ହଁ ଶ୍ରୋତାବନ୍ଧୁ, ଯୋଗ ଆମ ଦେଶର ଏକ ବହୁ ପୁରାତନ ସାଧନ ପଦ୍ଧତି। ଯୋଗ ଅଭ୍ୟାସ ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିବା ସହ ଅନେକ ଅସାଧ୍ୟ ମଧ୍ୟ ସାଧନ କରାଯାଇପାରେ। ଏବେ ସମଗ୍ର ବିଶ୍ୱବାସୀ ଯୋଗର ଉପକାରିତାକୁ ଅନୁଭବ କଲେଣି। ଯୋଗ ପ୍ରତି ସାରା ବିଶ୍ୱରେ ଆଗ୍ରହ ବଢ଼ିବାରେ ଲାଗିଛି। ଦେଖାଯାଉଛି ପ୍ରତିଦିନ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଧିକ। ଦୂରାରୋଗ୍ୟ ରୋଗରେ ପୀଡ଼ିତ ଲୋକମାନେ ଯୋଗ ଅଭ୍ୟାସ କରି ଦୀର୍ଘଦିନ ସୁସ୍ଥ ଜୀବନ ବିତାଉଛନ୍ତି। ଆସନ୍ତା 21 ତାରିଖ ଦିନ ସାରା ବିଶ୍ୱରେ ପାଳିତ ହେବ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ପ୍ରଭାତରେ ଆସନ୍ତୁ ଶୁଣିବା ଆରୋଗ୍ୟ ଶରୀର ପାଇଁ ଯୋଗ। ଏ ସମ୍ପର୍କରେ କହନ୍ତି ସୁଧାଂଶୁ ଦ୍ୱିବେଦୀ।
1: ଯୋଗେନ ଚିତ୍ତସ୍ୟ ତଦେନ

ପ୍ରତ୍ୟେକ ଲୋକ ତାର ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ କରିବା ନିଶ୍ଚୟ ଆବଶ୍ୟକ। ଯୋଗ ଶରୀରକୁ ଓ ମନକୁ ସୁସ୍ଥ ରଖିଥାଏ। ନିର୍ଦ୍ଦିଷ୍ଟ ରୋଗ ପାଇଁ ନିର୍ଦ୍ଦିଷ୍ଟ ଯୋଗ ମଧ୍ୟ ରହିଛି। ଉପଯୁକ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଶିଖି ଯୋଗ ଅଭ୍ୟାସ କରିବା ଆବଶ୍ୟକ।

0: ଗୋଟିଏ ପରିବାର, ଏହା ହିଁ ଭାରତୀୟ ସଂସ୍କୃତି ଏବଂ ପରମ୍ପରା। ସମଗ୍ର ବିଶ୍ୱର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବ ସମାଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶର ଏକ ଅମୋଘ ଅସ୍ତ୍ର ହେଉଛି ଯୋଗ। ଏହି ସୁନ୍ଦର ମନ ହିଁ ସମଗ୍ର ବିଶ୍ୱର ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ, ବିଶ୍ୱରେ ଶାନ୍ତି ବିରାଜମାନ କରିବ। ମନୁଷ୍ୟର ମନ ଯଦି ନିଜର ଅଧୀନ, ତାହାର ସମସ୍ତ ଚିନ୍ତା ଓ କର୍ମ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ। ତେଣୁ ବୁଦ୍ଧଦେବ ବିପସ୍ୟନା ଯୋଗ ମାଧ୍ୟମରେ ମନକୁ ନିୟନ୍ତ୍ରଣ କରିବାର ମାର୍ଗ ପ୍ରଦର୍ଶନ କରିଛନ୍ତି। ବିଷାଦଗ୍ରସ୍ତ ମନକୁ ନିଜ ଅଧୀନରେ ରଖିବାର ଏକମାତ୍ର ଉପାୟ ହେଲା ଯୋଗ ସାଧନା। ଭାରତୀୟ ଯୋଗଶାସ୍ତ୍ରର ଏହା ହିଁ ମହତ୍ତ୍ୱ। ଶାସ୍ତ୍ରରେ ଅଛି, ଧର୍ମାର୍ଥ କାମ ମୋକ୍ଷଣାମ ରୋଗ୍ୟମ ମୂଳ ମୁତମମ୍, ଅର୍ଥାତ୍ ଧର୍ମ ପାଳନ, ଅର୍ଥ ଉପାର୍ଜନ, ମୋକ୍ଷ ପ୍ରାପ୍ତି ଏବଂ ସନ୍ତାନ ଉତ୍ପନ୍ନ କରିବା ପାଇଁ ଶରୀର ଏବଂ ମନର ସୁସ୍ଥତା ଏକାନ୍ତ ଆବଶ୍ୟକ। ମହର୍ଷି ପତଞ୍ଜଳି ମାନବ ସମାଜର କଲ୍ୟାଣ ପାଇଁ ଅଷ୍ଟାଙ୍ଗ ଯୋଗ ପ୍ରଣୟନ କରିଛନ୍ତି। ଯୋଗର ବାହ୍ୟ ଅଙ୍ଗ କୁହାଯାଉଥିବା ଯମ, ନିୟମ ଓ ଆସନ ଦ୍ୱାରା ଶରୀର ଓ ମନ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ। ଯମ ଅର୍ଥାତ୍ ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହକୁ ବୁଝାଏ। ନିୟମ ଅର୍ଥାତ୍ ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଏବଂ ଈଶ୍ୱର ପ୍ରଣିଧାନକୁ ବୁଝାଏ। ସ୍ଥିର ସୁଖ ଏବଂ ଆନନ୍ଦରେ ଉପବେଶନ କରିବାକୁ ଆସନ କୁହାଯାଏ। ଏହି ଆସନ କରିବାର ଲକ୍ଷ୍ୟ ହେଲା ଜପ ସିଦ୍ଧି, ଦେବ ଉପାସନା, ମାନସିକ ଦୃଢ଼ତା ଏବଂ ଏକାଗ୍ରତା ବୃଦ୍ଧି ହେବା। ଶରୀରର ସମସ୍ତ ଅଙ୍ଗ, ସ୍ନାୟୁ, ଗ୍ରନ୍ଥି, ଅସ୍ଥି, ଯକୃତ, ପାକସ୍ଥଳୀ ଏବଂ ଫୁସ୍ଫୁସ୍ ସହିତ ସମ୍ବନ୍ଧ ରକ୍ଷା କରି ସ୍ୱାସ୍ଥ୍ୟକୁ ଅତୁଟ ରଖେ। ଯୋଗଶାସ୍ତ୍ରରେ 84 ଲକ୍ଷ ପ୍ରକାରର ଆସନ ପ୍ରଣାଳୀ ବର୍ଣ୍ଣନା କରାଯାଇଛି। ଯୋଗର ଚତୁର୍ଥ ଅଙ୍ଗ ପ୍ରାଣାୟାମ ସବୁଠୁ ବଳିଷ୍ଠ ସାଧନା। ପ୍ରାଣ ଅର୍ଥାତ୍ ବାୟୁକୁ ନିଜ ଆୟତରେ ରଖି ଦୀର୍ଘ ଜୀବନ ଲାଭ କରିବାର ଉପାୟ। ଏହା ମାନସିକ ଶକ୍ତି ବୃଦ୍ଧି କରିବା ସହ ଦିବ୍ୟ ଶକ୍ତିର ଅଧିକାରୀ କରିଥାଏ। ଶରୀରର ପଞ୍ଚତତ୍ତ୍ୱ ମଧ୍ୟରୁ ବାୟୁତତ୍ତ୍ୱ ଆମର ଜୀବନ, ଯାହାକି ବାତ ରୂପରେ ବିଦ୍ୟମାନ। ଉପନିଷଦରେ ପ୍ରାଣ ହେଉଛି ବ୍ରହ୍ମ, ଏହାର ବିଶ୍ରାମ ନାହିଁ, ଅନବରତ କାର୍ଯ୍ୟ କରିଥାଏ। ଯୋଗର ପଞ୍ଚମ ଅଙ୍ଗ ପ୍ରତ୍ୟାହାର ଅର୍ଥାତ୍ ଇନ୍ଦ୍ରିୟକୁ ଆୟତ କରିବା। ପଞ୍ଚ ଇନ୍ଦ୍ରିୟକୁ ଆୟତ କଲେ ଧୀ ଶକ୍ତି ବୃଦ୍ଧି ପାଏ। ଷଷ୍ଠ ଅଙ୍ଗଟି ହେଲା ଧାରଣା ଅର୍ଥାତ୍ ମନକୁ ଗୋଟିଏ ବିନ୍ଦୁରେ ଲଗାଇ ରଖିବା ଦ୍ୱାରା ସାଧକ ଦିବ୍ୟଦୃଷ୍ଟି ସମ୍ପନ୍ନ ମହାତ୍ମା ରୂପରେ ଖ୍ୟାତି ଅର୍ଜନ କରେ। ସପ୍ତମ ଅଙ୍ଗ ହେଲା ଧ୍ୟାନ, ଏକାଗ୍ରଚିତରେ ଚିନ୍ତନ କରିବା, ପରମାତ୍ମାଙ୍କୁ ଉପଲବ୍ଧି କରିବାର ମାର୍ଗ। ଯୋଗର ଶେଷ ଅଙ୍ଗଟି ହେଲା ସମାଧି ଅର୍ଥାତ୍ ଧ୍ୟାନମଗ୍ନ ହୋଇ ନିଜର ସତାକୁ ହଜାଇଦେବା। ଏହାଦ୍ୱାରା କେବଳ ଆନନ୍ଦ ହିଁ ଆନନ୍ଦ ପ୍ରାପ୍ତି ହୁଏ। ଏଭଳି ଏକ ଯୋଗାଭ୍ୟାସ କରି ନିଜର ଶରୀର ଓ ମନକୁ ସୁସ୍ଥ କରି ଏକ ଦୀର୍ଘ ନିରାମୟ ଜୀବନ ପ୍ରାପ୍ତି ସହିତ ଦେଶମାତୃକାର ସେବାରେ ନିୟୋଜିତ କରିପାରିଲେ ଆମର ହୃତଗୌରବ ପୁଣି ଥରେ ଯୋଗଭୂମିରେ ପରିଣତ ହୋଇପାରିବ।
1: କଥିକାରେ ଶୁଣୁଥିଲେ ଅନ୍ତଃ ମନର ସୁସ୍ଥତା ପାଇଁ ଯୋଗ, ଆଲୋଚନା କରିଥିଲେ ବିଜୟ କୁମାର ପୁଷ୍ଟି। ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝି। ଶିଳ୍ପୀ ପରିବେଷଣ କରିଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରେ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଜଗତର ନାଥ ଆହେ ଜଗନ୍ନାଥ ପ୍ରଣାମ କରୁଛି ନଈ, ଏ ସୃଷ୍ଟି ତୁମର ଆହା କି ସୁନ୍ଦର ତୁଳନା ତାହାର ନାହିଁ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନ ମୋ ପ୍ରଣତି ମାଗୋ ଦେବୀ ପଦ୍ମାଳୟା।

ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ଥିଲେ ରବୀନ୍ଦ୍ର କୁମାର ମହାପାତ୍ର। ଶିଳ୍ପୀ ପରିବେଷଣ କରିଥିଲେ ଗୌର ପଟ୍ଟନାୟକଙ୍କ ରଚନାରେ ଭକ୍ତିଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶରତ କୁମାର ନାୟକ। ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲାରେ ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବିନାରାୟଣ ବାରିକ, ଅକ୍ଟୋପ୍ୟାଡ୍ରେ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡରେ ମନୋଜ କୁମାର ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ ମହିନେ 28 ଜୁନ ସୁବହ 11 ବଜେ ମନ କି ବାତ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଅର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। ଇସକେ ଅତିରିକ୍ତ ଆକାଶବାଣୀ ଅର ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଅର ପ୍ରସାର ଭାରତୀ କେ ଆପ୍ ନ୍ୟୁଜ ଅନ୍ ଏୟାର ଅର ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଙ୍ଗ କେ ମାଧ୍ୟମ ସେ। ତୋ ୟାଦ ରଖେ ରବିବାର 28 ଜୁନ ସୁବହ 11 ବଜେ ମନ କି ବାତ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ତପୁ ମିଶ୍ର, ଗୀତ ରଚନା ନିଜାମ।

ଆଲବମ୍ର ଏହି ଶେଷ ଗୀତଟି ବିଜୟ ମଲ୍ଲଙ୍କ ରଚନାରେ ଗାଇଥିଲେ ମହମ୍ମଦ ଆଜିଜ୍। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 69ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲିଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଚବିଶ ଛନ୍ଦ ଆରମ୍ଭରେ ନାକ କାନ କଟା ହୋଇ ଝରଝର ରକ୍ତ ବହୁଥିବା ଅବସ୍ଥାରେ ସୁପର୍ଣ୍ଣଖା ଯାଇ ଲଙ୍କାପୁରରେ ପ୍ରବେଶ ହୋଇଛି। ଭଞ୍ଜଙ୍କ କବିତ୍ୱକୁ ଏଠି ଲକ୍ଷ୍ୟ କରିବା କଥା। ସୁପର୍ଣ୍ଣଖାର ଏହି ଅବସ୍ଥାର ବର୍ଣ୍ଣନା କରୁଛନ୍ତି। ଦ୍ରୁତଗତିରେ ଗଲାବେଳେ ମନେ ହୋଇଛି ସତେ ଯେମିତି ପାଟଳି ବୃକ୍ଷରୁ ଫୁଲ ଝଡ଼ାଇ ଶୁକପକ୍ଷୀ ଉଡ଼ିଯାଇଛି। ରାତିରେ ପାଟଳି ପତ୍ରରେ ପଡ଼ିଥିବା କାକର ଖସିଲା ପରି ସୁପର୍ଣ୍ଣଖାର ଆଖିରୁ ଲୁହ ଝରୁଛି। ବତାସ ପବନରେ ପାଟଳି ଗଛ ଉପୁଡ଼ି ପଡ଼ିଲା ପରି ସୁପର୍ଣ୍ଣଖାର ଧୈର୍ଯ୍ୟ ଗଛ ଉପୁଡ଼ି ପଡ଼ୁଛି। ଏହି ଅବସ୍ଥାରେ ଯାଇ ନିଜ ଭାଇ ରାବଣ ଆଗରେ ପଡ଼ିଯାଆନ୍ତେ ରାବଣ ପ୍ରଚଣ୍ଡ କ୍ରୋଧରେ ପଚାରିଲା, ତତେ ଦଣ୍ଡ କିଏ ଦେଲା? ତୁ ମୋ ଭଉଣୀ, ସଂସାରରେ ଏ କଥା କିଏ ନ ଜାଣିଛି? ସୁପର୍ଣ୍ଣଖା କହିଲା, ତୁମ ଦୂତ ଏବଂ ଗୁପ୍ତଚରମାନେ କିଛି କାମ କରୁନାହାନ୍ତି, ତେଣୁ ତୁମ ପାଖରେ କୌଣସି ସଠିକ ଖବର ନାହିଁ। ଅଯୋଧ୍ୟାର ରାଜା ଦଶରଥଙ୍କ ଦୁଇ ପୁଅ ଗୋଟିଏ ସ୍ତ୍ରୀକୁ ନେଇ ବନବାସୀ ହୋଇ ଦଣ୍ଡକାରଣ୍ୟରେ ଅଛନ୍ତି। ତ୍ରିଶିର, ଦୂଷଣ ଓ ଖରକୁ ବିନାଶ କରି ସେମାନେ ମୋତେ ଦଣ୍ଡ ଦେଇଛନ୍ତି। କୋଟିଏ ବ୍ରହ୍ମା ମିଶିଲେ ମଧ୍ୟ ସେ ସ୍ତ୍ରୀ ପରି ଆଉ ଗୋଟିଏ ସ୍ତ୍ରୀ ଗଢ଼ିପାରିବେ ନାହିଁ। ଲକ୍ଷ ବ୍ରହ୍ମାଣ୍ଡରେ ମଧ୍ୟ ସେଭଳି ସୁନ୍ଦରୀ ମିଳିବେ ନାହିଁ। ସୁପର୍ଣ୍ଣଖା କହିଲା, ମୋର ଏ ଭୟଙ୍କର ଅପମାନରୁ ମୋତେ ଉଦ୍ଧାର ନ କଲେ ମୁଁ ସମୁଦ୍ର ଜଳରେ ଝାସ ଦେବି। ରାବଣ ଉତ୍ତର ଦେଲା, ସେ ନିଶ୍ଚୟ ଜନକ କନ୍ୟା, ବଳେ ବା କୌଶଳରେ ତାକୁ ମୁଁ ହରିଆଣିବି। ଏହା କହି ରାବଣ ସୀତାହରଣ ଯୋଜନା କରି ମାରିଚକୁ କାର୍ଯ୍ୟରେ ଲଗାଇବା ପାଇଁ ତା ପାଖରେ ପହଞ୍ଚିଲା।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 69ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ମମତା ରାଣୀ ସାହୁ, ରାମ ହରିଦାସ, ଭିକାରୀ ଚରଣ ବଳ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତା ବନ୍ଧୁ, ଏଇ ଦୁନିଆଟା ଭାରି ସୁନ୍ଦର, ଆଉ ତାଠୁ ସୁନ୍ଦର ହେଉଛି ଏ ପ୍ରକୃତି, ଯାହାର ସବୁଜିମା ଭିତରେ ଆମେ ନିଜକୁ ହଜେଇ ଦେଉ, ମଜେଇ ଦେଉ। ଏଇଥିପାଇଁ ଯେ ଆମକୁ ଏହି ସ୍ଥାନମାନଙ୍କରେ ଟିକିଏ ସମୟ ବିତେଇଲେ ଖୁବ୍ ଶାନ୍ତି ମିଳିଥାଏ, ମାନସିକ ଶାନ୍ତି। ସେଥିପାଇଁ ଆମେ ଏହି ସୁନ୍ଦର ପ୍ରକୃତିକୁ ଉପଭୋଗ କରିବାରେ ସଦାସର୍ବଦା ତତ୍ପର ହେଉ, ବିଭୋର ହେଉ।

ଯେ ଟିକିଏ ବିଶ୍ରାମ, ମାନସିକ ବିଶ୍ରାମ ଆଉ ଶାନ୍ତି ହିଁ ଆଣେ ଏଇ ବିଶ୍ରାମ। ସମସ୍ତେ ସେଇଥିପାଇଁ ହିଁ ଚାହାନ୍ତି ମାନସିକ ଶାନ୍ତି ସବୁବେଳେ।

ସତରେ ପ୍ରକୃତିର ଅଦୃଶ୍ୟ ସହଚର୍ଯ୍ୟର ପ୍ରଭାବ ପଡ଼େ ଶରୀର ଉପରେ, ତା'ର କର୍ମମୟ ଜୀବନ ଉପରେ। ମଣିଷର ଜୀବନ କର୍ମମୟ ବ୍ୟସ୍ତବହୁଳ, ସେଥିପାଇଁ ଅତି ବହୁଳ କାର୍ଯ୍ୟରେ ଅସ୍ତବ୍ୟସ୍ତ ହେଲେ ସେ

ଏଇଠି ଖାଲି ଶାନ୍ତି ଅଛି, ଖାଲି ଶାନ୍ତି ଅଛି କହିଦେଲେ କ'ଣ ପ୍ରକୃତରେ ଜଣାପଡ଼େ ଯେ ଏଠି ଶାନ୍ତି ଅଛି, ଏଠି ଶାନ୍ତି ବିରାଜମାନ କରୁଛି? ଏହି ଅଶାନ୍ତ ଦୁନିଆରେ ଅରାଜକତା ଭରି ରହିଛି, ଶାନ୍ତି କେମିତି ମିଳିବ? ତେଣୁ ତାରି ଭିତରୁ ଆମକୁ ଖୋଜି ଆଣିବାକୁ ପଡ଼ିବ ଶାନ୍ତି, ସାଉଁଟିବାକୁ ପଡ଼ିବ ଶାନ୍ତି। ମାନସିକ ଶାନ୍ତି ହିଁ ମୁହଁରେ ହସ ଫୁଟାଏ, କର୍ମ କରିବାରେ ଉତ୍ସାହିତ କରେ ମଣିଷକୁ, ପରସ୍ପର ସହ ଭାବ ବିନୋଦ କରିବାରେ ଆଗ୍ରହ ସୃଷ୍ଟି କରେ। ଆଉ ଏସବୁକୁ ଆଗେଇ ନିଏ ଆଉ ଏକ ପାଦ, ସୁସ୍ଥତାର ସମନ୍ୱୟତା ଶାନ୍ତି ସହିତ। ହଁ, ମାନସିକ ଶାନ୍ତି ରହିଲେ ହିଁ ଜଣେ ଶାରୀରିକ ସୁସ୍ଥ ଅନୁଭବ କରିବ, ଆଉ ମନ ଆଉ ଶରୀର ଭଲ ରହିଲେ ସବୁକିଛି ସୁନ୍ଦର ଲାଗିବ, ଭଲ ଲାଗିବ, ସାମଗ୍ରିକ ସୁସ୍ଥତା ଅନୁଭବ ହେବ। କହିବାକୁ ଗଲେ ମାନସିକ ଶାନ୍ତି ହିଁ ସାମଗ୍ରିକ ସୁସ୍ଥତାର ଚାବିକାଠି ବୋଲି ଭାବିବାକୁ ହେବ।

0: ହଁ ବନ୍ଧୁ, ଚାବିକାଠି ହଜିଗଲେ ତାହା ଯେମିତି ତାଲା ଖୋଲିବାରେ କଷ୍ଟକର ହୋଇପଡ଼େ, ସେମିତି ମନ ଭିତରୁ ସୁଖ ହଜିଗଲେ ଖୁସି ମିଳିବା ଦୂରହ ବ୍ୟାପାର ହୋଇଯାଏ। ତେଣୁ ସବୁବେଳେ ମନରେ ଶାନ୍ତି ରହିବା ପରି ଦିଗ ପ୍ରତି ଧ୍ୟାନ ରଖନ୍ତୁ, ତେବେ ଯାଇ ସୁଖ ମିଳିବ ଆଉ ଏହି ସୁଖ ଆଣିଦେବ ଶରୀରରେ ସୁସ୍ଥତା।
1: सारी उम्र हम मर मर के जी लिए, एक पल तो अब हमें जीने दो।

ମାନସିକ ଶାନ୍ତି ଜୀବନର ମୁଖ୍ୟ ଉଦ୍ୟୋଗ। ଏଥିପାଇଁ ଭିନ୍ନ ଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ନିଜର ବ୍ୟବହାରରେ ସମାନତା ରଖନ୍ତୁ, କାହା ପ୍ରତି ହିଂସା ଆଚରଣ ଆଦୌ କରନ୍ତୁ ନାହିଁ, କାହାକୁ ବିଦ୍ରୁପ କରନ୍ତୁ ନାହିଁ, କାହା ପ୍ରତି କଠୋର ମନୋଭାବ ପ୍ରଦର୍ଶନ କରନ୍ତୁ ନାହିଁ, ସମସ୍ତଙ୍କୁ ନିଜର ମଣନ୍ତୁ, ସ୍ନେହ ଶ୍ରଦ୍ଧା ଭଲ ପାଇବା ବାଣ୍ଟନ୍ତୁ। ଦେଖିବେ ପ୍ରତିବଦଳରେ ଆପଣ ବି ଅନୁରୂପ ବ୍ୟବହାର ପାଇବେ, ଯାହା ସାମଗ୍ରିକ ଭାବେ ମନକୁ ଆପଣଙ୍କର ଶାନ୍ତି ପ୍ରଦାନ କରିବା।

ମାନସିକ ସୁସ୍ଥତା ଏବଂ ଶାରୀରିକ ସୁସ୍ଥତା ପାଇଁ ଭିନ୍ନ ଭିନ୍ନ ଶାରୀରିକ ବ୍ୟାୟାମ ମଧ୍ୟ ଆପଣମାନେ ସବୁଦିନ କରିପାରନ୍ତି। ପ୍ରାତଃ ଭ୍ରମଣ କରନ୍ତୁ। ଦିନର ଜନବହୁଳ ପରିବେଶଠୁ ନିଜକୁ ଟିକିଏ ଦୂରେଇ ରଖିବା ପାଇଁ ପ୍ରାତଃକାଳର ମୃଦୁ ମଳୟର ସ୍ପର୍ଶ ଶରୀରକୁ ଫୁର୍ତ୍ତି କରିଥାଏ, ମନ ପ୍ରଫୁଲ୍ଲ କରିଥାଏ। ମନ ପ୍ରଫୁଲ୍ଲ ରହୁ ସବୁବେଳେ, ଆପଣଙ୍କର ଜୀବନ ପୁଷ୍ପିତ ହେଉ।

ଯୋଗ ହେଉଛି ଆଉ ଏକ ମୁଖ୍ୟ ସାଧନ ଶରୀର ଆଉ ମନକୁ ସୁନ୍ଦର ଭାବରେ ପରିଚାଳନା କରିବାକୁ। ଯୋଗ ମାଧ୍ୟମରେ ଭିନ୍ନ ଭିନ୍ନ ବ୍ୟାୟାମ ମଧ୍ୟ କରାଯାଇଥାଏ। ଯୋଗ ହେଉଛି ମାନସିକ ଶାନ୍ତି ପ୍ରଦାନରେ ଅମୋଘ ଅସ୍ତ୍ର, ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାର ପଥ। ଶରୀର ମନର ସୁସ୍ଥତାରେ ଜୀବନ ପୁଷ୍ପିତ ହୋଇଥାଏ ଏହି ଯୋଗ ସାଧନ କରିଥାଏ।

ସବୁକିଛି ସମ୍ଭବ ଯଦି ପ୍ରକୃତି ସୁହେଇବ ମାନବ ଜାତି ପ୍ରତି ତାର ସକାରାତ୍ମକ ଆଗମନ ପ୍ରସ୍ଥାନର ସମୟ। ଅତ୍ୟଧିକ ଗ୍ରୀଷ୍ମ ବର୍ଷା ଶୀତ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ, ମନରେ ବିଚଳିତ ଭାବ ଦେଖାଦିଏ। ଏହି ଭାବ ମନକୁ କରେ ବିରକ୍ତିକର, ବିରକ୍ତିରୁ ଜାତ ହୁଏ ଅଶାନ୍ତି, ଅଶାନ୍ତିରୁ ସ୍ୱାସ୍ଥ୍ୟହାନି। ତେଣୁ ସବୁକିଛି ସୁନ୍ଦର ସମାନ୍ତରାଳ ଭାବେ ଚାଲିବାକୁ ଆବଶ୍ୟକତା ରହିଛି ଏହି ଦୁନିଆରେ। ଆଧ୍ୟାତ୍ମିକ ଦିଗ ପ୍ରତି ମନ ବଳନ୍ତୁ, ଦେଖିବେ ସବୁକିଛି ସୁନ୍ଦର ହୋଇଯିବ।

ଏ ଜୀବନ, ଏ ମାଟି, ଏ ପ୍ରକୃତି, ଏସବୁ ମଣିଷ ଜୀବନ ସହ ଜଡ଼ିତ। ତାକୁ ନେଇ ମଣିଷ ପରିଚାଳିତ। ଭୂମିଷ୍ଠ ପରିବାର ଭିତରେ, ପରିବାର ଭିତରେ ସ୍ଥିରତା ରହୁ, ଶାନ୍ତି ବିରାଜମାନ କରୁ, ନିଜେ ସ୍ଥିର ରୁହନ୍ତୁ, ଶାନ୍ତ ରୁହନ୍ତୁ। ଦେଖିବେ ଆରୋଗ୍ୟ ରହିବେ ଆପଣ ଦୀର୍ଘଦିନ।

ଆପଣଙ୍କର ଦୀର୍ଘ ସୁସ୍ଥତା ସମାଜକୁ କରିବ ରୁଦ୍ଧିମନ୍ତ ଉନ୍ନତ, ଆର୍ଥିକ କ୍ଷେତ୍ରରେ ସମୃଦ୍ଧ, ଦାୟିତ୍ୱର ଭାଷାକୁ ବୁଝେଇଦେବ, ନିୟମିତ ସକାରାତ୍ମକ ଦିଗରେ ଅଗ୍ରସର ହୁଅନ୍ତୁ, ମନ ଭଲ ରହୁ, ଶରୀର ସୁସ୍ଥ ରହୁ। ସାମଗ୍ରିକ ସୁସ୍ଥତାର ଚାବିକାଠି ମାନସିକ ଶାନ୍ତିକୁ ନିଜେ ହିଁ ସ୍ୱାଗତ କରନ୍ତୁ ଆପଣ ନିଜ କର୍ମ ମାଧ୍ୟମରେ। ଏତିକି କାମନା ଆଜିର ଗୀତ ଗୀତିକାରେ।

0: ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ସସ୍ମିତା ମହାପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ନିଆରା ସ୍ୱରଟିଏ। ରଚନା ଡକ୍ଟର ଗୋବିନ୍ଦ ଭୂୟାଁ। ଓଡ଼ିଆ ବେତାର ରୂପାନ୍ତର ଧନେଶ୍ୱର ରାଉତ। ପ୍ରଯୋଜନା ମାନସ ମହାନ୍ତି।
1: ଶୁଣ, ଆରେ ଶୁଣିପାରୁନ ନା କଣ? ମୁଁ ହଁ ମୁଁ ଦେଖୁଛି।
2: ମତେ
1: ସନ୍ଦେହ କାହିଁକି?
2: ସନ୍ଦେହ ନାହିଁ ଯେ, ମାନେ ମୁଁ ଭାବିଲି
1: ଆଉ କିଏ ଅନ୍ୟ କାହାକୁ ଡାକୁଛି ଏଇଆ ତ?
2: ହଁ ପ୍ରାୟ ସେଇଆ, କାରଣ ଏ କଲେଜରେ ମୋର ସେମିତି କେହି ପରିଚିତ ଝିଅ ନାହାନ୍ତି ତ, ତେଣୁ
1: ଜନ୍ମ ହେବା ବେଳେ ମଧ୍ୟ ସମସ୍ତେ ସମସ୍ତଙ୍କର ଅପରିଚିତ ଥାନ୍ତି, ପରିସ୍ଥିତି ସମସ୍ତଙ୍କୁ ପରିଚିତ କରାଏ। ଏଭଳି ପରିସ୍ଥିତିରେ ଥରେ ଆମ ଘରେ ଘଟିଥିଲା, ମନେ ଥିବ ନିଶ୍ଚୟ?
2: ହଁ ମନେ ଅଛି, ଶୀତ ଦିନରେ ମୁଁ ଫୁଙ୍ଗଳା ଦେହରେ ଯାଇଥିଲି ବୋଲି ତମେ ତମର ଶାଳଟିଏ ଦେଇଥିଲ, ମୋ ପାଠପଢା କଥା ବି ପଚାରିଥିଲ।
1: ତାହେଲେ ଅପରିଚିତ ହେଲି କୋଉଠି?
2: ତମ ଚୁତି

0: କାଟିଦେବାର ଉପାୟ ମୋର କାହିଁ? ତେବେ ଏବେ ପଚାରି ପାରେ କଣ ପାଇଁ ଡାକୁଥିଲ?
1: ଏ ଗହଳ କୋଳାହଳ ଭିତରେ ମନ ଚାହୁଁଥିବା କଥା ଓକିଲରେ ଥିବା ପ୍ରଶ୍ନକୁ ଖୋଲାଖୋଲି ଭାବେ କହିବା କଣ ସମ୍ଭବ?
0: ଆରେ ଚୁପ୍ ରହିଲେ ଯେ
1: ନା ନା, ଏ ସେ କୃଷ୍ଣଚୂଡ଼ା ଗଛ ପାଖକୁ ଚାଲ ନା।
0: କୃଷ୍ଣଚୂଡ଼ା ଗଛ?
1: ହଁ, ମନକୁ ମନେଇବାର ଉପାଦାନ ଯୋଗାଏ, ମତେଇବାର ପ୍ରେରଣା ଦିଏ, ମତୁଆଲା କରିବାର ଭାବ ସୃଷ୍ଟି କରେ। ଏ ଚାଲ ନା
0: ମୋ ସହିତ।
1: ସମ୍ପର୍କ ରଖିବାର ଅସୁବିଧା କଣ? ତମେ ଶିକ୍ଷିତ, ସୁସ୍ଥ, ସୁନ୍ଦର।
0: ନା, ତମେ ମୋ ବିଷୟରେ
1: ଜାଣି, କେବଳ ତମ ବିଷୟରେ ନୁହେଁ, ତମ ବାପା ମା ପରିବାର ସବୁ ବିଷୟରେ।
0: ଏତେ ପରେ ବି
1: ପରପୂର୍ବ ବ୍ୟକ୍ତିତ୍ୱ ସତକୁ ଛପେଇ ପାରେ ନା, ବରଂ ଉଜ୍ଜଳ କରିଦିଏ। ଆସ ନା।
0: ଶୁଣ ଅନୁପା।
1: ନା
0: ନା କଣ?
1: ଅପା ନୁହେଁ, କେବଳ ଅନୁପମା। ମୁଁ ତୁମର ସହପାଠିନୀ, ଅପା ସମ୍ବନ୍ଧନର ପ୍ରଶ୍ନ ଉଠୁଛି କୋଉଠି?
0: ତମେ ଯେ ଆମ ବାବୁଙ୍କ ଝିଅ, ଆଉ ମୁଁ ତମ ବାପାଙ୍କର ପିଅନ ପରମା ଗୋଛାଇତର ପୁଅ, ଏଇ ତମ ପରିଚୟ।
1: ପରିଚୟର ପ୍ରଭେଦ ଶିକ୍ଷାର୍ଥୀଙ୍କ ପାଇଁ ସ୍କୁଲ କଲେଜରେ ନଥାଏ ଜଗ, ଥାଏ କର୍ମକ୍ଷେତ୍ରରେ। ମୁଁ ସେସବୁକୁ କିଛି ବୁଝେ ନା, ଯାହା ବୁଝେ ପ୍ରତିଭାକୁ, ହୃଦୟକୁ, ମଣିଷ ପଡ଼ିଆକୁ, ବାସ୍।
0: ତମକୁ କଥାରେ ପାରିହବନି ଅନୁପା।
1: ନା ଥାଉ, ଅପା ଯୋଡ଼ିଲେ ମୁଁ ସ୍ୱୀକାର କରିବିନି, କୁହ କେବଳ ଅନୁପମା।
0: ତମର ଅଯାଚିତ ଆଦର ମୁଁ ବୋଧେ ଛୋଟ ନିଜ ଘୃଣ୍ୟ। ତମେ ଯେତେ ପ୍ରଶସ୍ତ ଉତ୍ତାର ବିରାଟ ବୋଲି କହି ମୋତେ ଶକ୍ତି, ସାହସ, ସହାନୁଭୂତି ଯୋଗାଉ ଚାହିଁଲେ ବି ମୋର ପଟ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ।
2: ନା ନା, ସମ୍ପୂର୍ଣ୍ଣ ଅସମ୍ଭବ।
1: ସବୁ ଅସମ୍ଭବକୁ ସମ୍ଭବ କରିବା ମୋ ହାତ ଲୋକ ପାଖରେ ବିଚିତ୍ର ନୁହଁ।
0: ବିଚିତ୍ର କିନ୍ତୁ ମହକ ନଥିବା ଲୋକ ପାଖରେ ମହତ ଖୋଜିବା।
1: ମୃଗ ତା ନାଭିରେ କସ୍ତୁରୀ ଥିବା ସେ ହୁଏତ ଜାଣିପାରେ ନା, କିନ୍ତୁ ଅନ୍ୟକ ଖୋଜିବା ମୋଟେ ଦରକାର ପଡ଼େନି।
0: ଅନୁପମା,
1: ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଜଗ, ମହତ ଲୋକ ଗୌରବକୁ ଗର୍ବ ବୋଲି ଭାବେ ନା, ତମେ ସେଇମାନଙ୍କ ଭିତରୁ ଜଣେ, ମୁଁ ବେଶ ଜାଣିଛି।
0: ତମ ଜାଣିବା ନ ଜାଣିବାର ବ୍ୟତିକ୍ରମକୁ ବୋହିନେବା ମୋ ଜୋର ବାହାରେ। ତମର ସମସ୍ତ ପ୍ରତ୍ୟୟ ପ୍ରବୋଧନା ମୋ କ୍ଷେତ୍ରରେ ବନ୍ଧା ଭୂଇଁର ଅଲୋଡ଼ା ବିଜ ପରି ନିଷ୍ଫଳ ଆଉ ନିରର୍ଥକ। ଅନୁପମା, କୋଉ ଗୁଣରେ ତମ ସହିତ ମୁଁ ସମାନ ହେବି?
1: ପାଠ ଗୁଣରେ ତ ମୋଠାରୁ ଅଧିକ, ସମାନ ହେବାର ପ୍ରଶ୍ନ ଉଠୁଛି କୋଉଠି?
0: ତମେ କୋଉ କମ କି?
1: ଆଚ୍ଛା
0: କଣ
1: କଣ ହୁଅନ୍ତା, କେତେବେଳେ କେମିତି ପାଠରୁ ଷାଠ ପର୍ଯ୍ୟନ୍ତ ପଚାରିବାକୁ ଥିଲେ ବନ୍ଦ କରିଦଉଛ, ଆଉ କଣ?
0: ସେ କଥା କେତେବେଳେ କହିଲି? ପାଠ କଥା ପଚାରିବାକୁ ମୁଁ ତ ବାରଣ କରିନି।
1: ଆଉ ଷାଠ ଚାହିଁଲେ
0: ଚାହିଦାକୁ ପୂରଣ କରିବାକୁ ଚେଷ୍ଟା ନିଶ୍ଚୟ କରିବି।
1: ଥ୍ୟାଙ୍କସ।
0: ବିନା କାରଣରେ ଧନ୍ୟବାଦ ଦେବାକୁ ରହସ୍ୟ ବୁଝାଯାଏ, ପରିହାସ ବୋଲି କୁହାଯାଏ। ହସିଲା ଯେ
1: ଧନ୍ୟବାଦଟା ଠିକ କାମରେ ଲାଗିଛି ବୋଲି।
0: ମାନେ
1: ଦର୍ଶନ ବା ଷାଠଟା ଜାଣିଲି, କାରଣ ବିନା ଧନ୍ୟବାଦ ରହସ୍ୟାତ୍ମକ, ପରିହାସମୂଳକ, ୱଣ୍ଡରଫୁଲ।

0: ଥଟା କରୁନି ଜଗାବୁ, ତା ପେଟରେ ପେଟେ ବୁଦ୍ଧି, ସତ ସତ ଠାକୁରଙ୍କୁ ଖୁଣ୍ଟା ବାଜିଲା।
1: ପେଟରେ କାହାର ବୁଦ୍ଧି ଥାଏ ବା, ଥଟା କରୁନା, ସତ କହୁଛ?
0: ଆଲୋ ହେ, ଆମେ ଜଗାଟାକୁ ପଢେଇବାନି ବୋଲି ଭାବିଥିଲେ, କାହାଠୁ କଣ ଶୁଣି ଲଗେଇଲୁ ଯେ ଆମେ ପୁଣି ପାଠ ପଢେଇଲେ। ଏବେ ମୁରୁଖଠୁ ପାଠୁଆ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର କହୁଛନ୍ତି ବା, ଗୋଛାତ ଘର ହେଲେ କଣ ହେଲା, ହଁ ପୁଅଟାକୁ ଯୋଗ୍ୟ କରିଦେଲା। ହେଲେ ବୁଝିଲୁ ଜଗାଉ, ତାଙ୍କ ମାନଙ୍କ ଆଗରେ ମୁଁ ହାଲୁକେଇ ମୁହଁ ଶୁକେଇ କହିଦଉଛି, ମୁଁ କି ବା ଲୋକ ଏତେ କାମ କରିବାକୁ, ସବୁ ଦୟା ସେ ଠାକୁରଙ୍କର। ଆଉ ଜାଣିଛୁ ନା ଜଗାଉ, ଭିତରେ ଭିତରେ ହେନ୍ତି ମାରେ, ଆରେ ମୁଁ କର୍ମିତା କରିଛି କିଏ
1: ବାହା। ତମେ ସେ କଥା କହୁଛ, ଯୋଉମାନେ ଆମ ଜାତିରେ କିଛି ଧନ କମେଇ ଛାତି ଫୁଲେଇ ବାଟ ଚାଲୁଥିଲେ, ହାଡ଼ ହଠିରେ ଆମକୁ ଅନଉନଥିଲେ, ସେଇମାନେ ଏବେଠୁ ଆମ ଜଗା ଉପରେ ଆଖି ପକେଇଲେଣି। ଜାଣିଛ, ବାଟ ଘାଟରେ ତାଙ୍କ ମାନଙ୍କ ମାଇ ଫେ ମୁରିକି ହସା ଦେଇ କହି ପକଉଛନ୍ତି, ଜଗା ବୋଉ କେବେ ବେଳ ପାଇଲେ ଆମ ଘର ଆଡେ ଆସୁନା। ଦେଇକି ମୁଁ କୋଉ ଆଗୁଆର ଲୋକ ହେଇଛି ଯେ ବୁଝିପାରୁନି ତାଙ୍କ ମାନଙ୍କ ଖୋଜ।

0: ଅତୁରେଇ ଛତ୍ରେ ସୁରକ୍ଷାକି ଜବାବଟା ଦେଇଦିଏ, ଆମେ କୋଉ ଗାଈର ଗୋବର ଯେ ତମ ପିଣ୍ଡା ମାରିବୁ। ହେଲେ ଜଗା ବାପା, ଆଉ ଯାହା କହେ ମଞ୍ଜ ଭେଦି ଯାଉଥିବ ତାଙ୍କ ମାନଙ୍କର, ବୁଝିଲ? ସେମାନେ ଆଉ ଉଚ୍ଚବାଚ ନ କରି କହନ୍ତି ତମେ ତ ଗଡ଼ ଜିତିଲଣି, ତମକୁ ଛୁଇଁବା ସାତ ସପନ। ମୁଁ ଚାଲିଯାଇକି ହସିଦିଏ।
1: ହଇଛି ଜଗାଉ, ଆମେ ସିନା ଛୋଟ ବୁଦ୍ଧିରେ ଗର୍ବ କରୁଛେ, ହେଲେ ଜଗନ୍ନାଥ ଠାକୁରଙ୍କ ଆମ ଉପରେ ଭାରି କରୁଣା। ଜଗା ଆମର ନହେଲେ ଏତେ ବୁଦ୍ଧିଆ ହୋଇଥାନ୍ତା। ସବୁ ଠାକୁରଙ୍କ ଦୟା ପା, ମନେ ପକାଉନୁ ଜଗାଉ? ଆଉ ଯାଇଥିଲି କହୁଥିଲି, ଆଉ କହିଲି କଣ?
0: କୋଉ କଥା ବା,
1: ତୁଟା ତ ହୁଣ୍ଡି ମନେ ରଖୁନୁ, ଆଉ କଣ କହିବି। ଆଲୋ ହେ, ସେବେ କାନ୍ତରାଟି ବାବୁଙ୍କ ସାଙ୍ଗରେ ବୋଝ ବୋହିବାକୁ ଯାଉଥିଲି, ଯୋଗକୁ ବାଞ୍ଛାନ୍ତି ବାବୁ ଇଞ୍ଜିନିୟର ଅଫିସ କାମରେ ରଖେଇଦେଲେ, ଖଲାସ ହେଇ ଦରମାକୁ ଦରମା ପାଇଲି, ବାବୁଙ୍କ ଘରେ କାମଧନ୍ଦା କରି ଖୋରାକ ଗଣ୍ଡିକ ବି ଉଠେଇଦେଲି, ତା ସାଙ୍ଗକୁ ଜଗା ପଡ଼ିବାରେ ଅଟନି ଅଟ ବାବୁ ମାଙ୍କଠୁ ଯାହା ସାହାଯ୍ୟ ପାଇଲି, ତା ବି କମ କଥା ନୁହେଁ।
0: ନାଇଁ ନାଇଁ, ହେ ପ୍ରଭୁ ଜଗନ୍ନାଥ ଗୋସେଇ, ହେ ମା ଜାଗୁଳେଇ, ମୋ ଦୋଷ କ୍ଷମା କରିଦିଅ, ମୁଁ ଆଉ ଜମା ଗରବ କରିବିନି। ଠାକୁରେ, ମୋ ଜଗାକୁ ମଣିଷ ପରେ ମଣିଷ କର, ଏତିକି ମୋର ମାଗୁଣୀ।

0: ଅଛି, ଦୟାକରି ପ୍ରଭୁ ମୋ ଅନୁପିଙ୍କୁ ଗୋଟେ ଭଲ ଆଇଏଏସ୍ ଅଫିସର ଜୁଟେଇ ଦିଅ।
1: ନନା, କାହାକୁ କଣ ଜୁଟେଇବାକୁ କହୁଛ?
0: ଆରେ ମାମା, ଆରେ ଏଇ ତୋ କପାଳକୁ ମୋ ଓଠରେ ଆଶୀର୍ବାଦ ଜୁଟେଇବାକୁ କହୁଛି ବା।
1: ଜୁଟେଇଲି।
0: ଆରେ ମୋ କୁନ୍ନୁନ୍, ମୋ ଟୁନ୍ଟୁନ୍ ମା।
1: ନାଇଁ ନନା,
0: କଣ ହେଲା?
1: ଟୁନ୍ଟୁନ୍ଟା ହିନ୍ଦୀ ସିନେମାରେ ଭାରି ଅସୁନ୍ଦର।
0: ଆଚ୍ଛା ଆଚ୍ଛା, ନାଇଁ ନାଇଁ, ତୁ ଟୁନ୍ଟୁନ୍ ନୁହଁ, ତୁ ହଉଛୁ ମୋର ମୁନ୍ମୁନ୍।
1: ନନା, ମୋ ରେଜଲ୍ଟ ବୋଉଠୁ ଶୁଣିଥିବ?
0: ନହେଲେ ଗେଲ୍ହାର ମୂଲ୍ୟଟା ତତେ ଦବାକୁ ପଡିନଥାନ୍ତା ମା।
1: ଓ ମାଇ ପାପା,
0: ଓ ମାଇ ଡଟର।
2: ବାବୁ
0: କେ?
2: ମୁଁ ପରମା। ଆଜ୍ଞା।
0: କଥା କଣ ପରମା? ଆ ଭିତରକୁ ଆ।
2: ଆଜ୍ଞା।
0: କଣ ହେଇଛି କହ।
2: ଆମ ଜଗା ବୋଉର
0: ଦେହ ଖରାପ ହେଇଛି କିରେ?
2: ନାଇଁ ବାବୁ, ଠାକୁର ସେଥିରୁ ରକ୍ଷା କରିଛନ୍ତି।
0: ଆଉ ତେବେ
2: ତା ଇଚ୍ଛା, ପିଲାଟା ଆମ ଜଗ।
0: ଆରେ ହଁ ତ। ଆଚ୍ଛା, ଅନୁ ସାଙ୍ଗରେ ଜଗ ପରୀକ୍ଷା ଦେଇଥିଲା ନା?
2: ଆଜ୍ଞା।
0: ସେ ତ ଭଲରେ ପାସ୍ କରିଥିବ ନିଶ୍ଚୟ। ଆଉ ଚିନ୍ତା କଣ?
2: ଚିନ୍ତା ବାବୁ, ବାପି ପାଠ ପାଇଁ ତା ମା ଜଗାଠୁ ବୁଝି କହୁଥିଲା ଟଙ୍କା 2000 ନାଗିବ। ଆପଣ ତ ପରମା ଗୋଛା ହେତର ମା ବାପ, ଚାକିରି ଆପଣଙ୍କ ଦୟାରୁ, ଜଗା ପାଠପଢା ପଢିବା ବି ଆପଣଙ୍କ ଦୟାରୁ, ଆପଣ ତ ଆମର ସାକ୍ଷାତ ଠାକୁର। ଆଜ୍ଞା।
0: ଆଚ୍ଛା ଆଚ୍ଛା, ଅଞ୍ଜଳି। ଓ ଅଞ୍ଜଳି।
3: ହଁ କଣ କହୁଛ?
0: ଟିକେ ଏଠିକି ଆସିଲ।
3: ହଁ କୋଉ କଥା?
0: ଏଇ ଆମ ପରମାର ପୁଅ ଏମ୍ଏ ପଢିବାକୁ ଚାହୁଁଛି, ତା ଟଙ୍କା 2000 ଦରକାର, ଦେଇଦିଅ। ଆଚ୍ଛା ପରମା, ଜଗ କୋଉ କ୍ଲାସ ପାଇଛି?
2: ଏତେ ଖୋଲିକି କହିପାରିବିନି ବାବୁ, କଣ ଫାଷ୍ଟ ଟୁ ଫାଷ୍ଟ ହେଇଛି।
0: ବୋକା କୋଉଠିକାର, ଆରେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଥିବ। ଗୁଡ୍ ଗୁଡ୍, ଭେରି ଗୁଡ୍।
2: ସେଇଆ ବୁଝେ ବାବୁ, ଝିଅମାନେ ଠିକ ଜାଣିଥିବେ।
3: ଟଙ୍କା ଧର ପରମା।
0: ଶୁଣୁଛ ଅଞ୍ଜଳି, ଜଗ କୁଆଡେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଛି
3: ସତରେ? ପରମା ତ ଭାଗ୍ୟବାନ।
2: ଯାହା କହୁଛନ୍ତି ମା, ସବୁ ବାବୁ ଆଉ ଆପଣଙ୍କ ପାଇଁ, ନହେଲେ ଇଏ ମୁଣ୍ଡ କେତେ ଯେ ଇଏ ବୋଝ ସମ୍ଭାଳିବା ପାଇଁ।
0: ବୋଝ ସମ୍ଭାଳିବା ତ ପଛ କଥା ପରମା, ଜଗର ପ୍ରତିଭାଟା ବଡ କଥା, ଫାଷ୍ଟ କ୍ଲାସ ଫାଷ୍ଟ ହବା କଣ ସୋଜା କଥା?
2: ବାବୁ ତାମାନେ କଣ?
0: ଏତିକି ବୋଝ ସମସ୍ତଙ୍କଠୁ ଅଧିକା ନମ୍ବର ରଖି ପାସ୍ କରିଛି ତୋ ପୁଅ। ଆରେ ଆଉ କେଇଟା ଦିନରେ ତୋ ଭାଗ୍ୟ ବଦଳିଯିବ, ଟିକେ ଅପେକ୍ଷା କର।

0: ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ ପରମା, ତୋର ଆଉ ଚିନ୍ତା କଣ
1: ବାବୁ?
0: ହଁ, କାଲି ରାତିରେ ମା କାହା ସାଙ୍ଗରେ ଫୋନ କରି ଭିତିରିଆ ବୁଝୁଥିଲେ ପରୀକ୍ଷା ଫଳ କଥା, ଆମ ଅନୁକଥା ବୁଝୁଥିଲେ, ତା ସାଙ୍ଗରେ ତୋ ପୁଅ ଜଗ କଥା ବି ବୁଝୁଥିଲେ, ତୋର ତ ଦୁଃଖ ଗଲା କହିଲେ ଚଳେ।
1: ବାବୁ, ଜଗା କହୁଥିଲା ଆଉ ଦି ଦିନ ପରେ ଫଳ ବାହାରିବ ବୋଲି।
0: ଦୁର୍ବୋକା, କହିଲି ପରା ଭିତିରିଆ ବୁଝୁଥିଲା, ଆମ ଭଳିଆ ଲୋକଙ୍କୁ କଣ ଶେଷ ମୁହୂର୍ତ୍ତକୁ ଅନିବାକୁ ପଡ଼େ? ଆମେ ଗୋଟାଏ ଫୋନରେ ଯାହା କରିପାରୁ ଲୋକଙ୍କ ଠେଙ୍ଗ ଛିଣ୍ଡିଗଲେ ବି କରିପାରିବିନି।
1: ମୋତେ ଆପଣଙ୍କ କଥା ଅଛପା ଅଛି ବାବୁ, ଯାହାଙ୍କ ପାଦରେ ପଦୁମ ଫୁଟେ, ଯାହାଙ୍କର ହାତ ପାହାନ୍ତକୁ ଜହ୍ନ ଓହ୍ଲେଇ ଆସେ, ଯାହାଙ୍କର କଥା ଶୁଣିବାକୁ ଲୋକେ ତାତି ବସିଥାନ୍ତି, ତାକୁ କୋଉ କଥା ଅପୂର୍ବ ବାବୁ। ମୁଁ ପରା ଆପଣଙ୍କ ଘର କାମ କରି ଏଇଠି ଜୀବନ ବିତେଇଲିଣି ବାବୁ, କିଏ କେତେ ଗାଡ଼ି ମୋଟର ନଗେଇ ଆପଣଙ୍କ ହାତ ଟେକାକୁ ଅନେଇ ନଥାନ୍ତି, ଏ ଆଖି ସବୁ ଦେଖିଛି ବାବୁ, ଆଉ ଫୋନଟିଏ କଲେ ଆଉ ସବୁ ଜାଣିବେନି
0: କେମିତି। କଥା ପୁଅ, ତୋର ତା ନିଜ ବୁଦ୍ଧିରେ କଣ କରୁଛି କରୁ, ନହେଲେ ପରେ ଯାହା କରିବା କଥା କରା ହବ, ଦେଖିବା।
1: ମୁଁ ଆଉ ତା ମା ତ ଆପଣଙ୍କ ହାତରେ ତାକୁ ଛାଡ଼ିଦେଇଛୁ ବାବୁ, ଯାହା ବୁଦ୍ଧି ଦରକାର ହବ ଆପଣ ତ ଦେବେ ଆଉ।
0: ହଁ ହଉ, ସେ ବେଳ ଆସିବ, ଦେଖିବା।
1: ହଉ ବାବୁ, ଆପଣଙ୍କୁ କୋଟି ଜୁହାର।
0: ହଁ ଶୁଣ ପରମା,
1: ଆଜ୍ଞା।
0: କଣ ଏଠି କାମ ବାକି ଥିବ କର, ମା ବୋଧେ ମନ୍ଦିର ଆଡ଼େ ଯାଇଛନ୍ତି, ଆସିବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବୁ, ମୁଁ ଟିକେ ବାହାରୁ ଆସେ।
1: ଆଜ୍ଞା।
0: ହେଇ ଯାଏ ପରମାନନ୍ଦ।
1: ଆଜ୍ଞା।
0: ଚାରିଆଡ଼କୁ ଟିକେ ନଜର ରଖୁଥିବୁ।
1: ହଁ ବାବୁ, ସତରେ ଠାକୁର କୋଉ ଶୁଭ ବେଳାରେ ବାବୁଙ୍କ ସାଙ୍ଗରେ ଦେଖା କରେଇଦେଲେ, ଏ ଅଛବ ପରମା ପୁଅ ବାବୁ ହବ, ପୁଅ ମୋର ବଡ଼ ଚାକିରି କରିବ, ଖୁବ ନାଁ କମେଇବ, ମୋ ଦୁଃଖ ପାଣି ଭଳିଆ ବହିଯିବ।
2: କଣ ମନକୁ ମନକୁ ଗପି ଯାଉଛ ମଉସା, ପୁଅ ତ ତମର
1: ନାଇଁ ଦେଇ, ପୁଅ କଣ ହେଉ ପଛେ, ମୁଁ ଯୋଉ ପରମାକୁ ସେଇ ପରମା, ଆଗରୁ ଯୋଉ ପରମା ଡାକୁଥିଲା ସେଇ ପରମା ଡାକ, ଏଇ ଘର କାମ କରିବାକୁ ରହିଥିଲି ଏବେ ବି ରହିଛି।
2: ତମେ ଆଉ ଘର କାମ କର ନା ମଉସା, ମୁଁ ନନାଙ୍କୁ କହି ଅନ୍ୟ ଲୋକ ରଖେଇଦେବି।
1: ମୁଁ ଦାନା ପାଣି ତେବେ ଏବେଠୁ
2: ଯେମିତି ସରକାରୀ ଅଫିସରୁ ଦରମା ପାଉଥିଲ ସେମିତି ପାଇବ, କିନ୍ତୁ ଆମ

0: ଘର କାମ ଆଜିଠୁ ମନା ବୁଝିଲ ମଉସା?
1: ପୁଣି ମଉସା ଡାକିଲେ ଦେଇ ମୋ ମନ ମାନୁନି।
0: ମାନିଯିବ ମଉସା, ବ୍ୟସ୍ତ ହେବାର କିଛି ନାହିଁ।
1: ଆଚ୍ଛା ଦେଇ, ଯୋଗାର ପାଠ ସରିଲା ନା ଆଉ ପଢିବାକୁ ଅଛି?
0: ପାଠ ସରିଲା ମଉସା, ହେଲେ ପଢିବା କାହାରି ସରେ ନା।
1: ତେବେ ଆଉ କଣ ପଢିବ?
0: ୟା ପରେ ଚାକିରି ପାଇଁ ପଢିବାକୁ ହବ, ଆଇଏଏସ ଓଏଏସ ଏମିତି ଅନେକ ଚାକିରି ପାଇଁ।
1: ଯାହା ଆପଣଙ୍କର ଦୟା ଆଉ ଠାକୁରଙ୍କର କୃପା।
0: ଛାଡ଼, ତାଙ୍କୁ କହିବ ମଉସା, ସେ ଫାର୍ଷ୍ଟ କ୍ଲାସ ଫାଷ୍ଟ ହେଇଛନ୍ତି, ବାପା ଫୋନ କରି କାଲି ବୁଝିଛନ୍ତି।
1: କହିଦେବି ଦେଇ,
0: ସମୟ ପାଇଲେ କେବେ ତମ ଘର ଆଡେ ବୁଲି ଯିବି ମଉସା।
1: ଆମ ଘର ଆଡେ ନାଇଁ ଦେଇ, ତମ ଭାରି ବଡ଼ ଲୋକର ଝିଅ, ନାଇଁ ଦେଇ ମତେ ସେସବୁ କଥା ଭଲ ଲାଗୁନି। ଯେତେ ହେଲେ ବି ଆମେ ଅଛବ ଅଜାତି ଦେଇ ନାନା।
0: କିଛି ନାହିଁ, କିଛି ଯାଇ ଆସୁନାହିଁ ମଉସା, ଜାତି ଅଜାତି ମୋ ଆଖିରେ ସବୁ ସମାନ।

0: ଆରେ ଜଗା, ମୁଣ୍ଡିଆ ମାରୁଛୁ କାହିଁକି?
1: ତମ ଆଶୀର୍ବାଦ ପାଇଁ ସବୁ ଉନ୍ନତି ବୋଉ, ଆଜି ମତେ ଗୋଟେ ଚାକିରି ମିଳିଯାଇଛି।
0: ସତେ? ବଡ ଚାକିରି ତ?
1: କଲେଜର ଅଧ୍ୟାପକ, କଲେଜରେ ପଢୁଥିବା ପିଲାଙ୍କୁ ପାଠ ପଢେଇବା କାମ।
2: ହେ ଜଗା ବାପ, କୁଆଡେ ଗଲ କି? ଆସ ଶୁଣ।
3: କୋଉ କଥା?
0: ଏଇ ଜଗା ଚାକିରି କଥା। କଲେଜରେ ପାଠ ପଢେଇବା ଚାକିରି?
3: ହଁ, ଉଠୁ ଉଠୁ ବାବା, ପରମାୟୁ ଭଗବାନ ଖୁବ ଦିଅନ୍ତୁ, ଉଠୁ ଉଠୁ। ଆମ ପାଇଁ ଜୁଆଲ ହବା ନ ହବା ଏକା, ତୋ ଉପରେ ସବୁବେଳେ ଆମର କହିଲାଣ ଅଛି ରେ ବାପ। ହେଇ ଦେଖୁନୁ, ପାଠ ସାରୁ ସାରୁ ଚାକିରି ମିଳିଗଲା। ଜଗାବୁ, ଏ ଜଗାବୁ,
0: କଣ
3: ଆଜି ଠାକୁରଙ୍କ ପାଖରେ ଭୋଗ କରିସାରି ପଡ଼ିଶା ଘରେ ସବୁ ମିଠେଇ ବାଟି ଦେଇ ବୁଝିଲୁ, ନୋଟମେ ଧ ଟଙ୍କା ଧ।
0: ଠିକଣା କଥା ମନେ ପକେଇଛ, ସାଇ ପଡ଼ିଶାଙ୍କ ମୁହଁ ମିଠା କରିବା ଠିକ କଥା, ମୁଁ ପୁରା ଭୁଲି ଯାଇଥିଲି। ଦିଅ, ଆଜି ତମ ପଇସାରେ ବାଣ୍ଟିବି। ଜଗା ଦରମା ପାଇଲେ ସେଦିନ ସେ ପଇସାରେ ବାଣ୍ଟିବି, ସାଇ ପଇସା ନ ଜାଣିଲେ ହବ କେମିତି?
1: ବୋଉ ତମେ କଥା ହଉ ତ, ମୁଁ ମୋ ସାଙ୍ଗସାଥି ମାନଙ୍କୁ ଦେଖା କରି ଆସେ।
0: ହଉ ଯା। ବୁଝିଲ ଜଗା ବାପା, ଠାକୁର ଆମ ଡାକ ଠିକ ଶୁଣିଛନ୍ତି, ତାକୁ ନଖେ ଜୁହାର।
3: ଆଚ୍ଛା ଜଗାଉ, ଜଗା ମଣିଷ ହବାରେ ଠାକୁରଙ୍କର ଯେତିକି ଦୟା, ବାବୁ ମାଙ୍କର ବି ସେତିକି ଦୟା। ସାଇ ପଡ଼ିଶାରେ ତ ମିଠେଇ ବାଣ୍ଟିବା, ଆଉ ବାବୁ ଘରେ ସେମାନେ ଆମ ମିଠେଇ କଣ ଛୁଇଁବେ?
0: ବ୍ରାହ୍ମଣ ଘର ତାଙ୍କର, ଆମ ହାତରୁ
3: କଥା ଅଧା କରି ରହିଗଲୁ କଣ?
0: ତମ ମନରେ ଯୋଉ ସନ୍ଦେହ, ମୋ ମନରେ ବି ସେଇ ସନ୍ଦେହ। କେମିତି କଣ କଲେ ଆମ ଖୁସି ଜଣେଇବା? ଓ ହେଜୁକୁ ମୋଟେ ତ ଆସୁନି, କିଛି ଗୋଟେ ନ କଲେ ମନଟା ସବୁଦିନ ହାଇ ପାଇଁ ହବ।
3: ହଉ ଦେଖିବା, କାହାକୁ କେମିତି ପଚାରି ଯାହା କରିବା କଥା କରିବା ଆଉ। ବାବୁ ମାଙ୍କର ଦୟା ଯେତିକି, ତାଙ୍କ ଝିଅର ମନଟା ବି ସେତିକି। ଦେଇଟି ଭାରି ଭଲ ଲୋକ। ଆଚ୍ଛା କଣ କମ ଆମ ଜଗାକୁ ସାହାଯ୍ୟ କରୁଛନ୍ତି? ବହି ପତ୍ର ଟଙ୍କା ପଇସା ଏମିତି କେତେ କଣ ନା। ହଏ ଜଗାଉ, ବାବୁ ଘର ମୋଟର ଗାଡି ସବୁ ପୁରୀ ଶୁଭୁଛି ନା କଣ? ଏ ଜଗା ଚାକିରି କଥା କାଷ୍ଟ ଚାଲିଲି କି? ଏ ଚାଲୁ ଚାଲୁ ଗାଲୁ ଚାଲୁ। ହଁ ତ
0: ହଏ, ବାବୁ ମା ନୁହନ୍ତି, ଦେଇ ଦେଇ ଆସିଛନ୍ତି, ଚାଲ।
3: ଦେଇ ତମେ?
4: ହଁ ମଉସା, ଏମିତି ଚାଲି ଆସିଲି, ଖୁସି ଖବରଟାଏ ଶୁଣିଲି ତ, ଭାବିଲି ମଉସା ମାଉସୀ କେମିତି ଖୁସିରେ ଅଛନ୍ତି ଟିକେ ଦେଖି ଆସେ।
0: ଦେଇ,
4: ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ମାଉସୀ?
0: ଦେଇ,
4: କଣ ହେଲା ମାଉସୀ?
0: ନାଇଁ କିଛି ନାଇଁ ଯେ।
3: ଆମର ଆଜି ବଡ ଭାଗ୍ୟ ଦେଇ, ତମ ପାଦ ଆଜି ଆମ ଏ ସାତ ଚାକର ପରମା ଗୋଛା ହାତ ଘରେ ପଡିଲା ହେଇଠି। ଏ ଜଗାଉ,
2: ଏ ଆଟା କରିକି ଚାଞ୍ଚ ପଣ କୁହଟା ଚୋଟି ଆଣିକି ତୁ ଆମ ଭିତରେ ଆଲେ ପାଣିରେ ସେ ପିଣ୍ଡା ତାକୁ ଝାଡି ଦିଅ, ଆଲେ ଦେଇ ଠିଆ ହେଲେ ପରା ଆଟା କରି କହିଛ କଣ?
0: ହଁ ହଁ, ନାଇଁ ନାଇଁ, ଏଇଠି ଦେଇ ଏଇଠି।
4: ବ୍ୟସ୍ତ ହେବାର କିଛି ନାହିଁ ମାଉସୀ, ତଳ ଉପର ମୋର କିଛି ବାରଣ ନାହିଁ।
0: ଆପଣ ମାନଙ୍କର ସିନା ପକ୍କା ପିଣ୍ଡା ଘର ଦେଇ, ଯୋଉଠି ଯେମିତି ବସି ପଡ଼ିଲେ କିଛି ବାରଣ ନାହିଁ। ଆମର ପୁରା ମାଟି ଘର, କଚା ଘର, ବସୁ ବସୁ ମାଟି ଧୂଳି ଲୁଗାରେ ଲାଗିଯିବ, ରୁହ ଖଣ୍ଡେ ମୁଁ ମସିନା ଆଣେ।
2: ନାଇଁ ନାଇଁ ଜଗାଉ, ଏ ତାଳପତ୍ର ଚଟେଇ ଆଣ।
4: ଓହୋ ମାଉସୀ, କିଛି ଦରକାର ନାହିଁ।
3: ଶୁଣ ଦେଇ, ପୁଅଟା ଚାକିରି ପାଇବା ଖୁସିରେ ଏବେଳା କାମକୁ ଯାଇପାରିନି, ମା ବିରକ୍ତ ହୋଇନଥିଲେ ତ? ନା ତମ ହାତରେ ଖବର ଦେଇଛନ୍ତି କି ଦେଇ?
4: ମୁଁ ତ ସେଦିନରୁ କହିଲିଣି ମଉସା, ତମର ଆମ ଘରେ କାମ କରିବା ବନ୍ଦ କର।
0: ବସ ଦେଇ,
4: ଏ ସାହିରେ ଏକୁଟିଆ ତମ ପୁଅ ପାଠ ପଢୁଥିଲେ ନା ଆଉ କିଏ ପଢନ୍ତି?
0: ତା ସାଙ୍ଗ

0: କେହି ସେମିତି ପାଠଶାଠ ପଢି ନାହାନ୍ତି। ଆମ ଜାତିଆଣ କାମ ପ୍ରାୟ ସମସ୍ତେ କରନ୍ତି। ଏବକୁ କଦଳା କୋଉଠି ପିଲାଏ ଦୁଇ ଅକ୍ଷର ଲେଖୁଛନ୍ତି ପଢୁଛନ୍ତି, ନହେଲେ ନାହିଁ।
1: ଆଚ୍ଛା ମାଉସୀ, ଜଗନ୍ନାଥ କୁଆଡେ ଗଲେ?
0: ଏଇ ସାଙ୍ଗ ଭାବ କାହା ସାଙ୍ଗରେ ଦେଖା କରିବାକୁ ଯାଇଛି।
1: କହୁଛ ପରା ମାଉସୀ, ତାଙ୍କ ସମାଜକନ୍ଦ ଏଠି କେହି ନାହାନ୍ତି ବୋଲି?
0: କି କଥା କହୁଛନ୍ତି, ମଣିଷ ଯେତେ ଯାହା ହେଲେ ବି ଜାତିଗତର ନ ମାନିଲେ ଚଳିବ? ମୂର୍ଖ ହୁଅନ୍ତୁ କି ପାଠୁଆ ହୁଅନ୍ତୁ, ପିଲାଦିନର ସାଙ୍ଗସାଥି ତ ନାହାନ୍ତି? କେତେ କେତେ ଅଛନ୍ତି ନା?
1: ମୁଁ ସେ କଥା କହୁନି ମାଉସୀ।
0: କେତେବେଳେ ଆସିବା କଥା କହୁଛ? ଠିକ ଅଛି ଦେଇ, ସେ ଆସିଲେ ମୁଁ କହିଦେବି ତମେ ଆସିଥିଲ ବୋଲି।
1: ନାଇଁ ଯେ।
0: ତମେ ବ୍ୟସ୍ତ ହୁଅ ନା ଦେଇ, ଯା ବସେଇବାକୁ କୋଉ ଜୁ ଅଛି, ପାଣି ଗିଲାସ ଦବାର ତ ଆମର ବଳକଳ ନାହିଁ। ଜାଣୁ ଜାଣୁ ବା କେମିତି ଅଛୁଆ ଜାତି ହେଇ ବ୍ରାହ୍ମଣ ଘର ଝିଅକୁ, ନାଇଁ ନାଇଁ ସେ ପାପ କରିବିନି, ଯେଛା ଜାତି ତାକୁ ବଡ।
1: ମୋର ପାଣି ପିଇବାର ଦରକାର ନାହିଁ ମାଉସୀ, ତା ଛଡା ଛୁଆଁ ଅଛୁଆଁ ଜାତି ଅଜାତି ଉଚ୍ଚ ନୀଚ ମୋ ଆଖିରେ ସବୁ ଏକା।
2: ଆରେ ଅନୁ, ଏକା ଅଛ ନା ତମ ବାପା ବୋଉ ଅଛନ୍ତି?
0: ଜଗା ଦେହିଙ୍କ ନାଁ ଧରି କଣ ଡାକୁଛ? ସେ ପରା ବାବୁଙ୍କ ଝିଅ ଦେଇଡା।
1: ଆମେ ପୁରା ଏକା ସାଙ୍ଗରେ ପାଠ ପଢୁଥିଲୁ ମାଉସୀ, ନାଁ ଧରି ଡାକିଲେ କିଛି ଅସୁବିଧା ନାହିଁ।
2: ବୋଉ କହିବା କଥା ଠିକ, ତମ କହିବା କଥା ବି ଠିକ, କୋଉଥିରେ ଅସୁବିଧା ନାହିଁ। ହଁ ଅନୁପମା, ଅଧ୍ୟାପକ ଭାବେ ଗୋଟେ ନିଯୁକ୍ତି ମିଳିଯାଇଛି।
1: ବାଃ, ଖୁବ ଖୁସିର କଥା। କିନ୍ତୁ ଜଗନ୍ନାଥ, ତମେ ଏଇ ଚାକିରିଟା ପାଇ ଯେ ଆଉ କିଛି ନ କରି ବସିଯିବ ତା ନୁହେଁ।
2: ତମେ କଣ କହିବାକୁ ଚାହ?
1: ତମକୁ ଆଇଏଏସ୍ ଦେବାକୁ ପଡିବ।
2: ମତେ?
1: ହଁ ତମକୁ।
0: ମୁଁ ଟିକେ ଭିତରୁ ଆସୁଛି ଦେଇ।
1: ହଁ ମାଉସୀ, ହଁ ଶୁଣ ଜଗ, ତମ ପରି ଉଦ୍ୟମାନ ପ୍ରତିଭା ନିଶ୍ଚୟ ଆଇଏଏସ୍ ପାଇବ।
2: ଧନ୍ୟବାଦ।
1: ଧନ୍ୟବାଦଟା ଆଇଏଏସ୍ ପାଇସାରିଲେ ଦେବ, ଏବେ ଯୋଉ ଜ୍ୟାକେଟ୍ଟା ପାଇଛ ତା ପାଇଁ
2: ଯାହା କହିବ ମୁଁ ପ୍ରସ୍ତୁତ।
1: କଥା ନା କାମରେ
2: ଉଭୟଟାରେ?
1: ତେବେ ଗାଡ଼ିରେ ବସ।
2: ମାନେ?
1: ଯଥାସ୍ଥାନରେ ବୁଝେଇ ଦେବି, ବସ ନା।
2: ଆଜି ନୁହେଁ, ଆଉ କେବେ।
1: ଆଜିର ଭୂମିକା ଆଜି ପାଇଁ ମୂଲ୍ୟବାନ, ଅନ୍ୟ ଦିନ ପାଇଁ ମୂଲ୍ୟହୀନ। ନିର୍ଦ୍ଦିଷ୍ଟ ଦିନର ଆନନ୍ଦ ଅନ୍ୟ ଦିନକୁ ଅପେକ୍ଷା କରେ ନା। ଶୁଣ ଜଗ, କଥା ଦେଇଛ, ଭୁଲେଇଲେ ମୋର ଭୁଲିବାର ନାହିଁ।
2: ବୋଉ
1: ସବୁ କଥା ବାପା ବୋଉଙ୍କୁ କୁହାଯାଏ ନା, ଚାଲ ଆସ ନା।
2: ବୋଉ ମୁଁ ଆସୁଛି।
0: ମଲା ମଲା, ଆସୁ ଆସୁ ଦି ଜଣ ଯାକ କୁଆଡେ ଚାଲିଗଲେ? ହେ ଜଗବାପା, କୁଆଡେ ଗଲ ଜଗବାପା?
3: କଣ ହେଲା, କାଇଁ ଡାକୁଛ
0: ଆଡକୁ ଆଇଲ?
3: କଣ ହେଲା?
0: ହୟ, ସେ ବାବୁଙ୍କ ଝିଅ ଦିନେ ନାହିଁ କି କାଳେ ନାହିଁ, ମାଉସୀ ମଉସ କାହିଁକି ଆଜି ଡାକ ପକେଇଲା?
3: ପାଠଶାଠ ପଢୁଛନ୍ତି, ଆଉ କିଛି ଡାକିବାକୁ?
0: ମଲା ମର, ତମ ଝିଅ ଖରାପ ବେଳେ ମୁଁ ଯୋଉ ତମ ପାଇଁ ତାଙ୍କ ଘରେ କାମ ଖଟୁଥିଲି, ମାଠୁ ଝିଅ ପର୍ଯ୍ୟନ୍ତ ହୁରି ପକଉଥିଲେ ଜଗାମା ଜଗାମା, ଆଜି ପାଠ ବଦଳେଇ ଦେଲା।
3: ତାଙ୍କ ମହତ ଯଦି ବଦଳେଇ ଦେଲା ଆମର ଅସୁବିଧା କଣ? ଆମ ଇଜ୍ଜତ କମିଲା ନେଇ ତ?
0: ନାଇଁ ନାଇଁ, ଏ କଥା କାହିଁକି ମୋ ମନକୁ ମୋତେ ପାଉନି।
3: ତୋ ମନକୁ ପାଉନି ବୋଲି ତାଙ୍କ ବୁଦ୍ଧି ବିବେକକୁ ବେଖାତିରି କରିବା, ହେତେଇ ଦେବା, ସେମାନେ ଯାହା ଡାକୁଛନ୍ତି ଡାକନ୍ତୁ, ଆମର କଣ ହେଇଗଲା?
0: ତମେ ଯୋଉ ଅଛି ନା କଥା କହୁଛ,
3: ତୁ ଯଦି ଜାଣିଛୁ ଛିଣ୍ଡେଇ ଦେବ,
0: ରୁହ ଦେଖିବ କେମିତି ଛିଣ୍ଡେଇ ଦେବି। ମାଉସୀ ଲୋ, ଟିକେ ପିଣ୍ଡା ଦେ, ପିଣ୍ଡା ଦେଲୁ ଯଦି ଗୋଟେ ଖାଇବାକୁ ଦେ, ଖାଇବାକୁ ଦେଲୁ ଯଦି ପଖାଳ ନ ଦେ ତତଲା ଦେ। ନାଇଁ ନାଇଁ, ମୋର ଏତେ କଥାକୁ ପାରିକି ହେଲ ନା, ଯା ଘରେ ଖାଇବନି ତା ଜାତି ପଚାରିବନି, କାଦୁଅକୁ ପଶିବ କାହିଁକି ଗୋଡ ଧୋଇବ କାହିଁକି?
3: ମତେ ଡାକିଲୁ କଣ ଇଏ ଢକ ଢମାଳିକା ଶୁଣିବା ପାଇଁ ନା, ନା ଶିଖେଇବାକୁ?
0: ନାଇଁ ଯା ଏଥର, ମୋ କଥା ମୁଁ ବୁଝିବି।
3: ଆଉ ତୁ ବୁଝୁଥା, ବାବୁ ଘରେ ବୁଝେ, କାମ ସାରା ବାକି ପଡିଛି, ମୁଁ ଯାଉଛି, ତୋ ଛାଙ୍ଗରେ ମୁଁ ପିଆ କିଆ ହେଇପାରିବି ନା।

0: ବାହାଘର କରିବା କଥା ଚିନ୍ତା କର।
1: ଏଇ ଆମ ଅନୁ କଥା କହୁଛ ତ?
0: ହଁ।
1: କୋଉଠି ଭଲ ପିଲା ନଜର ପକା, ଦେଖି ଚାହିଁ କରିଦେବା। ଏମେ ତ ତାର ସରିଲା, ଆଉ ବେଳ ଗଡି ଲାଭ କଣ? କୋଉ ଝିଅ ରୋଜଗାରକୁ ଆମେ ଅନେଇ ବସିଛେ ଯେ।
0: ମୁଁ ତ ସେଇ କଥା ଭାବୁଛି, ସେ ତ ଅତି ଅଜଳରେ ବଢିଛି, ତାକୁ ତା ମନ ଲାଖି ପିଲାଟିଏ ଠିକ କରିଦେଲେ ସେ ନିଶ୍ଚିନ୍ତ, ଆମେ ବି ନିଶ୍ଚିନ୍ତ।
1: ଆଖିରେ ପକେଇଲଣି କୋଉଠି?
0: ତମ ମନରେ କଣ ଥିବ ମୁଁ ଜାଣିନି, ହେଲେ ମୁଁ ଯାହା ଅନୁଭବ କରୁଛି ଅନୁ ଆମର
1: ଅଟକି ଯାଉଛ କାହିଁକି କୁହ।
0: ଅଞ୍ଜଳି, ଏଇ ପରମା ପୁଅ ପ୍ରତି ତାର ଟିକେ ବୋଧେ ଦୁର୍ବଳତା ଅଛି, ତା ଛଡ଼ା ସେ ଆଇଏଏସ୍ ପାଇଯିବ ବୋଧେ। ଆଇଏଏସ୍ ହେଇଗଲେ ଜାତିକୁ ପଚାରେ କିଏ? ତମ ମତାମତଟା କଣ କହିଲ?
1: ଆଜିର ଦୁନିଆରେ ଆଇଏଏସ୍ ତ ସବୁଠୁ ବଡ ଜାତି, ଜାତି ଆଉ କଣ ଖୋଜିବା, ତମ ମତ ମୋ ମତ ସମାନ।
0: ହେଇ ଶୁଣ, ଆଉ କେଇଟା ଦିନ ପରେ ତ ରେଜଲ୍ଟ ବାହାରିଯିବ, ଦେଖି ଚାହିଁ ଯାହା ବ୍ୟବସ୍ଥା କରିବା କଥା କରିବା, ପରମା କେବେ ହାତରୁ ଖସିଯିବନି। ତେବେ ଶୁଣ ଅଞ୍ଜଳି, ଏବେଠୁ ପରମା ପ୍ରତି ଟିକେ କୋହଳ ହେଇଯିବା ଉଚିତ। ଆରେ ଗୁହାଳ ସଫା ଥିଲେ ଗାଈ ନିଶ୍ଚୟ ହାମ୍ବାଳି ପୋଷିବ।
1: ଯୁଗକୁ ଅନେଇ ଗତି ନ କଲେ ବଣା ହବା କଥା, ହାତ ପାହାନ୍ତାରେ ଆଇଏଏସ୍ ପାଉ ପାଉ ଛାଡିବାର ନାହିଁ। କେତେ ଥିଲା ବାଲା ଉଚ୍ଚ ନୀଚ ନ ଭାବି ଏମିତି କରିଯାଉଛନ୍ତି ନା।
0: ଠିକ ଅଛି ଠିକ ଅଛି, ତମେ ମନ କଥା ଟିକେ ମନେ ରଖିଥା, ତା ଛଡ଼ା ଅନୁକୁ ଏ ଜଗ ସାଙ୍ଗରେ ଟିକେ ମିଶାମିଶି କରିବାକୁ ବାରଣ କରିବନି, ଚାରିଆଡୁ ସମ୍ପର୍କଟା ଯୋଡ଼ି ହେଇଥାଉ ନା କଣ କହୁଛ?
1: ଏଇ କଥା ଏତିକିରେ ବନ୍ଦ ଥାଉ, ପରମା ଆସିବା ବେଳ ହେଇଗଲାଣି, ସୁରାକ ପାଇଲେ ଆମ ଦୁର୍ବଳତା ଧରା ପଡ଼ିଯିବ। ପରମା ବୋଧେ ଆସୁଛି,
0: ଆସୁ ଆସୁ, ତମେ ଟିକେ ଭିତରକୁ ଯାଅ ତ, ଯାଅ ଯାଅ।
2: ଜୁହାର ଆଜ୍ଞା।
0: ହଉ ହଉ ହଉ, ତୋର ଏବେ ପରମାନନ୍ଦ ପରମାନନ୍ଦ ନା କଣ?
2: ପରମା ଗୋଛାଏ ତ ଆପଣଙ୍କର ଯୋଉ ସେବାକାରୀକୁ ସେଇ ସେବାକାରୀ ଆଜ୍ଞା।
0: ଆରେ ସମୟ ଅନୁସାରେ ସବୁ ବଦଳିବାକୁ ପରିସ୍ଥିତି ବାଧ୍ୟ କରେ ପରମା, ଏଇ ଯେମିତି ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ। ଆରେ ପୁଅ ତୋର ଯୋଗ୍ୟ ହେଇ ବାହାରିଲା, ବାପର ଇଜ୍ଜତ ବଢିବନି, ପରମାରୁ ପରମାନନ୍ଦ ହବନି।
2: ଆପଣଙ୍କ ପାଖରେ ମୋ ଇଜ୍ଜତ ବଢିବାର ବାଟ କାହିଁ ବାବୁ? ଯାହାକୁ ସେଇଆ ନା ଆଉ
0: ବାଟ? ଆରେ ତୋ ଇଜ୍ଜତ ପାଇଁ ମୁଁ ବାଟ ଖୋଜି ସାରିଛି ପରମାନନ୍ଦ। ଆଗରୁ ଅଫିସରୁ ଯେମିତି ଦରମା ନଉଥିଲୁ ନବୁ, କିନ୍ତୁ ଘର କାମ ଯାହା କରୁଥିଲୁ ଆଜିଠାରୁ ବନ୍ଦ। ତୁ ଯାହା କରୁଥିଲୁ ସେ କାମ ପାଇଁ ମୁଁ ଅନ୍ୟ ଲୋକ ବ୍ୟବସ୍ଥା କରିସାରିଛି।
2: ବାବୁ ଏ କଥା କାହିଁ କଲେ?
0: ଆରେ କେବଳ ତୋ ପୁଅ ପାଇଁ, ତୋ ପୁଅର ଇଜ୍ଜତ ପାଇଁ।
2: ବାବୁ
0: ଓହ, ଜାଣିଛୁ ତୋ ପୁଅଟାକୁ ମୁଁ ବହୁତ ଭଲ ପାଏ, ତା ପାଇଁ ନୁହେଁ ରେ, ତା ଶିକ୍ଷା ଦୀକ୍ଷା ବୁଦ୍ଧି ବିବେକ ପାଇଁ, ଭଲ ମଣିଷଟିଏ ସେ ହବ ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
2: ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ ବାବୁ।
0: ଆଚ୍ଛା ଶୁଣ ପରମାନନ୍ଦ, ଯାହା ଯେତେବେଳେ ଟଙ୍କା ପଇସା ତୋ ପାଇଁ ହଉ କି ତୋ ପୁଅ ପାଇଁ ହଉ, ଦରକାର ଯଦି ପଡ଼େ ନିଃସଙ୍କୋଚରେ ମାଗି ନବୁ, ଡରିବାର କିଛି ନାହିଁ। ତୁ ତ ଦେଖିଥିବୁ ଖାସ ଖାସ ଲୋକ ଏ ହାତରୁ ତଳ ହାତ କରି ପ୍ରଚୁର ଟଙ୍କା ନିଅନ୍ତି, ତତେ ଟଙ୍କା ଦେବାରେ କିଛି ବାଧା ନାହିଁ।
2: ମୋ ଆଖି ସବୁ ଦେଖିଛି ବାବୁ, ସବୁ ଜାଣିଛି।
0: ଆଚ୍ଛା ଆଚ୍ଛା, ହଁ ହଁ, ଯା ଯା ଯା।

0: ଏତେ ଯାଆସ କରିବାର କାରଣ କଣ? ସତ କହ ଯୋଗ, ତତେ ମୋର ଆଣେ
1: ବୋଉ
0: ପାଟିରୁ କଥା ବାହାରୁନି କାହିଁକି? ତତେ ଜଣାନି ତା ବାପା ତୋ ବାପାର ମାଲିକ? ତତେ ଜଣାନି ସେ ଜାତିରେ ବ୍ରାହ୍ମଣ? ତତେ ଜଣାନି ଝିଅ ପୁଅ ଏକାଠି ହସିଲେ ବସିଲେ ଲୋକେ ଭୁଲ ବୁଝନ୍ତି?
1: ଏମିତି କଣ କହିଯାଉଛି ବୋଉ?
0: କହୁଛି, ମୋ ମନକୁ ଛୁଉଁଛି ବୋଲି କହୁଛି, ଲୋକେ ତା ହିତ ପରା କରିବେ ବୋଲି କହୁଛି, ବଡ଼ ଲୋକ ଝିଅମାନେ ଏମିତି ଫନ୍ଦା ମେଲାନ୍ତି ବୋଲି ଏତିକି ବୁଝିପାରୁନୁ?
1: ମୁଁ କଣ ବୁଝିଛି ନ ବୁଝିଛି ତୁ ହୁଏ ତ ବୁଝିପାରୁନୁ ବୋଉ।
0: ହଁ ମୁଁ ବୁଝିପାରିବି କେମିତି? ମୋ ବୁଦ୍ଧି କମ, ବିବେକ କମ, ଧାରଣା କମ, ବୁଝିବା ବଳବ ମୋର କୋଉଠି ଅଛି? ମୁଁ ମୂର୍ଖଟାଏ, ତୋ ହିସାବକୁ ପାଉନି। ଆରେ କାହା ଯୋଗୁଁ ମଣିଷ ହେଇଛୁ? କିଏ ଏଣୁଠୁ ଏଣୁଠୁ କଲା?
1: ମୁଁ ତ ଅସ୍ୱୀକାର କରୁନି, ସଫା କହୁଛି।
0: ତାହେଲେ ମୋ ପଛରେ ଉତ୍ତର ସଫା କହିପାରୁନୁ କାହିଁକି?
1: ସଫା କହୁଛି, ମୋର କିଛି ଆବିଳତା ନାହିଁ କି ସମ୍ପର୍କ ନାହିଁ, ସତ ବୋଉ।

0: ସମ୍ପର୍କ ନାହିଁ ଯଦି ଖୁବ ଭଲ, କିନ୍ତୁ ମନେ ରଖ ମଣିଷ ପାଖରେ ତା ଜାତି ବଡ଼, ତା ଜନ୍ମ ବଡ଼, ତା ପରମ୍ପରା ବଡ଼।
1: ତୁ କଣ ଭାବୁଛୁ ବୋଉ, ମୁଁ ପାଠ ଦିଅକରେ ପଢ଼ିଲି ବୋଲି ଏସବୁ ଭୁଲିଯିବି? ନାଇଁ ବୋଉ, ତୋର ଆଣ ପକଉଛି ତମ ଭଲରେ ମୋ ଭଲ।
0: ତୋର ଯଦି ମନ କଥା ଓ ମୁଣ୍ଡ ଛୁଇଁ ଆମେ ଯାହା ଚାହିଁବୁ ତୁ ମାନି ନବୁ।
1: ଆଉ କେତେ ମନ ଖୋଲି କହିଲେ ତୁ ସତ ବୁଝିବୁ କହିଲୁ,
0: ସେଇଥିପାଇଁ ତୋର ଆଣ ପକେଇବାକୁ କହୁଛି।
1: ହେଲା ବାବା ହେଲା, ତୋର ଆଣ ଖାଉଛି ତୋ ମୁଣ୍ଡ ବି ଛୁଇଁଛି, ମୁଁ ତମ କଥାରେ ଥିଲି ଅଛି ରହିବି ହେଲା।
0: ଏତିକି ହେଲେ ଭଗବାନ ତୋ ମୁଣ୍ଡରେ ନିଶ୍ଚୟ ସୁନା କଳସ ଢାଳିବେ
1: ବୋଉ।
2: ନନା, ଖବର କାଗଜ ପଢୁଛ? ଅଥଚ ଖବର କିଛି ରଖୁନା।
3: ଆଚ୍ଛା ଅନୁ, ଖବର ରଖୁଛି କି ନା ତୁ କେମିତି ବୁଝିବୁ? ତା ଛଡା କୋଉ ଖବର ଉପରେ ତୋର ଗବେଷଣା ଟିକେ ଶୁଣେ ତ।
2: ଆଜି ଆଇଏସ୍ର ରେଜଲ୍ଟ ବାହାରିଛି।
3: ଜଗାର କଣ ହେଇଛି?
2: ଯାହା ହବାର କଥା ହେଇଛି, ଲିଷ୍ଟରେ ନାଁଟା ସବା ଉପରେ।
3: ଗୁଡ୍। ଆଏ ଶୁଣୁଛ?
4: କଣ କହୁଛ?
3: ଏଇ ଜଗା ଆଇଏସ୍ ପାଇଛି।
4: ଯା ହଉ, ଗୋଟିଏ ଚିନ୍ତା ଗଲା।
2: କୋଉ ଚିନ୍ତା ଥିଲା ବୋଉ, ଏବେ ଚାଲିଗଲା।
4: ଓହୋ, ତୁ ବୁଝିପାରିବୁନି?
2: ନନା, ତମେ ଟିକେ ବୁଝେଇ ଦିଅ ନା।
3: ସମୟ ସବୁ ବୁଝେଇଦବ ମା, ଆଉ କାହାରିକି ବୁଝେଇବା ଦରକାର ପଡ଼ିବନି, ନିଜେ ନିଜେ ବୁଝିଯିବୁ। ଆଚ୍ଛା, ଆଇଏସ୍ ପାଇବା କଥାଟା ପରମା ପୁଅ ଜାଣିଲାଣି ତ?
2: ବୋଧେ ଜାଣିନଥିବେ।
3: ସନ୍ଦେହ ଯଦି ତୁ ତାକୁ ଜଣେଇଦେବୁ କାହିଁକି?
2: ଏବେ ନ ଜାଣିଥିଲେ ପରେ ଜାଣିଯିବେନି।
3: ପରୀକ୍ଷା ଫଳଟା ଯାହା ମୁହଁରୁ ପ୍ରଥମେ ଶୁଣାଯାଏ ତା ଚାର୍ମଟା ଅଲଗା, ବୁଝିଲୁ ମା?
2: ରାଇଟ୍, ମୁଁ ତେବେ ଜଣେଇ ଦେଇ ଆସୁଛି ନା।
3: ଡେରି କାହିଁକି, ଡେରି କାହିଁକି, ଯା ମା।
4: ହଏ, ତମର କୋଉ ବୁଦ୍ଧି କହିଲ ଝିଅଟାକୁ ସନ୍ଧ୍ୟାବେଳେ ଜଗା ଘର ଆଡ଼େ ପଠେଇଦେଲ?
3: ଆରେ ତମେ ଭାବରେ ପ୍ରକାଶ କଲ, ମୁଁ ଟିକେ ଭାଷା ପ୍ରୟୋଗ କରିଦେଲି, ଆଉ କଣ, ପାର୍ଥକ୍ୟ କିଛି ନାହିଁ। ପ୍ରଭେଦ ବା କୋଉଠି?
4: ପ୍ରଭେଦ ଏଇଠି ଯେ ମୁଁ ମା, ତମେ ବାପ। ଆଉ ପ୍ରଭେଦ ଏଇଠି ଯେ ମୋର ଭାବ ତୁମ ଭାଷାରେ।
3: ହଁ, ଧରି ମାରିଲେ ଯାହା, ବାନ୍ଧି ମାରିଲେ ବି ସେୟା। ବରଂ ଧନ୍ୟବାଦ ଦବା କଥା, ତମର ମୋର ଲକ୍ଷ୍ୟ ଏକ, ଲକ୍ଷଣ ମଧ୍ୟ ଏକ,
5: ଆଇଏଏସ୍।
4: ବୁଝିଲି ବୁଝିଲି, ସ୍ୱାମୀ ସ୍ତ୍ରୀ ପରା ଠାରରେ ବୁଝନ୍ତି, ବୁଝି ହବନି କେମିତି ମ।
3: ଏହି ଖୁସିରେ ଟିକେ
4: ତମ ଖୁସି ହଉଥା ମୁଁ ଯାଏ।
3: ଆରେ ଶୁଣ ଶୁଣ ଅଞ୍ଜଳି, ଅଞ୍ଜଳି

0: ସନ୍ଧ୍ୟା ସମୟରେ ଗାଡ଼ିରେ ବସିବା ବେଳେ ବସନ୍ତ ପବନ ଦେହକୁ ମନକୁ କେମିତି ଲାଗେ ଯାକ?
1: ଶିହରଣ ଲାଗେ।
0: ଲାଗିଆସ ଟିକେ ପାଖକୁ।
1: କେତେ ଦୂର ଯିବ?
0: ଦୂର ପର୍ବତ ସୁନ୍ଦର,
1: ସୁନ୍ଦରତମ ଦର୍ଶନ,
0: ସୁନ୍ଦରେ ତୃପ୍ତିର ଅବସାଦ ନାହିଁ।
1: ଦେଖୁଛି ତମେ ଆଜି ବହୁତ ଖୁସି।
0: ତମ ଆୟସ ପାଇବା ଖୁସିରେ।

0: ମୋଠୁ ଅଧିକ ଖୁସି ବୋଧେ ଜଣେ ବି ନଥିବ, ଯେଉଁଥିପାଇଁ କାଠଯୋଡ଼ି କୂଳରେ ଏକାଞ୍ଚନରେ ବସି ମନ ମେଣ୍ଟେଇବାକୁ ଆସିଛି, ଆଉ ତମକୁ ସାଙ୍ଗରେ ଆଣିଛି। ଏ ଆସନା, ସେଇ ଅନ୍ଧାରୁଆ ଜାଗାରେ ବସିବା, ମନ ପୁରେଇ ହସିବା, ରସିବା, ଏମିତି ଅନେକ କିଛି।
1: ସେ ଅନେକ କିଛି କ'ଣ?
0: ତମେ ପାଖକୁ ଲାଗି ଆସନା, ବୁଝେଇଦେବି, ଆସନା।
1: ଠିକ୍ ଅଛି, ଆସିଲି, ଏବେ ବୁଝାଅ।
0: ମୁଁ ବୁଝେଇବା ପୂର୍ବରୁ ତମେ ନିଶ୍ଚୟ ବୁଝିଯିବ। ଶୁଣ, ତମେ ବିଶ୍ୱାସ କର ବା ନକର ଜଗନ୍ନାଥ, ମୁଁ ତମକୁ ଖୁବ ଭଲ ପାଏ।
1: ଅନୁପମା
0: ଆଶ୍ଚର୍ଯ୍ୟ ହେଇଗଲୁ କାହିଁକି?
1: ମତେ
0: ତମେ ଠିକ ଅନୁଭବ କରିଛ। ତମେ ଆଜି ମୋ ମନ ପ୍ରାଣ ହୃଦୟରେ ଆଉ ଜଗ ହିଁ ନା, ଜଗନ୍ନାଥ ହେଇଯାଇଛ। ମତେ ବିଶ୍ୱାସ କର, ମୋ ମନର ଜୀବନର ଆଜି ପ୍ରବଳ ବେଗରେ ଗତି କରୁଛି ଜଗନ୍ନାଥ। ତମ ସମସ୍ତ ବିଦ୍ୟା ବୁଦ୍ଧି ଖଟେଇ ଦେଖ, ଏଥିରେ କିଛି ଚଳନ ନାହିଁ, କୌଣସି ପ୍ରହସନ ନାହିଁ। ମୁଁ ମୋ କାୟ ମନ ପାଖରେ ତମ ସାନ୍ନିଧ୍ୟ ଯାଏ।
1: ଅନୁପମା, ଚାଲ ନିଜ ନିଜ ଘରକୁ ଫେରିଯିବା।
0: ମୋ କଥାରେ ଉତ୍ତର ଦେଲନି ତ, ତମେ ନେବାକୁ ଭଲ ପା ନା ଦେବାକୁ ଭଲ ପା?
1: ବର୍ତ୍ତମାନ ଅବସ୍ଥାରେ ମୁଁ କିଛି କାଠ ନେବାକୁ ଚାହେଁ ନା, ବରଂ ସାଧ୍ୟ ମୋତେ ଦେବାକୁ ଚାହେଁ।
0: ତେବେ ଦିଅ।
1: କ'ଣ
0: ମନା କରିବନି ତ?
1: ହଁ, ଆଜି ପାଇଁ ଯାହା ଚାହୁଁଛ କୁହ, ମନକୁ ମନେଇ ନେଲି ମନା କରିବିନି।
0: ଗୋଟାଏ
1: ଠିକ ଅଛି।
0: ତମେ ମୋର ବହୁତ ଦିନର ସ୍ୱପ୍ନକୁ ସାର୍ଥକ କରିଦେଲ। ସାରା ଜୀବନ ଏମିତି କଟେଇବାକୁ ମୋ ମନ ଚାହୁଁଛି ଜଗନ୍ନାଥ, କେବଳ ତମ ସାନ୍ନିଧ୍ୟ ପାଇଲେ ମୋ ଜୀବନଟା ପରିପୂର୍ଣ୍ଣ ହେଇଯାଆନ୍ତା।
1: ଅନୁପମା, ତମେ ବ୍ରାହ୍ମଣ ଘରର ଝିଅ, ମୁଁ ଅଛବ ଦରିଦ୍ର ଘରର ପିଲା, ଅଛୁଆଁ ରକ୍ତ ମୋ ଦେହରେ ପ୍ରବାହିତ ହେଉଛି। ଆମ ଭିତରେ ଅନେକ ଅନେକ ପାର୍ଥକ୍ୟ, ଅନେକ ଦୂରତ୍ୱ।
0: ପାର୍ଥକ୍ୟ କୋଉଠି, ଦୂରତ୍ୱ କେତେ?
1: ଅସରନ୍ତି ପାର୍ଥକ୍ୟ, ଯୋଜନା ଯୋଜନା ଦୂରତ୍ୱ, ଦୁର୍ଗମ ପଥ, ମଝିରେ ପଥରର ବନ୍ଧ, ସେ ବନ୍ଧ ଆଖିକି ପାଉନି, ଅନେକ ଅନେକ ବ୍ୟବଧାନ।
0: ମୁଁ ସେସବୁକୁ ମାନିବାକୁ ରାଜି ନୁହଁ ଜଗନ୍ନାଥ, ମୁଁ ତମକୁ ବିବାହ କରିବାକୁ ଚାହେଁ।
1: ତମ ମୋ ବିବାହ ହେଇଗଲେ ଜାତିବାଦ ଉଠିଯିବ, ଗରିବ ବଡ଼ ଲୋକର ପାଚେରୀ ଭୁଶୁଡ଼ି ପଡ଼ିବ।
0: କିନ୍ତୁ ମହାତ୍ମା ଗାନ୍ଧୀ
1: ଖୁବ ଚେଷ୍ଟା କରିଥିଲେ, କିନ୍ତୁ ଜାତିବାଦକୁ ଉଠେଇ ପାରିଲେନି ଅନୁପମା। ଶେଷରେ ରହିଗଲେ ହରିଜନ, ବାପୁଜୀ ଲୋକ ମୁଖରେ ପ୍ରିୟ ହୋଇଗଲେ ସିନା ସେ ଗାର ଆହୁରି ଗହିରା ହୋଇଗଲା। କେବଳ ଏତିକି ନୁହେଁ ଅନୁପମା, ଆଜିର ରାଜନୈତିକ ବେପାରୀମାନେ ସେ ବିଭେଦ ରେଖାକୁ ଆହୁରି ଅଧିକ ତୀବ୍ର ତୀକ୍ଷ୍ଣ ପ୍ରଖର କରିଦେଲେଣି ଅନୁପମା। ହରିଜନ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ ଏମିତି ନୂଆ ନୂଆ ସଂଘର୍ଷର ସୂତ୍ରପାତ କରିସାରିଲେଣି। ଏତେ ପରେ ବି
0: ଜଗନ୍ନାଥ,
1: ସାମାଜିକ ପରିବର୍ତ୍ତନ ସିନା ଧନରେ ମାପିଲେ ହୁଅନ୍ତା, କିନ୍ତୁ ମପା ଚାଲିଛି ଜାତିରେ, ଏଥିରେ କ'ଣ ପରିବର୍ତ୍ତନ ହୋଇଯିବ? ରାଜନୀତିର ପଶାପାଲିରେ ଜାତିକୁ ଗୋଟି କରି ସଜେଇଛନ୍ତି ଚତୁର ଶକୁନିମାନେ, ସମୟକୁ ଚାହିଁ ନୂଆ ନୂଆ ଫନ୍ଦି ଫିକର ବାହାର କରି ସୁବିଧା ହାସଲ କରିଚାଲିଛନ୍ତି ସେମାନେ। ତାର ଶିକାର ହେଇ ଆମେ ପଙ୍ଗପାଳ ପରି ମାଡ଼ି ଚାଲିଛେ ଆଗକୁ ଆଗକୁ ବହୁତ ଆଗକୁ।
0: କିନ୍ତୁ ତମର ବିଚାରଧାରା ତ ସଂସ୍କାର ଧର୍ମୀ ଜଗନ୍ନାଥ, ତମେ ତମେ ତା ଭିତରେ ଲେସି ପେଶି ହେଇଯାଉଛ କାହିଁକି?
1: ବାଧ୍ୟ ହେଇଛି ଅନୁପମା, ମୁଁ ଆଜି ସେଇ ଦୟାର ପାତ୍ର କୋଟାରେ ଆଇଏସ୍ ପାଇଛି, ଆଉ ତାକୁ ହିଁ ସମ୍ବଳ କରି ତାକୁ ହିଁ ଆଧାର କରି ଯେତେବେଳେ ସାରା ଜୀବନ ବୋହି ଚାଲିବି, ସେ ଘର ଭିତରୁ ବାହାରିବାର ପ୍ରଶ୍ନ ଉଠୁଛି କେଉଁଠୁ ଅନୁପମା? ଆଇ ଆମ୍ ଅନ୍ଡନ୍
0: ଜଗନ୍ନାଥ।
1: ମୁଁ ଜାଣେ ମୋ ଯୁକ୍ତି ତୁମକୁ ଆଲୋକର ସନ୍ଧାନ ଦେବନି, କିନ୍ତୁ ମୁଁ ଉପାୟ ଶୂନ୍ୟ।

ଶୁଣୁଥିଲେ ନାଟକ ନିଆରା ସ୍ୱରଟିଏ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବାଞ୍ଛାନିଧି ବ୍ରଜକିଶୋର ମହାନ୍ତି, ଅଞ୍ଜଳି ଲୀଲା ଦୁଲାଳି, ପରମା ବସନ୍ତ ସାମଲ, ସରିଆ ତନୁଜା ନାୟକ, ଜଗନ୍ନାଥ ଶିବାଶିଷ ଦାସ, ଅନୁପମା ଛବିଲତା ସେଠୀ।

0: अजणा लिंक क्लिक करंतु नाही. साइबर क्राइम हेल्पलाइन 1930 मने राखंतु. SBI सचेतन रहंतु, सुरक्षित रहंतु.
1: ଅଭୁଲଗୀତ କାର୍ଯ୍ୟକ୍ରମରେ ଶୁଣିଛନ୍ତି ବିଭୁଦତ୍ତ ନାୟକଙ୍କ କଣ୍ଠରେ ଆଧୁନିକ ଗୀତ. ଶିଳ୍ପୀ ପରିବେଷଣ କରିଛନ୍ତି ମୋତିଲାଲ ପତିଙ୍କ ରଚନା.

ପମ୍ପୁଲାଗୀତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆଧୁନିକ ଗୀତ। କଣ୍ଠଦାନ କରିଥିଲେ ବିଭୁଦତ୍ତ ନାୟକ ଏବଂ ମିତାଲି ଚିନ୍ନାରା। ଆକାଶବାଣୀ କଟକ। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପାଲା, ପରିବେଷଣ କରିଛନ୍ତି ସୌଦାମିନୀ ସାହୁ ଏବଂ ସାଥୀ।

ଆଜ୍ଞା କେହି ଜଣେ ଆସି କହୁଛି ବନ୍ଦ କରିଦିଅ ରାଜ୍ୟାଭିଷେକ ପର୍ବ। ଆଜ୍ଞା ଦେଖିଦେଲେ ମନ୍ଥରା ଆସି ଏ କଥା କହୁଛି, ପ୍ରଜାମାନେ ମନେ ମନେ ଚିନ୍ତା କରୁଛନ୍ତି, ଆରେ ଏଇ ମନ୍ଥରା, ଏଇ ମନ୍ଥରା ପାଇଁ ଆମ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ଦୁଃଖ ପାଇଥିଲେ, ଆଜି କାହିଁକି ଆସିଛି, କଣ ପୁନର୍ବାର କିଛି ଦ୍ୱନ୍ଦ୍ୱ ସୃଷ୍ଟି କରିବ କି? କିନ୍ତୁ ଆଜ୍ଞା ମନ୍ଥରା ଧୀରେ ପ୍ରଜାମାନଙ୍କ ଗହଳିକୁ ଆଡେଇ ଦେଇ ଯାଇ ପ୍ରଭୁ ରାମଚନ୍ଦ୍ରଙ୍କର ପାଦ ପାର୍ଶ୍ୱରେ ବସି ପ୍ରଭୁଙ୍କର ଚରଣ ବନ୍ଦନା କରୁଛି।

ଶାରଳା ଆଜି କହୁଛି। ହେ ଦଶରଥ ନନ୍ଦନ ପ୍ରଭୁ ରାମଚନ୍ଦ୍ର, ଆପଣଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ମନ୍ଥରା କାନ୍ଦି କାନ୍ଦି ପ୍ରଭୁ ରାମଚନ୍ଦ୍ରଙ୍କୁ କହୁଛି, ହେ ପ୍ରଭୁ ଆପଣ ମୋତେ କ୍ଷମା କରିଦିଅନ୍ତୁ। ଆଜ୍ଞା, କ୍ଷୟ ଚମ୍ପୁ ପଦଟିଏ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚିତ। କ୍ଷମାନୁ କମ୍ପା।

ଆଜ୍ଞା ମନ ଥରା କହୁଛି ହେ ପ୍ରଭୁ, ମୁଁ ଯାହା କରିଛି ନିଜ ଇଚ୍ଛାରେ କିଛି କରି ନାହିଁ, କାହିଁକି ମୁଁ ଏତେ ଦଣ୍ଡ ପାଉଛି ପ୍ରଭୁ? ଦୀର୍ଘ 14 ବର୍ଷ ହେବ ମୁଁ ଏ ଅଯୋଧ୍ୟା ରାଜଦାଣ୍ଡକୁ ଆସିପାରୁ ନାହିଁ। ଏ ଅଯୋଧ୍ୟା ରାଜଦାଣ୍ଡକୁ ଆସିଲେ ପ୍ରଜାମାନେ ମୋ ନାମରେ କୁଚ୍ଛା ରଟନା କରୁଛନ୍ତି, ଅପବାଦର ନାଗରା ପିଟୁଛନ୍ତି, ପିଲାମାନେ ଦେଖି ମୋ ଉପରକୁ ଟେକା ପଥର ଫୋପାଡୁଛନ୍ତି। ସେମାନେ ଭାବୁଛନ୍ତି ଆପଣଙ୍କୁ ମୁଁ 14 ବର୍ଷ ବନବାସର ଦୁଃଖ ଦେଇଥିଲି, ହେଲେ ପ୍ରଭୁ ମୁଁ ହେଉଛି ନିର୍ଦ୍ଦୋଷୀ ପ୍ରାଣୀ, ମୋ ଦୋଷ ଆପଣ ଧରନ୍ତୁ ନାହିଁ, ମୁଁ ଯାହା କରିଛି କଣ କହିବି ପ୍ରଭୁ।

ଗୁରୁଦେବ ଆପଣ କହିବେ କି କାହିଁକି ଆପଣ ଏପରି କଲେ ମୋ ପୁତ୍ର କି ଦୋଷ କରିଥିଲା ଆପଣଙ୍କ ନିକଟରେ ଯେ ଆପଣ ତାକୁ ଏତେ ବଡ ଦଣ୍ଡ ଦେଲେ? ଆଜ୍ଞା ଗୁରୁ ବଶିଷ୍ଠ ସେଇଠାରେ କହିଦେଲେ, କହିଲେ କୌଶଲ୍ୟା ମନ୍ଥରା ଯାହା କହୁଛି ସତ କହୁଛି, ମୁଁ ତାକୁ ନିର୍ଦ୍ଦେଶ ଦେଇଥିଲି ଯେ ସେ ଯାଇ ରାଣୀ କୈକେୟୀଙ୍କୁ କୁମନ୍ତ୍ରଣା ଦେବ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସର ଦେବା ପାଇଁ। ଆରେ ତାର କାରଣ ରହିଛି, ମୁଁ ଆଜି ସେ କଥା ତୁମମାନଙ୍କୁ କହୁଛି, ତୁମେ ମନ ଦେଇ ଶୁଣ। କିଛି ବର୍ଷ ପୂର୍ବେ ଏ ଅଯୋଧ୍ୟା କଟକରେ ରାଜତ୍ୱ କରୁଥିଲେ ରାଜା ଦଶରଥ। ରାଜା ଦଶରଥ ଥିଲେ ସୁନ୍ଦର, ସୁପୁରୁଷ, ସୁଜ୍ଞାନୀ, ସୁଶାସକ ଏବଂ ବୀର। ତାଙ୍କର ବୀରତ୍ୱକୁ ଲକ୍ଷ୍ୟ କରି ଆମର କବିପଦଟିଏ ଲେଖିଦେଲେ, ଆରେ ଅମରଙ୍କ ସଙ୍ଗେ ସମ

ଆଜ୍ଞା ଅମର ବୋଲନ୍ତେ ଦେବତା, ଦେବତାମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଏକା ସମର୍ଥପଣିଆ ରାଜା ଥିଲେ ଦଶରଥ। ରାଜା ଦଶରଥ ଅନେକ ରାଜ୍ୟ ଜୟ କରିସାରିବା ପରେ ଇଚ୍ଛା ପ୍ରକାଶ କଲେ ଗ୍ରହରାଜ ଶନିଶ୍ଚରଙ୍କ ସହିତ ଯୁଦ୍ଧ କରିବା ପାଇଁ। ନିଜର ସେନାପତିକୁ ଡକାଇ ଆଜି ସମର ସଜା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜ୍ଞା, କିଭଳି ହୋଇଛି ସମର ସଜା? କବି ପରମାନନ୍ଦ ମହାପାତ୍ର ଲେଖିଦେଲେ ରାଗ କାମୁଦିରେ।

ଆଜ୍ଞା ଏହିପରି ଭାବେ ସମରସଜ୍ଜା କରି ଆଜି ସୈନ୍ୟ ସମ୍ବନ୍ଧକୁ ସଙ୍ଗରେ ଧରି ରାଜା ଦଶରଥ ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ିଛନ୍ତି। ଯାଇ ପହଞ୍ଚି ଯାଇଛନ୍ତି ଗ୍ରହରାଜ ଶନିଶ୍ଚରଙ୍କର ଦ୍ୱାର ଦେଶରେ ଏବଂ ଦୂତକୁ ପଠାଇ ଦେଇଛନ୍ତି ଗ୍ରହରାଜ ଶନିଶ୍ଚରଙ୍କ ନିକଟକୁ ଯୁଦ୍ଧର ଆହ୍ୱାନ ଦେଇ। କିନ୍ତୁ ଗ୍ରହରାଜ ଶନିଶ୍ଚର ଦୂତକୁ ଫେରାଇ ଦେଇଛନ୍ତି। ରାଜା ଦଶରଥ ମନେ ମନେ ଚିନ୍ତା କରିଛନ୍ତି, ନା ମୁଁ ନିଜେ ଯାଇ ଗ୍ରହରାଜ ଶନିଶ୍ଚରଙ୍କୁ ଯୁଦ୍ଧର ଆହ୍ୱାନ ଦେବି। ଆଜ୍ଞା, ଗ୍ରହରାଜ ଶନିଶ୍ଚରଙ୍କ ନିକଟକୁ ଚାଲି ଯାଇଛନ୍ତି ରାଜା ଦଶରଥ। ଏବଂ ରାଜା ଦଶରଥଙ୍କୁ ଯେତେବେଳେ ଗ୍ରହରାଜ ଶନିଶ୍ଚର ଦେଖିଦେଇଛନ୍ତି, ଅତି ବିନମ୍ର ଭାବରେ କହୁଛନ୍ତି,

ଆଜ୍ଞା ଗ୍ରହ ରାଜଙ୍କର ଆଜି କୋପ ଦୃଷ୍ଟି ପଡିଯାଇଛି ସେଇ ରଥରେ ଲାଗିଥିବା ରଜୁରେ। ରଜୁ ବୋଲନ୍ତି ଆଜ୍ଞା ଦଉଡି, ଦଉଡିଟି ଆଜି ଜଳିଯାଇଛି, ଯାହାଫଳରେ ରାଜା ଦଶରଥ ଆଜି ପକ୍ଷୀରାଜ ଘୋଡାଙ୍କ ଠାରୁ ବିଚ୍ଛିନ୍ନ ହୋଇ ତଳକୁ ତଳକୁ ଶୂନ୍ୟ ମାର୍ଗରେ ଖସିବାରେ ଲାଗିଛନ୍ତି। ମନେ ମନେ ରାଜା ଦଶରଥ ଚିନ୍ତା କରୁଛନ୍ତି, ଯଦି ମୁଁ ତଳେ ପଡିଯାଏ ତେବେ ମୋର ପ୍ରାଣବାୟୁ ଉଡିଯିବ। ପ୍ରାଣ ବିକଳରେ ଆଜି ରାଜା ଦଶରଥ ଡାକୁଛନ୍ତି।

ଆଜ୍ଞା ଗ୍ରହରାଜ ଶନିଶ୍ଚରଙ୍କର କୋପ ଦୃଷ୍ଟି ଯେତେବେଳେ ପଡିଯାଇଛି, ରଜୁଟି ଯେତେବେଳେ ଜଡି ଯାଇଛି, ଆଜି ରାଜା ଦଶରଥ ଶୂନ୍ୟ ମାର୍ଗରେ ତଳକୁ ଖସିବାରେ ଲାଗିଛନ୍ତି, ଡାକୁଛନ୍ତି ମୋତେ ରକ୍ଷା କର ରକ୍ଷା କର। ଏ ଡାକ ଶୁଣିପାରିଲେ ପକ୍ଷୀରାଜ ଜଟାୟୁ ଯାଇ ଦେଖୁଛନ୍ତି ରାଜା ଦଶରଥ ଶୂନ୍ୟ ମାର୍ଗରେ ତଳକୁ ଖସୁଛନ୍ତି। ମନେ ମନେ ଚିନ୍ତା କଲେ ରାଜା ଯଦି ତଳେ ପଡିଯିବେ ତେବେ ତାଙ୍କର ଜୀବନ ରହିବ ନାହିଁ। ସଙ୍ଗେ ସଙ୍ଗେ ପକ୍ଷୀରାଜ ଜଟାୟୁ ନିଜର ପୃଷ୍ଠ ଦେଶରେ ରଥଟିକୁ ରଖି ଧୀରେ ଧୀରେ ଆଣି ଭୂପୃଷ୍ଠରେ ରଖିଦେଲେ। ରାଜା ଦଶରଥଙ୍କର ଜୀବନ ରକ୍ଷା ହୋଇଯାଇଛି। ରାଜା ଦଶରଥ ପକ୍ଷୀରାଜ ଜଟାୟୁଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରି ସ୍ନେହରେ ଆଲିଙ୍ଗନ କରିଛନ୍ତି ଏବଂ କହିଛନ୍ତି, ହେ ମିତ୍ରବର, ଆପଣ ମୋର ଜୀବନ ରକ୍ଷା କରିଛନ୍ତି। ତେବେ ଆଜ୍ଞା, ମିତ୍ର କାହାକୁ କହିବା? ଜାନିଆ

ଭାର୍ଯ୍ୟାଂ ଚ ବିଭବକ୍ଷୟେ। ଆଜ୍ଞା, ଯେ ବିପଦରେ ପଡିଥାନ୍ତି, ବିପଦ ସମୟରେ ଯେ ସାହାଯ୍ୟ କରିଥାନ୍ତି, ସେ ହିଁ ପ୍ରକୃତ ବନ୍ଧୁ। ଆଜି ଯେତେବେଳେ ବିପଦରେ ପଡିଥିଲେ ରାଜା ଦଶରଥ, ପକ୍ଷୀରାଜ ଜଟାୟୁ ତାଙ୍କର ଜୀବନ ରକ୍ଷା କରିଥିବାରୁ ତାଙ୍କୁ ମିତ୍ର ବୋଲି ସମ୍ବୋଧନ କରିଛନ୍ତି ଏବଂ କହିଛନ୍ତି, ହେ ମିତ୍ରବର, ଆପଣ ମୋର ଜୀବନ ରକ୍ଷା କରିଛନ୍ତି, ଆପଣ ଆଜି ଯାହା ମାଗିବେ ମୁଁ ଆପଣଙ୍କୁ ଦେବି, ଏହା ସତ୍ୟ, ସତ୍ୟ ତ୍ରିବାର ସତ୍ୟ କରୁଛି। ଶଙ୍ଖେ ଜଳ ଟେକି ଦେଲେ ନୃପତି ସତ୍ୟ।

ଆଜ୍ଞା ପକ୍ଷୀରାଜ ଜଟାୟୁ କହୁଛନ୍ତି। ହେ ରାଜନ, ଯଦି ତୁମେ ସତରେ କିଛି ମୋତେ ଦେବା ପାଇଁ ଚାହୁଁଛ, ତେବେ ତୁମର ପ୍ରଥମ କୁମାରକୁ ମୋତେ ଦାନ ଦିଅ। ରାଜା ଦଶରଥ ଏ କଥା ଶୁଣି ହସିଦେଲେ, କହିଲେ, ହେ ମିତ୍ରବର, ମୋର ତ ସନ୍ତାନ ନାହାନ୍ତି, ମୁଁ କେଉଁଠାରୁ ଆପଣଙ୍କୁ ଦାନ ଦେବି। କିନ୍ତୁ ଆଜ୍ଞା ପକ୍ଷୀରାଜ ଜଟାୟୁ କହୁଛନ୍ତି, ହେ ରାଜନ, ମୁଁ ଧ୍ୟାନ ବଳରେ ଜାଣିପାରୁଛି ତୁମ ଭାଗ୍ୟରେ ସନ୍ତାନ ସୁଖ ରହିଛି, ମୁଁ ସେଇଦିନ ଆସିବି ତୁମର ଯେଉଁଦିନ ସନ୍ତାନ ହେବ। ଆଜ୍ଞା ରାଜା ଦଶରଥ ଚାଲି ଯାଇଛନ୍ତି ନିଜର ରାଜ୍ୟକୁ। କିଛି ଦିନ ଅନ୍ତେ ଋଷ୍ୟଶୃଙ୍ଗ ମୁନିଙ୍କୁ ଡକାଇ ପୁତ୍ରେଷ୍ଟି ଯଜ୍ଞ ଆୟୋଜନ କରିଛନ୍ତି। ଯଜ୍ଞ ଚରୁ ନେଇ ତିନିରାଣୀ ସେବନ କରିଛନ୍ତି। ପ୍ରଭୁଙ୍କ ଦୟାରୁ ତିନିରାଣୀଙ୍କର ଚାରୋଟି ସନ୍ତାନ ହୋଇଛି ଏବଂ ଏକୋଇଶା ବ୍ରତ ଦିନ ପୁତ୍ରମାନଙ୍କର ନାମକରଣ କରିଦେଇଛନ୍ତି ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। କିନ୍ତୁ ଆଜ୍ଞା ରାଜା ଦଶରଥ ଭୁଲି ଯାଇଥିଲେ ଯେ ପକ୍ଷୀରାଜ ଜଟାୟୁଙ୍କୁ ସେ କହିଥିଲେ ଦାନ ଦେବେ ବୋଲି। କିନ୍ତୁ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଦଶ ବର୍ଷ ବିତିଗଲେ ମଧ୍ୟ ରାଜା ଦଶରଥ ସେ କଥା ଆଉ ମନେ ପକାଇ ପାରିଲେ ନାହିଁ, କାରଣ ପୁତ୍ର ସ୍ନେହରେ ବାୟା ହୋଇଗଲେ ଆଜି ରାଜା ଦଶରଥ। ଏହି ସମୟରେ ପକ୍ଷୀରାଜ ଜଟାୟୁ ଆସି ପହଞ୍ଚି ଯାଇଛନ୍ତି ରାଜା ଦଶରଥଙ୍କ ନିକଟରେ ଏବଂ କହିଛନ୍ତି, ସତ୍ୟ ରକ୍ଷା କର ରାଜନ, ଦିଅ କୁମର ମଣି, ଆଉ କି ଅପେକ୍ଷା କରିବି, ଦଶ ବର୍ଷ ହେଲାଣି। ଆଜ୍ଞା ରାଜା ଦଶରଥଙ୍କୁ ପକ୍ଷୀରାଜ ଜଟାୟୁ କହୁଛନ୍ତି, ହେ ରାଜନ, ତୁମେ ଏବେ ତୁମର ସତ୍ୟ ରକ୍ଷା କର, ତୁମେ ମୋତେ କହିଥିଲ ତୁମର ପୁତ୍ର ଦାନ ଦେବା ପାଇଁ, କିନ୍ତୁ ଆଜି ତୁମେ ଯଦି ପୁତ୍ର ଦାନ ନ ଦିଅ ତେବେ ତୁମର ସତ୍ୟ ଭ୍ରଷ୍ଟ ହୋଇଯିବ। ମୁଁ ସଦା ସର୍ବଦା ଶୁଣି ଆସିଛି

ତୁମ୍ଭ ମୃତ୍ୟୁ କାଳେ ମୁଖରେ ଜଳ ନ ଦେବ ରାମ, ମୋ ଶବରେ ଜୁଇ ଜାଳିବ ରାମ ସତ୍ୟ ବଚନ। ଆଜ୍ଞା ପକ୍ଷୀରାଜ ଟାୟୁ ଆଜି ରାଗି ଯାଇ ରାଜା ଦଶରଥଙ୍କୁ କହୁଛନ୍ତି, ହେ ରାଜନ, ତୁମେ ତୁମର ସତ୍ୟ ରକ୍ଷା କରିନାହ, ମୁଁ ତୁମକୁ ଅଭିଶାପ ଦେଉଛି ଯେ ତୁମେ ଯେପରି ଆଜି ମୋତେ ଏଠାରୁ ଫେରାଇ ଦେଇଛ ଯେଉଁ ପୁତ୍ର ଆଶାରେ, ସେହି ପୁତ୍ର ତୁମ ମୁଖରେ ଜଳ ଦେବ ନାହିଁ, କିନ୍ତୁ ମୁଁ ଯେତେବେଳେ ମରିଥିବି ମୋ ଶବରେ ସେହି ପୁତ୍ର ଅଗ୍ନି ସଂଯୋଗ କରିବ। ଆଜ୍ଞା ଗୁରୁ ବଶିଷ୍ଠ କହୁଛନ୍ତି, ସମସ୍ତେ ଶୁଣ, ଏଥିପାଇଁ ମୁଁ ମନ୍ଥରାକୁ ନିର୍ଦ୍ଦେଶ ଦେଇଥିଲି ଯେ ରାମଚନ୍ଦ୍ରଙ୍କୁ ବନବାସ ଦେବା ପାଇଁ, କିନ୍ତୁ ରାକ୍ଷସମାନଙ୍କୁ ନିଧନ କରିବାର ଥିଲା ଏବଂ ଋଷିମାନଙ୍କର ଜାଗ ରକ୍ଷା କରିବାର ଥିଲା ଏବଂ ଅଭିଶାପ କାର୍ଯ୍ୟକାରିତା ରହିଥିଲା, ସେଇଥିପାଇଁ ମୁଁ ମନ୍ଥରାକୁ ନିର୍ଦ୍ଦେଶ ଦେଇଥିଲି ଏପରି କରିବା ପାଇଁ। ଆଜ୍ଞା ମନ୍ଥରା ସେହି ଦିନଠାରୁ ନିର୍ଦ୍ଦୋଷୀ ହୋଇ ରହିଲା। ହଉ ଦିନ ଜନ ଶରଣ ରକ୍ଷଣ ମହାବାହୁ, ଦିନ ଜନ ଶରଣ ରକ୍ଷଣ ମହାବାହୁ, ହରି ହରି ବୋଲ।

ଶେଷ ହେଲା ପାଲା। ପରିବେଷଣ କରିଥିଲେ ସୌଦାମିନୀ ସାହୁ ଏବଂ ସାଥୀ ପ୍ରଭାକର ବାରିକ, ସରୋଜ କୁମାର ସାହୁ, ରଙ୍କନିଧି ରାଉତ, ଶିବପ୍ରସାଦ ସାହୁ ଏବଂ କଳ୍ପନା ମହନ୍ତ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ପସନ୍ଦର ଏସ୍ଏମ୍ଏସ୍ ମାଧ୍ୟମରେ। ଆପଣମାନଙ୍କର ଏସ୍ଏମ୍ଏସ୍ ପହଞ୍ଚିଛି, ଏବେ ଦେଖିବା କେଉଁମାନେ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ସେମାନଙ୍କର ପସନ୍ଦର ଗୀତ ଶୁଣିବା ପାଇଁ। ବିବରମପୁର ବୁଗୁଡ଼ା ଗଞ୍ଜାମରୁ ଏସ୍ଏମ୍ଏସ୍ ପଠାଇଛନ୍ତି ନାରାୟଣ ପ୍ରଧାନ, ଲକି ସୋମ। ସେମାନେ ଶୁଣିବାକୁ ଚାହିଁଛନ୍ତି ଫକୀର ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ମାନିନୀ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତ ମୁଁ ପରଦେଶୀ ଚଢ଼େ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ହେଲେ ବନ୍ଧୁ, ଆମେ କିନ୍ତୁ ଜାଣିଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଗୋଟିଏ ପରେ ଗୋଟିଏ ଆସି ପହଞ୍ଚୁଛି ଆମ ପାଖରେ। ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ସେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥା ଚିତ୍ର ତ୍ରିନାଥ ମେଳାର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ମିନତୀ ରଥ। ସାଥୀ ପହଞ୍ଚି ଦେଉଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଗୋପପୁର ନିଶ୍ଚିନ୍ତକୁଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି। ସେ ଶୁଣିବାକୁ ଚାହିଁଛନ୍ତି ତେରେ ନାମ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତ, ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର, ବହୁଗ୍ରାମ, କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ। ସେଥି ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଫୁଲଚନ୍ଦନ କଥାଚିତ୍ରର ଗୋଟେ ବହୁତ ବଢ଼ିଆ ଗୀତଟି ଶୁଣିବା ପାଇଁ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ବାମଦେବ ପୃଷ୍ଟି ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସ୍ୱପ୍ନ ମୁଖାର୍ଜୀ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ପ୍ରମୋଦ କୁମାର ସାହୁ ଡିହସାଇ କାଦୁଅପଡ଼ା ଜଗତସିଂହପୁରରୁ। ସେ ଶୁଣିବାକୁ ଚାହିଁଛନ୍ତି କୁଛ କୁଛ ହୋତାଏ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

ଶେଷ ହେଲା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ।

ଶ୍ରୋତାବନ୍ଧୁ ନମସ୍କାର, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ।

0: ଶ୍ରୋତାବନ୍ଧୁ, ସର୍ଭାଇକାଲ କ୍ୟାନ୍ସର ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ପ୍ରତିରୋଧ ଯୋଗ୍ୟ। ଯଦି ସମୟ ଥାଇ ତାହାର ଚିକିତ୍ସା କରାଯାଇପାରିବ ତେବେ ଏହି ରୋଗରୁ ମୁକ୍ତି ମିଳିବା ସମ୍ଭବ। ଆଉ ଏ କ୍ଷେତ୍ରରେ ଯାହା ସବୁଠୁ ଅଧିକ ସହାୟକ ହୋଇଥାଏ ତାହା ହେଲା ଏଚ୍ପିଭି ଟିକା। ଏହି ଏଚ୍ପିଭି ଟିକା କ'ଣ ଏହାର ଲାଭପ୍ରଦ ପ୍ରଭାବ, ଏହି ପରିପ୍ରେକ୍ଷୀରେ ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଆମେ ରଖିଛୁ ଗୋଟିଏ ବିଷୟ, ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରଠାରୁ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ନିଦାନ ବିଭାଗର ଡାକ୍ତର ପ୍ରଫେସର ନିରଞ୍ଜନ ରାଉତ। ସାର୍ ନମସ୍କାର, ଆପଣଙ୍କୁ ଆମର ଆଜିର ଏହି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆଜି ଯେମିତି ଆମର ବିଷୟ ରହିଛି ଏଚ୍ପିଭି ଟିକା ଏବଂ ସର୍ଭାଇକାଲ କ୍ୟାନ୍ସରଠାରୁ ସୁରକ୍ଷା, ଯାହାକି ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ସମୟରେ ଆଲୋଚିତ ହେଉଥିବା ଗୋଟିଏ ପ୍ରମୁଖ ପ୍ରସଙ୍ଗ, ଏହି ସମ୍ପର୍କରେ ଆମ ଶ୍ରୋତାଙ୍କୁ ପ୍ରଥମେ ଟିକେ ଧାରଣା ଦିଅନ୍ତୁ।
1: ଏଚ୍ପିଭି ଅର୍ଥ ହ୍ୟୁମାନ୍ ପାପିଲମା ଭାଇରସ୍, ଏ ଗୋଟିଏ ଡିଏନ୍ଏ ଭୂତାଣୁ। ଏହି ଜାତିର ଭୂତାଣୁ ଆମ ଶରୀରରେ ଭାତୁଡ଼ି ବା ପାପିଲମା ରୋଗ ସୃଷ୍ଟି କରନ୍ତି, ଏବଂ ଯେତେବେଳେ ଏହି ଭୂତାଣୁ ଆମ ଶରୀରରେ ପ୍ରବେଶ କରେ ସେ ଆମ ଶରୀରରେ ଚର୍ମରେ ଥିବା ସ୍କ୍ୱାମସ୍ ସେଲ୍କୁ ଅତି ଭଲ ପାଏ, ଏବଂ ସେହି ସ୍କ୍ୱାମସ୍ ସେଲ୍ ଭିତରେ ସେ ପ୍ରବେଶ କରେ, ସେଠି ବସା ବାନ୍ଧି ରୁହେ, ବଂଶ ବିସ୍ତାର କରେ। ସୁଯୋଗ ପାଇଲେ ସେ ସ୍କ୍ୱାମସ୍ ସେଲ୍ର ଡିଏନ୍ଏ ସହିତ ମିଶି ସେହି ସ୍କ୍ୱାମସ୍ ସେଲ୍କୁ ପରବର୍ତ୍ତୀ କାଳରେ ଗୋଟିଏ କର୍କଟ ଜୀବକୋଷରେ ପରିଣତ କରିଦିଏ। ଏହି କର୍କଟ ଜୀବକୋଷ ତିଆରି ହୋଇଗଲା ପରେ ସେ ଅନିୟମିତ ଭାବେ ବଂଶବୃଦ୍ଧି କରେ ଏବଂ ଭବିଷ୍ୟତରେ କର୍କଟ ରୋଗର ସୃଷ୍ଟି କରିଥାଏ।
0: ଆପଣ ଯେମିତି କହିଲେ ଯେ ଏହି ଭୂତାଣୁ ଯେତେବେଳେ ଆମ ଶରୀରରେ ପ୍ରବେଶ କରେ ଭାତୁଡ଼ି ହୁଏ, ତ ଯେତେବେଳେ ଆମ ଦେହରେ ଆମେ ଦେଖିବା ଯେ ଅନେକ ଜାଗାରେ ଭାତୁଡ଼ି ହେଉଛି, ସେଥିପାଇଁ ଆଶଙ୍କା କରିବାର ଆବଶ୍ୟକତା ରହିଛି କି?
1: ଏମିତି ତ ଆପଣ ଦେଖିଲେ ଅନେକ ଲୋକଙ୍କ ଦେହରେ ଅନେକ ଜାଗାରେ ଭାତୁଡ଼ି ହୋଇଥାଏ, ସେଥିପାଇଁ ଏତେ ବିଚଳିତ ହେବାର କିଛି ନାହିଁ। କାରଣ ଏଇ ଯୋଉ ଏଚ୍ପିଭି ଭୂତାଣୁ, ଇଏ ବିଭିନ୍ନ ପ୍ରଜାତିର ଅଛନ୍ତି, ଶହେରୁ ଅଧିକ ସେମାନଙ୍କର ସଂଖ୍ୟା। ସେମାନେ ସମସ୍ତେ ସବୁବେଳେ ସମସ୍ତଙ୍କୁ ଆକ୍ରମଣ କରନ୍ତି ନାହିଁ କି ସଂକ୍ରମଣ କରନ୍ତି ନାହିଁ। ସୁଯୋଗ ମିଳିଲେ ସେମାନେ ଶରୀରରେ ପ୍ରବେଶ କରି ପ୍ରଥମେ ଜୀବକୋଷ ଭିତରେ ରହନ୍ତି ଏବଂ ସୁଯୋଗ ପାଇ ପୁଣି ବଂଶବୃଦ୍ଧି କରି ଭାତୁଡ଼ି କରନ୍ତି। ଆପଣ ଦେଖିଥିବେ

0: ଭାତୁଡ଼ି ଅନେକ ସମୟ ଯାଏ ଦେହରେ ଥାଏ, କିଛି କ୍ଷତି କରେନି, କିନ୍ତୁ ଯେତେବେଳେ ଭାତୁଡ଼ିଟା କୌଣସି କାରଣରୁ ବଢ଼ିଯିବ ବା କୁଣ୍ଡେଇ ହେବ, ସେତେବେଳେ ନିଶ୍ଚିତ ଭାବେ ଆପଣ ତା ପ୍ରତି ସତର୍କ ହେବେ ଏବଂ ତାର ବିହିତ ବ୍ୟବସ୍ଥା କରିବେ।
1: ଆଜ୍ଞା ସାର, ଯେହେତୁ ଏଚ୍ପିଭି ଟୀକା ଜରାୟୁ ଦ୍ୱାରା କର୍କଟ ରୋଗ ପ୍ରତିହତ କରିବା ଦିଗରେ ବ୍ୟବହାର କରାଯାଏ ଆମେ ଜାଣିଛୁ, ତେଣୁ ଆମେ ଏହି ରୋଗଟି ସମ୍ପର୍କରେ ଟିକେ ଆଲୋଚନା କଲେ ଭଲ ହେବ। ଆମକୁ କୁହନ୍ତୁ ଯେ ସାଧାରଣତଃ କେଉଁ ମହିଳାମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଛି?
0: ପ୍ରଥମେ ଆପଣମାନଙ୍କୁ ଟିକେ ସୂଚାଇ ଦେବାକୁ ଚାହୁଁଛି, ଜରାୟୁ ବା ଗର୍ଭାଶୟ ଏଟା ମହିଳାମାନଙ୍କ ତଳ ପେଟରେ ଗୋଟେ ଅଙ୍ଗ, ଏବଂ ସେହି ଜରାୟୁର ନିମ୍ନ ଭାଗକୁ ଆମେ ସର୍ଭିକ୍ସ ବୋଲି କହୁ। ସର୍ଭିକ୍ସର ଗୋଟେ ବହୁତ ବଡ଼ ଭୂମିକା ରହିଛି। ଯେମିତି ଯେତେବେଳେ ଗର୍ଭାଶୟରେ ଗୋଟେ ଶିଶୁଟିଏ ବୃଦ୍ଧି ପାଏ, ବଢ଼େ ଧୀରେ ଧୀରେ, ସେତେବେଳେ ଏଇ ସର୍ଭିକ୍ସଟା ଜରାୟୁର ଦ୍ୱାର ହିସାବରେ କାମ କରେ। ସେ ପୁରା ପିଲା ଜନ୍ମ ହେବା ଯାଏ ସେ ବାଟଟାକୁ ସେ ବନ୍ଦ କରି ରଖିଥାଏ, ଗୋଟେ କବାଟ ଭଳିଆ ସେ ବନ୍ଦ କରିକି ରଖିଥାଏ, ଫଳରେ ଶିଶୁଟି ନିଶ୍ଚିନ୍ତରେ ଗର୍ଭାଶୟରେ ବଢ଼େ ଏବଂ ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୁଏ ସେତେବେଳେ ଏଇ ସର୍ଭିକ୍ସ ସେ ଦ୍ୱାରଟାକୁ ଆସ୍ତେ ଆସ୍ତେ ଖୋଲେ, ଖୋଲିବା ଫଳରେ ଶିଶୁଟି ପ୍ରସବ ହୋଇଥାଏ। ତେଣୁ ସର୍ଭିକ୍ସ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଅଛି ତାର ଲମ୍ବା ମାତ୍ର 1 ଇଞ୍ଚ, କିନ୍ତୁ ସେ ଗୋଟେ ବହୁତ ବଡ଼ ଭୂମିକା ନିର୍ବାହ କରେ ଆମର ପିଲା ଜନ୍ମ ସମ୍ପର୍କରେ। କିନ୍ତୁ ସେଇ ସର୍ଭିକ୍ସଟାକୁ, ଯେମିତି ଆମର ଦେହଟା ଚର୍ମରେ ଘୋଡ଼େଇ ହେଇଛି, ସର୍ଭିକ୍ସଟାକୁ ଯିଏ ଘୋଡ଼େଇକି ରଖିଛି ଆମେ ତାକୁ ମ୍ୟୁକସ୍ ମେମ୍ବ୍ରେନ୍ ବା ଝିଲି କହୁଛୁ, ଏବଂ ସେଇ ଝିଲିରେ ସ୍କ୍ୱାମସ୍ ସେଲ୍ସ ରହିଛି। ଏଇ ସର୍ଭିକ୍ସ ପ୍ରଜନନ ନଳୀର ଭିତରେ ରହିଛି, ସେଟା ବାହାରକୁ ଦିଶେନି, କିନ୍ତୁ ସେଠିକୁ ଭୂତାଣୁ ସଂକ୍ରମଣ କେମିତି ହୁଏ ସେ ବିଷୟରେ ଆପଣମାନେ ଜାଣିବା କଥା। ସାଧାରଣତଃ ସହବାସରେ ଭୂତାଣୁ ସଂକ୍ରମଣ ହୁଏ, ତେଣୁ ଏଥିପାଇଁ କି ଭୂତାଣୁ ସଂକ୍ରମଣ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ତାଙ୍କର ଭୂମିକା ରହିଛି। ଆଉ ବିଶେଷ ଭାବେ ଯଦି ଅସ୍ୱାସ୍ଥ୍ୟକର ପରିବେଶ ଥିବ ବା ସ୍ୱାସ୍ଥ୍ୟ ସମ୍ପର୍କରେ ଠିକ୍ ଭାବେ କରୁନଥିବେ ଭୂତାଣୁ ସଂକ୍ରମଣ ହୁଏ। ଦେଖାଯାଇଛି ପ୍ରାୟ ପ୍ରତ୍ୟେକ ବିବାହିତ ମହିଳାଙ୍କୁ ଏ ଭୂତାଣୁ ସଂକ୍ରମଣ ହୁଏ, କିନ୍ତୁ ସମୟକ୍ରମେ ଦେହର ପ୍ରତିରକ୍ଷା ଶକ୍ତି ଏତେ ବଢ଼ିଯାଏ ଯେ ସେ ଭୂତାଣୁକୁ ସେ ସଂକ୍ରମଣକୁ ସେ ଆପେ ଆପେ ଅଟକେଇ ଦେଇପାରେ, ବିଶେଷ କିଛି କ୍ଷତି କରିପାରେନି। କିନ୍ତୁ କେତେକ କ୍ଷେତ୍ରରେ ଯଦି ଭୂତାଣୁ ସଂକ୍ରମଣ ହୋଇ 10-12 ବର୍ଷ ରହିଲା, ଦେଖାଯାଉଛି ତାପରେ ସେଠି କର୍କଟ ରୋଗ ଜନ୍ମ ନେଉଛି। ତେଣୁ ପୂର୍ବରୁ ଆମର ଯାହା ଧାରଣା ଥିଲା ଯେ ସାଧାରଣତଃ ମହିଳାମାନେ, ଯେଉଁମାନେ ବିବାହିତ ମହିଳାମାନେ ଏହି କର୍କଟ ରୋଗରେ ଭୋଗ କରନ୍ତି, ଆଉ ଯେଉଁ ମହିଳାମାନେ ଶୀଘ୍ର ମା ହୋଇଥାନ୍ତି ସେମାନେ ବି ଅଧିକ ପରିମାଣରେ ଭୋଗ କରନ୍ତି, ଆଉ ଯଦି ବହୁ ସନ୍ତାନର ଜନନୀ ଅଛନ୍ତି ସେ ବି ବହୁତ ପରିମାଣରେ ଏହି ରୋଗକୁ ଭୋଗ କରନ୍ତି। ଆଉ ଯେଉଁ ମହିଳାମାନଙ୍କର ଏକାଧିକ ପୁରୁଷଙ୍କ ସହିତ ସମ୍ପର୍କ ଥାଏ ସେମାନେ ବି ଏହି କର୍କଟ ରୋଗରେ ସାଧାରଣ ମହିଳାଙ୍କଠୁ ଅଧିକା ଭୋଗ କରନ୍ତି। ସବୁ ସାମାଜିକ ଆଉ ପାରିବାରିକ ଅବସ୍ଥାକୁ ନେଇ ଯେତେବେଳେ ଗବେଷଣା କରାଯାଇଛି ତାର ନିର୍ଣ୍ଣୟରେ ପହଞ୍ଚିଛୁ ଯେ ପ୍ରତ୍ୟେକ ସାମାଜିକ ଏବଂ ପାରିବାରିକ କାରଣ ଯୋଗୁଁ ଏଚ୍ପିଭି ଭୂତାଣୁ ବା ହ୍ୟୁମାନ୍ ପାପିଲୋମା ଭାଇରସ୍ ଭୂତାଣୁ ସଂକ୍ରମଣ ହୋଇଥାଏ। ଥରେ ସଂକ୍ରମଣ ହେଲାରେ ସେ ଦେହ ଭିତରେ 10-12 ବର୍ଷ ରହିଗଲା ତାହେଲେ ଏ ସର୍ଭାଇକାଲ କ୍ୟାନ୍ସରକୁ ଜନ୍ମ ଦେଇଥାଏ।
1: ଆଜ୍ଞା, ତେବେ ହାରାହାରି କେତେ ମହିଳା ଏହି ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ସାଧାରଣତଃ?
0: ଏ ତ ଗୋଟେ ଭଲ ପ୍ରଶ୍ନ, କାରଣ ରୋଗର କେତେ ବର୍ଡନ ବା ଆମ ଉପରେ କେତେ ବୋଝ ରହିଛି ଆମେ ଯଦି ନ ଜାଣିବା ଆମେ ସତର୍କ ହୋଇପାରିବାନି ବା ଆମେ ସେ ଅନୁସାରେ ତାର ପ୍ରତିକ୍ରିୟା ବା ଅନ୍ୟ କାର୍ଯ୍ୟକ୍ରମ କରିପାରିବା ନାହିଁ। ଆମର ପୃଥିବୀରେ ଯେତେ ମହିଳା ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ସେମାନଙ୍କ ଭିତରୁ 1/4 ଆମ ଭାରତବର୍ଷରେ ଅଛନ୍ତି। ଆଉ ଏଇ 1/4 ମହିଳାମାନଙ୍କ ଭିତରୁ ଆମେ ଲକ୍ଷ୍ୟ କରାଯାଇଛି ବା ଆମର ଗବେଷଣା କହୁଛି ଯେ ବର୍ଷକୁ ପ୍ରାୟ 125,000 ମହିଳା ପ୍ରତିବର୍ଷ ଏହି ରୋଗରେ ସଂକ୍ରମିତ ହେଉଛନ୍ତି, ଏବଂ ତା ଭିତରୁ ପ୍ରାୟ 75,000 ମହିଳା ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଆପଣ ଏଥିରୁ ଅନୁମାନ କରିପାରୁଥିବେ ଏ ରୋଗର ଭୟାବହତା କେତେ। ଆମର କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରହିଛି, ତାର ପରିସଂଖ୍ୟାନରୁ ଦେଖାଯାଇଛି ଯେତିକି ମହିଳା ଆଚାର୍ଯ୍ୟ ହରିହର କଟକ କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କ ଭିତରୁ ପ୍ରାୟ 30% ମହିଳା ସର୍ଭାଇକାଲ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ତେଣୁ ଆମେ ଏହାକୁ ସତର୍କତାର ସହିତ ସମ୍ବେଦନଶୀଳତାର ସହିତ ବିଚାର କରିବା ଉଚିତ, ଏବଂ କେମିତି ଏ ରୋଗରୁ ମୁକ୍ତ ପାଇପାରିବା ବା ପ୍ରତିରୋଧ କରିବା ସେ ପାଇଁ କାର୍ଯ୍ୟକ୍ରମ କରିବା ଆବଶ୍ୟକତା ଅଛି।
1: ଆଜ୍ଞା, ଖୁବ ଭଲ କଥା କହିଲେ। ଏ ସମ୍ପର୍କରେ ସଚେତନତା ବ୍ୟାପକ ହେବାର ଆବଶ୍ୟକତା ରହିଛି। ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର, ଏହାର ଲକ୍ଷଣ ସବୁ କ'ଣ, ମାନେ କୋଉ ସବୁ ଲକ୍ଷଣ ମହିଳାମାନେ

0: ଆଦୌ ଅଣଦେଖା କରିବା ଉଚିତ ନୁହେଁ।
1: ଆମର ମହିଳାମାନେ ଯେତିକି ଆମେ ଦେଖିଛୁ ସେମାନେ ଏତେ ସଚେତନ ନୁହନ୍ତି, ତେଣୁ ସେମାନଙ୍କୁ ସଚେତନ କରାଇବାକୁ ପଡ଼ିବ ଏଇ ଆକାଶବାଣୀ ମାଧ୍ୟମରେ ଏବଂ ଅନ୍ୟାନ୍ୟ ଯେତେ ଆମର ମାଧ୍ୟମ ରହିଛି, ଟେଲିଭିଜନ ହେଉ, ପ୍ରିଣ୍ଟ ମିଡିଆ, ଖବରକାଗଜ ହେଉ, ମାଧ୍ୟମରେ ଆମେ ମହିଳାମାନଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଜଣାଇବା ଯେ କେମିତି ଜାଣିବେ ସର୍ଭାଇକାଲ କ୍ୟାନ୍ସର ହେବାକୁ ଯାଉଛି। ଆପଣଙ୍କ ମହିଳାମାନଙ୍କର ମାସିକିଆ ଋତୁସ୍ରାବ ହୁଏ, ଯଦି ସେ ଋତୁସ୍ରାବଟା ଅନିୟମିତ ହେଇଗଲା, ମାସ ମଝିରେ ଥରେ ଋତୁସ୍ରାବ ହେଲା, ସେ ବି ଗୋଟେ ସତର୍କ ସୂଚନା। ଯଦି ଋତୁସ୍ରାବ ସମୟରେ ଆଗରୁ ରକ୍ତ ମୁଣ୍ଡା ପଡୁନଥିଲା, ହଠାତ୍ ମୁଣ୍ଡା ହାସିବାର ପଡିଲା, ସେ ବି ଗୋଟେ ସତର୍କ ସୂଚନା। ସେମିତି ଯଦି ସହବାସ ପରେ ହଠାତ୍ ଦେଖିଲେ ଋତୁସ୍ରାବ ଭଳିଆ କିଛି ଲକ୍ଷଣ ଦେଖାଗଲା, ସେ ବି ଗୋଟେ ସତର୍କ ସୂଚନା ଆପଣଙ୍କୁ ଦେବ। ଏପରିକି କିଛି ମହିଳା ଯେଉଁମାନଙ୍କର ଋତୁସ୍ରାବ ବନ୍ଦ ହେଇଗଲାଣି ବା ରଜ ନିବୃତ ହେଇଗଲାଣି, କିନ୍ତୁ ଦେଖିଲା ବେଳକୁ ପୁଣି ଦିନେ ଋତୁସ୍ରାବ ଭଳି ସେ ଅନୁଭବ କଲେ, ସେଥିରେ ମଧ୍ୟ ସତର୍କ ହେଇକି ଏ ଲକ୍ଷଣ ଗୁଡାକ ଦେଖିବେ।
0: ଏସବୁ ଲକ୍ଷଣ ଦେଖିଲେ
1: ଖାଲି ରକ୍ତସ୍ରାବ ଛଡା ଯଦି ଦୁର୍ଗନ୍ଧଯୁକ୍ତ ରସସ୍ରାବ ହେଲା ମଧ୍ୟ, ତାହେଲେ ମଧ୍ୟ ଆପଣ ସନ୍ଦେହ କରିବେ। ବେଳେବେଳେ କିଛି ମହିଳାଙ୍କର ଆଗରୁ କିଛି ନଥିବ, ହଠାତ୍ ଅଣ୍ଟା ଦରଜ ଆରମ୍ଭ ହେବ, ଅଣ୍ଟାରେ ଯନ୍ତ୍ରଣା ହେବ ବା ତଳିପେଟ ଦରଜ ହେବ, ଦୀର୍ଘ ଦିନ ଧରି ରହିଲା, କୌଣସି କାରଣ ଜଣାପଡୁନି, ସେ ଜାଗାରେ ମଧ୍ୟ ଏଇଟା ହେବାର ସମ୍ଭାବନା ଥାଏ, ତେଣୁ ସେଥିପାଇଁ ମଧ୍ୟ ସତର୍କ କରାଇବେ।
0: ଏସବୁ ଆଲୋଚନା ଭିତରେ ଗୋଟେ କଥା ମନକୁ ଆସୁଛି, ଆପଣଙ୍କୁ ପଚାରିବୁ, ପାପ ପରୀକ୍ଷା ଏହା କେମିତି କରାଯାଏ, ଏ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଏଇଟା ଲକ୍ଷଣ ଯଦି କିଛି ପ୍ରକାଶ ପାଇଲା, ଯୋଉ ଲକ୍ଷଣ ଗୁଡ଼ିକ ଆମେ ବର୍ଣ୍ଣନା କଲେ, ଆପଣମାନେ ସତର୍କ ହେଇ ନିକଟସ୍ଥ ଡାକ୍ତରଙ୍କୁ ବା ସ୍ୱାସ୍ଥ୍ୟ କର୍ମଚାରୀ ଏପରିକି ଆଶାକର୍ମୀମାନଙ୍କୁ ମଧ୍ୟ ପରାମର୍ଶ କରନ୍ତୁ ଏବଂ ସେମାନେ ଆପଣଙ୍କୁ ଏହି ରୋଗ ନିର୍ଣ୍ଣୟ ପାଇଁ ଯେଉଁ ସାଧାରଣ ପରୀକ୍ଷା ଗୋଟେ କରାଯାଏ, ଅତି ଅଳ୍ପ କଷ୍ଟସାଧ୍ୟ ପରୀକ୍ଷା, ତାହା ହେଉଛି ପାପ୍ ପରୀକ୍ଷା। ପାପ୍ ପରୀକ୍ଷାରେ ଡାକ୍ତରମାନେ ସର୍ଭିକ୍ସ ବା ଯେଉଁ ୟୁଟ୍ରସ୍ର ଦ୍ୱାର ମୁହଁରୁ ବାହାରୁଥିବା ରସକୁ ନେଇ ସେମାନେ ଗୋଟେ କାଚରେ ପ୍ରଲେପ କରନ୍ତି, କାଚକୁ ନେଇ ଅଣବୀକ୍ଷଣ ଯନ୍ତ୍ରରେ ଦେଖନ୍ତି ଏବଂ ତା ଭିତରେ ଥିବା କର୍କଟ ଜୀବକୋଷକୁ ଚିହ୍ନଟ କରନ୍ତି। ଏହି ମାଧ୍ୟମରେ ଏଟା ଅତି ସାଧାରଣ ପରୀକ୍ଷା, ଅଳ୍ପ ସମୟ ଭିତରେ ହେଇପାରିବ। ଏଭଳି ଗୋଟେ ପରୀକ୍ଷା କରିକି ଆପଣଙ୍କର ମନର ସନ୍ଦେହକୁ ଆପଣ ଦୂର କରିପାରିବେ।
0: କେତେ ଦିନ ଅନ୍ତରରେ ଏହି ପରୀକ୍ଷା କରାଯିବା ଉଚିତ?
1: ସାଧାରଣତଃ ବିବାହିତ ମହିଳାମାନଙ୍କ ପାଇଁ ଆମର ଧାର୍ଯ୍ୟ କରାଯାଇଛି ଯେ 21 ବର୍ଷରୁ ସେମାନେ ପାପ୍ ପରୀକ୍ଷା ଆରମ୍ଭ କରିବା କଥା। କାରଣ ଆମେ ଆଗରୁ କହିଛେ ଯେ ଏହି ଭୂତାଣୁ ସଂକ୍ରମଣର 10-12 ବର୍ଷ ପରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ, ତେଣୁ 10-12 ବର୍ଷ ଆମେ ଚୁପ୍ ରହିପାରିବାନି। 21 ବର୍ଷରୁ ସାଧାରଣତଃ ପାପ୍ ପରୀକ୍ଷା ଆରମ୍ଭ କରାଯାଏ। 21 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ପ୍ରତି 3 ବର୍ଷ ଅନ୍ତରରେ ଆପଣ ପାପ୍ ପରୀକ୍ଷା କରାନ୍ତୁ। 35 ବର୍ଷରୁ 65 ବର୍ଷ ପର୍ଯ୍ୟନ୍ତ ପ୍ରତି 5 ବର୍ଷରେ ଥରେ ପାପ୍ ପରୀକ୍ଷା କରାନ୍ତୁ। 65 ବର୍ଷ ପରେ ସାଧାରଣତଃ ରଜ ନିବୃତ ହୋଇଯାଇଥାଏ, ତେଣୁ ଏହି ପରୀକ୍ଷାର ବିଶେଷ ଆବଶ୍ୟକତା ନଥାଏ, ତଥାପି ସନ୍ଦେହ ହେଲେ ଆପଣ ପାପ୍ ପରୀକ୍ଷା କରାନ୍ତୁ।
0: ଆଜ୍ଞା, ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଦ୍ୱାର କର୍କଟ ରୋଗ, ଏହାର ଚିକିତ୍ସା ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଏଇଟା ନିଶ୍ଚିତ ଭାବେ ରୋଗ ହେଲେ କେମିତି ଚିକିତ୍ସା କରାଯାଏ ଯଦି ଆମେ ଜାଣିବା, ତାହେଲେ ଆମକୁ ରୋଗ ଚିକିତ୍ସା ପାଇଁ ଭୟ ବି କମିଯିବ। ଯେତେବେଳେ ଆପଣଙ୍କର କିଛି ଲକ୍ଷଣ ପ୍ରକାଶ ପାଇଲା, ପାପ୍ ପରୀକ୍ଷା କଲେ, ଅନ୍ୟାନ୍ୟ ପରୀକ୍ଷା କଲେ ଏବଂ ଜରାୟୁ ଦ୍ୱାର କର୍କଟ ରୋଗ ବା ସର୍ଭାଇକାଲ କ୍ୟାନ୍ସର ହୋଇଛି ବୋଲି ଆପଣ ନିର୍ଣ୍ଣୟ ହୋଇଗଲା, ସେତେବେଳେ ଆପଣଙ୍କର ଚିକିତ୍ସା କରିବା ପାଇଁକି ଯିବାକୁ ପଡ଼ିବ। ଚିକିତ୍ସାର ପୂର୍ବବର୍ତ୍ତୀ ଅବସ୍ଥାରେ ପ୍ରଥମେ ବର୍ଗୀକରଣ କରାଯାଏ, କୋଉ ଷ୍ଟେଜ୍ରେ ଏ ରୋଗଟା ଅଛି, ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ପ୍ରଥମ ଷ୍ଟେଜ୍ରେ ସାଧାରଣତଃ ସର୍ଭିକ୍ସ ଭିତରେ ହିଁ ରୋଗଟା ଥାଏ, ଦ୍ୱିତୀୟ ଷ୍ଟେଜ୍ରେ ସର୍ଭିକ୍ସର ବାହାରକୁ ପାଖ ଲସିକା ଗ୍ରନ୍ଥିକୁ ଯାଏ, ତୃତୀୟ ଷ୍ଟେଜ୍ରେ ଲସିକା ଗ୍ରନ୍ଥିରୁ ଟପି ଅନ୍ୟାନ୍ୟ ଅଙ୍ଗକୁ ମାଡ଼େ ଏବଂ ଚତୁର୍ଥ ଅବସ୍ଥାରେ ପ୍ରାୟ ଦେହ ସାରା ଅନେକ ଜାଗାକୁ ମାଡ଼ିଯାଇଥାଏ। ତେଣୁ ଏହି ବର୍ଗୀକରଣ ହେଲା ପରେ ଚିକିତ୍ସାର ଗାଇଡ୍ଲାଇନ୍ ବା କୋଉ ଅବସ୍ଥାରେ କି ଚିକିତ୍ସା ଦିଆଯିବ ବର୍ଣ୍ଣନା କରାଯାଇଛି। ସେଥିରୁ ପ୍ରଥମ ଅବସ୍ଥାରେ ସାଧାରଣତଃ ଶଲ୍ୟ ଚିକିତ୍ସା କରାଯାଏ, ଯଦି ଶଲ୍ୟ ଚିକିତ୍ସା ଠିକ୍ ଭାବେ ହୋଇଛି ଏହି ଅବସ୍ଥାରେ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ। ଦ୍ୱିତୀୟ ତୃତୀୟ ଅବସ୍ଥାରେ ଶଲ୍ୟ ଚିକିତ୍ସା ବା ବିକିରଣ ଚିକିତ୍ସା ବା ଔଷଧ ଚିକିତ୍ସା କରି ରୋଗୀକୁ କେତେଦିନ ରୋଗମୁକ୍ତ କରି ରଖାଯାଇପାରିବ କରାଯାଇଥାଏ। ଚତୁର୍ଥ ଅବସ୍ଥାରେ ଆରୋଗ୍ୟ ହେବାର ଆଶା କ୍ଷୀଣ ହୋଇଯାଏ, ତ ସେ ଜାଗାରେ ରୋଗୀ ଯନ୍ତ୍ରଣା ଅନୁଭବ କରେ ଏବଂ ବହୁତ ମୁମୂର୍ଷ ଅବସ୍ଥାରେ କିଛି ଦିନ ରୁହେ। ସେ କ୍ଷେତ୍ରରେ ଆମେ ଉପଶମ ଚିକିତ୍ସା ପ୍ରୟୋଗ କରୁ ବା ଯେତିକି ଦିନ ରୋଗୀ ଏ ପୃଥିବୀରେ ଅଛନ୍ତି ସେ କେମିତି ଯନ୍ତ୍ରଣାବିହୀନ ଭାବେ ବଞ୍ଚିପାରିବେ, ସେଥିପାଇଁ ଯନ୍ତ୍ରଣାବିହୀନ ଔଷଧ ବା ଅନ୍ୟାନ୍ୟ ଉପଶମ ଚିକିତ୍ସା କରାଯାଇ ତାଙ୍କୁ ଚିକିତ୍ସା କରାଯାଇଥାଏ।

0: ଏଇ ଚିକିତ୍ସା କଥାରୁ ଆମେ ଆମର ଆଜିର ଯେଉଁ ବିଷୟ ରହିଛି ଏଚ୍ପିଭି ଟୀକା ଏବଂ ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା ସେଇଠିକୁ ଆସିବା, ଆଉ ବିଶେଷ କରି ଏଚ୍ପିଭି ଟୀକା ଏହା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସା କେମିତି କରାଯାଇପାରିବ ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଏବେ ଆମ ଦେଶରେ ସରକାର ଏଚ୍ପିଭି ଟୀକାଟା ମାଗଣାରେ ଝିଅମାନଙ୍କୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତେଣୁ ଏଇଟା ଶୁଣିଲା ପରେ ବର୍ତ୍ତମାନ ବହୁତ ଲୋକ ବିଭିନ୍ନ ପ୍ରକାର ଚିନ୍ତାଧାରା ମନରେ ଆସୁଛି, ଆମେ ଟୀକା ନବୁ କି ନାହିଁ, ନେଲେ କ'ଣ ହେବ। ତେଣୁ ଆମେ ଏଇଠି ଆପଣଙ୍କୁ ସୂଚାଇ ଦେଉଛୁ, ଆଗରୁ ମଧ୍ୟ ଆମେ ଆଲୋଚନା କଲେ ଯେ କ୍ୟାନ୍ସର ସର୍ଭିକ୍ସ ଏଚ୍ପିଭି ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଯଦି ଏହି ଭୂତାଣୁ ପାଇଁ ଟୀକା ମିଳୁଛି, ତାହେଲେ ସେ ଟୀକାଟି ନେଇଗଲା ପରେ ଆମକୁ ସେ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ମିଳିବ। ଯେମିତି ଆପଣମାନେ ସମସ୍ତେ ଜାଣନ୍ତି, ବସନ୍ତ ଟୀକା ବାହାରିଲା ପରେ ଆମେ ବସନ୍ତ ରୋଗକୁ ପୃଥିବୀରୁ ନିର୍ମୂଳ କରିପାରିଛୁ। ସେମିତି ଏହି ଏଚ୍ପିଭି ଟୀକା ଏଚ୍ପିଭି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରୁଛି। ତେଣୁ ଆମେ ଯଦି ଏ ଟୀକାଟା ନବୁ, ତାହେଲେ ଯୋଉ ସର୍ଭାଇକାଲ କ୍ୟାନ୍ସର ସେଇଟା ଆଉ ହେବ ନାହିଁ। ଏ ଟୀକାଟା ପ୍ରାୟ ପୃଥିବୀରେ 2006 ଦିଆହେଲାଣି, ଆମର ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ଏଚ୍ପିଭି ଟୀକା ନେଉଛନ୍ତି। ତେଣୁ ଯୋଉ ଯୋଉ ଦେଶରେ ଦେଖାଯାଉଛି ଏଚ୍ପିଭି ଟୀକା ନେଇଛନ୍ତି, ସେମାନଙ୍କ ଦେଶରେ ବି ଦେଖାଯାଉଛି ଯେ ଏଇ ସର୍ଭାଇକାଲ କ୍ୟାନ୍ସରର ସଂଖ୍ୟା ଆସ୍ତେ ଆସ୍ତେ କମୁଛି। ତେଣୁ ଆମ ଦେଶରେ ଯଦି ଟୀକା ଦେବା ଆରମ୍ଭ ହୋଇଛି, ଯଦିଓ ଏ ଟୀକାଟା ଆଗରୁ କିଣିକି ନେବାକୁ ପଡୁଥିଲା, ଏବେ ମାଗଣା ଦିଆଯାଉଛି। ତେଣୁ ଯଦି ବହୁ ସଂଖ୍ୟାରେ ଝିଅମାନେ ଏଚ୍ପିଭି ଟୀକା ଠିକ୍ ସମୟରେ 11-12 ବା 15 ଭିତରେ ନେବେ, ଭବିଷ୍ୟତରେ ସେମାନେ ସର୍ଭାଇକାଲ କ୍ୟାନ୍ସରରୁ ନିଜକୁ ସୁରକ୍ଷା ଦେଇପାରିବେ।
0: ଆଜ୍ଞା, ତେବେ ଏ ଯୋଉ କିଶୋରୀ ଝିଅମାନେ ଅଛନ୍ତି, ଯେଉଁମାନେ ଆପଣ ଯେମିତି କହିଲେ 13-15 ବୟସର କିଶୋରୀ ବାଳିକାମାନେ, ସେମାନଙ୍କୁ ଏଇ ଟୀକା ଦେବାର ଆବଶ୍ୟକତା ରହିଛି, ଯାହାଫଳରେ କି ଆଗକୁ ଯାଇ ସେମାନେ ସର୍ଭାଇକାଲ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇପାରିବେ। କିନ୍ତୁ ଅନେକ ସମୟରେ ଆଲୋଚନା ହୁଏ, ଅଭିଭାବକମାନଙ୍କ ମଧ୍ୟରେ ଟିକେ ଆଶଙ୍କା ସୃଷ୍ଟି ହୁଏ ଏଇ ଏଚ୍ପିଭି ଟୀକାକୁ ନେଇ, ସେମାନଙ୍କ ସନ୍ଦେହକୁ କେମିତି ଦୂର କରାଯାଇପାରିବ?
1: ଯେତେବେଳେ ଆମେ ପ୍ରଥମେ ଶୁଣୁଛୁ ଏଚ୍ପିଭି ଟୀକା ନେବାକୁ ପଡୁଛି ଏବଂ ନେଲେ ସର୍ଭାଇକାଲ କ୍ୟାନ୍ସରରୁ ମୁକ୍ତି ମିଳିବ, ଯେଉଁମାନେ ପ୍ରଥମ କରି ଶୁଣୁଛନ୍ତି ସେମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିବ, ଏ ଟୀକାଟା ନେଲେ ଦେହ ଆଉ କାଳେ କ'ଣ ଖରାପ ହୋଇଯିବ କି, ଦେହ ଉପରେ ଆଉ କିଛି ପ୍ରଭାବ ପଡ଼ିବ କି, ନେଲେ ପ୍ରକୃତରେ ଆମକୁ କ'ଣ ସୁରକ୍ଷା ଦେଇପାରିବ। ଏ ସବୁ ପ୍ରଶ୍ନର ଉତ୍ତର ଆଗରୁ ଆମର ଗବେଷଣା ମାଧ୍ୟମରେ ପ୍ରମାଣ କରି ଦେଖା ହୋଇଛି। କାରଣ ଏଚ୍ପିଭି ଟୀକା ନେଲା ପରେ ଆପଣଙ୍କର ଶରୀର ଭିତରେ ଆଣ୍ଟିବଡି ତିଆରି ହୁଏ, ଯେ କି ଏଚ୍ପିଭି ଇନ୍ଫେକ୍ସନକୁ ପ୍ରତିହତ କରେ। ତେଣୁ ଆପଣ ଟୀକା ନେଇଗଲା ପରେ, ଯେମିତି ଅନ୍ୟ ଟୀକା ନେଉଛନ୍ତି, ସାଧାରଣ ଟୀକା ଡିପିଟି, ପୋଲିଓ, ହେପାଟାଇଟିସ୍ ଟୀକା ନେଉଛନ୍ତି, ସେମିତି ଏଚ୍ପିଭି ଟୀକା ଗୋଟେ ସେଭଳିଆ ସାଧାରଣ ଟୀକା, ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସେମିତି ବିଶେଷ ଭାବେ ନାହିଁ। ଦେଖିବାକୁ ହେଲେ ଯେଉଁଠି ଟୀକା ନେଇଛନ୍ତି ସେଠି ଟିକେ ଫୁଲିପାରେ, ଟିକେ ଦରଜ ହୋଇପାରେ, ବେଳେବେଳେ ଦେହଟା ଘୋଳା ବିନ୍ଧା ହୋଇକରି ଜରୁଆ ଜରୁଆ ଲାଗିପାରେ, ମୁଣ୍ଡ ବି ବେଳେବେଳେ ବିନ୍ଧିପାରେ। ତେଣୁ ଯେମିତି ଅନ୍ୟ ଟୀକାରେ ଯେମିତି ସାଇଡ୍ ଇଫେକ୍ଟ ଅଛି ଟିକେ ଟିକେ ପାର୍ଶ୍ୱ ପ୍ରତିକ୍ରିୟା, ସେହିଭଳି ଏଥିରେ ମଧ୍ୟ ହୁଏ। ଯେହେତୁ ଏ ଟୀକାଟା ନୂଆ ଆରମ୍ଭ ହୋଇଛି, ଲୋକମାନେ ଏପର୍ଯ୍ୟନ୍ତ ଚାଷୀ ସହିତ ସମ୍ପୂର୍ଣ୍ଣ ଭାବେ ପରିଚିତ ହୋଇନାହାନ୍ତି, ସେଥିପାଇଁ ବିଭିନ୍ନ ସନ୍ଦେହ ମନରେ ଆସୁଛି। ତେଣୁ ସନ୍ଦେହ ଆସିଲେ ଆପଣ ଡାକ୍ତରଙ୍କୁ ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବା ଆଉ ଯେଉଁମାନେ ସେ ବିଷୟରେ ବିଶେଷଜ୍ଞ ଅଛି ତାଙ୍କୁ ପଚାରି ବୁଝନ୍ତୁ, ବା ନିଜେ ବିଭିନ୍ନ ପତ୍ର ପତ୍ରିକା ସାମାଜିକ ମିଡିଆ ଅଛି ସୋସିଆଲ ମିଡିଆ, ତା ଦେହରେ ମଧ୍ୟ ଏଗୁଡ଼ା ସବୁ ଦେଖାଯାଇଛି, ପଢ଼ିକି ବୁଝନ୍ତୁ। ଏଇଟା ଅତି ସାହାଯ୍ୟକାରୀ ଟୀକା ଏବଂ ଇଏ ହେଉଛି ଦ୍ୱିତୀୟ କର୍କଟ ରୋଗ ଯେଉଁଟା ଟୀକା ଦ୍ୱାରା ପ୍ରତିହତ କରାଯାଇପାରିବ। ଯେତେବେଳେ ସରକାର ଘୋଷଣା କଲେ ଯେ ଝିଅମାନଙ୍କୁ ମାଗଣାରେ ଏ ଟୀକା ଦିଆଯିବ, ସେହି ସମୟରେ ବହୁତ ପ୍ରଶ୍ନ ଆମକୁ ବିଭିନ୍ନ ଲୋକ ପଚାରିଛନ୍ତି, ଏ ଟୀକା ନବୁ କି ନାହିଁ, ନେଲେ କ'ଣ ହେବ, କି ଆଉ କିଛି କ'ଣ ଅସୁବିଧା ହୋଇଯିବ କି, ଯେ ତା ଜୀବନରେ ଆଉ କିଛି ସମସ୍ୟା ଆସିବ କି, ତାର ମା ହେବାର କ୍ଷମତା କମିଯିବ କି, ଏମିତି ବିଭିନ୍ନ ପ୍ରକାର ସନ୍ଦେହ କଥା ଲୋକଙ୍କ ମନକୁ ଆସୁଛି। କାରଣ ଏହି ଟୀକା ଯେପର୍ଯ୍ୟନ୍ତ ମାଗଣାରେ ମିଳୁନଥିଲା, ଲୋକମାନେ ସଚେତନ ହେଉନଥିଲେ, ଯେତିକି ସଚେତନ ହେଉଥିଲେ ସେ ସଚେତନ ସୀମାଟା ବହୁତ କମ୍ ଥିଲା। ଯଦିଓ ସଚେତନତା କାର୍ଯ୍ୟକ୍ରମ ବହୁତ ଆଗରୁ ଚାଲିଛି, ବିଭିନ୍ନ ମାଧ୍ୟମରେ ଚାଲିଛି, ଆପଣଙ୍କର ତାଲିମରେ ଦିଆଯାଉଛି ଡାକ୍ତରମାନଙ୍କୁ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ, ଭଲ୍ୟୁଣ୍ଟିୟରମାନଙ୍କୁ, ବିଶେଷ କରି ଶିକ୍ଷକମାନଙ୍କୁ, ସେମାନଙ୍କୁ ସଚେତନ କରାଯାଉଛି। ସର୍ଭାଇକାଲ କ୍ୟାନ୍ସର ଗୋଟେ କର୍କଟ ରୋଗ, ସେଇଟା ହ୍ୟୁମାନ ପାପିଲୋମା ଭାଇରସ ବା ଏଚ୍ପିଭି ଦ୍ୱାରା ସଂକ୍ରମିତ ହେଉଛି, ଏବଂ ଏଚ୍ପିଭି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୋଟେ ସଫଳ ଏଚ୍ପିଭି ଟୀକା ମିଳୁଛି। ତ ତେଣୁ ଆପଣ ଯଦି ସେ ଟୀକାକୁ ନିୟମିତ ଭାବେ ନେବେ ତାହେଲେ ଏ କର୍କଟ ରୋଗକୁ ଆପଣ ଭବିଷ୍ୟତରେ ପ୍ରତିହତ କରିପାରିବେ।
0: ଆଜ୍ଞା, ଯୋଉ ଶ୍ରୋତା ବନ୍ଧୁ ଏହି କାର୍ଯ୍ୟକ୍ରମ ଶୁଣୁଥିବେ ଡାକ୍ତରଙ୍କର କଥା ଶୁଣିକି

0: ସେମାନେ ମଧ୍ୟ ସଂଶୟମୁକ୍ତ ହେବେ ଯେ ଏଚ୍ପିଭି ଟୀକାକୁ ନେଇକରି କୌଣସି ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ରହିବା ଉଚିତ ନୁହେଁ। ତେବେ ସହରାଞ୍ଚଳ କଥାକୁ ଯଦି ଆମେ ନବା, ସେଠାରେ ତ ଲୋକମାନେ ଏ ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି, ବା ଆଜି ଅଭିଭାବକମାନେ ସେମାନଙ୍କ ଝିଅଙ୍କୁ ଏଇ ଟୀକା ଦେବା ପାଇଁ ସେମାନଙ୍କ ମନରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଗ୍ରାମାଞ୍ଚଳରେ ଏଇ ଏଚ୍ପିଭି ଟୀକା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଆହୁରି ସବୁ କ'ଣ କରାଯିବା ଉଚିତ ବୋଲି ଆପଣ କହିବେ?
1: ଦେଖନ୍ତୁ, ଏହା ଆଜିକାଲି ଦୁନିଆ ପାଇଁ ଏତେ କଠିନ ନୁହେଁ, କାରଣ ବର୍ତ୍ତମାନ ସୋସିଆଲ ମିଡିଆ ବା ସାମାଜିକ ମାଧ୍ୟମ, ଯାହା କହୁଛନ୍ତି ଆପଣ, ଟିଭିରେ, ମୋବାଇଲରେ, ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି। ଆମେ ଦେଖୁଛୁ ପ୍ରାୟ ଗ୍ରାମାଞ୍ଚଳରେ ବେଶୀ ଲୋକ ମୋବାଇଲରେ ସୋସିଆଲ ମିଡିଆ ଦେଖୁଛନ୍ତି, ଯେ ତା ମାଧ୍ୟମରେ ଆମେ ଏହି କାର୍ଯ୍ୟକ୍ରମ ଜଣାଇବା ଏବଂ ଯାହା ଯାହା ପ୍ରଶ୍ନ ଯିଏ ଯେତେବେଳେ ପଚାରିବେ ତାଙ୍କୁ ଉତ୍ତର ଦେବା। ମୁଁ ଭାବୁଛି ସଚେତନତା ବଢ଼ିବ। ତା ଛଡ଼ା ଆମେ ସୋସାଇଟିର କିଛି ସଂଖ୍ୟକ ଲୋକଙ୍କୁ, ଶିକ୍ଷକମାନଙ୍କୁ, ବିଶେଷ ଭାବେ ମହିଳା ଶିକ୍ଷିକାମାନଙ୍କୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରାଇବା ବା ତାଲିମ ଦେବା ଏବଂ ଏ ବିଷୟରେ ତାଙ୍କୁ ଜଣାଇବା, ତାହେଲେ ସେମାନେ ବି ଗାଁ ଗହଳରେ ଅନ୍ୟମାନଙ୍କର ସନ୍ଦେହକୁ ଦୂର କରିପାରିବେ। ଏବଂ ଆଉ ମଧ୍ୟ ଆପଣଙ୍କ ପ୍ରିଣ୍ଟ ଛପା କାର୍ଯ୍ୟ ହିସାବରେ ଖବରକାଗଜ ମାଧ୍ୟମରେ ଯେତେ ପ୍ରସାର ପ୍ରସାର ହେବ, ଯେତେ ଆଲୋଚନା ହେବ, ସେତେ ଲୋକଙ୍କର ସଚେତନତା ବଢ଼ିବ ଏବଂ ସମୟ ଆସିବ ଲୋକ ସଚେତନ ହୋଇ ଖୁସିରେ ଆସି ସେ ଟୀକା ଠିକ୍ ସମୟରେ ନେବେ ଏବଂ ଠିକ୍ ଡୋଜ୍ରେ ବି ନେବେ।
0: ଆଜ୍ଞା, ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର ରୋକିବା ଦିଗରେ ଆପଣ ତ କହିଲେ ଯେ ଆମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି, ତେବେ ବର୍ତ୍ତମାନ ସମୟରେ ଯଦି ଗୋଟେ ପ୍ରଶ୍ନ ଆମେ ଆପଣଙ୍କୁ କରିବା ଯେ ତୃଣମୂଳ ସ୍ତରରେ ରହିଥିବା ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ଭୂମିକା କେମିତି ରହିଛି ଏଇ ସର୍ଭାଇକାଲ କ୍ୟାନ୍ସରକୁ ରୋକିବା ଦିଗରେ?
1: ତୃଣମୂଳ ସ୍ତରରେ ସେମାନଙ୍କର ମୁଖ୍ୟ ଭୂମିକା ରହିଛି, କାରଣ ବର୍ତ୍ତମାନ ଦେଖାଯାଉଛି ଗାଁ ଗହଳରେ ଯେତେବେଳେ ଯାହାର କିଛି ସ୍ୱାସ୍ଥ୍ୟ ସମସ୍ୟା ହେଲା ସେ ପାଖରେ ଆଶାକର୍ମୀମାନଙ୍କୁ ଯାଇ ପରାମର୍ଶ କରୁଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଶାକର୍ମୀମାନଙ୍କୁ ଜିଲ୍ଲା ସ୍ତରରେ, ସବ୍ ଡିଭିଜନ ସ୍ତରରେ ଏବଂ ରାଜ୍ୟ ସ୍ତରରେ ସେମାନଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଉଛି, ସେମାନଙ୍କୁ ଶିକ୍ଷା ଦିଆଯାଉଛି, ଏମିତିକି ସେମାନଙ୍କୁ ବେଳେବେଳେ ପାପ୍ ସ୍ମିୟର କେମିତି କଲେକ୍ସନ୍ କରିବ, ସଂଗ୍ରହ କରିବ, ସେଟା ବି ବତାଯାଉଛି। ତେଣୁ ସେମାନଙ୍କର ବହୁତ ବଡ଼ ଭୂମିକା ରହିଛି ଏବଂ ସେମାନଙ୍କ ପାଖରେ ଯଦି ସବୁ ଜିନିଷ ପହଞ୍ଚାଇ ଦିଆଯିବ ସେମାନେ ବି ଠିକ୍ ସମୟରେ ଟୀକା ବି ଦେଇପାରିବେ, ଯେମିତି ଆଜିକାଲି ଅନ୍ୟ ଟୀକା ଦିଆଯାଉଛି ସେମାନେ ସେମିତି ଝିଅମାନଙ୍କୁ ଟୀକା ଦେଇପାରିବେ। ତାଙ୍କର କାର୍ଯ୍ୟକ୍ରମକୁ ସବୁବେଳେ ଅନ୍ୟମାନେ ତଦାରଖ କରିବାକୁ ପଡ଼ିବ ଏବଂ ସେ ସମସ୍ତଙ୍କୁ ଯଦି ଆମେ ଠିକ୍ ବାଟରେ ନେବା ପାଇଁ ଚେଷ୍ଟା କରିବା, ଦିନ ଆସିବ ଯେ ସର୍ଭାଇକାଲ କ୍ୟାନ୍ସର ଆମର ଏ ପୃଥିବୀରୁ ଲୋପ ପାଇଯିବ।
0: ଆଜ୍ଞା ଡକ୍ଟର, ଗୋଟେ କଥା ଏଇଠି ମନକୁ ଆସୁଛି, ଆପଣଙ୍କୁ ପଚାରିବୁ, ଯେତେବେଳେ ଆମେ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରୁ, କୌଣସି ଗୋଟିଏ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ମଧ୍ୟ ଅପରିହାର୍ଯ୍ୟ ଅଙ୍ଗ ପରି ଆମକୁ ଲକ୍ଷ୍ୟ ହୁଏ। ଏଇ ଯୋଉ ଆମର ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା ଆଉ ସେଇ ଦିଗରେ ଏଚ୍ପିଭି ଟୀକାର ଗୁରୁତ୍ୱ, ତାକୁ ଉପଯୋଗ କରିବା ପାଇଁ ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆପଣ କ'ଣ କହିବେ?
1: ଆମ ସମାଜରେ ଗୋଟେ ଝିଅର ଭୂମିକା, ଯାହା ପ୍ରତ୍ୟେକ ପରିବାରରେ ଗୋଟେ ଝିଅ ଠିକ୍ ବାଟରେ ଯିବା ପାଇଁ ପରିବାରର ବହୁତ ଦାୟିତ୍ୱ ରହିଛି। ପରିବାର ଖାଲି ନୁହେଁ, ସମାଜର ମଧ୍ୟ ଦାୟିତ୍ୱ ରହିଛି। ପରିବାରକୁ ନେଇ ଗ୍ରାମ, ଗ୍ରାମକୁ ନେଇ ସମାଜ, ସମସ୍ତଙ୍କ ଦାୟିତ୍ୱ ରହିଛି ଗୋଟେ ଝିଅ କେମିତି ଠିକ୍ ବାଟରେ ଯିବ ଏବଂ ସବୁ ପ୍ରକାର ସୁବିଧା ପାଇବ, ନିଜ ସ୍ୱାସ୍ଥ୍ୟକୁ ଜଗି ରଖି ଚଳିବ ଏବଂ ସେ ଭବିଷ୍ୟତରେ ତାର ଯୋଉ ସନ୍ତାନମାନେ ହେବେ କି ପିଲାପିଲି ହେବେ ସେମାନଙ୍କୁ ମଧ୍ୟ ଠିକ୍ ବାଟରେ ଯିବା ପାଇଁ ଦରକାର। ତେଣୁ ସମାଜରେ ବା ପରିବାରରେ ପ୍ରତ୍ୟେକ ଲୋକ ଏ ବିଷୟରେ ଜାଣିବା ଦରକାର। ଏଇଠି ଆପଣଙ୍କୁ ଆଉ ଟିକେ ସୂଚାଇ ଦେବାକୁ ଚାହୁଁଛି ଯେ ବର୍ତ୍ତମାନ ଆମେ ଝିଅମାନଙ୍କୁ ଏଚ୍ପିଭି ଟୀକା ଦେବାକୁ କହୁଛୁ ବା ପ୍ରଚାର କରୁଛୁ, ସଚେତନ କରୁଛୁ, ଆହୁରି ତା ସାଙ୍ଗରେ କୁହାଗଲାଣି ପୁଅମାନଙ୍କୁ ମଧ୍ୟ ଏଚ୍ପିଭି ଟୀକା ଦିଆଯାଉ। କାରଣ ଯେତେବେଳେ ଆମେ ଆଲୋଚନା କଲେ ଯେ ସହବାସ ବେଳେ ହିଁ ଝିଅଟି ଭୂତାଣୁ ସଂକ୍ରମଣର ଶିକାର ହୋଇଥାଏ, ତେଣୁ ଆମେ ଯଦି ପୁଅକୁ ଟୀକା ଦେବୁ ପୁଅ ଦେହରେ ମଧ୍ୟ ଭୂତାଣୁ ରହିବ ନାହିଁ, ତେଣୁ ସଂକ୍ରମଣ କମିଯିବ। ତେଣୁ ସେ କାର୍ଯ୍ୟକ୍ରମ ବି ଚାଲିଛି ଏବଂ ଆପଣମାନେ ସମସ୍ତେ ଜାଣିବା ଦରକାର ଯେ ଏଭଳି ଗୋଟେ କର୍କଟ ରୋଗକୁ ଆମେ ଯଦି ଟୀକା ଦ୍ୱାରା ପ୍ରତିହତ କରିପାରୁଛେ ତେବେ ଏଇଟା ଭାରି ଖୁସିର କଥା, ସମସ୍ତେ ତାକୁ ଗ୍ରହଣ କରିବା କଥା ଏବଂ ତାକୁ ବିଭିନ୍ନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବିଦ୍ୟାଳୟମାନଙ୍କରେ, ପ୍ରକୃତରେ ପ୍ଲସ୍ ଟୁ ପଢୁଥିବା ଝିଅମାନେ ସାଧାରଣତଃ ଏହି ବର୍ଗରେ ଯାଉଛନ୍ତି, ହାଇସ୍କୁଲର ଉପର କ୍ଲାସ ଏବଂ ପ୍ଲସ୍ ଟୁ ପଢୁଥିବା ଝିଅମାନେ, ସେମାନଙ୍କ ଭିତରେ ବି ନିୟମିତ ଭାବେ ସଚେତନତା ସୃଷ୍ଟି କରାଯିବା ଉଚିତ ଫଳରେ ସମସ୍ତେ ଏ ଟୀକାକୁ ଆଦର କରିକି ନେବେ।
0: ପରିବାରରେ ଯେମିତି ବାପା ମା

0: ସଚେତନ ହେବା ଦରକାର, ସେମିତି ସମାଜର ଅନ୍ୟମାନେ ମଧ୍ୟ ସେମାନଙ୍କର ଗୋଟେ ଦାୟିତ୍ୱ ଭାବିକିରି ଏ ସମ୍ପର୍କରେ ସମସ୍ତଙ୍କୁ ସେନ୍ସିଟାଇଜ୍ କରିବାର ଆବଶ୍ୟକତା ରହିଛି। ବହୁତ ସୁନ୍ଦର ଆଲୋଚନା। ଶେଷରେ ଆପଣଙ୍କୁ ଗୋଟେ ପ୍ରଶ୍ନ, ଯେ ଗୋଟିଏ ଟୀକା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ହୋଇପାରେ, ସର୍ଭାଇକାଲ କ୍ୟାନ୍ସର ପରିପ୍ରେକ୍ଷୀରେ ଆପଣଙ୍କୁ ଶୁଣୁଥିବା ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ ଉପଲକ୍ଷ କରି କ'ଣ କହିବାକୁ ଚାହିଁବେ?
1: ଆମେ ବର୍ତ୍ତମାନ ସର୍ଭାଇକାଲ କ୍ୟାନ୍ସର ପାଇଁକି ଦିଆହେଉଥିବା ଏଚ୍ପିଭି ଟୀକା ମାଗଣା ଦିଆ ହେଲାରୁ ଆମ ଭିତରେ ସଚେତନତା ବେଶୀ ବଢ଼ିଯାଇଛି। କିନ୍ତୁ ମୋ ନିଜ କ୍ଷେତ୍ରରେ ମୁଁ କହିବି, ଆମେ ଗତ 15 ବର୍ଷ ହେଲା ବିଭିନ୍ନ ସ୍ତରରେ ଏନ୍ଜିଓ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛୁ, ବିଶେଷ କରି ଶିକ୍ଷକମାନଙ୍କୁ ସଚେତନ କରାଉଛୁ, ମା'ମାନଙ୍କୁ ସଚେତନ କରାଉଛୁ, ବାପା ମା ଉଭୟଙ୍କୁ ବି ସଚେତନ କରାଉଛୁ ଯେ ଏମିତି ଗୋଟେ କ୍ୟାନ୍ସର ଯୋଉଟା ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଦ୍ୱାରା କର୍କଟ ରୋଗ ଆମେ କହୁଛୁ, ସେଇଟା ଗୋଟେ ଭୂତାଣୁ ସଂକ୍ରମଣ ଯୋଗୁଁ ହେଉଛି ଏବଂ ସେ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୋଟେ ସଫଳ ଟୀକା ମିଳୁଛି। ଆଉ ମା'ମାନଙ୍କୁ କୁହାଯାଉଛି, ଯେଉଁମାନେ ଛୋଟବେଳେ ଟୀକା ନେଇନାହାନ୍ତି ସେମାନଙ୍କୁ କୁହାଯାଉଛି ଯେ 3 ବର୍ଷ ବା 5 ବର୍ଷ ଅନ୍ତରରେ ପାପ୍ ପରୀକ୍ଷା କରନ୍ତୁ। ତେଣୁ ଏଇ ଯେଉଁ ସଚେତନତା କାର୍ଯ୍ୟକ୍ରମ ଆମେ କରୁଛୁ, ତା ଭିତରେ ଆମେ ସ୍ଲୋଗାନଟିଏ ଦେଇଛୁ, ଝିଅକୁ ଦିଅନ୍ତୁ ଏଚ୍ପିଭି ଟୀକା, ମା କରୁଥାନ୍ତୁ ପାପ୍ ପରୀକ୍ଷା, ଜରାୟୁ ଦ୍ୱାରା କର୍କଟ ରୋଗରୁ ଉଭୟ ପାଉଥିବେ ସୁରକ୍ଷା। ଏଭଳି ଗୋଟେ କାର୍ଯ୍ୟକ୍ରମ ଆମେ କରୁଛୁ। ଆମେ ଦେଖିଛୁ ଅନେକ ଲୋକ ସଚେତନ ହେଉଛନ୍ତି, କେମିତି ମିଳିବ କୋଉଠି ଟୀକା ଆଗରୁ ପଚାରୁଥିଲେ, ସେତେବେଳେ କିଣିବାକୁ ମିଳୁଥିଲା, ଏବେ ମାଗଣାରେ ମିଳିଲାଣି। ତେଣୁ ଯେଉଁମାନେ ସତର୍କ ହୋଇଛନ୍ତି ବା ଯେଉଁମାନେ ନ ହୋଇଛନ୍ତି ସେମାନେ ସତର୍କ ହୁଅନ୍ତୁ ଏବଂ ସମସ୍ତେ ଏ ଟୀକାକୁ ଗ୍ରହଣ କରନ୍ତୁ ଏବଂ ତାର ସୁଫଳ ନିଶ୍ଚିତ ଭାବେ ଆମେ ଭବିଷ୍ୟତରେ ପାଇବା।
0: ଡାକ୍ତରବାବୁ, ଆଜି ଆପଣ ଆମର ଏଇ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଏଚ୍ପିଭି ଟୀକା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସର ଠାରୁ ଆମେ କେମିତି ସୁରକ୍ଷା ପାଇପାରିବା ସେ ସମ୍ପର୍କରେ ଏଡ଼େ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
0: ଡାକ୍ତରଙ୍କୁ ପଚାରି ବୁଝିବା ଶ୍ରୋତବନ୍ଧୁ, ଏହି କ୍ରମରେ ଆପଣମାନେ ଶୁଣୁଥିଲେ ଆମର ଆଜିର ଆଲୋଚନା, ଏଚ୍ପିଭି ଟୀକା ଓ ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା। ଆଲୋଚନା କରିଥିଲେ ନିଦାନ ବିଭାଗର ଡାକ୍ତର ପ୍ରଫେସର ନିରଞ୍ଜନ ରାଉତ।

ଆମର ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ନିହାତି ଜଣାଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଶ୍ରୋତବନ୍ଧୁ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି।

ଶେଷ ହେଲା କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ପ୍ରଯୋଜନା ପ୍ରଜ୍ଞା ପାରମିତ ସାହୁ, ଉପସ୍ଥାପନାରେ ଥିଲେ ସ୍ୱାଗତିକା ସ୍ୱାଇଁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀର ଏହି ସୁନ୍ଦର ଗୀତଟି ଶୁଣନ୍ତୁ। ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ଅଭିଜିତ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ୟାରା ଦିଲଦାରାର ସୁନ୍ଦର ଗୀତଟିଏ। ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି।

ଅଭିଜିତ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ବାଗୀ।